ଆକାଶବାଣୀ ଭବାନୀପାଟଣା। ଆଜି ରବିବାର 1948 ଶତାବ୍ଦୀ ଆଷାଢ଼ 21 ଦିନ 2026 ମସିହା ଜୁଲାଇ ମାସର 12 ତାରିଖ। ପ୍ରିୟ ଶ୍ରୋତା ବନ୍ଧୁଙ୍କୁ ଆଜିର ପ୍ରଥମ ଅଧିବେଶନକୁ ସ୍ୱାଗତ ଏବଂ ଶୁଭେଚ୍ଛା। ଶ୍ରୋତା ବନ୍ଧୁ କାର୍ଯ୍ୟକ୍ରମ ଶୁଣୁଛନ୍ତି ମିଡିୟମ ୱେଭ୍‌ରେ 248 ମିଟର ତଥା 1206 କିଲୋହର୍ଟ୍ଜ ଯୋଗେ ଏଫ୍ଏମ୍ ମାଧ୍ୟମରେ ଶୁଣିପାରିବେ। 100.3 ମେଗାହର୍ଟ୍ଜ ଓ ନ୍ୟୁଜ୍ ଅନ୍ ଇଆଇଆର୍ ଆପ୍ ମାଧ୍ୟମରେ। ସମୟ ପ୍ରାତଃ 5:58 ମିନିଟ୍ 51 ସେକେଣ୍ଡ।

ଶ୍ରୋତାବନ୍ଧୁ ଏହି ଗୀତଟି ଶୁଣୁଥିଲେ ପୁରାତନ ରଚନାରୁ ଶିଳ୍ପୀ ନମିତା ଅଗ୍ରୱାଲଙ୍କ କଣ୍ଠରେ। ପରବର୍ତ୍ତୀ ଗୀତ ଶୁଣନ୍ତୁ ଶିଳ୍ପୀ ଅମରେନ୍ଦ୍ର ମହାନ୍ତିଙ୍କ କଣ୍ଠରେ କଳ୍ପତରୁ ବଳଙ୍କ ଗୀତ ରଚନାରୁ।

ଶ୍ରୋତା ବନ୍ଧୁ, ଶୁଣୁଥିଲେ କେତୋଟି ଭକ୍ତି ଗୀତ ଆକାଶବାଣୀ ଭବାନୀପାଟଣା। ଏଥର ଶୁଣନ୍ତୁ ଚେତନା ଚିନ୍ତନ, ଉପସ୍ଥାପନରେ ଭାଗୀରଥୀ ମିଶ୍ର।

ମଣିଷ କୁଆଡ଼େ ଏହି ସୃଷ୍ଟିର ସବୁଠାରୁ ଶ୍ରେଷ୍ଠ ପ୍ରାଣୀ। ତାର ନିଜ ବୁଦ୍ଧି ବିବେକ ବଳରେ ସୃଷ୍ଟିର ଅନେକ ରହସ୍ୟକୁ ସେ ଭେଦ କରିବାର ଚେଷ୍ଟା କରି ଆସୁଛି। ତଥାପି ଅନେକ ରହସ୍ୟ ରହିଯାଇଛି ଯାହା ମଣିଷ ପକ୍ଷରେ ବୁଝିବା ବଡ଼ କଠିନ, କାରଣ ପ୍ରକୃତିର ନିୟମ ଅଲଗା, ଆଉ ସେହି ନିୟମ ଅନୁସାରେ ପ୍ରକୃତି ପରିଚାଳିତ ହୁଏ। ଏହି ଅଲିଖିତ ନିୟମକୁ ମଣିଷ ଠିକ୍ ଭାବରେ ବୁଝିପାରେ ନାହିଁ। ଯେମିତି ରୋଗ ଦୁଃଖ କଷ୍ଟରେ ସଢ଼ୁଥିବା ବୁଢ଼ା ଲୋକଟିଏ କାହିଁକି ବଞ୍ଚେ, ସୁସ୍ଥ ସବଳ ବାଳକଟିଏ ଅବେଳରେ କାହିଁକି ମୃତ୍ୟୁ ମୁଖରେ ପଡ଼େ, ଏହି ରହସ୍ୟ ବୁଝିବା ମୁସ୍କିଲ। ସୃଷ୍ଟିର ଆରମ୍ଭ କେବେ ଆମକୁ ଜଣାନାହିଁ, ସୃଷ୍ଟିର ଶେଷ ମଧ୍ୟ କେବେ କେମିତି ହେବ ଆମକୁ ଜଣାନାହିଁ। ଏହି ସୃଷ୍ଟିରେ ନୀତି ପ୍ରତି ଘଟୁଥିବା ଘଟଣ ଅଘଟଣ ପଛରେ କେଉଁ ଉଦ୍ଦେଶ୍ୟ ରହିଛି ତାହା ମଧ୍ୟ ଆମକୁ ଜଣାନାହିଁ। ତେଣୁ ଯେତେବେଳେ କିଛି ଅଘଟଣ ଘଟେ, ଦୈବୀ ଦୁର୍ବିପାକ ହୁଏ, ମଣିଷ ଏହା ତାର ନିୟତି ବୋଲି ଗ୍ରହଣ କରିବାକୁ ବାଧ୍ୟ ହୁଏ। ମଣିଷର ଅତୀତ କର୍ମକୁ ନେଇ ଗଢ଼ା ହୁଏ ତାର ବର୍ତ୍ତମାନ ଓ ଭବିଷ୍ୟତ। ସତ୍କର୍ମରେ ନିୟୋଜିତ ହେଉଥିବା ଲୋକ ସୁଫଳ ପାଉଥିବା ବେଳେ ଅସତ୍କର୍ମରେ ଲିପ୍ତ ଥିବା ଲୋକେ ତାର କୁଫଳ ଭୋଗନ୍ତି। ତେଣୁ ଅନ୍ୟ ପ୍ରକାରେ କହିଲେ ଆମେ ଯାହାକୁ ନିୟତି ବୋଲି କହୁ ତାହା ମଧ୍ୟ

ମଣିଷ ଦ୍ୱାରା ହିଁ ସୃଷ୍ଟି ହୋଇଥାଏ। ମଣିଷର ଆଉ ଏକ ଦୁର୍ବଳତା ହେଉଛି ତାର ଅହଂ, ନିଜକୁ ଅନ୍ୟମାନଙ୍କ ଠାରୁ ଶକ୍ତିଶାଳୀ ବୋଲି ଭାବିବା, ଅନ୍ୟମାନଙ୍କୁ ନ୍ୟୁନ ଦୃଷ୍ଟିରେ ଦେଖିବା, ନିଜର ପ୍ରକୃତ ସାମର୍ଥ୍ୟକୁ କଳି ନପାରି ଅଧିକ ବଳବାନ ବୋଲି ଭାବିବା ହେଉଛି ଅହଂ। ଏହି ଅହଂକାର ମଣିଷକୁ ନାନା ଅସୁବିଧାରେ ପକାଇଥାଏ। କିନ୍ତୁ ଯେଉଁମାନେ ଚେତନଶୀଳ ମଣିଷ ସେମାନେ ନିଜର ଦୋଷ ଦୁର୍ବଳତାକୁ ଜାଣିପାରନ୍ତି, ସେସବୁକୁ ସୁଧାରିବାକୁ ଚେଷ୍ଟା କରନ୍ତି, ଅତି ବିନୀତ ଭାବରେ ଜୀବନଯାପନ କରନ୍ତି। ଆମର ହିନ୍ଦୁ ଧର୍ମଶାସ୍ତ୍ରରେ ଈଶ୍ୱରଙ୍କୁ ସର୍ବଶକ୍ତିମାନ ବୋଲି କୁହାଯାଇଛି। ଏ ସଂସାରର ସବୁକିଛି ତାଙ୍କରି ନିର୍ଦ୍ଦେଶରେ ହିଁ ହୁଏ ବୋଲି ବିଶ୍ୱାସ କରାଯାଇଛି। ତ୍ରିଗୁଣ ସୂତ୍ର କରେ ଧରି ମୃଗୀ ନଚାଏ ନରହରି, ତାତ୍ପର୍ଯ୍ୟ ହେଲା ଏ ସୃଷ୍ଟିର ସମସ୍ତ ଜଡ଼ ଜୀବଜଗତ ଈଶ୍ୱରଙ୍କ ହାତରେ ଖେଳନା ସଦୃଶ, ତାଙ୍କ ଇଚ୍ଛାରେ ହିଁ ସବୁକିଛି ଆତଜାତ ହୁଏ। ତେଣୁ ମଣିଷ ନିଜେ ନିଜର ଭାଗ୍ୟ ବିଧାତା ନୁହେଁ। ଏକଥା ମଧ୍ୟ ବିଶ୍ୱାସ କରାଯାଏ ଯେ ମଣିଷ କେବଳ ଚେଷ୍ଟା କରିପାରେ ଓ ନିଜର କର୍ମବଳରେ ଭାଗ୍ୟରେ ପରିବର୍ତ୍ତନ ଆଣିପାରେ। ତେଣୁ ସବୁ ପ୍ରାଣୀଙ୍କ ଠାରୁ ଶ୍ରେଷ୍ଠ ବୋଲି ବିବେଚିତ ମଣିଷ ନିଜ ବୁଦ୍ଧି ଓ ବିବେକ ବଳରେ ସତ୍କର୍ମ କରି ଏହି ପୃଥିବୀକୁ ଆହୁରି ସୁନ୍ଦର କରିବାକୁ ଚେଷ୍ଟା କରିବା ଉଚିତ। କେତେବେଳେ କେଉଁ ମୁହୂର୍ତ୍ତରେ ମଣିଷର କ'ଣ ଘଟିବ, କେଉଁ ମୁହୂର୍ତ୍ତରେ କାଳ ଆସି ପହଞ୍ଚିଯିବ, ଆଉ ଏହି ସଂସାରର ସବୁତକ ଲୀଳା ଖେଳା ଶେଷ ହୋଇଯିବ, ଏହି ଅନିର୍ଦ୍ଦିଷ୍ଟ କଥାଟିକୁ ମଣିଷ ଯଦି ବୁଝିପାରନ୍ତା ତାହେଲେ ତାର ଅଜ୍ଞାନତା ଦୂରେଇ ଯାଆନ୍ତା। ଜ୍ଞାନର ଆଲୋକରେ ଉଦ୍ଭାସିତ ହୋଇ ସାରା ସୃଷ୍ଟିକୁ ନିଜର ବୋଲି ଭାବି ଆହୁରି ସୁନ୍ଦର ଭାବରେ ଗଢ଼ିବାକୁ ଚେଷ୍ଟା କରନ୍ତା। ମଣିଷ ମଣିଷ ଭିତରେ, ଜାତି ଜାତି, ଗୋଷ୍ଠୀ ଗୋଷ୍ଠୀ, ଦେଶ ଦେଶ ଭିତରେ ବାଦ ବିବାଦ ରହନ୍ତା ନାହିଁ। ସଭିଏ ସେହି ପରମେଶ୍ୱରଙ୍କ ସନ୍ତାନ, ବସୁଧୈବ କୁଟୁମ୍ବକମ୍, ସାରା ବସୁଧା ଗୋଟିଏ ପରିବାର। ଏହି ଚେତନା ଯଦି ମଣିଷ ଭିତରେ ଆସନ୍ତା ତେବେ ବୃଥା ଗର୍ବ ଅହଂକାର ସବୁ ଦୂରେଇ ଯାଆନ୍ତା, ଆଉ ମଣିଷ ହୁଅନ୍ତା ପ୍ରକୃତରେ ସୃଷ୍ଟିର ଶ୍ରେଷ୍ଠତମ ପ୍ରାଣୀ।

ଶୁଣୁଥିଲେ ଚେତନା ଚିନ୍ତନ। ଆପଣ କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ ଭବାନୀପାଟଣା କେନ୍ଦ୍ରରୁ। ଏଥର ଶୁଣନ୍ତୁ ଅତିବଡ଼ି ଜଗନ୍ନାଥ ଦାସ ବିରଚିତ ଶ୍ରୀମଦ୍ ଭାଗବତ। ସଙ୍ଗୀତ ସଂଯୋଜନା ରାଖଲ ଚନ୍ଦ୍ର ମହାନ୍ତି, ପ୍ରଯୋଜନା ସୁହାସ ମହାନ୍ତି।

書じゃなく Gracias.

0: କାରଣ ହୁଏ ନାହିଁ। ଧନ ଅର୍ଜନ ଓ ରକ୍ଷଣରେ ଜୀବନ କଟିଯାଏ।
1: ଭଗବାନ।

ଶୁଣୁଥିଲେ ଅତିପରି ଜଗନ୍ନାଥ ବିରଚିତ ଶ୍ରୀମଦ୍ ଭାଗବତ। ସମୟ ସକାଳ 6:45 ହେବାକୁ ଯାଉଛି। ପରବର୍ତ୍ତୀ ପ୍ରସାରଣରେ ଲେଖି ପ୍ରଚାର କରୁଛୁ ଆଞ୍ଚଳିକ ସମ୍ବାଦ, ସମ୍ବଲପୁରୀ ସମ୍ବାଦ ସମ୍ବଲପୁର କେନ୍ଦ୍ରରୁ, ଏବଂ ପରେ ପରେ ଶୁଣିପାରିବେ ସଂସ୍କୃତରେ ସମ୍ବାଦ ଆକାଶବାଣୀ ଦିଲ୍ଲୀ କେନ୍ଦ୍ରରୁ।

0: ଆମ ପରମ୍ପରା, ଆମ କଳା ସଂସ୍କୃତି ଆକାଶବାଣୀ ହିଁ ରଖିଛି ସାଇତି।
1: ବନ୍ୟା ହେଉ ବା ମହାବାତ୍ୟା, ସବୁ ପରିସ୍ଥିତିରେ
2: ଗାଁରୁ ସହର ଯାଏ।

ନମସ୍କାର। ଆକାଶବାଣୀ କଟକ ଆଞ୍ଚଳିକ ସମ୍ବାଦ ପଢ଼ୁଛନ୍ତି ମଳୟରଞ୍ଜନ ମିଶ୍ର। ପୁରୀ ଶ୍ରୀକ୍ଷେତ୍ରରେ ଚତୁର୍ଦ୍ଧମୂର୍ତ୍ତିଙ୍କ ନବଯୌବନ ଦର୍ଶନ ଆସନ୍ତା ମଙ୍ଗଳବାର ଦିନ ଅନୁଷ୍ଠିତ ହେବ। ତେବେ ଠାକୁରଙ୍କର ସୀମିତ ସମୟ ଦର୍ଶନ ହେବ ବୋଲି ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ଡକ୍ଟର ଅରବିନ୍ଦ ପାଢ଼ୀ କହିଛନ୍ତି। ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ଅନୁଷ୍ଠିତ ଗୁରୁତ୍ୱପୂର୍ଣ୍ଣ ବୈଠକ ପରେ ଶ୍ରୀ ପାଢ଼ୀ କହିଛନ୍ତି ଅପରାହ୍ନ 2:00 ସାହାଣ ମେଳା ଦର୍ଶନ ଆରମ୍ଭ ହେବ। 15 ତାରିଖରେ ଅମାବାସ୍ୟା ଏବଂ ରଥଯାତ୍ରା ପାଇଁ ବିଶେଷ ନୀତିକାନ୍ତି ଥିବାରୁ ନବଯୌବନ ଦର୍ଶନକୁ ସୀମିତ ରଖିବା ପାଇଁ ନିଷ୍ପତ୍ତି ହୋଇଛି। ଚଳିତ ବର୍ଷ ପ୍ରତ୍ୟେକ ରଥ ପାଇଁ ଅଧିକ ଗୋଟିଏ ଲେଖାଏଁ ରଥ ଦୌଡ଼ି ରହିବ। 3 ରଥ ଉପରକୁ କୌଣସି ଅନଧିକୃତ ସେବାୟତଙ୍କ ଚଢ଼ିବା ଏବଂ ମୋବାଇଲ୍ ଫୋନ୍ ବ୍ୟବହାର ଉପରେ କଟକଣା ଜାରି କରାଯାଇଛି। ମହାନଦୀ ଜଳବିବାଦର ଆପୋଷ ସମାଧାନ ନେଇ ଉଭୟ ଓଡ଼ିଶା ଏବଂ ଛତିଶଗଡ଼ ସରକାର ସହମତି ପ୍ରକାଶ କରିଛନ୍ତି। ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଏ ନେଇ ଛତିଶଗଡ଼ ମୁଖ୍ୟମନ୍ତ୍ରୀଙ୍କୁ ଏକ ପ୍ରସ୍ତାବ ଦେଇଥିଲେ। ଏ ସମ୍ପର୍କରେ ସୂଚନା ଦେଇ ଆଡ଼ଭୋକେଟ୍ ଜେନେରାଲ୍ ପୀତାମ୍ବର ଆଚାର୍ଯ୍ୟ କହିଛନ୍ତି ଉଭୟ ରାଜ୍ୟର ସହମତି ସମ୍ପର୍କିତ ତଥ୍ୟ ଟ୍ରିବ୍ୟୁନାଲ୍କୁ ଅବଗତ କରାଯାଇଛି। କେନ୍ଦ୍ରୀୟ ଜଳ ଆୟୋଗଙ୍କ ସହଯୋଗ କ୍ରମେ ଉଭୟ ରାଜ୍ୟ ଜଳ ଆବଣ୍ଟନର ସୂତ୍ର ବାହାର କରିବାକୁ ରାଜି ହୋଇଥିବା ସେ ସୂଚନା ଦେଇଛନ୍ତି। ଆଷାଢ଼ କୃଷ୍ଣପକ୍ଷ ଦ୍ୱାଦଶୀ ତିଥିରେ ଅଣସର ଘରେ ଆଜି ଠାକୁରଙ୍କର ଦ୍ୱାଦଶ ନୀତି ପାଳନ କରାଯିବ। ପରମ୍ପରା ଅନୁଯାୟୀ ଶ୍ରୀମନ୍ଦିରରେ ସକାଳ ଧୂପ ନୀତି ଶେଷ ହେବା, ମହାପ୍ରଭୁଙ୍କର ରାଜପ୍ରସାଦ ବିଜେ ନୀତି ଅନୁଷ୍ଠିତ ହେବ। ଗୁପ୍ତ ସେବା ସମୟରେ ଶ୍ରୀଅଙ୍ଗରୁ ବାହାର କରାଯାଇଥିବା ଚନ୍ଦନ, କରାଳ ଏବଂ ପାଟଡୋରକୁ ରୂପା ଥାଳିରେ ପଟୁଆର ସହ ଦୈତାପତି ସେବକ ଶ୍ରୀନଅରକୁ ନେବେ। ସେଠାରେ ମହାପ୍ରଭୁଙ୍କ ସୁସ୍ଥତା ସମ୍ପର୍କରେ ଗଜପତିଙ୍କୁ ଅବଗତ କରାଇବା ସହ ଆଗାମୀ ରଥଯାତ୍ରା ନେଇ ଆଲୋଚନା ହେବ। ରାଜ୍ୟର ବିଭିନ୍ନ ଜିଲ୍ଲାରେ ଥିବା 67 ସରକାରୀ ପ୍ରାଥମିକ ବିଦ୍ୟାଳୟକୁ ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ଉନ୍ନୀତ କରିବା ପାଇଁ ନିଷ୍ପତ୍ତି ହୋଇଛି। ଏ ସଂକ୍ରାନ୍ତ ପ୍ରସ୍ତାବ ବିଦ୍ୟାଳୟ ଗଣଶିକ୍ଷା ବିଭାଗ ପକ୍ଷରୁ ଅନୁମୋଦିତ ହୋଇଛି। ଏହାକୁ ତୁରନ୍ତ କାର୍ଯ୍ୟକାରୀ କରିବାକୁ ବିଭାଗ ପକ୍ଷରୁ ଓସେପାକୁ ନିର୍ଦ୍ଦେଶ ଦିଆଯାଇଛି। ବିଦ୍ୟାଳୟଗୁଡ଼ିକରେ ଆବଶ୍ୟକ ଭିତ୍ତିଭୂମିର ବିକାଶ, ଶିକ୍ଷକ ବ୍ୟବସ୍ଥା ଏବଂ ଅନ୍ୟାନ୍ୟ ଆନୁଷଙ୍ଗିକ ପ୍ରକ୍ରିୟା ଶୀଘ୍ର ଶେଷ କରିବାକୁ କୁହାଯାଇଛି। ଚଳଚ୍ଚିତ୍ର ଜଗତର ବିଶିଷ୍ଟ ପ୍ରଚ୍ଛଦପଟ ଗାୟିକା ଏସ୍ ଜାନକୀଙ୍କର 88 ବର୍ଷ ବୟସରେ ମହୀଶୂରରେ ପରଲୋକ ହୋଇଛି। ହିନ୍ଦୀ ସମେତ ବିଭିନ୍ନ ଭାଷାରେ ସେ କଣ୍ଠଦାନ କରିଥିଲେ। ଓଡ଼ିଆ ଚଳଚ୍ଚିତ୍ର ଶିଳ୍ପ ସହିତ ତାଙ୍କର ଦୀର୍ଘ ସମ୍ପର୍କ ରହିଥିଲା। ପ୍ରାୟ 70 ଓଡ଼ିଆ ଗୀତ ସେ ଗାଇବା ସହ 1986 ଶ୍ରେଷ୍ଠ ପ୍ରଚ୍ଛଦପଟ ଗାୟିକା ଭାବେ ଓଡ଼ିଶା ରାଜ୍ୟ ଚଳଚ୍ଚିତ୍ର ପୁରସ୍କାର ପାଇଥିଲେ। ତାଙ୍କ ବିୟୋଗରେ ବିଭିନ୍ନ ମହଲରେ ଶୋକର ଛାୟା ଖେଳିଯାଇଛି। ଡିଜିଟାଲ ଇଣ୍ଡିଆ କାର୍ଯ୍ୟକ୍ରମ ଅଧୀନରେ ଇ ସରସ ବ୍ୟବସାୟିକ ପ୍ଲାଟଫର୍ମ ଦେଶର ଗ୍ରାମୀଣ ଉତ୍ପାଦ ଏବଂ ଉପଭୋକ୍ତାଙ୍କ ମଧ୍ୟରେ ସମନ୍ୱୟ ରକ୍ଷା କରିବାରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ନିର୍ବାହ କରୁଛି। କେନ୍ଦ୍ର ଇଲେକ୍ଟ୍ରୋନିକ୍ସ ଏବଂ ଆଇଟି ମନ୍ତ୍ରଣାଳୟ ଅଧୀନରେ ଡିଜିଟାଲ ଇଣ୍ଡିଆ କର୍ପୋରେସନ ଦ୍ୱାରା ଏହାକୁ

0: ବିକଶିତ କରାଯାଇଛି। ଏହି କାର୍ଯ୍ୟକ୍ରମରେ 8,99,000 ଅଧିକ ସ୍ୱୟଂସହାୟକ ଗୋଷ୍ଠୀ ସଦସ୍ୟ ସାମିଲ ହୋଇଛନ୍ତି। 2029 ସୁଦ୍ଧା ଦେଶରେ 6 କୋଟି ଲକ୍ଷପତି ଦିଦି ସୃଷ୍ଟି ପାଇଁ ଲକ୍ଷ୍ୟ ରଖାଯାଇଥିବା ମନ୍ତ୍ରଣାଳୟ ପକ୍ଷରୁ ସୂଚନା ଦିଆଯାଇଛି। ମାଲକାନଗିରି ଜିଲ୍ଲାରେ ମହିଳାଙ୍କୁ ବ୍ୟବସାୟିକ କ୍ଷେତ୍ରରେ ଅଧିକ ସଶକ୍ତ କରିବା ଲକ୍ଷ୍ୟ ନେଇ ଖୁବ୍ ଶୀଘ୍ର ଏକ ସିଲେଇ ତାଲିମ କାର୍ଯ୍ୟକ୍ରମ ଆରମ୍ଭ କରାଯିବ ବୋଲି ଜିଲ୍ଲା ପ୍ରଶାସନ ପକ୍ଷରୁ ସୂଚନା ଦିଆଯାଇଛି। ଗ୍ରାମାଞ୍ଚଳରେ ମହିଳାଙ୍କ ଆର୍ଥିକ ଉନ୍ନତି ଏବଂ ସ୍ୱାବଲମ୍ବୀ କରିବା ଲକ୍ଷ୍ୟ ନେଇ ବିଭିନ୍ନ ଦକ୍ଷତା ବୃଦ୍ଧି କାର୍ଯ୍ୟକ୍ରମକୁ ପ୍ରାଥମିକତା ପ୍ରଦାନ କରାଯାଉଛି। ପୂର୍ବତଟ ରେଳପଥ ଅନ୍ତର୍ଗତ ରାୟଗଡ଼ା ଡିଭିଜନର ଡିଭିଜନାଲ ରେଳ ପ୍ରବନ୍ଧକ ଅମିତାଭ ସିଂହଲ ଗତକାଲି ପାରଳାଖେମୁଣ୍ଡି ରେଳ ଷ୍ଟେସନ ଗସ୍ତ କରିଥିଲେ। ସେଠାରେ ଚାଲିଥିବା ବିଭିନ୍ନ ପ୍ରକଳ୍ପର ସ୍ଥିତି ନେଇ ସମୀକ୍ଷା କରିଛନ୍ତି। ସୁବର୍ଣ୍ଣପୁର ଜିଲ୍ଲା ପାତାଳି ଶ୍ରୀକ୍ଷେତ୍ରଠାରେ 3 ଠାକୁରଙ୍କର ଅଣସର ଘର ଗୁପ୍ତନୀତି ଚାଲିଛି। ଠାକୁରଙ୍କୁ ଗତକାଲି 10 ମୂଳ ଅର୍ପଣ କରାଯାଇଛି। ଆସନ୍ତା 16 ତାରିଖରେ ରଥଯାତ୍ରା ଅନୁଷ୍ଠିତ ହେବ। ଢେଙ୍କାନାଳ ଜିଲ୍ଲା କଙ୍କଡ଼ାହାଡ଼ ବ୍ଲକର ସ୍ୱୟଂ ସହାୟକ ଗୋଷ୍ଠୀର ଏକ ପ୍ରତିନିଧି ମଣ୍ଡଳୀ କନ୍ଧମାଳ ଜିଲ୍ଲା ଫିରିଙ୍ଗିଆ ବ୍ଲକର ବିଭିନ୍ନ କ୍ଷୁଦ୍ର ଉଦ୍ୟୋଗ ବୁଲି ଦେଖିଛନ୍ତି। ବ୍ଲକର ଉପରପାଙ୍ଗା ଏବଂ ସାଙ୍ଗିଡ଼ିଆ ପଞ୍ଚାୟତରେ ରହିଥିବା ବିଭିନ୍ନ ପ୍ରୋସେସିଂ ୟୁନିଟ୍କୁ ସେମାନେ ବୁଲି ଦେଖିବା ସହ ଆଲୋଚନା କରିଛନ୍ତି। ରାଜ୍ୟରେ ଦକ୍ଷିଣ ପଶ୍ଚିମ ମୌସୁମୀ ବାୟୁ ସକ୍ରିୟ ଥିବାରୁ ବିଭିନ୍ନ ସ୍ଥାନରେ ବର୍ଷା ଲାଗି ରହିଛି। ଅପରପକ୍ଷରେ ଗାଙ୍ଗେୟ ପଶ୍ଚିମବଙ୍ଗ ଏବଂ ପାର୍ଶ୍ୱବର୍ତ୍ତୀ ବାଂଲାଦେଶ ଉପରେ ସକ୍ରିୟ ଘୂର୍ଣ୍ଣିବଳୟ ଲଘୁଚାପରେ ପରିଣତ ହେବାର ସମ୍ଭାବନା ରହିଛି। ଏହାର ପ୍ରଭାବରେ ରାଜ୍ୟରେ ବର୍ଷାର ପରିମାଣ ବୃଦ୍ଧି ପାଇବା ନେଇ ପାଣିପାଗ ବିଜ୍ଞାନ କେନ୍ଦ୍ର ପକ୍ଷରୁ ଅନୁମାନ କରାଯାଇଛି। ହୀରାକୁଦ ଜଳଭଣ୍ଡାରର ଜଳସ୍ତର ଆଜି ସକାଳ 6 ସୁଦ୍ଧା 611.29 ଫୁଟ ରହିଥିଲା। ବର୍ତ୍ତମାନ ଜଳଭଣ୍ଡାରର 3 ଗେଟ୍ ଦେଇ ଜଳ ନିଷ୍କାସିତ ହେଉଛି। ଜଳଭଣ୍ଡାର ମଧ୍ୟକୁ ପ୍ରତି ସେକେଣ୍ଡରେ 49,591 ଘନଫୁଟ ଜଳ ପ୍ରବେଶ କରୁଥିବା ବେଳେ 73,666 ଘନଫୁଟ ଜଳ ନିଷ୍କାସିତ ହେଉଛି। ଆଞ୍ଚଳିକ ସମ୍ବାଦ ବର୍ତ୍ତମାନ ପାଇଁ ଏତିକିରେ ଶେଷ ହେଲା। ଆମର ପରବର୍ତ୍ତୀ ଆଞ୍ଚଳିକ ସମ୍ବାଦ ଶୁଣିପାରିବେ ଅପରାହ୍ନ 2:32।
1: ଆକାଶବାଣୀ କଟକ ଆମର ସ୍ୱାସ୍ଥ୍ୟ ଆଜି ଏଥିରେ ଶୁଣନ୍ତୁ ଅଭିବାଦ ଅବସ୍ଥା ସମ୍ପର୍କରେ ଆଲୋଚନା କରିଛନ୍ତି ଡାକ୍ତର କୈଳାସନାଥ ଶାସ୍ତ୍ରୀ।
2: ଯେତେବେଳେ ହୃତ୍ପିଣ୍ଡ ଏବଂ ରକ୍ତବାହିକାମାନେ ଶରୀରର ଗୁରୁତ୍ୱପୂର୍ଣ୍ଣ ଅଙ୍ଗମାନଙ୍କୁ ଉପଯୁକ୍ତ ପରିମାଣର ଅମ୍ଳଜାନ ଭରା ରକ୍ତ ପଠାଇବାରେ ଅକ୍ଷମ ହୁଅନ୍ତି ସେହି ଅବସ୍ଥାକୁ ଅଭିପାତ ବା ସକ୍ କୁହାଯାଏ। ଏହା ଫଳରେ ଜୀବନ ପ୍ରତି ବିପଦ ସୃଷ୍ଟି ହୋଇପାରେ, କିନ୍ତୁ ଏହାର ବିନଷ୍ଟକାରୀ ପ୍ରଭାବରୁ ରକ୍ଷା କରିବାର ଶ୍ରେଷ୍ଠ ଉପାୟ ହେଉଛି ଏହାକୁ ଖୁବ୍ ଶୀଘ୍ର ଚିହ୍ନଟ କରିବା। ପ୍ରାରମ୍ଭରୁ ଏହାର ଲକ୍ଷଣଗୁଡ଼ିକ ହେଉଛି ଚର୍ମ ପାଣ୍ଡୁର ଥଣ୍ଡା ଏବଂ ଆର୍ଦ୍ର ଝାଡ଼ୁଆ ଲାଗିବା, ଆଖି କୋରଡ଼ିଆ, ନିରସ ଓ ନିଷ୍ପ୍ରଭ ତଥା ପ୍ରସାରିତ ପୁତ୍ତଳିକା, ଉଦ୍ବେଗ, ଅସ୍ଥିରତା ଏବଂ ମୂର୍ଚ୍ଛା ଅବସ୍ଥା, ନାଡ଼ିର ଗତି ଦୁର୍ବଳ ତଥାପି ଦ୍ରୁତ କିମ୍ବା ସୂତା ପରୀକ୍ଷୀଣ, ଅନିୟମିତ କିମ୍ବା ଗଭୀର ଦ୍ରୁତ ଶ୍ୱାସକ୍ରିୟା, ବାନ୍ତି ଲାଗିବା କିମ୍ବା ଅଇ ଲାଗିବା, ଅତ୍ୟଧିକ ଶୋଷ, ବ୍ୟକ୍ତିର ମତିଭ୍ରମ କିମ୍ବା ଖୁବ୍ କ୍ଲାନ୍ତ ହୋଇପାରେ, ରକ୍ତଚାପ ହ୍ରାସ ପାଏ। ଅଭିପାତ ବା ସକ୍ର ବର୍ଗୀକରଣଗୁଡ଼ିକ ହେଲା ଅଳ୍ପାୟତନ ରକ୍ତତା ଅଭିପାତ ବା ହାଇପୋଭଲିମିକ୍ ସକ୍, ଦେହର ରକ୍ତ ବା ଅନ୍ୟାନ୍ୟ ତରଳ ପଦାର୍ଥ ପରିମାଣ ହ୍ରାସ ପାଇବା ଦ୍ୱାରା ଏ ପ୍ରକାରର ଅଭିପାତ ହୋଇଥାଏ। ଅଭ୍ୟନ୍ତର କିମ୍ବା ବାହ୍ୟକ୍ଷତର ଅତ୍ୟଧିକ ରକ୍ତସ୍ରାବ, ଡାଇରିଆ, ଦାହକ୍ଷତ, ଶୁଷ୍କୀକରଣ ଏବଂ ଅତ୍ୟଧିକ ବାନ୍ତି ଫଳରେ ଏହା ହୋଇଥାଏ। ସ୍ନାୟୁ ହେତୁ ଅଭିପାତ ବା ନିରୋଜେନିକ୍ ସକ୍, ଏ ପ୍ରକାରର ଅଭିପାତ ସ୍ନାୟୁଗତ କାରଣରୁ ହୋଇଥାଏ। ବିଭିନ୍ନ ସ୍ନାୟୁର ନିର୍ଦ୍ଦେଶ ଅନୁସାରେ ରକ୍ତବାହିକା ନଳିକା ଗୁଡ଼ିକ ଅସ୍ୱାଭାବିକ ଭାବେ ପ୍ରସାରିତ ହୋଇଯାଏ, ଫଳରେ ଦେହର ଅନେକ ପରିମାଣର ରକ୍ତ ରକ୍ତନଳୀମାନଙ୍କରେ ରହିଯାଏ, ଫଳରେ ରକ୍ତର ସ୍ରୋତ ବଜାୟ ରଖିବା ସମ୍ଭବ ହୁଏ ନାହିଁ। ବ୍ୟକ୍ତି ହଠାତ୍ ଠିଆ ହୋଇଗଲେ ମୂର୍ଚ୍ଛା ହୋଇଯାଏ। ବ୍ୟକ୍ତି ପୁଣି ବସିବା କିମ୍ବା ଶୋଇବା ଅବସ୍ଥାକୁ ପୁଣି ଚାଲିଗଲେ ସ୍ନାୟୁ ହେତୁ ଅଭିପାତ ପ୍ରାୟତଃ ଠିକ୍ ହୋଇଯାଏ। ମନ ହେତୁ ଅଭିପାତ ବା ସାଇକୋଜେନିକ୍ ସକ୍, ଏ ପ୍ରକାରର ଅଭିପାତ ପ୍ରାୟତଃ ସାଧାରଣ ଅତ୍ୟଧିକ ଭୟ, କ୍ରୋଧ, ଆନନ୍ଦ କିମ୍ବା ବିଷାଦ ଯୋଗେ ଏ ଅବସ୍ଥା ଉପୁଜିଥାଏ। ପ୍ରତ୍ୟଧିକ୍ରିୟା ଅଭିପାତ ବା ଆନାଫାଇଲାକ୍ଟିକ୍ ସକ୍, କୌଣସି ପ୍ରକାରର ଖାଦ୍ୟରୁ ଆଲର୍ଜି ପ୍ରତିକ୍ରିୟା, ମହୁମାଛି, ବିରୁଡ଼ି କିମ୍ବା କୀଟପତଙ୍ଗ ଦଂଶନ ଏବଂ କେତେକ ଇନହାଲାନ୍ସ ଯୋଗୁଁ ଏ ପ୍ରକାରର ଅଭିପାତ ହୋଇଥାଏ। ଏହାର ଚିକିତ୍ସା ଚିକିତ୍ସକଙ୍କ ଦ୍ୱାରା

0: କରାଯିବା ଆବଶ୍ୟକ। ସକ୍ ବା ଅବିପାତର ଚିକିତ୍ସା କରିବେ କିପରି ଜାଣିବା ନିହାତି ଦରକାର। ଶୀଘ୍ର ଆମ୍ବୁଲାନ୍ସ ଡାକନ୍ତୁ। ଆହତ ବ୍ୟକ୍ତିକୁ ଚିତ୍ କରି ଶୁଆଇ ତାର ଦୁଇ ଗୋଡ଼କୁ 6 ଇଞ୍ଚ ଉଚ୍ଚ ସ୍ତରରେ ରଖନ୍ତୁ। ରକ୍ତ ସ୍ରାବ କିମ୍ବା ବାନ୍ତି ହେଲେ ସେ ସବୁକୁ ଶ୍ୱାସପଥରେ ପ୍ରବେଶ କରିବାରୁ ପ୍ରତିରୋଧ କରିବା ପାଇଁ ବ୍ୟକ୍ତିର ମୁଣ୍ଡକୁ ଗୋଟିଏ ପାଖକୁ ଠେଲି ଦିଅନ୍ତୁ। ବୋତାମ ଖୋଲି, ବେଲ୍ଟ ଖୋଲି, ପୋଷାକ ଢିଲା କରିଦିଅନ୍ତୁ। ବେକ, ଛାତି, ଅଣ୍ଟା ଚିପି ନ ହେବା ଆବଶ୍ୟକ। ବ୍ୟକ୍ତି ଆରାମ ଓ ଉଷୁମ ଅବସ୍ଥାରେ ରଖିବା ଦରକାର। ଲୁଗାପଟା ଓଦା ଥିଲେ ତାହା ବାହାର କରି ଉଷୁମ କମ୍ବଳ ଉପରେ ତାକୁ ଶୁଆନ୍ତୁ। ବାହାରୁ କୌଣସି କୃତ୍ରିମ ଗରମ ଦିଅନ୍ତୁ ନାହିଁ। କ୍ଷେତାଞ୍ଚଳରେ ଗରମ ପ୍ରଭାବ ପଡ଼ିଲେ ସେ ସ୍ଥାନରେ ରକ୍ତ ଜମାଟ ବାନ୍ଧିବାରେ ବିଳମ୍ବ ହୋଇଥାଏ, ଫଳରେ ରକ୍ତକ୍ଷରଣ ଅଧିକ ହୁଏ। ଅନ୍ୟାନ୍ୟ କ୍ଷତ ସ୍ଥାନ କେଉଁଠାରେ ଅଛି ଜାଣିବାକୁ ଚେଷ୍ଟା କରନ୍ତୁ। ରକ୍ତକ୍ଷରଣ ହେଉଥିଲେ ତଦନୁଯାୟୀ ପ୍ରାଥମିକ ଚିକିତ୍ସା କରନ୍ତୁ। ଅସ୍ଥିଭଙ୍ଗ କିମ୍ବା ମକଚି ହୋଇଥିଲେ ସ୍ପ୍ଲିଣ୍ଟ ଦେଇ ତାର ଉପଚାର କରନ୍ତୁ। ଏହା କିପରି କରାଯାଏ ଜାଣିନଥିଲେ ସେଥିରେ ହାତ ଦିଅନ୍ତୁ ନାହିଁ, କାରଣ ସେହିପରି କଲେ କ୍ଷତ ଅଧିକ ହୋଇପାରେ। ବ୍ୟକ୍ତିକୁ ଶୋଷ ହେଉଛି କହିଲେ ତୁଳାରେ ପାଣି ବିଜାଇ ତାର ଓଠ ଓ ଜିଭରେ ଦିଅନ୍ତୁ। ପାଣି ପିଇବାକୁ ଦେଲେ ବାନ୍ତି ହୋଇପାରେ। ବ୍ୟକ୍ତିକୁ ଶାନ୍ତ ଓ ନିଶ୍ଚଳ ରଖିବାକୁ ଚେଷ୍ଟା କରନ୍ତୁ। ବ୍ୟକ୍ତିର ଅସ୍ଥିରତା ବା ଉତ୍ତେଜନା ଫଳରେ ଅବସ୍ଥା ସାଙ୍ଘାତିକ ହୋଇପାରେ, ବରଂ ଡାକ୍ତରୀ ସାହାଯ୍ୟ ଖୁବ୍ ଶୀଘ୍ର ମିଳିବ ବୋଲି ଆଶ୍ୱାସନା ଦିଅନ୍ତୁ।
1: ଆମର ସ୍ୱାସ୍ଥ୍ୟ କାର୍ଯ୍ୟକ୍ରମରେ ଶୁଣିଥିଲେ ଅବିପାତ ଅବସ୍ଥା। ଏ ସମ୍ପର୍କରେ ଆଲୋଚନା କରିଥିଲେ ଡକ୍ଟର କୈଳାସନାଥ ଶାସ୍ତ୍ରୀ। ଆକାଶବାଣୀ କଟକ, ସମୟ ସକାଳ 7:15 ଶୁଣନ୍ତୁ ଓଡ଼ିଆରେ ସମ୍ବାଦ।
2: ତ୍ରିରାଷ୍ଟ୍ରୀୟ ଗସ୍ତ ଶେଷ କରି ସ୍ୱଦେଶ ପ୍ରତ୍ୟାବର୍ତ୍ତନ କରୁଛନ୍ତି ପ୍ରଧାନମନ୍ତ୍ରୀ। ଏକ ଦେଶ ଏକ ନିର୍ବାଚନ ପ୍ରସ୍ତାବ ସମ୍ପର୍କରେ ଗୋଆରେ ଯୁଗ୍ମ ସଂସଦୀୟ କମିଟିର ଆଲୋଚନା। କିମ୍ବଦନ୍ତୀ ଗାୟିକା ଏସ୍ ଜାନକୀଙ୍କ 88 ବର୍ଷ ବୟସରେ ପରଲୋକ। ନୌକା ଦୁର୍ଘଟଣାରେ 15 ଜଣ ଭାରତୀୟଙ୍କ ମୃତ୍ୟୁ ଘଟଣାରେ ତଦନ୍ତ ନିର୍ଦ୍ଦେଶ ଦେଲେ ଭିଏତନାମ ସରକାର। ଏବଂ ୱିମ୍ବିଲଡନ୍ ମହିଳା ଏକକ ଫାଇନାଲରେ ପ୍ରଥମ ଗ୍ରାଣ୍ଡସ୍ଲାମ୍ ଟାଇଟଲ ହାସଲ କଲେ ଲିଣ୍ଡା ନୋସ୍କୋଭା। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ତ୍ରିରାଷ୍ଟ୍ରୀୟ ଗସ୍ତ ଶେଷ କରି ସ୍ୱଦେଶ ପ୍ରତ୍ୟାବର୍ତ୍ତନ କରୁଛନ୍ତି। 4 ଦଶନ୍ଧିରୁ ଅଧିକ ସମୟ ମଧ୍ୟରେ ଭାରତୀୟ ପ୍ରଧାନମନ୍ତ୍ରୀଙ୍କ ନ୍ୟୁଜିଲାଣ୍ଡ ଗସ୍ତ ଶେଷ ପର୍ଯ୍ୟାୟର ଗସ୍ତକୁ ସୁଦୃଢ଼ କରିଛି। ଏହି ଗସ୍ତ ଅବସରରେ ଶ୍ରୀ ମୋଦି ନ୍ୟୁଜିଲାଣ୍ଡ ପ୍ରତିପକ୍ଷ କ୍ରିଷ୍ଟୋଫର୍ ଲକ୍ସନ୍ଙ୍କ ସହ ବିଭିନ୍ନ ପ୍ରସଙ୍ଗ ନେଇ ଦ୍ୱିପାକ୍ଷିକ ଆଲୋଚନା କରିଥିଲେ। ପ୍ରତିରକ୍ଷା, ପର୍ଯ୍ୟଟନ, କ୍ରୀଡ଼ା, ବିପର୍ଯ୍ୟୟ ପରିଚାଳନା, ଦୁଗ୍ଧ ଏବଂ ପଶୁପାଳନ ଆଦି ବିଭିନ୍ନ କ୍ଷେତ୍ରରେ 5 ବୁଝାମଣାପତ୍ର ସ୍ୱାକ୍ଷରିତ ହୋଇଥିଲା। ଅକ୍ଲାଣ୍ଡରେ ସ୍ପାର୍କ ଆରେନାଠାରେ ପ୍ରଧାନମନ୍ତ୍ରୀ ଶ୍ରୀ ମୋଦି ପ୍ରବାସୀ ଭାରତୀୟଙ୍କ ସମାବେଶକୁ ସମ୍ବୋଧନ କରିଥିଲେ। ନ୍ୟୁଜିଲାଣ୍ଡର ପ୍ରଗତିରେ ଭାରତୀୟ ସମ୍ପ୍ରଦାୟଙ୍କ ଅବଦାନକୁ ଶ୍ରୀ ମୋଦି ଉଚ୍ଚ ପ୍ରଶଂସା କରିଥିଲେ। ଅକ୍ଲାଣ୍ଡରୁ ୱେଲିଂଟନ୍ ଏବଂ କ୍ରାଷ୍ଟ ଚର୍ଚ୍ଚରୁ କୁଇନ୍ସଟାଉନ୍ ପର୍ଯ୍ୟନ୍ତ ଭାରତୀୟ ସମ୍ପ୍ରଦାୟ ଦ୍ୱିପାକ୍ଷିକ ସମ୍ପର୍କକୁ ସୁଦୃଢ଼ କରିବାରେ ଗୁରୁତ୍ୱପୂର୍ଣ୍ଣ ଅବଦାନ ପ୍ରଦାନ କରୁଛନ୍ତି। ନିରନ୍ତର ବନ୍ଧୁତା, ସାଧାରଣ ମୂଲ୍ୟବୋଧ, ଦ୍ୱିପାକ୍ଷିକ ସହଭାଗିତା ଏବଂ ଭବିଷ୍ୟତ ସମ୍ପର୍କରେ ନୂତନ ମାର୍ଗ ଉନ୍ମୁକ୍ତ ନେଇ ଉଭୟ ଦେଶ ଅଙ୍ଗୀକାରବଦ୍ଧତା ପ୍ରକାଶ କରିଥିବା ଶ୍ରୀ ମୋଦି କହିଛନ୍ତି। ସମାବେଶରେ ଯୋଗଦେଇ ନ୍ୟୁଜିଲାଣ୍ଡ ପ୍ରଧାନମନ୍ତ୍ରୀ କ୍ରିଷ୍ଟୋଫର୍ ଲକ୍ସନ୍ ଦ୍ୱିପାକ୍ଷିକ ରଣନୈତିକ ଏବଂ ଆର୍ଥିକ ସହଭାଗିତା ଉପରେ ଆଲୋକପାତ କରିଥିଲେ। ନ୍ୟୁଜିଲାଣ୍ଡ ଗସ୍ତ ପୂର୍ବରୁ ଶ୍ରୀ ମୋଦି ଇଣ୍ଡୋନେସିଆ ଏବଂ ଅଷ୍ଟ୍ରେଲିଆ ଗସ୍ତ ଶେଷ କରିଥିଲେ। ଏକ ଦେଶ ଏକ ନିର୍ବାଚନ ପ୍ରସ୍ତାବ ସମ୍ପର୍କରେ ବିଭିନ୍ନ ପକ୍ଷଙ୍କ ସହ ଗୋଆରେ ଯୁଗ୍ମ ସଂସଦୀୟ କମିଟି ଆଲୋଚନା ଶେଷ କରିଛନ୍ତି। ଏହି ଦୁଇଦିନିଆ କାର୍ଯ୍ୟକ୍ରମରେ କମିଟି ପକ୍ଷରୁ ରାଜ୍ୟ ସରକାର, ରାଜନୈତିକ ଦଳ, ନିର୍ବାଚିତ ପ୍ରତିନିଧି, ସମ୍ବିଧାନ ବିଶେଷଜ୍ଞ, ଗଣମାଧ୍ୟମ ଓ ଅନ୍ୟାନ୍ୟ ପ୍ରତିନିଧିମାନଙ୍କ ସହ ବିସ୍ତୃତ ଭାବେ ଏକ ଦେଶ ଏକ ନିର୍ବାଚନ ପ୍ରସ୍ତାବ ଉପରେ ଆଲୋଚନା ହୋଇଛି। ଗୋଆରେ ଗଣମାଧ୍ୟମକୁ ସୂଚନା ଦେଇ କମିଟିର ଅଧ୍ୟକ୍ଷ ସାଂସଦ ପିପି ଚୌଧୁରୀ କହିଛନ୍ତି, ଏହି ପଦକ୍ଷେପ ଖର୍ଚ୍ଚ ହ୍ରାସ କରିବା ସହ ଦେଶର ଅର୍ଥନୀତିକୁ ଅଧିକ ସୁଦୃଢ଼ କରିବ। କମିଟି ଆଗାମୀ ଦିନରେ ଲକ୍ଷ୍ନୌ ଗସ୍ତ କରି ପ୍ରସ୍ତାବ ସମ୍ପର୍କରେ ଆଲୋଚନା ପର୍ଯ୍ୟାଲୋଚନା କରିବ ବୋଲି ଜଣାପଡ଼ିଛି।

ସ୍ୱରାଷ୍ଟ୍ରମନ୍ତ୍ରୀ ଅମିତ ଶାହ ଆଜି ଅହମ୍ମଦାବାଦ ପୌର ନିଗମର ବିଭିନ୍ନ ପ୍ରକଳ୍ପର ଉଦ୍ଘାଟନ ଓ ଶିଳାନ୍ୟାସ କରିବେ। ଏଥିରେ 405 କୋଟି ଟଙ୍କାର ବିଭିନ୍ନ ପ୍ରକଳ୍ପ ରହିଥିବା ଜଣାପଡ଼ିଛି। ଏହି ଅବସରରେ ଶ୍ରୀ ଶାହା ଗାନ୍ଧୀନଗର ଲୋକସଭା ଆସନରୁ ବ୍ୟାପକ ବନୀକରଣ ଅଭିଯାନର ଶୁଭାରମ୍ଭ କରିବେ। ବ୍ୟାପକ ବନୀକରଣ ଜରିଆରେ ଗାନ୍ଧୀନଗର ଲୋକସଭା କ୍ଷେତ୍ରକୁ ଦେଶର ସବୁଠାରୁ ସବୁଜ କ୍ଷେତ୍ରରେ ପରିଣତ କରିବା ପାଇଁ ଏହି ପଦକ୍ଷେପ ନିଆଯିବ। ପାଣିପାଗ ପରିବର୍ତ୍ତନର ମୁକାବିଲା ପାଇଁ ଚଳିତ ବର୍ଷ ସେହି ଲୋକସଭା ଅଞ୍ଚଳରେ 1,25,00,000 ଅଧିକ ଚାରା ରୋପଣ କରାଯିବ ବୋଲି ସୂଚନା ଦିଆଯାଇଛି। ଏହି ଅଭିଯାନ ଅଧୀନରେ ଜଙ୍ଗଲ ବିଭାଗ ଅହମ୍ମଦାବାଦ ଏବଂ ଗାନ୍ଧୀନଗର ଜିଲ୍ଲାରେ ବନ କବଚ ବ୍ୟବହାର କରି 60,00,000 ଚାରା ରୋପଣ କରିବ। ଆସନ୍ତାକାଲି ଶ୍ରୀ ଶାହା ଗାନ୍ଧୀନଗରଠାରେ 11 ଇଣ୍ଟରପୋଲ୍ ଡିଜିଟାଲ୍ ଫରେନ୍ସିକ୍ ବିଶେଷଜ୍ଞ ଗୋଷ୍ଠୀ ବୈଠକକୁ ଉଦ୍ଘାଟନ କରିବେ। ଶ୍ରୀ ଶାହା ଦହଗାମ ଗସ୍ତ କରି ନବନିର୍ମିତ ପରିବା ହାଟ ଏବଂ ଅମୃତ ମହୋତ୍ସବ ସମାରୋହ ପରିଦର୍ଶନ କରିବାର କାର୍ଯ୍ୟକ୍ରମ ରହିଛି। କିମ୍ବଦନ୍ତୀ ପ୍ରଚ୍ଛଦପଟ ଗାୟିକା ଏସ୍ ଜାନକୀଙ୍କର ଗତକାଲି କର୍ଣ୍ଣାଟକର ମୈସୁରଠାରେ 88 ବୟସରେ ପରଲୋକ ଘଟିଛି। ସେ କିଛିଦିନ ଧରି ବାର୍ଦ୍ଧକ୍ୟଜନିତ ରୋଗରେ ପୀଡ଼ିତ ହୋଇ ଚିକିତ୍ସିତ ହେଉଥିଲେ। ଗତ 6 ମଧ୍ୟରେ ଗାୟିକା ଏସ୍ ଜାନକୀ ହିନ୍ଦୀ ସମେତ କନ୍ନଡ଼, ତାମିଲ, ତେଲୁଗୁ ଓ ମଲାୟାଲମ୍ ଭାଷାରେ 48,000 ଅଧିକ ଗୀତ ଗାଇଛନ୍ତି। ସେ ଲୋକପ୍ରିୟ ସଙ୍ଗୀତ ନିର୍ଦ୍ଦେଶକ ଇଲିୟାରାଜା, ଏମ୍ଏସ୍ ବିଶ୍ୱନାଥନ, କେବି ମହାଦେବନ ଏବଂ ଏଆର୍ ରେହମାନଙ୍କ ସହ କାର୍ଯ୍ୟ କରିଥିଲେ। 1988 ଶ୍ରେଷ୍ଠ ପ୍ରଚ୍ଛଦପଟ ଗାୟିକା ଭାବେ ଏସ୍ ଜାନକୀଙ୍କୁ ଜାତୀୟ ଚଳଚ୍ଚିତ୍ର ପୁରସ୍କାରରେ ସମ୍ମାନିତ କରାଯାଇଥିଲା। ବିଭିନ୍ନ ରାଜ୍ୟର ପ୍ରାୟ 33 ଚଳଚ୍ଚିତ୍ର ପୁରସ୍କାରରେ ସମ୍ମାନିତ ଏସ୍ ଜାନକୀଙ୍କୁ 2013 ପଦ୍ମଭୂଷଣ ପୁରସ୍କାର ମିଳିଥିଲା। ଆପଣମାନେ ସମ୍ବାଦ ଶୁଣୁଛନ୍ତି ଆକାଶବାଣୀରୁ। ଭିଏତନାମର ଫୁ କୋକ୍ ଦ୍ୱୀପ ନିକଟରେ ଏକ ଦ୍ରୁତଗାମୀ ଯନ୍ତ୍ରଚାଳିତ ନୌକା ବୁଡ଼ିଯିବା ଫଳରେ 15 ଭାରତୀୟ ପର୍ଯ୍ୟଟକଙ୍କ ମୃତ୍ୟୁ ଘଟଣାରେ ସେଠାକାର ସରକାର ତଦନ୍ତ ନିର୍ଦ୍ଦେଶ ଦେଇଛନ୍ତି। ଏହି ଦୁର୍ଘଟଣାର କାରଣ ଏବଂ ଏଥିପାଇଁ କେଉଁମାନେ ଦାୟୀ ସେ ନେଇ ସବିଶେଷ ଯାଞ୍ଚ କରାଯିବ ବୋଲି ଜଣାପଡ଼ିଛି। ଭିଏତନାମ ପ୍ରଧାନମନ୍ତ୍ରୀ ସେଠାକାର ଅଧିକାରୀମାନଙ୍କୁ ମୃତକଙ୍କ ପରିବାରକୁ ସହାୟତା ଯୋଗାଇ ଦେବା ଲାଗି ନିର୍ଦ୍ଦେଶ ଦେଇଛନ୍ତି। ଗତକାଲି 32 ଭାରତୀୟ ପର୍ଯ୍ୟଟକ ଏବଂ 4 କର୍ମଚାରୀଙ୍କୁ ନେଇ ହନ୍ ମେ ରୁଟ୍ରେ ଯାତ୍ରା ଆରମ୍ଭ କରିବାର କିଛି ସମୟ ପରେ ନୌକାଟି ପ୍ରବଳ ପବନ ଯୋଗୁଁ ଭାରସାମ୍ୟ ହରାଇ ଓଲଟି ପଡ଼ିଥିଲା। ଉଦ୍ଧାରକାରୀ ଦଳ 21 ଉଦ୍ଧାର କରିଥିଲେ। ମୃତକଙ୍କ ମଧ୍ୟରେ 13 ପୁରୁଷ ଏବଂ 2 ମହିଳା ଅଛନ୍ତି। ମୃତକମାନଙ୍କ ମଧ୍ୟରେ 10 ତାମିଲନାଡୁରୁ ହୋଇଥିବା ବେଳେ 3 ଆନ୍ଧ୍ରପ୍ରଦେଶ ଏବଂ 2 କେରଳମର ବୋଲି ଜଣାପଡ଼ିଛି। ଏହି ଘଟଣାରେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ, ଉପରାଷ୍ଟ୍ରପତି ସିପି ରାଧାକୃଷ୍ଣନ ଓ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଗଭୀର ଶୋକ ବ୍ୟକ୍ତ କରିଛନ୍ତି। ଭିଏତନାମରେ ନୌକା ଦୁର୍ଘଟଣାରେ 15 ଭାରତୀୟ ପର୍ଯ୍ୟଟକଙ୍କ ମୃତ୍ୟୁ ଘଟଣାରେ ବୈଦେଶିକ ବ୍ୟାପାର ମନ୍ତ୍ରୀ ଡକ୍ଟର ଏସ୍ ଜୟଶଙ୍କର ଶୋକ ବ୍ୟକ୍ତ କରିଛନ୍ତି। ଦୁର୍ଘଟଣାରେ ସେ ମର୍ମାହତ ବୋଲି କହିଛନ୍ତି। ବୈଦେଶିକ ବ୍ୟାପାର ମନ୍ତ୍ରଣାଳୟ ପକ୍ଷରୁ ମୃତକଙ୍କ ପରିବାର ସହ ଯୋଗାଯୋଗ କରାଯାଇ ଆବଶ୍ୟକୀୟ ସହାୟତା ଯୋଗାଇ ଦିଆଯିବ ବୋଲି ଡକ୍ଟର ଜୟଶଙ୍କର କହିଛନ୍ତି। ଗତମାସ 24 ଦୁଇଟି ଶକ୍ତିଶାଳୀ ଭୂକମ୍ପ ପରେ ଭେନେଜୁଏଲାରେ ମୃତ୍ୟୁ ସଂଖ୍ୟା 4,333 ବୃଦ୍ଧି ପାଇଛି। ସେଠାକାର ରାଷ୍ଟ୍ରପତି ଗଣମାଧ୍ୟମକୁ ସୂଚନା ଦେଇ କହିଛନ୍ତି ଆସନ୍ତା ସପ୍ତାହରୁ ଭୂକମ୍ପ ପୀଡ଼ିତମାନଙ୍କୁ ଗୃହ ଆବଣ୍ଟନ କରାଯିବ। ଇତିମଧ୍ୟରେ 315 ମୃତକଙ୍କ ପରିଚୟ ମିଳିନଥିବା ସରକାରୀ ଭାବେ ସୂଚନା ଦିଆଯାଇଛି। ଏହି ଭୂକମ୍ପରେ 16,740 ଆହତ ହୋଇଥିବା ବେଳେ 6,462 ଉଦ୍ଧାର କରାଯାଇଛି। ଭୂକମ୍ପ ପ୍ରଭାବରେ 17,000 ଅଧିକ ଲୋକ ବାସହୀନ ହୋଇଥିବା ଜଣାପଡ଼ିଛି। ହର୍ମୁଜ୍ ପ୍ରଣାଳୀରେ ସାଇପ୍ରସ୍ର ଏକ ବାଣିଜ୍ୟିକ ଜାହାଜ ଉପରେ ଇରାନ୍ର ଆକ୍ରମଣ ପରେ ଆମେରିକା ପୁଣିଥରେ ଇରାନ୍ ଉପରେ ଆକ୍ରମଣ କରିଛି। ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ନିର୍ଦ୍ଦେଶ ଅନୁଯାୟୀ ଆକ୍ରମଣ କରାଯାଇଥିବା ସେଣ୍ଟକମ୍ ସୂଚନା ଦେଇଛି। ଇରାନ୍ର ପ୍ରମୁଖ ଘାଟି ଏବଂ ଦ୍ୱୀପାଞ୍ଚଳଗୁଡ଼ିକରେ ଆକ୍ରମଣ କରାଯାଇଥିବା ଜଣାପଡ଼ିଛି। ଇତିମଧ୍ୟରେ ପରବର୍ତ୍ତୀ ସୂଚନା ପର୍ଯ୍ୟନ୍ତ ଇରାନ୍ ହର୍ମୁଜ୍ ପ୍ରଣାଳୀକୁ ବନ୍ଦ ରଖିଛି। ସେଠାକାର ଇସଲାମିକ ରିଭଲ୍ୟୁସନାରୀ ଗାର୍ଡ କର୍ପସ୍ ପକ୍ଷରୁ ମିଳିଥିବା ସୂଚନା ଅନୁଯାୟୀ ହର୍ମୁଜ୍ ପ୍ରଣାଳୀରେ ବେନିୟମ ଭାବେ ଏକ ବାଣିଜ୍ୟିକ ଜାହାଜ ଅତିକ୍ରମ କରିବାକୁ ଚେଷ୍ଟା କରୁଥିବା ବେଳେ ଆକ୍ରମଣ କରାଯାଇଥିବା କୁହାଯାଇଛି। ତେବେ ଇରାନ୍ ମୁକ୍ତ ଭାବେ ହର୍ମୁଜ୍ ପ୍ରଣାଳୀ ଖୋଲା ରହିଛି ଏବଂ ସେହି ବାଟ ଦେଇ ଅତିକ୍ରମ କରୁଥିବା ଜାହାଜଗୁଡ଼ିକ ଉପରେ କୌଣସି ଆକ୍ରମଣ କରାଯିବ ନାହିଁ ଘୋଷଣା କରିବାକୁ ଆମେରିକା ଦାବି କରିଛି। ଅନ୍ୟପକ୍ଷରେ ଆମେରିକା ରାଷ୍ଟ୍ରପତି କହିଛନ୍ତି ଉଭୟ ଦେଶ ମଧ୍ୟରେ ସୃଷ୍ଟି ହୋଇଥିବା ଉତ୍ତେଜନାମୂଳକ ପରିସ୍ଥିତି ସତ୍ତ୍ୱେ ବୁଝାମଣା ଜାରି ରହିବ। ୱିମ୍ବିଲଡନ୍ ମହିଳା ଏକକ ଫାଇନାଲରେ ଗତକାଲି ଲଣ୍ଡନର ସେଣ୍ଟର କୋର୍ଟରେ ଅନୁଷ୍ଠିତ ମ୍ୟାଚ୍ରେ ଚେକ୍ ଗଣରାଜ୍ୟର ଖେଳାଳି କାରୋଲିନା ମୁଚୋଭାଙ୍କୁ 6-2, 5-7, 6-3 ପରାସ୍ତ କରି 21

0: ଲିଣ୍ଡା ନୁସ୍କୋଭା ତାଙ୍କର ପ୍ରଥମ ଗ୍ରାଣ୍ଡସ୍ଲାମ୍ ଟାଇଟଲ୍ ହାସଲ କରିଛନ୍ତି। ସେହିଭଳି ଆଜି ସନ୍ଧ୍ୟା 5:30 ମହିଳା ଡବଲ୍ସ ଫାଇନାଲ୍ ଅନୁଷ୍ଠିତ ହେବ। ପାଞ୍ଚ ମ୍ୟାଚ୍ ବିଶିଷ୍ଟ ଟି ଟ୍ୱେଣ୍ଟି ଆନ୍ତର୍ଜାତିକ ପୁରୁଷ କ୍ରିକେଟ୍ ସିରିଜ୍ରେ ଇଂଲଣ୍ଡ 4-0 ବିଜୟୀ ହୋଇଛି। ଗତକାଲି ଅନୁଷ୍ଠିତ ସିରିଜ୍ର ଶେଷ ମ୍ୟାଚ୍ରେ ଇଂଲଣ୍ଡ 56 ରନ୍ରେ ଭାରତକୁ ପରାସ୍ତ କରିଛି। ପ୍ରଥମେ ବ୍ୟାଟିଂ କରି ଇଂଲଣ୍ଡ ନିର୍ଦ୍ଧାରିତ 20 ଓଭର୍ରେ 3 ୱିକେଟ୍ ବିନିମୟରେ 257 ରନ୍ କରିଥିବା ବେଳେ ଏହାର ଜବାବରେ ଭାରତ 8 ୱିକେଟ୍ ବିନିମୟରେ 201 ରନ୍ କରିବାକୁ ସକ୍ଷମ ହୋଇଥିଲା। ଲଣ୍ଡନର ଲର୍ଡ଼ସ୍ କ୍ରିକେଟ୍ ପଡ଼ିଆରେ ଅନୁଷ୍ଠିତ ଏକମାତ୍ର ମହିଳା ଟେଷ୍ଟ ମ୍ୟାଚ୍ର ଦ୍ୱିତୀୟ ଦିନ ଖେଳ ଶେଷ ସୁଦ୍ଧା ଭାରତ ଦ୍ୱିତୀୟ ଇନିଂସରେ 1 ୱିକେଟ୍ ବିନିମୟରେ 154 ରନ୍ ସ୍କୋର କରିଛି। ପୂର୍ବରୁ ଇଂଲଣ୍ଡ ପ୍ରଥମ ଇନିଂସରେ 170 ରନ୍ରେ ସମସ୍ତ ୱିକେଟ୍ ହରାଇଥିଲା। ଏବେ ଭାରତୀୟ ମହିଳା ଦଳ 269 ରନ୍ ଆଗରେ ରହିଛି। ଫିଫା ବିଶ୍ୱକପ୍ର ତୃତୀୟ କ୍ୱାର୍ଟର ଫାଇନାଲ୍ରେ ଆଜି ସକାଳେ ମିଆମି ଷ୍ଟାଡିୟମ୍ରେ ଅନୁଷ୍ଠିତ ମ୍ୟାଚ୍ରେ ଇଂଲଣ୍ଡ 2-1 ନରୱେକୁ ପରାସ୍ତ କରି ସେମିଫାଇନାଲ୍ରେ ପହଞ୍ଚିଛି। ଚଳିତ ବିଶ୍ୱକପ୍ରେ ସ୍ପେନ୍ ଏବଂ ଫ୍ରାନ୍ସ ପୂର୍ବରୁ ସେମିଫାଇନାଲ୍ରେ ପହଞ୍ଚିସାରିଛନ୍ତି। ପାଣିପାଗ ବିଭାଗ ପକ୍ଷରୁ ଆସନ୍ତା 4-5 ଦିନ ପର୍ଯ୍ୟନ୍ତ ଦେଶର ଉତ୍ତର ପୂର୍ବାଞ୍ଚଳରେ ପ୍ରବଳ ବର୍ଷା ହେବା ନେଇ ସତର୍କ ସୂଚନା ଜାରି କରାଯାଇଛି। ଜାମ୍ମୁ କାଶ୍ମୀର, ଲଦାଖ, ହିମାଚଳ ପ୍ରଦେଶ ଓ ଓଡ଼ିଶା ସମେତ 18 ରାଜ୍ୟ କେନ୍ଦ୍ରଶାସିତ ଅଞ୍ଚଳରେ ଏହି ସମୟ ମଧ୍ୟରେ ପ୍ରବଳରୁ ଅତିପ୍ରବଳ ବର୍ଷା ହେବ ବୋଲି ବିଭାଗ ସୂଚନା ଦେଇଛି। ମୁଖ୍ୟ ସମ୍ବାଦ ପୁଣି ଥରେ। ତ୍ରିରାଷ୍ଟ୍ରୀୟ ଗସ୍ତ ଶେଷ କରି ସ୍ୱଦେଶ ପ୍ରତ୍ୟାବର୍ତ୍ତନ କରୁଛନ୍ତି ପ୍ରଧାନମନ୍ତ୍ରୀ। ଏକ ଦେଶ ଏକ ନିର୍ବାଚନ ପ୍ରସ୍ତାବ ସମ୍ପର୍କରେ ଗୋଆରେ ଯୁଗ୍ମ ସଂସଦୀୟ କମିଟିର ଆଲୋଚନା। କିମ୍ବଦନ୍ତୀ ଗାୟିକା ଏସ୍ ଜାନକୀଙ୍କ 88 ବର୍ଷ ବୟସରେ ପରଲୋକ। ନୌକା ଦୁର୍ଘଟଣାରେ 15 ଜଣ ଭାରତୀୟଙ୍କ ମୃତ୍ୟୁ ଘଟଣାରେ ତଦନ୍ତ ନିର୍ଦ୍ଦେଶ ଦେଲେ ଭିଏତନାମ ସରକାର। ଏବଂ ୱିମ୍ବିଲଡନ୍ ମହିଳା ଏକକ ଫାଇନାଲ୍ରେ ପ୍ରଥମ ଗ୍ରାଣ୍ଡସ୍ଲାମ୍ ଟାଇଟଲ୍ ହାସଲ କଲେ ଲିଣ୍ଡା ନୁସ୍କୋଭା। ସମ୍ବାଦ ଶେଷ ହେଲା।
1: ଶ୍ରୋତାବନ୍ଧୁ ଶୁଣୁଥିଲେ ଆକାଶବାଣୀ କଟକ କେନ୍ଦ୍ରରୁ ଆକାଶବାଣୀ ଭବାନୀପାଟଣା। ଏଥର ଶୁଣନ୍ତୁ କୁନି କୁନି ପିଲାଙ୍କ ମନପସନ୍ଦ କାର୍ଯ୍ୟକ୍ରମ ସରଗ ଫୁଲ। ପ୍ରଯୋଜନାରେ ସଚ୍ଚିଦାନନ୍ଦ ମଲ୍ଲିକ, ଉପସ୍ଥାପନାରେ ଅଛନ୍ତି ମନୀଷା କଲେଜ।

ଶୁଭ ସକାଳ ପିଲାମାନେ, ଆରମ୍ଭ କରିବା ତୁମମାନଙ୍କର ପ୍ରିୟ କାର୍ଯ୍ୟକ୍ରମ ସରଗ ଫୁଲ। ମୁଁ ଆଜିର ଉପସ୍ଥାପନାରେ ଅଛି ତୁମମାନଙ୍କର ମନୀଷା ଆପା। ନମସ୍କାର। ପିଲାମାନେ, ଜଗନ୍ନାଥଙ୍କ ପବିତ୍ର ରଥଯାତ୍ରା ରଥଯାତ୍ରା ପର୍ବଟି କାହିଁକି ଓ କେବେ ପାଳନ କରାଯାଏ ମୁଁ କହୁଛି ଶୁଣ। ତା ପୂର୍ବରୁ ଆସ ପିଲାମାନେ ଗୋଟେ ସୁନ୍ଦର ମନଛୁଆ ଗୀତଟି ଶୁଣିନେବା।

ଆଚ୍ଛା ପିଲେ କହିଲ, ମନରେ ପ୍ରଶ୍ନ ଉଠୁଥିବ ତ, କାହିଁକି ହୁଏ ରଥଯାତ୍ରା? କେବେଠାରୁ ଆରମ୍ଭ ହେଲା ରଥଯାତ୍ରା? କାହିଁକି ଗୁଣ୍ଡିଚା ମନ୍ଦିରଙ୍କୁ ଯାଆନ୍ତି ତିନି ଭାଇ ଭଉଣୀ? କିଏ ଦେବୀ ଗୁଣ୍ଡିଚା? ତେବେ ପିଲେ ଚାଲ ଜାଣିବା ଏହାର ରହସ୍ୟ। ଜାଣିଛ ପିଲାମାନେ, ମହାଭାରତ ଯୁଦ୍ଧର ସମାପ୍ତି ପରେ ଗାନ୍ଧାରୀ କୃଷ୍ଣଙ୍କୁ ଅଭିଶାପ ଦେଲେ ଯେ, ତୁମେ ଯେପରି ତୁମ ଶକ୍ତି ବଳରେ ମୋର ବଂଶନାଶ କରିଛ, ତୁମ ବଂଶର ମଧ୍ୟ ସର୍ବନାଶ ହୋଇଯିବ। ଯୁଦ୍ଧର 36 ବର୍ଷ ପରେ ଦ୍ୱାରିକାରେ ଏହି ଅଭିଶାପର ଆରମ୍ଭ ହେଲା। ଦ୍ୱାରିକାରେ ବହୁତ ଦୁର୍ଘଟଣା ଘଟିଲା। ଯୁଦ୍ଧରେ ଯଦୁବଂଶର ସମାପ୍ତି ଘଟିଥିଲା। ଏହାପରେ କୃଷ୍ଣ ଦ୍ୱାରିକା ଛାଡ଼ିଦେଲେ। ଦିନେ ସେ ଏକ ଗଛ ମୂଳରେ ଧ୍ୟାନରେ ବସିଥାନ୍ତି। ଜରା ନାମକ ଏକ ଶିକାରୀ ଏକ ହରିଣର ଶିକାର କରୁ କରୁ କୃଷ୍ଣଙ୍କର ପାଦକୁ ହରିଣ ଭାବି ତୀର ଛାଡ଼ିଦେଲା। ତୀର ଯାଇ ପାଦରେ ବାଜିଲା। ଜରା ଏହା ଦେଖି କୃଷ୍ଣଙ୍କ ପାଖକୁ ଦୌଡ଼ିଗଲା ଏବଂ କ୍ଷମା ମାଗିଲା। ଜରାଙ୍କୁ ଶ୍ରୀକୃଷ୍ଣ ବୁଝାଇ କହିଲେ, ଏଥିରେ ତୁମର କିଛି ଭୁଲ ନାହିଁ, ଏହା ତ ବିଧିର ବିଧାନ ଥିଲା। ତୁମ ହାତରେ ହିଁ ମୋର ଏହି ଜନ୍ମରେ ଅନ୍ତ ହେବାର ଥିଲା, ତେବେ ତୁମେ ଦୁଃଖ କର ନାହିଁ। ଏହା କହି କୃଷ୍ଣ ତାଙ୍କ ଶରୀର ତ୍ୟାଗ କରିଥିଲେ। ପୁରା ଶରୀର ଅଗ୍ନିରେ ଭସ୍ମ ହୋଇଗଲା, କିନ୍ତୁ ତାଙ୍କର ହୃଦୟ ସେମିତି ସ୍ପନ୍ଦନ କରୁଥାଏ। ଏହା ଦେଖି ସେଠାରେ ଉପସ୍ଥିତ ସମସ୍ତେ ଆଚମ୍ବିତ ହୋଇଗଲେ। ସେହି ସମୟରେ ଆକାଶରୁ ବାଣୀ ହେଲା ଯେ, ଏହା ବ୍ରହ୍ମାଙ୍କ ଶରୀର ଅଟେ, ତେଣୁ ଏହାକୁ ସମୁଦ୍ରରେ ଭସାଇ ଦିଆଯାଉ। ଏହାପରେ ଅର୍ଜୁନ କୃଷ୍ଣଙ୍କର ବ୍ରହ୍ମ ପଦାର୍ଥକୁ ଏକ କାଠଗଣ୍ଠିରେ ଭର୍ତ୍ତି କରି ସମୁଦ୍ରରେ ଭସାଇ ଦେଲେ। ଜାଣିଛ ପିଲାମାନେ, ରାଜା ଇନ୍ଦ୍ରଦୁମ୍ଙ୍କୁ ଭଗବାନ ବିଷ୍ଣୁ ସ୍ୱପ୍ନ ଦେଲେ ଯେ, ମୁଁ ପୁରୀର ସମୁଦ୍ରରେ ଏକ କାଠଗଣ୍ଠି ଭାବେ ଭାସୁଛି, ମୋତେ ପାଣିରୁ ଉଦ୍ଧାର କରି ଯଥାବିଧି ସ୍ଥାପନ କର, ପୂଜା ଆରମ୍ଭ କର। ସ୍ୱପ୍ନ ଦେଶ ପରେ ରାଜା ପୁରୀ ଯାଇ ସମୁଦ୍ର ତଟରେ ଦେଖନ୍ତି ତ, ସତରେ ଏକ କାଠଗଣ୍ଠି ଭାସୁଛି, କିନ୍ତୁ ସେ ସୈନିକମାନଙ୍କର ବହୁ ଚେଷ୍ଟା ପରେ ମଧ୍ୟ ସେହି କାଠଗଣ୍ଠିକୁ କେହି ମଧ୍ୟ ଉଠାଇ ପାରିନଥିଲେ। ତାପରେ ଶବର ରାଜା ବିଶ୍ୱବାସ ହିଁ ଏହି କାଠଗଣ୍ଠିକୁ ସମୁଦ୍ରରୁ ଆଣିପାରିଲେ, କିନ୍ତୁ ଏହି କାଠଗଣ୍ଠିରୁ କିପରି ଜଗ

ଜଗନ୍ନାଥଙ୍କର ପ୍ରତିମୂର୍ତ୍ତି ତିଆରି କରିବେ କେହି ବି କାରିଗର ଜାଣିପାରିଲେ ନାହିଁ। ଶେଷରେ ଦେବତାଙ୍କର ଶିଳ୍ପୀକାର ବିଶ୍ୱକର୍ମା ବୁଢ଼ା କାରିଗରର ବିଷ ନେଇ ରାଜାଙ୍କ ପାଖକୁ ଆସିଲେ ଆଉ କହିଲେ, ତିନି ଠାକୁରଙ୍କ ବିଗ୍ରହ ମୁଁ ବନେଇବି, କିନ୍ତୁ ମୋର କିଛି ସର୍ତ୍ତ ଅଛି। ମୋତେ ମୂର୍ତ୍ତି ବନେଇବାକୁ 21 ଦିନ ଲାଗିବ, ଆଉ ମୁଁ ଏହାକୁ ଏକ ବନ୍ଦ କୋଠରୀରେ ବନେଇବି, ଆଉ କେହି ମଧ୍ୟ ଏହି ବନ୍ଦ କୋଠରୀ ମଧ୍ୟରେ ପ୍ରବେଶ କରିପାରିବେ ନାହିଁ। ରାଜା ରାଜି ହୋଇଗଲେ ଓ ବାହାରରୁ କବାଟ ବନ୍ଦ କରିଦେଲେ। ବାହାରୁ କେବଳ ହାତୁଡ଼ିର ଓ କରତର ଠକ୍ ଠକ୍ ଆବାଜ ଆସୁଥାଏ। ଏମିତି 2 ସପ୍ତାହ ବିତିଗଲା, କିନ୍ତୁ 2 ସପ୍ତାହ ପରେ ଏହି ଶବ୍ଦ ଆଉ ଶୁଣାଗଲା ନାହିଁ। ଏହା ଦେଖି ରାଣୀ ବହୁ ବିଚଳିତ ହୋଇଗଲେ। ଭାବିଲେ, ଏତେ ଦିନ ବୁଢ଼ା କାରିଗର ନ ଖାଇ ନ ପିଇ କାମ କରୁଛନ୍ତି, କାଳେ ସେ ମୃତ୍ୟୁବରଣ କରିନାହାନ୍ତି ତ। ରାଣୀ ରାଜାଙ୍କୁ ଅନୁରୋଧ କଲେ ଯେ କବାଟଟିକୁ ଭାଙ୍ଗି ଦିଆଯାଉ। ପ୍ରଥମେ ତ ରାଜା ରାଜି ନଥିଲେ, କିନ୍ତୁ ରାଣୀଙ୍କ ବହୁତ କହିବା ପରେ କବାଟଟିକୁ ଭାଙ୍ଗିଦେଲେ। କବାଟ ଭାଙ୍ଗି ଦେଖନ୍ତି ତ ବୁଢ଼ା କାରିଗର ଜଣଙ୍କ ଅନ୍ତର୍ଦ୍ଧାନ ହୋଇଯାଇଛନ୍ତି, ଆଉ ତାଙ୍କ ପଛରେ ସେ ଛାଡ଼ିଯାଇଛନ୍ତି ଅଧା ଗଢ଼ା ତିନି ଠାକୁରଙ୍କ ପ୍ରତିମୂର୍ତ୍ତି। ଏହା ଦେଖି ରାଜା ନିଜକୁ ଦୋଷୀ ବୋଲି ଭାବିଲେ। ସେ ତାଙ୍କ ପ୍ରତିଜ୍ଞା ଭାଙ୍ଗିଥିବାରୁ ବହୁ ପଶ୍ଚାତାପ କଲେ, ଆଉ ନିଜକୁ ସମାପ୍ତ କରିବାକୁ ଭାବିଲେ। କିନ୍ତୁ ଆକାଶରୁ ଆକାଶବାଣୀ ହେଲା ଯେ, ରାଜା, ତୁମେ ତୁମ ପ୍ରତିଜ୍ଞା ଭାଙ୍ଗି ସମୟ ପୂର୍ବରୁ କବାଟଟା ଖୋଲିଦେଲ, ତେଣୁ ମୋର ମୂର୍ତ୍ତି ଅଧାଗଢ଼ା ରହିଗଲା। କିନ୍ତୁ ତୁମେ ଚିନ୍ତା କର ନାହିଁ, ମୁଁ ଏହି ରୂପରେ ହିଁ ପୁରା ଦୁନିଆକୁ ଦର୍ଶନ ଦେବି। ତୁମେ ମୋର ଯଥାବିଧି ସ୍ଥାପନ କରି ପୂଜା ଆରମ୍ଭ କର। ତାପରେ ରାଜା ନୀଳାଚଳ ଧାମରେ ଜଗନ୍ନାଥଙ୍କର ଭବ୍ୟ ମନ୍ଦିର ନିର୍ମାଣ କଲେ। ରାଜା ମନ୍ଦିର ପ୍ରତିଷ୍ଠା ପାଇଁ ରାଜା ଇନ୍ଦ୍ରଦ୍ୟୁମ୍ ରାଣୀ ଗୁଣ୍ଡିଚାଙ୍କ ସହ ବ୍ରହ୍ମଦେବଙ୍କୁ ଡାକିବାକୁ ବ୍ରହ୍ମଲୋକକୁ ଗଲେ। ରାଜା ଓ ରାଣୀଙ୍କର ଅନୁରୋଧ କ୍ରମେ ବ୍ରହ୍ମଦେବ ମର୍ତ୍ତ୍ୟଲୋକକୁ ଆସି ପୁରୀ ଜଗନ୍ନାଥ ମନ୍ଦିରର ପ୍ରତିଷ୍ଠା କଲେ, ଆଉ ତିନି ଠାକୁରଙ୍କ ମଧ୍ୟରେ ପ୍ରାଣ ପ୍ରତିଷ୍ଠା ମଧ୍ୟ କଲେ। ଏହି ଦିନକୁ ସ୍ନାନ ଯାତ୍ରା ରୂପେ ମଧ୍ୟ ଆମେ ପାଳନ କରିଥାଉ। ଇନ୍ଦ୍ରଦ୍ୟୁମ୍ଙ୍କ ଭକ୍ତି ଓ ତାଙ୍କ ପାଇଁ ଏକ ମହାନ ମନ୍ଦିର ପ୍ରତିଷ୍ଠା ହୋଇଥିବାରୁ ଭଗବାନ ବିଷ୍ଣୁ ତାଙ୍କ ପ୍ରତି ଖୁସି ହୋଇଗଲେ। ସେ ରାଜା ଇନ୍ଦ୍ରଦ୍ୟୁମ୍ଙ୍କୁ ବର ମାଗିବାକୁ କହିଲେ। ରାଜା କହିଲେ, ହେ ପ୍ରଭୁ, ଯଦି ଆପଣ ସତରେ ମୋ ଉପରେ ପ୍ରସନ୍ନ ଅଛନ୍ତି, ତେବେ ମୋତେ ବରଦାନ ଦିଅନ୍ତୁ, ମୁଁ ନିର୍ବିକାର ହୋଇଯାଏ, ଯାହାଦ୍ୱାରା କୌଣସି ଶରୀର ମଧ୍ୟ ଏହି ଦାବି ନ କରୁ ଯେ ଏହି ମନ୍ଦିର ତାଙ୍କ ପୂର୍ବଜଙ୍କ ଦ୍ୱାରା ବନାଯାଇଥିଲା, ତେଣୁ ମୋତେ ନିସନ୍ତାନ କରନ୍ତୁ। ଯଦି ଭବିଷ୍ୟତରେ ଆପଣଙ୍କ ମନ୍ଦିର ବା ମୂର୍ତ୍ତି କ୍ଷତିଗ୍ରସ୍ତ ହୋଇଯାଏ, ତଥାପି ଆପଣ ଏହି ସ୍ଥାନ ଛାଡ଼ିକି କେବେ ବି ଯିବେ ନାହିଁ। ରାଜା ଇନ୍ଦ୍ରଦ୍ୟୁମ୍ଙ୍କ କଥା ଅନୁସାରେ ଭଗବାନ ବିଷ୍ଣୁ ତାଙ୍କୁ ବରଦାନ ଦେଇଥିଲେ। ଦୂରରେ ଦେବୀ ଗୁଣ୍ଡିଚା ଏହି ସବୁ କଥା ଶୁଣୁଥାନ୍ତି, କିନ୍ତୁ ନିର୍ବିକାର ହେବା କଥା ଶୁଣି ସେ ବହୁ ମନ ଦୁଃଖ କରିଥିଲେ, କାରଣ କୌଣସି ସ୍ତ୍ରୀ ନିର୍ବିକାର ହୋଇକି ରହିବାକୁ କେବେ ମଧ୍ୟ ଚାହାନ୍ତି ନାହିଁ। ଭଗବାନ ବିଷ୍ଣୁ ଦେବୀ ଗୁଣ୍ଡିଚାଙ୍କ ଦୁଃଖ ବୁଝିପାରିଲେ, ଆଉ ତାଙ୍କୁ କହିଲେ, ହେ ମାତା, ଆପଣ ମନ ଦୁଃଖ କରନ୍ତୁ ନାହିଁ, ମୁଁ ଆପଣଙ୍କ ଘରେ ହିଁ ଜନ୍ମ ନେଇଛି, ତେଣୁ ମୁଁ ଆପଣଙ୍କ ପୁତ୍ର ଅଟେ, ତେଣୁ ପ୍ରତିବର୍ଷ 9 ଦିନ ପାଇଁ ମୁଁ ଆପଣଙ୍କ ଘରକୁ ଆସିବି, ଆପଣଙ୍କର ହାତ ରନ୍ଧା ଭୋଜନକୁ ଗ୍ରହଣ କରିବି। ଆଉ ଜାଣିଛ ପିଲାମାନେ, ସେବେଠାରୁ ଆରମ୍ଭ ହେଲା ରଥଯାତ୍ରା। ରଥରେ ବସି ଜଗନ୍ନାଥ, ଭାଇ ବଳଭଦ୍ର ଆଉ ଦେବୀ ସୁଭଦ୍ରା ତିନି ଭାଇ ଭଉଣୀ ମିଶିକି ଦେବୀ ଗୁଣ୍ଡିଚାଙ୍କ ମନ୍ଦିରକୁ ଯାଆନ୍ତି। ସେହିଦିନରୁ ପିଲାମାନେ ରଥଯାତ୍ରା ପର୍ବଟି ଆରମ୍ଭ ହେଲା। ତାହେଲେ ତୁମେମାନେ ଜାଣିଲ ପିଲାମାନେ ରଥଯାତ୍ରା ବିଷୟରେ। ତେବେ ଚାଲ ପିଲାମାନେ ଏକ ମନଛୁଆ ଗୀତଟି ଶୁଣିନେବା।

0: ଜାଣିଛ ପିଲାମାନେ, ମୋ ପାଖରେ DBSS ସ୍କୁଲର କେତେଜଣ ଛାତ୍ରୀ ବସିଛନ୍ତି। ଚାଲ ପିଲାମାନେ ଆମେ ତାଙ୍କ ସହିତ କଥା ହେବା, ସେମାନେ ଏହି ରଥଯାତ୍ରା ପର୍ବଟିକୁ କେମିତି ଭାବରେ ପାଳନ କଲେ।
1: ଆପଣମାନଙ୍କୁ ସମସ୍ତଙ୍କୁ ନମସ୍କାର।
2: ଆଚ୍ଛା, ତୁମମାନେ କହିଲ, ତୁମମାନଙ୍କର ପରିଚୟଟା ଦେଇଦେଲ।
3: ମୋ ନାଁ ତନୁଶ୍ରୀ ରାଉତ, ଅଷ୍ଟମ ଶ୍ରେଣୀରେ ପଢ଼େ।
4: ମୋ ନାଁ ରେଶ୍ମା ସାହୁ, ମୁଁ ଅଷ୍ଟମ ଶ୍ରେଣୀରେ ପଢ଼େ DPS ସ୍କୁଲରେ।
5: ମୋ ନାଁ ହେଉଛି ତୃପ୍ତି ମାନେକ, ମୁଁ ଅଷ୍ଟମ ଶ୍ରେଣୀରେ ପଢ଼େ DPSS ସ୍କୁଲରେ।
6: ମୋ ନାଁ ଆଭାଶ୍ରୀ ମିଶ୍ର, ମୁଁ ଅଷ୍ଟମ ଶ୍ରେଣୀରେ ପଢ଼େ, ମୁଁ DPS ସ୍କୁଲରେ ପଢ଼େ।
7: ମୋ ନାଁ ଶ୍ଲେଷା ମହାପାତ୍ର, ମୁଁ ଅଷ୍ଟମ ଶ୍ରେଣୀରେ ପଢ଼େ

0: ଏତେ ସୁନ୍ଦର ନାଁ ସବୁ କିଏ ସବୁ ଦେଇଛି?
1: ବାପା,
0: କଣ ସବୁ କରିବାକୁ ଭଲ ଲାଗେ କହିଲ? ଗୀତ ଗାଇବାକୁ ଭଲ ଲାଗେ, ନାଚ କରିବାକୁ ଭଲ ଲାଗେ, ନା କଣ ସବୁ କରିବାକୁ ଭଲ ଲାଗେ? ପାଠ ପଢିବାକୁ,
1: ନାଚିବାକୁ ଭଲ ଲାଗେ, ପାଠ ପଢିବାକୁ ବି ଭଲ ଲାଗେ।
0: ଡ୍ୟାନ୍ସ ଶିଖୁଛ?
1: ହଁ।
0: କୋଉଠି ଶିଖୁଛ?
1: ଘରେ ହିଁ ଶିଖେ।
0: କିଏ ମା ଶିଖୁଛନ୍ତି?
1: ହଁ।
0: ପାଠ ପଢାରେ କଣ ସବୁ ଭଲ ଲାଗେ, କୋଉ ସବଜେକ୍ଟ ଭଲ ଲାଗେ?
1: ସାଇନ୍ସ, ଓଡ଼ିଆ, ହିନ୍ଦୀ, ମ୍ୟାଥ।
0: ତମକୁ କଣ ଭଲ ଲାଗେ ରେଶ୍ମା?
2: ମତେ ନାଚ କରିବାକୁ ବହୁତ ଭଲ ଲାଗେ।
0: ଡ୍ୟାନ୍ସ କରୁଛ? ପ୍ରୋଗ୍ରାମ ସବୁରେ ଡ୍ୟାନ୍ସ କରୁଛ?
2: ହଁ, କରେ ସବୁବେଳେ।
0: ପାଠ ପଢିବାରେ କଣ ଭଲ ଲାଗେ?
2: ପାଠ ପଢିବାରେ ମତେ ସାଇନ୍ସ ବହୁତ ଭଲ ଲାଗେ।
0: ସାଇନ୍ସ ବହୁତ ଭଲ ଲାଗେ ନାଇ କି? ପାଠ ପଢିକି ବଡ ହେଲେ କଣ ହବ?
2: ଡକ୍ଟର।
0: ଡକ୍ଟର ହେଇଯିବ? କଣ ଭଲ ଲାଗେ କହିଲ?
2: ନାଚ ଭଲ ଲାଗେ।
0: ନାଚ ଘରେ ଶିଖୁଛ?
2: ହଁ।
0: କିଏ ଶିଖାନ୍ତି?
2: ମୁଁ ନିଜେ ଶିଖେ।
0: ଟିଭି କି ୟୁଟ୍ୟୁବ ଦେଖିକି ଶିଖୁଛ ନାଇ କି? ପାଠରେ କଣ ଭଲ ଲାଗେ କହିଲ?
2: ମତେ ସାଇନ୍ସ ଭଲ ଲାଗେ ଆଉ SST।
0: ବଡ ହେଲେ କଣ ହବ?
2: ପୋଲିସ।
0: ପୋଲିସ ହବ, ଭେରି ଗୁଡ। ତମକୁ କଣ ଭଲ ଲାଗେ?
2: ମତେ ନାଚ ଭଲ ଲାଗେ ଆଉ ଗୀତ ଗାଇବାକୁ।
0: ଗୀତ ବି ଗାଇବାକୁ ଭଲ ଲାଗେ। ପାଠ ପଢାରେ କଣ ଭଲ ଲାଗେ?
2: ହିନ୍ଦୀ, ଇଂଲିଶ ଆଉ ସାଇନ୍ସ।
0: ସବଜେକ୍ଟ ଗୁଡାକ ଭଲ ଲାଗେ, ଆଉ ବାକି ସବଜେକ୍ଟ ଭଲ ଲାଗେନି?
2: ଭଲ ଲାଗେ, ଏ ତିନିଟା ବହୁତ ଭଲ ଲାଗେ।
0: ତିନିଟା ବହୁତ ଭଲ ଲାଗେ। ଆଉ ତମକୁ କଣ ଭଲ ଲାଗେ ଆଶ୍ଲେଷା?
1: ମତେ ଗୀତ ଗାଇବାକୁ ଭଲ ଲାଗେ।
0: ଗୀତ ବି ଗାଇବ? ସମସ୍ତଙ୍କୁ ଗୀତ ଗାଇବାକୁ ଭଲ ଲାଗେ ନାଇ କି? ପାଠ ପଢାରେ କଣ କଣ ଭଲ ଲାଗେ?
1: ସାଇନ୍ସ।
0: ସାଇନ୍ସ ଭଲ ଲାଗେ। ବଡ ହେଲେ କଣ?
1: ଡକ୍ଟର।
0: ଡକ୍ଟର ହେବ, ଭେରି ଗୁଡ୍। ତମମାନଙ୍କ ସହିତ କଥା ହେଇକି ବହୁତ ଭଲ ଲାଗୁଛି ନାଇ କି? ଆଚ୍ଛା, ଗୀତ ତ ସମସ୍ତଙ୍କୁ ଗାଇବାକୁ ଭଲ ଲାଗେ, ମିଶିକି ଗୋଟେ ଗୀତ ଗାଇଦେଲ।

ପିଲାମାନେ ଆଜି ଆମେ କେତେ କଥା ହେଲେ, ତାହେଲେ ସମୟ ସରି ଆସିଲାଣି। କାର୍ଯ୍ୟକ୍ରମଟିକୁ ଏଇଠି ଶେଷ କରୁଛି। ନିଜ ମତାମତ ଦେଇ ଏହି ନମ୍ବରରେ ଯୋଗାଯୋଗ କରିବ। ଆମ ନମ୍ବରଟି ହେଲା 8895994143। ଆଉ ଥରେ ନମ୍ବରଟି କହିଦେଉଛି, ଆମ ନମ୍ବରଟି ହେଲା 8895994143। ଏଥର ବିଦାୟ ନେବି ରହୁଛି। ଆଜିର ଉପସ୍ଥାପନାରେ ତୁମମାନଙ୍କର ମନୀଷା ଆପା। ନମସ୍କାର।

ଶ୍ରୋତାବନ୍ଧୁ ଶୁଣୁଥିଲି କୁନି କୁନି ପିଲାଙ୍କ ମନପସନ୍ଦ କାର୍ଯ୍ୟକ୍ରମ ସରଗ ଫୁଲ। ଉପସ୍ଥାପନାରେ ଥିଲେ ମନୀଷା କଲେଜ। ଆପଣ କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ ଭବାନୀପାଟଣା କେନ୍ଦ୍ରରୁ। ପ୍ରଚାର ହେଉଛି ମିଡିୟମ ୱେଭ୍ରେ 248 meters ତଥା 1206 kHz ଯୋଗେ। ଏଫ୍ଏମ୍ ମାଧ୍ୟମରେ ଶୁଣିପାରିବେ 100.3 MHz ଓ ନ୍ୟୁଜ୍ ଅନ୍ ଇଆଇଆର୍ ଆପ୍ ମାଧ୍ୟମରେ ଆମ କାର୍ଯ୍ୟକ୍ରମ ଶୁଣିପାରିବେ। ଶୁଣନ୍ତୁ ଏଥର ଏକ ସୂଚନା। ଆକାଶବାଣୀ ଭବାନୀପାଟଣା, ଆକାଶବାଣୀ ଜୟପୁର ଏବଂ ଆକାଶବାଣୀ ବଲାଙ୍ଗୀର କେନ୍ଦ୍ରରେ ଏକ ବର୍ଷର ଆପ୍ରେଣ୍ଟିସ୍ ଟ୍ରେନିଂ ପାଇଁ 11 ପ୍ରାର୍ଥୀଙ୍କ ପାଇଁ ଦରଖାସ୍ତ ଆହ୍ୱାନ କରାଯାଉଛି। ପ୍ରାର୍ଥୀ ଡିପ୍ଲୋମା ଇନ୍ ଇଞ୍ଜିନିୟରିଂ କରିଥିବେ। ଡିପ୍ଲୋମା ଇନ୍ ଇଲେକ୍ଟ୍ରିକାଲ୍ ଏବଂ ଡିପ୍ଲୋମା ଇନ୍ ଇଲେକ୍ଟ୍ରୋନିକ୍ସ ପ୍ରାର୍ଥୀଙ୍କୁ ଅଗ୍ରାଧିକାର ଦିଆଯିବ। ପ୍ରାର୍ଥୀଙ୍କୁ ତାଲିମ ସମୟରେ ମାସକୁ 10,900 ବୃତ୍ତି ଭତ୍ତା ପ୍ରଦାନ କରାଯିବ। ଯୋଗ୍ୟ ପ୍ରାର୍ଥୀମାନେ ଚଳିତ ଜୁଲାଇ ମାସର 19 ପର୍ଯ୍ୟନ୍ତ ଏନ୍ଟିଏସ୍ ପୋର୍ଟାଲରେ ଆବେଦନ କରିପାରିବେ। ସୂଚନାଟି ଏତିକି।

କେତେକ ସର୍ବସାଧାରଣ ଉପଯୋଗୀ ସୂଚନା। ପ୍ରତ୍ୟେକ ବ୍ୟକ୍ତି ଅତି କମ୍ରେ ଗୋଟିଏ ଗଛ ଲଗାଇ ତାର ଯତ୍ନ ନିଅନ୍ତୁ। ଥିଲେ ବନ ରହିବ ଜନ, ଜଙ୍ଗଲ ସୁରକ୍ଷା ଜୀବନ ରକ୍ଷା। ନିଜ ଆଖପାଖ ପରିବେଶକୁ ନିର୍ମଳ ସୁସ୍ଥ ରଖି ଅନ୍ୟମାନଙ୍କୁ ସଚେତନ କରନ୍ତୁ। ସ୍ୱଚ୍ଛତା ହୃଦୟରେ ଏକ ସଂକଳ୍ପ କରନ୍ତୁ। ପଲିଥିନ୍ ବ୍ୟାଗ୍ର ବ୍ୟବହାର ବଦଳରେ ଝୋଟ ବା କପଡ଼ା ବ୍ୟାଗ୍ ବ୍ୟବହାର କରନ୍ତୁ। ପାଣି ନଷ୍ଟ କରନ୍ତୁ ନାହିଁ, ଜଳାଶୟରେ ବିପଦଜନକ ଜିନିଷ ପକାନ୍ତୁ ନାହିଁ, ବର୍ଷା ଜଳ ଅମଳ କରନ୍ତୁ। ସବୁବେଳେ ନଳକୂପର ପାଣି ପିଅନ୍ତୁ, ନାଳ ପୋଖରୀ ପାଣି ପିଅନ୍ତୁ ନାହିଁ। ଘରୁ ବାହାରକୁ ଯାଉଥିବା ସମୟରେ ଓ ଦରକାର ନଥିବା ସମୟରେ ବିଦ୍ୟୁତ ସ୍ୱିଚ୍ ବନ୍ଦ କରନ୍ତୁ। ନିଜ ଯାନବାହନ ଗୁଡ଼ିକୁ ନିୟମିତ ଯାଞ୍ଚ କରନ୍ତୁ। ଟାୟାର ପ୍ରେସର ଠିକ୍ ରଖନ୍ତୁ। ଗାଡ଼ି ଚଲାଇବା ବେଳେ ହେଲମେଟ୍ ବ୍ୟବହାର କରନ୍ତୁ। ମୋବାଇଲରେ କଥାବାର୍ତ୍ତା କରନ୍ତୁ ନାହିଁ। ଟ୍ରାଫିକ୍ ନିୟମ ମାନି ଗାଡ଼ି ଚଲାନ୍ତୁ। ସର୍ବସାଧାରଣ ସ୍ଥାନରେ ଧୂମପାନ କରନ୍ତୁ ନାହିଁ, ଏହା ଆଇନ ବିରୁଦ୍ଧ। ସବୁବେଳେ ଶାନ୍ତ ରହିବାକୁ ଚେଷ୍ଟା କରନ୍ତୁ। ଅନ୍ୟକୁ ଈର୍ଷା କରନ୍ତୁ ନାହିଁ। ଅଭାବ ଅସୁବିଧା ଦାରିଦ୍ର୍ୟ ଦେଖିଲେ ସାଧ୍ୟମତେ ସାହାଯ୍ୟ କରନ୍ତୁ।

ଆକାଶବାଣୀ ଭବାନୀ ପାଟଣା ସମୟ ସକାଳ 8 ହେବାକୁ ଯାଉଛି। ଆମର ପରବର୍ତ୍ତୀ ପ୍ରସାରଣରେ ରିଲେ କରି ପ୍ରଚାର କରୁଛୁ ସମାଚାର ପ୍ରଭାତ ଏବଂ ମର୍ଣ୍ଣିଂ ନ୍ୟୁଜ୍ ଶୁଣିପାରିବେ ଆକାଶବାଣୀ ଦିଲ୍ଲୀ କେନ୍ଦ୍ରରୁ। ଏବଂ ପରେ ପରେ ରହିଛି ଶ୍ରୀକ୍ଷେତ୍ର ମାଧୁରୀ କାର୍ଯ୍ୟକ୍ରମ ଶୁଣିପାରିବେ ଆକାଶବାଣୀ କଟକ କେନ୍ଦ୍ରରୁ। ପ୍ରଥମେ ଶୁଣନ୍ତୁ ଅଳ୍ପକ୍ଷଣ ମଧ୍ୟରେ ସମାଚାର ପ୍ରଭାତ।

0: further notice. IMD forecast heavy rainfall across northern and eastern parts of the country for next 4 days. England beat Norway 2-1 to reach FIFA World Cup semi-finals, and Linda Noskova beats Carolina Muchova to win first Wimbledon tennis title. And with that, we end the morning news. Have a nice day.
1: ଏତେବେଳେ ଯାଏ ଶୁଣୁଥିଲେ କାର୍ଯ୍ୟକ୍ରମ ରିଲେ କରି ପ୍ରଚାର କରୁଥିଲୁ ଆକାଶବାଣୀ ଦିଲ୍ଲୀରୁ ଆକାଶବାଣୀ କଟକ ଆରମ୍ଭ କରୁଛୁ ଶ୍ରୀକ୍ଷେତ୍ର ମାଧୁରୀ ଆଜିଥିରେ ରହିଛି ଆଲୋଚନା ରଥ ଉପରେ ଠାକୁରମାନଙ୍କ ନୀତି ଓ ଭୋଗ ଏ ସମ୍ପର୍କରେ ଆଲୋଚନା କରିଛନ୍ତି ବିଶ୍ୱନାଥ ସାମନ୍ତରାୟ

ଯୁଗ ଯୁଗ ଧରି ପ୍ରଚଳିତ ବିଭିନ୍ନ ଧର୍ମ ଓ ଉପାସନାର ଧାରା ଶ୍ରୀଜଗନ୍ନାଥଙ୍କ ପୂଜା ପଦ୍ଧତିରେ ପ୍ରତିଫଳିତ ହୋଇ ଏହାକୁ ଏକ ଜୀବନ୍ତ ଓ ଶାଶ୍ୱତ ମାନବୀୟ ଧର୍ମରେ ପରିଣତ କରିଛି। ମାନବ ଜାତିର ଆଧ୍ୟାତ୍ମିକ ଇତିହାସ ଗଠନ ନିମନ୍ତେ ଶ୍ରୀମନ୍ଦିରର ଦ୍ୱାର ସମସ୍ତଙ୍କ ପାଇଁ ସର୍ବଦା ଉନ୍ମୁକ୍ତ। ସେ ଏକ ଅନିର୍ବଚନୀୟ ଭାବାତୀତ ବାସ୍ତବତାର ପ୍ରତୀକ। ତେଣୁ ପ୍ରଭୁଙ୍କର ପୂଜାବିଧି, ଦୈନିକ ନୀତି ଓ ଭୋଗ ଆଦିର ରୀତିରୁ ଜଣାଯାଏ ଯେ ତାଙ୍କୁ କେବଳ ଜଗତର ନାଥ ରୂପରେ ନୁହେଁ, ଏହି ମାଟି ଓ ମଣିଷର ସର୍ବୋଚ୍ଚ କର୍ତ୍ତା ଭାବରେ ଗ୍ରହଣ କରାଯାଇଛି।

0: ମହାପ୍ରଭୁ ଭକ୍ତର ଅତି ପ୍ରିୟ, ଅତି ଆପଣାର। ତାଙ୍କଠାରେ ଦେବତ୍ୱ ଓ ମାନବତ୍ୱ ଉଭୟ ଗୁଣାବଳୀ ପରିପୂର୍ଣ୍ଣ। ସତେ ଯେମିତି ସେ ଚଳନ୍ତି ପ୍ରତିମା, ସଭିଙ୍କ ଗହଣରେ ଅବସ୍ଥାନ କରନ୍ତି, ଚଳପ୍ରଚଳ ହୁଅନ୍ତି। ସେଇଥିପାଇଁ ତାଙ୍କର ରୀତି ନୀତି ଓ ପୂଜାବିଧିର ପରମ୍ପରାରେ ମାନବୀୟ ଭାବ ସର୍ବଦା ପ୍ରକଟିତ। ଶ୍ରୀମନ୍ଦିରରେ ଅବସ୍ଥାନ କାଳରେ ଦ୍ୱାରଫିଟାଠାରୁ ବଡ଼ସିଂହାର ଧୂପ ଓ ଖଟ ସେଜ ଲାଗି ଏବଂ ରଥଯାତ୍ରା ସମୟରେ ରଥାରୂଢ଼ ହେବାଠାରୁ ପୁନଶ୍ଚ ନୀଳାଦ୍ରୀ ବିଜେ ପର୍ଯ୍ୟନ୍ତ ଯେତେ ପ୍ରକାରର ରୀତି ନୀତିର ପରମ୍ପରା, ସବୁରି ମଧ୍ୟରେ ସାଧାରଣ ଭକ୍ତର ଜୀବନଚିତ୍ର ପ୍ରତିଫଳିତ। ତେଣୁ ଆଜି ଆମର ମୁଖ୍ୟ ପ୍ରସଙ୍ଗ ହେଉଛି ରଥ ଉପରେ ଠାକୁରମାନଙ୍କର ନୀତି ଆଉ ଭୋଗର ଅତୀତ ଓ ବର୍ତ୍ତମାନର ପରମ୍ପରା। ଏ ସମ୍ପର୍କରେ ସୂଚନା ପ୍ରଦାନ କରୁଛନ୍ତି ଆମ ଗହଣରେ ଉପସ୍ଥିତ ଶ୍ରୀ ବିଶ୍ୱନାଥ ସାମନ୍ତରାୟ।
1: ଜଗନ୍ନାଥ ମହାପ୍ରଭୁଙ୍କର ଦୈନିକ ଦିନ ଯେଉଁଭଳିଆ ଭାବରେ ନୀତି କରାଯାଏ, ରଥ ଉପରେ ମଧ୍ୟ ସେଇ ନୀତି ପାଳନ କରାଯାଇଥାଏ। କେତେଟା ନୀତି ଛାଡ଼ିକିରି ଯେଉଁଭଳିଆ ଭାବରେ ଜଗନ୍ନାଥଙ୍କର ପ୍ରଥମେ ବଲ୍ଲଭ ଭୋଗ ଅନୁଷ୍ଠିତ ହୋଇଥାଏ, ରଥ ଉପରେ ମଧ୍ୟ ବଲ୍ଲଭ ଭୋଗ ଅନୁଷ୍ଠିତ ହୋଇଥାଏ। ତାପରେ ବଲ୍ଲଭ ଧୂପ ସରିଲା ପରେ ସକାଳ ଧୂପ ଅନୁଷ୍ଠିତ ହୋଇଥାଏ, ସେମିତି ସକାଳ ଧୂପ ଅନୁଷ୍ଠିତ ହୋଇଥାଏ। ତାପରେ ମଧ୍ୟାହ୍ନ ଧୂପ ଅନୁଷ୍ଠିତ ହୋଇଥାଏ, ସନ୍ଧ୍ୟା ଧୂପ ଅନୁଷ୍ଠିତ ହୋଇଥାଏ। ତାପରେ ବଡ଼ସିଂହାର ଭୋଗ ହୋଇ ଦିଅ ପୌଢ଼ ହୋଇଥାନ୍ତି। ପୂର୍ବରୁ ରଥ ଉପରେ ନିଶଙ୍କୁଡ଼ି ପିଠା ଭୋଗ ହେଉଥିଲା, ଏବେ ରଥ ଉପରେ ବିଭିନ୍ନ ଭୋଗରେ ଖଇ କୋରା ବିଭିନ୍ନ ପ୍ରକାର ଫଳ ସର ଏହିସବୁ ଭୋଗ ହୋଇଥାଏ, ଯେଉଁଟାକି ବଳବାଡ଼ରେ ତିନିଟା ପନ୍ତି ଲାଗିକିରି ଭୋଗ ହୋଇଥାଏ, ଜଗନ୍ନାଥଙ୍କ ବାଡ଼ରେ ଦୁଇଟା ପନ୍ତି ଲାଗି ଭୋଗ ହୋଇଥାଏ, ସୁଭଦ୍ରାଙ୍କ ବାଡ଼ରେ ଦୁଇଟା ପନ୍ତି ଲାଗି ଭୋଗ ହୋଇଥାଏ, ବଳଭଦ୍ର ବାଡ଼ରେ ଯେହେତୁ ନିଜେ ବଳଭଦ୍ର ରହିଲେ ରାମ ଏବଂ କୃଷ୍ଣ ଏଇଭଳି ତିନିଟା ପନ୍ତି ହୋଇଥାଏ, ମଝି ବାଡ଼ରେ ମା ସୁଭଦ୍ରା ଏବଂ ସୁଦର୍ଶନ ତାଙ୍କର ଦୁଇ ବେଢ଼ ପନ୍ତି ହୋଇଥାଏ, ଜଗନ୍ନାଥଙ୍କ ବାଡ଼ରେ ଜଗନ୍ନାଥ ଏବଂ ମଦନ ମୋହନ ତାଙ୍କର ପନ୍ତି ହୋଇଥାଏ।

0: ରଥଟଣା ସମୟରେ ପ୍ରଭୁଙ୍କର କ୍ଲେଶ ଦୂର କରିବା ନିମନ୍ତେ ସ୍ଥାନେ ସ୍ଥାନେ ପଞ୍ଚାମୃତ ପୁଷ୍ପ କର୍ପୂର ମିଶ୍ରିତ ଶୀତଳ ଜଳ ଦ୍ୱାରା ଦର୍ପଣରେ ଠାକୁରଙ୍କୁ ଅଭିଷେକ କରାଯାଏ। ଚାମର ଓ ବିଞ୍ଚଣା ଦ୍ୱାରା ପ୍ରଭୁଙ୍କର ସେବା କରାଯାଏ। ଠାକୁରଙ୍କ ରଥ ଗୁଣ୍ଡିଚା ମନ୍ଦିର ଅଭିମୁଖେ ଯାତ୍ରା କଲାବେଳେ ବିଭିନ୍ନ ମଠ ଓ ଅନୁଷ୍ଠାନମାନଙ୍କ ପକ୍ଷରୁ ପନ୍ତିଭୋଗ ଉତ୍ସର୍ଗ କରାଯାଇଥାଏ।
1: ଅତୀତରେ ଜଗନ୍ନାଥ ମହାପ୍ରଭୁଙ୍କର ରଥ ଉପରେ ବିଭିନ୍ନ ପ୍ରକାର ପିଠାଭୋଗ ହେଉଥିଲା, ନିଶଙ୍ଗୁଡ଼ି ପିଠାଭୋଗ, ଯେମିତି ଆପଣଙ୍କର ଗହମ ଚୁନା ଜାତୀୟ କି ଚାଉଳ ଚୁନା ଜାତୀୟ ବିଭିନ୍ନ ପ୍ରକାର ପିଠା, ଯଥା ଆପଣଙ୍କର ଚଡ଼େଇ ନେନ୍ଦା, ଟାକୁଆ, ଅମ୍ବାଲୁ, ପାରିଜାତକ, ଏଇଭଳିଆ ବିଭିନ୍ନ ପ୍ରକାର ଭୋଗ ଅତୀତରେ ହେଉଥିଲା। ଯେତେବେଳେ ମହାପ୍ରଭୁ ରଥ ଉପରକୁ ବିଜେ କରୁଥିଲେ, ରଥ ଗଲା ପରେ ପ୍ରଥମେ ବଳଗଣ୍ଡିଠାରେ ମାଜେଣା ଜାଗାଠାରେ ଜଗନ୍ନାଥଙ୍କ ନିମନ୍ତେ ଚୁଲା ଥିଲା, ସେଠାରେ ରଥ ରହିଲା ପରେ ସେଇଠି ସେମିତି ଏଭଳିଆ ଭାବରେ ଶ୍ରୀମନ୍ଦିରରେ ନୀତି ପାଳନ କରାଯାଏ। ହୁମହୋଇ ପାଞ୍ଚ ଜଣ ବଡ଼ୁ ସୁଆର ସେବକ ଯାଇ ତା ଭିତରେ ଭୋଗ ପ୍ରସ୍ତୁତ କରିଥାନ୍ତି ଏବଂ ତୋଳାବଡ଼ୁ ଏବଂ ମହାସୁଆର ଦୁଇ ଜଣ ଯାକ ମିଶିକି ରଥ ଉପରକୁ ଭୋଗ ଆଣିଥାନ୍ତି। ଭୋଗ ଯେମିତି ଏଠି ହେଉଛି ସେଠି ବି ସେମିତି ଷୋଡ଼ଶୋପଚାରରେ ପୂଜା ହୋଇଥାଏ। ତାପରେ ଯେତେବେଳେ ରଥ ଗଡ଼ୁଥିଲା ସେତେବେଳେ ବଡ଼ଦାଣ୍ଡ ପୁରା ବାଲି ଥିଲା, ରଥ ଯିବାକୁ ମିନିମମ୍ ଦୁଇ ଦିନ ତିନି ଦିନ ଏଇଭଳିଆ ଦରକାର ବି ଥଳେ ସେ ସାତ ଦିନ ମଧ୍ୟ ଲାଗିଯାଉଥିଲା। ତେଣୁ ତାପରେ ଚାଉଳିଆ ମଠଠାରେ, ଯେଉଁଟାକି ଆମର ଡାକ୍ତରଖାନା ଛକ ପାଖରେ ଅଛି ଚାଉଳିଆ ମଠ, ସେଠାରେ ମଧ୍ୟ ଜଗନ୍ନାଥ ମହାପ୍ରଭୁଙ୍କର କୋଠଭୋଗ ଚୁଲି ଥିଲା, ସେଠାରେ ମଧ୍ୟ ପ୍ରସ୍ତୁତ ହେଉଥିଲା। ତୃତୀୟରେ ଯେତେବେଳେ ରଥ ଗୁଣ୍ଡିଚା ମନ୍ଦିରରେ ପହଞ୍ଚୁଥିଲା, ସେଠି ମହାପ୍ରଭୁ ରଥ ଉପରେ ଦିନେ କିମ୍ବା ଦୁଇ ଦିନ ରହୁଥିଲେ, ସେତେବେଳେ ଆପଣଙ୍କ ଦଶବତାର ମଠ ବା ଜୟଦେବ ମଠରେ ଜଗନ୍ନାଥଙ୍କ ଭୋଗ ପ୍ରସ୍ତୁତି ହେଉଥିଲା। ତାପରେ ଯେତେବେଳେ ବାହୁଡ଼ା ହେଉଥିଲା, ବାହୁଡ଼ା ବେଳେ ସେଇଭଳି ଭାବରେ ପୂର୍ବ ସ୍ଥାନମାନଙ୍କରେ ହେଉଥିଲା ଏବଂ ଯେତେବେଳେ ରଥ ଶ୍ରୀମନ୍ଦିର ପାଖରେ ପହଞ୍ଚୁଥିଲା ସେତେବେଳେ ବଡ଼ଛତା ମଠଠାରେ ତିନି ଦିନ ପର୍ଯ୍ୟନ୍ତ ରୋଷରେ ରୋଷେଇ ହେଇ ବଡ଼ଛତା ମଠ ରୋଷରେ ରଥ ଉପରେ ଭୋଗ ହେଉଥିଲା। ପ୍ରକୃତରେ ଜଗନ୍ନାଥ ମନ୍ଦିରରେ ଭୋଗ ପ୍ରସ୍ତୁତ ବଡ଼ୁସୁଆରମାନେ ହିଁ କରିଥାନ୍ତି। ସେମାନେ ହେଲେ ପିଠାସୁଆର, ପିଠାସୁଆର ସେମାନେ ଜଗନ୍ନାଥଙ୍କର ଯେତେ ପ୍ରକାର ବିରି ଜାତୀୟ ପିଠା ସେମାନେ ପ୍ରସ୍ତୁତ କରିଥାନ୍ତି, ଯଥା ଆପଣଙ୍କର ସୁଆର ପିଠା ହେଲା କି ଚଡ଼େଇ ନେନ୍ଦା ହେଲା କି କାନ୍ତି ହେଲା କି ମାଠପୁଳି ହେଲା, ଏଇଗୁଡ଼ାକ ସବୁ ସେମାନେ ପ୍ରସ୍ତୁତ କରିଥାନ୍ତି। ତାପରେ ଚଣାପୁଆ ସିଏ କ'ଣ କରନ୍ତି ନା, ଜଗନ୍ନାଥଙ୍କର ଯେଉଁ ନଡ଼ୁ ହୁଏ, ତାପରେ ବୁନ୍ଦିଆ ହୁଏ, ପାରିଜାତକ ଆଉ ଆପଣଙ୍କର ଗଜା, ଏଇସବୁ ବିଭିନ୍ନ ପ୍ରକାର ଭୋଗ ତିଆରି କରିଥାନ୍ତି, ଆରିସା ପିଠା କରିଥାନ୍ତି। ଠିକ୍ ଆଉ ଗୋଟେ ଅଛନ୍ତି ପାଗୁଆ, ସେମାନେ ଏଣ୍ଡୁରି କରିଥାନ୍ତି, ପୁର ଖୋଳିଥାନ୍ତି, ସରୁ ଚକୁଳି କରିଥାନ୍ତି ଏବଂ ଯେଉଁ ପିଠାଟା ଆମେ ପ୍ରସ୍ତୁତି କରିଥାଉ ସେଇଟା ସେମାନେ ପାଗ ଦେଇଥାନ୍ତି। ତାକୁ ବାଦ ଦେଇକି ଅମ୍ବାଲୁ ସୁଆର ସେମାନେ ଅମ୍ବାଲୁ ତିଆରି କରିଥାନ୍ତି ଜଗନ୍ନାଥଙ୍କ ପାଇଁକା, ଏବଂ ପୁର ଖୋଳିଥାନ୍ତି, ଯେଉଁ ପିଠାମାନଙ୍କରେ ପୁର ଦିଆ ହୁଏ ସିଏ ତାକୁ କରିଥାନ୍ତି। ଥାଳି ସୁଆର ସେମାନେ ବିଭିନ୍ନ ଭୋଗରେ ଯେତେ ପ୍ରକାର ଆପଣ ସକାଳ ଧୂପ, ଦ୍ୱିପହର ଧୂପ, ସନ୍ଧ୍ୟା ଧୂପ, ଏଥିପାଇଁକା ସେ ଥାଳି ଅନ୍ନ ପ୍ରସ୍ତୁତ କରିଥାନ୍ତି, ଖେଚେଡ଼ି, ସାଧାରଣ, ଓରିଆ, ଏଇଗୁଡ଼ାକ ସବୁ। ତୁଣସୁଆର ଜଗନ୍ନାଥଙ୍କ ନିମନ୍ତେ ସମସ୍ତ ପ୍ରକାର ତୁଣ, କ୍ଷୀରି, ଖିରିସା ଆଉ କାନିକା, ଏଇସବୁ ଭୋଗ ପ୍ରସ୍ତୁତି କରିଥାନ୍ତି।

0: ତିନି ରଥ ଗୁଣ୍ଡିଚା ଦାଣ୍ଡରେ ପହଞ୍ଚିଲେ ଠାକୁରମାନଙ୍କର ମହାସ୍ନାନ ଏବଂ ବେଶ ହୁଏ। ଏହା ପରଠାରୁ ଦୈନନ୍ଦିନ କ୍ରମରେ ମଧ୍ୟାହ୍ନ ଧୂପଠାରୁ ନୀତିମାନ ଅନୁଷ୍ଠିତ ହୁଏ। ତେବେ ସାଧାରଣତଃ ରଥ ଉପରେ ଅନ୍ନପ୍ରସାଦ ଭୋଗ ଲାଗି ନହୋଇ ଶୁଖିଲା ଭୋଗ ଲାଗି ହୋଇଥାଏ। ଭୋଗ ପ୍ରସ୍ତୁତ ହୋଇସାରିଲା ପରେ ଘଣ୍ଟ ଛତା କାହାଳି ସହିତ ସେବକମାନେ ତିନି ରଥକୁ ଭୋଗ ଆଣିଥାନ୍ତି। ଦୈନନ୍ଦିନ ଧୂପ ପୂଜାର ବିଧିରେ ପୂଜା ହୁଏ। ସନ୍ଧ୍ୟା ଧୂପ, ସନ୍ଧ୍ୟା ଆଳତି, ଚନ୍ଦନ ଲାଗି, ବଡ଼ ସିଂହାର ହୁଏ, ତାପରେ ପହୁର ଆଳତି ହୋଇଥାଏ।
1: ମୋଟାମୋଟି ଭାବରେ ଏଥିପାଇଁକା ଦଶ ଜଣ ସେବକ ଆବଶ୍ୟକ ହୋଇଥାନ୍ତି। ଆଠ ଜଣ ହେଲେ ବଡ଼ୁଶୁଆର, ତାଙ୍କୁ ବାଦ ଦେଇ ବିରୁଭୁଆ, ଯେ ବିରୁ ବୋହିକିରି ଆଣିବ, ଏବଂ ରୋଷ ପାଣିଆ, ସେ ରୋଷରେ ଆଣିକିରି ପାଣି ଦେବ। ଏଇଭଳି ଭାବେ ଦଶ ଜଣ ସେବାୟତ ଏକାଠି ମିଶିକିରି ଏ ଭୋଗ ସବୁ ପ୍ରସ୍ତୁତ କରିଥାନ୍ତି। ରଥ ଉପରେ ବିଶେଷ ଭୋଗ ହେଲା ନୀଳାଦ୍ରି ବିଜେ ପୂର୍ବ ଦିନ ମହାପ୍ରଭୁଙ୍କର ଅଧରପଣା ଭୋଗ ହୋଇଥାଏ, ଯେଉଁଟାକି ମହାସ୍ୱାର ମାନେ ପ୍ରସ୍ତୁତ କରିଥାନ୍ତି, ଏବଂ ଶ୍ରୀ ଛାମୁରେ ତାକୁ ବଡ଼ ବଡ଼ ଜଗନ୍ନାଥଙ୍କର ଅଧର ଉଚ୍ଚାରେ ସବୁ ବଣା ଥାଏ। ସେ ବଣା ଦେହରେ ଗୋଟେ ଗାମୁଛା ପଡ଼ିଥାଏ ତା ଉପରେ, କାହିଁକି ନା ଯେଉଁ ଗୁଡ଼ାକ ଢାଳିବେ ତା ଦେହରେ କେମିତି ମଳି ଏକା ନ ରହିଯିବ, ପରିଷ୍କାର ହେବା ପାଇଁକା ତାକୁ ପ୍ରସ୍ତୁତ କରିଥାନ୍ତି। କ୍ଷୀର, ଛାଚି, ସର, ଲହୁଣୀ, ଆଉ ବିଭିନ୍ନ ପ୍ରକାର ବାସ୍ନା ଦ୍ରବ୍ୟ ବି ତା ଦେହରେ ପଡ଼ିଥାଏ, ପଡ଼ିକି ତା ପ୍ରସ୍ତୁତ ସେମାନେ କରିଥାନ୍ତି।
2: ଶ୍ରୀଜଗନ୍ନାଥଙ୍କର ଦ୍ୱାଦଶ ଯାତ୍ରା ମଧ୍ୟରୁ ଶୟନ ଯାତ୍ରା ଅନ୍ୟତମ। ଆଷାଢ଼ ଶୁକ୍ଳ ଏକାଦଶୀ ଦିନ ରଥ ଉପରେ ଠାକୁରମାନଙ୍କର ଏକାଦଶୀ ନୀତି ସବୁ ପାଳିତ ହୁଏ। ବଡ଼ସିଂହାର ଭୋଗ ପରେ ତିନି ମୂର୍ତ୍ତି ଶୟନ ଠାକୁର ତିନି ରଥକୁ ବିଜେ କରନ୍ତି। ବଡ଼ ବାଡ଼ରେ ବାସୁଦେବ, ମଝି ବାଡ଼ରେ ଭୁବନେଶ୍ୱରୀ, ଜଗନ୍ନାଥଙ୍କ ବାଡ଼ରେ ନାରାୟଣ ବିଜେ ହୋଇଆସି ତିନି ବାଡ଼ରେ ଶ୍ରୀଅଙ୍ଗକୁ ଲାଗିହେଲେ ମହାସ୍ନାନ ବଢ଼େ। ତେଣୁ ଏହି ଆଷାଢ଼ ଶୁକ୍ଳ ଏକାଦଶୀ ଠାରୁ କାର୍ତ୍ତିକ ଶୁକ୍ଳ ଦଶମୀ ପର୍ଯ୍ୟନ୍ତ ଚାରି ମାସ ସମୟ ମଧ୍ୟରେ ଶ୍ରୀକ୍ଷେତ୍ରରେ ଅବସ୍ଥାନ, ତୀର୍ଥସ୍ଥାନ, ବ୍ରତ ପାଳନ ଓ ଭଗବତ ପଦାରବିନ୍ଦ ଦର୍ଶନ ଅତୀବ ପୁଣ୍ୟପ୍ରଦ। ଆଷାଢ଼ ଶୁକ୍ଳ ଦ୍ୱାଦଶୀ ଦିନ ଗରୁଡ଼ ଶୟନ ଦ୍ୱାଦଶୀ ନୀତି ପାଳିତ ହୁଏ। ଏହି ଦିନ ଗରୁଡ଼ଙ୍କର ମହାସ୍ନାନ ପୂଜା ବଢ଼େ। ଶ୍ରୀଜୀଉଙ୍କର ସେହିପରି ଆଉ ଏକ ଯାତ୍ରା ହେଉଛି ଦକ୍ଷିଣାୟନ ଯାତ୍ରା। ସଂକ୍ରାନ୍ତି ଦିନ ଶ୍ରୀମନ୍ଦିରରେ ଦକ୍ଷିଣାୟନ ବନ୍ଦାପନା ନୀତି ହୁଏ। ଶ୍ରୀଜୀଉଙ୍କର ସକାଳ ଧୂପ ସରିବା ପରେ ତିନି ବାଡ଼ରେ ମୈଲମ ହୁଏ, ପରେ ଭିତରେ ପାଣି ପଡ଼ି ତିନି ବାଡ଼ରେ ମହାସ୍ନାନ ବଢ଼େ। ରଥ ଉପରେ ଠାକୁର ଥିବା ସମୟରେ ଏହି କର୍କଟ ସଂକ୍ରାନ୍ତି ପଡ଼ିଲେ ସେହି ସମାନ ରୀତିରେ ଶ୍ରୀଜୀଉଙ୍କର ବିଧିବିଧାନ ପାଳିତ ହୋଇଥାଏ, ମାତ୍ର ଅନ୍ନ ବଦଳରେ ଶୁଖିଲା ଭୋଗ ହୁଏ। ଗୁଣ୍ଡିଚା ଘରେ ଠାକୁର ଥିବାବେଳେ ସଂକ୍ରାନ୍ତି ପଡ଼ିଲେ ସେଠାରେ ମନ୍ଦିର ପରି ସମସ୍ତ ନୀତି ଅନୁଷ୍ଠିତ ହୁଏ। ସେହିପରି ଆଉ ଏକ ଯାତ୍ରା ହେଉଛି ପାର୍ଶ୍ୱ ପରିବର୍ତ୍ତନ ଯାତ୍ରା। ଭାଦ୍ରବ ମାସ ଶୁକ୍ଳପକ୍ଷ ଏକାଦଶୀ ତିଥିରେ ଶ୍ରୀଜୀଉଙ୍କର ପାର୍ଶ୍ୱ ପରିବର୍ତ୍ତନ ଉତ୍ସବ ଅନୁଷ୍ଠିତ ହୁଏ। ଏହି ଦିନ ସକାଳ ଧୂପ ଓ ଭୋଗମଣ୍ଡପ ସରିଲେ ତିନି ବାଡ଼ରେ ମହାସ୍ନାନ ବଢ଼େ। ଏକାଦଶୀ ବେଢ଼ାକୁ ମଦନ ମୋହନ ବିଜେ କଲା ପରେ ଶ୍ରୀଅଙ୍ଗରେ ଚନ୍ଦନ ଲାଗି ହୁଅନ୍ତି। ମଦନ ମୋହନ ବଟତଳ ପାଲିଙ୍କିରେ ବିଜେ କଲା ପରେ ବିମାନ ବଡ଼ୁମାନେ ବିଜୟ ଦ୍ୱାରରେ ଏକାଦଶୀ ଭୋଗ ବନ୍ଦାପନା ବଢ଼େଇ ଦକ୍ଷିଣୀ ଘରକୁ ବିଜେ କରାନ୍ତି। ତାପରେ ମଦନ ମୋହନ ମୁଦରେ ଖଟ ସେଜ ଘର ଦ୍ୱାର ବନ୍ଦ କରି ମୁଦ ଦିଅନ୍ତି। ପୁଣି ପାର୍ଶ୍ୱ ପରିବର୍ତ୍ତନ ନିମନ୍ତେ ଘରର ମୁଦ ଭଙ୍ଗାଯାଇ ଠାକୁରଙ୍କର ଶୟନ ପେଡ଼ି ଖୋଲାଯାଏ। ତାପରେ ଶୟନ ଠାକୁର କଡ଼ ଲେଉଟାନ୍ତି। ଏହା ପୂର୍ବରୁ ଶୟନ କାଳରେ ଦକ୍ଷିଣ ଦିଗକୁ ଠାକୁରଙ୍କର ମୁଖ ଥାଏ, ପରିବର୍ତ୍ତନ କାଳରେ ମୁଖ ଉତ୍ତର ଦିଗକୁ କରାଯାଏ। ଏହି ଦିନ ଶମ୍ଭୁ ଏକାଦଶୀ ପଡ଼ିଲେ ମଦନ ମୋହନ ଲୋକନାଥଙ୍କ ନିକଟକୁ ବିଜେ ହୁଅନ୍ତି ନାହିଁ। ପୁଣି ଭାଦ୍ରବ ମାସ ଶୁକ୍ଳ ଦ୍ୱାଦଶୀ ଦିନ ଗରୁଡ଼ ପାର୍ଶ୍ୱ ପରିବର୍ତ୍ତନ ତିଥି ପାଳିତ ହୁଏ।

ଶ୍ରୋତାବନ୍ଧୁ ଏହି ଗୀତଟି ଶୁଣୁଥିଲେ ସରସ୍ୱତୀ ଚନ୍ଦ୍ରା ଚଳଚ୍ଚିତ୍ରରୁ। ଲତା ଏବଂ ମୁକେଶଙ୍କ କଣ୍ଠରେ ଏହି ଗୀତଟି ଶୁଣିଲେ। ଗୀତ ରଚନା ଇନ୍ଦିୱାର, ମ୍ୟୁଜିକ୍ ସଙ୍ଗୀତ ସଂଯୋଜନା ଥିଲେ କଲ୍ୟାଣଜୀ ଆନନ୍ଦଜୀ। ପରବର୍ତ୍ତୀ ଗୀତ ଶୁଣନ୍ତୁ, ମେରା ନାମ ଜୋକର। କଣ୍ଠଦାନ କରିଛନ୍ତି ଶିଳ୍ପୀ ମୁକେଶ, ଗୀତ ରଚନା ନୀରଜ ଏବଂ ସଙ୍ଗୀତ ସଂଯୋଜନା ଶଙ୍କର ଜୟକିଷାନ। ଚଳଚ୍ଚିତ୍ର ମେରା ନାମ ଜୋକର।

ଶ୍ରୋତାବନ୍ଧୁ, ଏହି ଗୀତଟି ଶୁଣୁଥିଲି ରାମ ଲକ୍ଷ୍ମଣ ଚଳଚ୍ଚିତ୍ରରୁ, ମହମ୍ମଦ ଅଜିଜ, ଅନୁରାଧା ପଡ଼ୁଆଲ ଏବଂ ନିତିନ ମୁକେଶଙ୍କ କଣ୍ଠରେ, ସଙ୍ଗୀତ ସଂଯୋଜନା ଲକ୍ଷ୍ମୀକାନ୍ତ ପ୍ୟାରିଲାଲ, ଗୀତ ରଚନା ଆନନ୍ଦ ବକ୍ସି। ଶ୍ରୋତାବନ୍ଧୁ, ପରବର୍ତ୍ତୀ ଗୀତ ଶୁଣନ୍ତୁ ଶିଳ୍ପୀ ଆଶା ଭୋସ୍ଲେଙ୍କ କଣ୍ଠରେ, ଜୁଏଲ ଥିଫ୍ ଚଳଚ୍ଚିତ୍ରରୁ, ଗୀତ ରଚନା ଶୈଳେନ୍ଦ୍ର ଏବଂ ସଙ୍ଗୀତ ସଂଯୋଜନା ଏସ୍ ଟି ବର୍ମନ।

ଶ୍ରୋତାବନ୍ଧୁ ଏହି ଗୀତଟି ଶୁଣିଛନ୍ତି ମସାଲ ଚଳଚ୍ଚିତ୍ରରୁ ଶିଳ୍ପୀ କିଶୋର କୁମାରଙ୍କ କଣ୍ଠରେ। ଗୀତ ରଚନା ଜାଭେଦ ଅଖତର, ସଙ୍ଗୀତ ସଂଯୋଜନା ହୃଦୟନାଥ ମଙ୍ଗେସ୍କର।

ଶ୍ରୋତା ବନ୍ଧୁ, ଶୁଣୁଥିଲେ କେତୋଟି ହିନ୍ଦୀ କଥାଚିତ୍ରର ଗୀତ। ଆକାଶବାଣୀ ଭବାନୀ ପାଟଣା। ସମୟ ସକାଳ 10:00 ହେବାକୁ ଯାଉଛି। ଶୁଣନ୍ତୁ ହିନ୍ଦୀ ଏବଂ ଇଂରାଜୀରେ ସମ୍ବାଦ ରିଲେ କରି ପ୍ରଚାର କରୁଛୁ ଆକାଶବାଣୀ ଦିଲ୍ଲୀ କେନ୍ଦ୍ରରୁ। ଅଳ୍ପକ୍ଷଣ ମଧ୍ୟରେ

ଶୁଣୁଥିଲେ ହିନ୍ଦୀ ଏବଂ ଇଂରାଜୀରେ ସମ୍ବାଦ ଆକାଶବାଣୀ ଦିଲ୍ଲୀ କେନ୍ଦ୍ରରୁ ଆକାଶବାଣୀ ଭବାନୀପାଟଣା। ଶ୍ରୋତାବନ୍ଧୁ, ବର୍ତ୍ତମାନ ପ୍ରଚାର କରୁଛୁ ସ୍ଥାନୀୟ ଖବର ଏବଂ ସୁମଧୁର ଗୀତକୁ ନେଇ ବିଶେଷ କାର୍ଯ୍ୟକ୍ରମ ଖୋଲା ଝରକା।

0: ଆସନ୍ତୁ ଶୁଣିବା ସ୍ଥାନୀୟ ଖବର ଏବଂ ଝୁମିଯିବା ଶୁଣି ଗୀତ ସୁମଧୁର
1: କେଉଁ ଦୂର ଦିଗନ୍ତରୁ ଭାସି ଭାସି ଆସି କଳା ମେଘର ଶଗଡ଼ ମାଟିର ବୁକୁରି ସ୍ପନ୍ଦନ ଜଗାଇ ପ୍ରଥମ ଆଷାଢ଼ର ବର୍ଷା ପ୍ରହର ଆକାଶବାଣୀର ସ୍ୱରରେ ଖୋଲା ଝରକାର ଏହି ମିଠା ମିଠା ସମୟକୁ ମୁଁ ବନଶ୍ରୀ ଆପଣ ସମସ୍ତଙ୍କୁ ବହୁତ ବହୁତ ସ୍ୱାଗତ କରୁଛି। ମନପସନ୍ଦର ଗୀତ ବି ଶୁଣିବା ଆଉ ସ୍ଥାନୀୟ ଖବର ବି ଜାଣିବା। ହଁ ଶ୍ରୋତା ବନ୍ଧୁ, ଗ୍ରୀଷ୍ମର ତାହରି ଇଧରା ଜଳୁଥିଲା ଏବଂ ଏବେ ଆଷାଢ଼ର ପ୍ରଥମ ଜଳବିନ୍ଦୁ ଯେତେବେଳେ ଶୁଷ୍କ ଧରିତ୍ରୀକୁ ସ୍ପର୍ଶ କରେ ସେତେବେଳେ ମାଟିରୁ ଅପୂର୍ବ ବାସ୍ନା ବାହାରି ତାହା ମନକୁ ବିଭୋର କରିଥିଏ। କବିମାନଙ୍କ ପାଇଁ ଏହା କଳ୍ପନାର ସମୟ ତ ଚାଷୀ ଭାଇମାନଙ୍କ ପାଇଁ ଏହା ସ୍ୱପ୍ନ ବୁଣିବାର ଋତୁ। ଆମ ସାହିତ୍ୟ ଏବଂ ସଂସ୍କୃତିରେ ଆଷାଢ଼ ମାସରେ ଏକ ସ୍ୱତନ୍ତ୍ର ସ୍ଥାନ ରହିଛି। ମହାକବି କାଳିଦାସ ତାଙ୍କର ପ୍ରସିଦ୍ଧ ମହାକାବ୍ୟ ମେଘଦୂତମ୍ରେ ଏହି ଆଷାଢ଼ର ପ୍ରଥମ ଦିବସରେ ହିଁ ପ୍ରେମୀର ବିରହ ଏବଂ ମେଘକୁ ଦୂତ କରିବାର ଅନନ୍ୟ ବର୍ଣ୍ଣନା କରିଛନ୍ତି। କେବଳ ସେତିକି ନୁହେଁ, ଓଡ଼ିଶାର ଜନଜୀବନ ପାଇଁ ଆଷାଢ଼ ହେଉଛି ସବୁଠାରୁ ପବିତ୍ର, କାରଣ ଏହି ମାସରେ ହିଁ ବଡ଼ଦାଣ୍ଡ ପ୍ରକମ୍ପିତ ହୁଏ। ଜୟ ଜଗନ୍ନାଥ ଏହି ଧ୍ୱନିରେ ଚାରିଆଡ଼ ମନ୍ତ୍ରମୁଗ୍ଧ ହୋଇଯାଏ, ଧ୍ୱନିମୁକ୍ତ ହୋଇଯାଏ, ଶଙ୍ଖରେ ଗର୍ଜି ଉଠେ ସାରା ପୃଥିବୀ, ବିଶ୍ୱ ଆକାଶରୁ ପାତାଳ ପର୍ଯ୍ୟନ୍ତ ଜୟ ଜଗନ୍ନାଥ ଧ୍ୱନିରେ ମହକିଯାଏ ସେହି ବାସ୍ନା। ଆଜି ପୁଣି ଚାଲିଛି ରଥ ଉପରେ ଠାକୁରମାନଙ୍କ ନୀତିଭୋଗ। ତେବେ ଅନେକ କଥା ହେବା ବନ୍ଧୁ, ଶୁଣିନେବା ସୁନ୍ଦର ଭଜନଟିରୁ ଆରମ୍ଭ କରିବା ଆଜିର କାର୍ଯ୍ୟକ୍ରମ।

ହଁ ଶ୍ରୋତା ବନ୍ଧୁ, ରଥଯାତ୍ରା ସମୟରେ ରଥ ଉପରେ ଚତୁର୍ଥ ମୂର୍ତ୍ତିଙ୍କ ନୀତିକାନ୍ତି ଏବଂ ଭୋଗବିଳାସର ଏକ ସ୍ୱତନ୍ତ୍ର ପରମ୍ପରା ରହିଛି। ମନ୍ଦିର ଭିତରର ରୀତିନୀତି ଅପେକ୍ଷା ରଥ ଉପରେ ମହାପ୍ରଭୁଙ୍କ ସେବା ପୂଜା ଅଧିକ ଲୋକାଭିମୁଖୀ ଓ ଭାବପୂର୍ଣ୍ଣ ହୋଇଥାଏ। ରଥାରୂଢ଼ ହେବା ପରଠାରୁ ଗୁଣ୍ଡିଚା ମନ୍ଦିରରେ ପ୍ରବେଶ କରିବା ପର୍ଯ୍ୟନ୍ତ ଏବଂ ପୁଣି ବାହୁଡ଼ା ଯାତ୍ରା ସମୟରେ ରଥ ଉପରେ ଦୈନନ୍ଦିନ ନୀତି ସମ୍ପାଦିତ ହୋଇଥାଏ। ଶ୍ରୀମନ୍ଦିର ପରି ରଥ ଉପରେ ମଧ୍ୟ ପ୍ରାତଃ ସମୟରେ ମହାପ୍ରଭୁଙ୍କ ମଙ୍ଗଳ ଆଳତୀ ହୁଏ। ଏହାପରେ ଦାନ୍ତକାଠି ଓ ଜଳ ଲାଗି କରାଯାଇ ଅବକାଶ ସ୍ନାନ ଓ ମାର୍ଜନା ନୀତି ସମ୍ପନ୍ନ ହୋଇଥାଏ। ଅବକାଶ ପରେ ମହାପ୍ରଭୁଙ୍କ ବେଶ ବଦଳାଯାଏ ଏବଂ ନୂତନ ବସ୍ତ୍ର ଓ ଫୁଲମାଳ ଲଗାଯାଏ। ସୂର୍ଯ୍ୟପୂଜା ଓ ଦ୍ୱାରପାଳ ପୂଜା ମଧ୍ୟ ରଥ ଉପରେ ପ୍ରତୀକାତ୍ମକ ଭାବେ କରାଯାଏ। ଦିନକ ମଧ୍ୟରେ ସକାଳ ଧୂପ, ଦ୍ୱିପହର ଧୂପ ଏବଂ ସନ୍ଧ୍ୟା ଧୂପ ଆଦି ତିନୋଟି ମୁଖ୍ୟ ଧୂପ ମଧ୍ୟ ରଥ ଉପରେ ଅନୁଷ୍ଠିତ ହୁଏ। ଧୂପ ଶେଷରେ ମହାପ୍ରଭୁଙ୍କୁ କର୍ପୂର ଆଳତୀ କରାଯାଏ। ଠିକ୍ ସେମିତି ସନ୍ଧ୍ୟା ଆଳତୀ ଓ ବଡ଼ସିଂହର ବେଶ ମଧ୍ୟ ହୁଏ। ସନ୍ଧ୍ୟା ସମୟରେ ଆଲୋକମାଳ ମଧ୍ୟରେ ସନ୍ଧ୍ୟା ଆଳତୀ ହୁଏ। ରାତିରେ ମହାପ୍ରଭୁଙ୍କୁ ମୁକୁଟ ଓ ବିଭିନ୍ନ ସୁବାସିତ ଫୁଲ

ରେ ବଡ଼ସିଂହାର ବେଶ କରାଯାଇ ପାହୁଡ଼ କରାଯାଏ। ପାହୁଡ଼ ପହୁଡ଼ମାନେ ଶୟନ। ଏ ରଥଯାତ୍ରାର ସବୁଠାରୁ ପ୍ରସିଦ୍ଧ ନୀତି ହେଲା ଛେରା ପହଁରା। ଗଜପତି ମହାରାଜା ରଥ ଉପରକୁ ଆସି ସୁବର୍ଣ୍ଣ ଖଡ଼ିକାରି ରଥ ଉପରେ ଚାରିପାଖ ମାର୍ଜନ କରନ୍ତି, ଯାହା ଭକ୍ତି ଓ ସମାନତାର ଶ୍ରେଷ୍ଠ ପ୍ରତୀକ। ହଁ ପ୍ରଭୁ, ସେ ହିଁ ସବୁକିଛି, ତାଙ୍କରି ପରମ୍ପରାରେ, ତାଙ୍କରି ହିଁ ଅନ୍ନରେ ଏ ସମସ୍ତ ଜଗତ ସମସ୍ତେ ଭୋଗକୁ ଅନ୍ନପ୍ରସାଦ ମହାପ୍ରସାଦ ରୂପରେ ସେବନ କରନ୍ତି। ରଥ ଉପରେ ଶ୍ରୀମନ୍ଦିର ଭଳି ରନ୍ଧା ଖାଦ୍ୟ ଭୋଗ ଲାଗି ହୁଏ ନାହିଁ। ଏଠାରେ ମୁଖ୍ୟତଃ ଶୁଖିଲା ଭୋଗ ବା ଶୀତଳ ଭୋଗ ଅର୍ପଣ କରାଯାଏ। ରଥ ଉପରେ ମହାପ୍ରଭୁଙ୍କୁ କୋରା, ଖଇ, ଉଖୁଡ଼ା, ଗଜା, ମଗଜ ଲଡ଼ୁ, କାକରା, ଆରିସା, ବିଭିନ୍ନ ପ୍ରକାରର ପିଠା ଭୋଗ କରାଯାଏ। ଫଳମୂଳ ପଣା ମଧ୍ୟ ଦିଆଯାଏ। ଗ୍ରୀଷ୍ମର ପ୍ରକୋପରୁ ମହାପ୍ରଭୁଙ୍କୁ ଶାନ୍ତି ଦେବା ପାଇଁ ପାଚିଲା କଦଳୀ, ସେଓ, ଅଙ୍ଗୁର, ନଡ଼ିଆ ଆଦି ବିଭିନ୍ନ ପ୍ରକାର ଫଳମୂଳ ମଧ୍ୟ ଭୋଗ କରାଯାଏ। ସକାଳେ ଖଇ, କୋରା ଓ ଦହି ଖାଇ ଆଦିରେ ବଲ୍ଲଭ ଭୋଗ କରାଯାଏ। ବାହୁଡ଼ଯାତ୍ରା ଶେଷରେ ସିଂହଦ୍ୱାରଠାରେ ରଥ ଉପରେ ମହାପ୍ରଭୁଙ୍କୁ 9ଟି ସ୍ୱତନ୍ତ୍ର ମାଟି ପାତ୍ରରେ ଅଧରପଣା ମଧ୍ୟ ଭୋଗ କରାଯାଏ। ଏହି ପଣା ଭୋଗ ଲଗାଯିବା ପରେ ପାତ୍ରଗୁଡ଼ିକୁ ରଥ ଉପରେ ହିଁ ଭାଙ୍ଗି ଦିଆଯାଏ, ଯାହାଫଳରେ ରଥରେ ଥିବା ପାର୍ଶ୍ୱ ଦେବଦେବୀ ଏବଂ ଅଶରୀରୀ ଚଣ୍ଡୀ ଚାମୁଣ୍ଡାମାନେ ଏହାକୁ ଗ୍ରହଣ କରି ତୃପ୍ତ ହୁଅନ୍ତି ବୋଲି ବିଶ୍ୱାସ ରହିଛି। ହଁ ଶ୍ରୋତାବନ୍ଧୁ, ରଥ ଉପରେ ମହାପ୍ରଭୁ ପତିତ ପାବନ ରୂପରେ ଦର୍ଶନ ଦେଉଥିବାରୁ ଏହି ସମୟରେ ହେଉଥିବା ନିତ୍ୟ ଭୋଗକୁ ସର୍ବସାଧାରଣ ଭକ୍ତମାନେ ଅତି ନିକଟରୁ ଦର୍ଶନ କରି ସୌଭାଗ୍ୟ ପାଇଥାନ୍ତି। ଯେତେ କହିଲେ ମଧ୍ୟ ଠାକୁରଙ୍କ କଥା, ଠାକୁରଙ୍କ ନୀତିକାନ୍ତି କେବେ ଶେଷ ହିଁ ହେବନି। ତେବେ ନେଇଯିବା ଆଉ ଏକ ସୁନ୍ଦର ସଙ୍ଗୀତମୟ ବିରତି। ସେ ସଙ୍ଗୀତରେ କେବଳ ଭକ୍ତଙ୍କର ଜଣାଣ, ସେହି ଠାକୁରଙ୍କ କଥା।

କେଉଁ ଏକ ଅଭିମାନୀ କବି ବଡ଼ ସୁନ୍ଦର ଭାବରେ ଲେଖିଛନ୍ତି, ଜୀବନ ଏକ କାନଭାସ, ଏଠି ରଙ୍ଗ ତୁମକୁ ହିଁ ଭରିବାକୁ ପଡ଼ିବ, ସେ ରଙ୍ଗ କାନ୍ଦର ହେଉ କି ହସର, ସେ ନିଷ୍ପତ୍ତି ତୁମକୁ ହିଁ ନେବାକୁ ପଡ଼ିବ। କାହାର ଲୁହଭରା ଆଖିରେ ଟିକେ ହସ ଫୁଟାଇବାରେ ଯେଉଁ ଆନନ୍ଦ ମିଳେ, ଦିନସାରା କ୍ଲାନ୍ତି ପରେ ପରିବାର ସହ ବସି କପେ ଚା ପିଇବାର ଯେଉଁ ସନ୍ତୋଷ ଥାଏ, କିମ୍ବା ଶ୍ରେଣୀଗୃହରେ କୁନି କୁନି ପିଲାଙ୍କ ସହ ସମୟ ବିତେଇବାର ନିଆରା ଅନୁଭୂତି, ଅନୁଭବୀକୁ ପଚାରିପାରିବେ ସେ ସୁଖକୁ। ଶ୍ରୋତାବନ୍ଧୁ, ଗତକାଲି ଯାହା ଥିଲା ତାହା ଏକ ସ୍ମୃତି, ଆସନ୍ତାକାଲି ଯାହା ଆସିବ ତାହା ଏକ ରହସ୍ୟ, କିନ୍ତୁ ଆଜିର ଦିନଟି, ଏହି ମୁହୂର୍ତ୍ତଟି ହେଉଛି ଈଶ୍ୱରଙ୍କର ସବୁଠାରୁ ବଡ଼ ଉପହାର। ତେଣୁ ଏହାକୁ ଆନନ୍ଦର ସହ ଜିଅନ୍ତୁ, ନିଜକୁ ଭଲ ପାଆନ୍ତୁ, ଏବଂ ନିଜ ଚାରିପାଖରେ ଯେଉଁମାନେ ଅଛନ୍ତି କାହାକୁ ଟାଣ କଥା ନ କହି ହସ ଖୁସିରେ ସମୟ ଦେବାକୁ ଚେଷ୍ଟା କରନ୍ତୁ। ନେଇଯିବା ଏକ ସଙ୍ଗୀତମୟ ବିରତି। ସଙ୍ଗୀତର ଭାଷା ନ ବୁଝିପାରିଲେ ମଧ୍ୟ ଏହାର ସ୍ୱର ତାଳ ମଣିଷର ହୃଦୟକୁ ଛୁଇଁପାରେ। ମନର ଔଷଧ ମାନସିକ ଚାପରୁ ମୁକ୍ତି ଓ କ୍ଲାନ୍ତିରୁ ଅଳ୍ପ ବିରାମ ମାତ୍ର। ସଙ୍ଗୀତ ସେଇଠୁ ଆରମ୍ଭ ଯେଉଁଠି ସପ୍ତର ସୀମା ଶେଷ ହୋଇଯାଏ।

ଶ୍ରୋତା ବନ୍ଧୁ, ଆମେ ସମସ୍ତେ ଅଧିକରୁ ଅଧିକ ସୁବିଧାବାଦୀ ହୋଇଯାଉଛୁ ଧୀରେ ଧୀରେ। ଟିକେ ମନେ ପକାନ୍ତୁ ତ, ପ୍ଲାଷ୍ଟିକର ଆବିଷ୍କାର ହେବା ପୂର୍ବରୁ ଆମେ କେଉଁ କେଉଁ ଜିନିଷରେ ବ୍ୟବହାର କରୁଥିଲୁ। ଯେତେବେଳେ ପ୍ଲାଷ୍ଟିକ ନଥିଲା, ମାଟି, ଲୁହା, କାଗଜରେ ଅଧିକ ବ୍ୟବହାର ଚାଲୁଥିଲା। ଛୋଟ ଛୋଟ ଛୁଆମାନେ, ଆଜିର ଛୋଟ ଛୋଟ ଛୁଆମାନଙ୍କର ମନେ ନଥିବ, କିନ୍ତୁ ବୟସ୍କ ଅଧିକ ଯେଉଁମାନେ ଅନୁଭବ କରିଛନ୍ତି ସେମାନେ ଜାଣିପାରିବେ ଯେ ପ୍ଲାଷ୍ଟିକ ପୂର୍ବରୁ ଆମେ କେଉଁ ପ୍ରକାରରେ କେମିତି ବ୍ୟବହାର କରୁଥିଲୁ। ପ୍ଲାଷ୍ଟିକ ଜିନିଷ ଯେତେବେଳେ ବ୍ୟବହାର କରିବା ଆରମ୍ଭ କଲୁ, ଏତେ ଖୁସି ହୋଇଗଲୁ ଯେ ଆମ ପାଇଁ ଏହା ଆଶୀର୍ବାଦ ପାଲଟିଗଲା, କାରଣ ଏହା ଶସ୍ତା, ହାଲୁକା ଏବଂ ଦୀର୍ଘସ୍ଥାୟୀ। କିନ୍ତୁ ବର୍ତ୍ତମାନ ପୃଥିବୀ ପାଇଁ ସବୁଠାରୁ ବଡ଼ ବିପଦ ସାଜି

0: କଲାଣି। ମାଟିରେ ନ ମିଶିବା ଓ ମାଟିର ଉର୍ବରତାକୁ ନଷ୍ଟ କରିବା ଏବଂ ମାଇକ୍ରୋପ୍ଲାଷ୍ଟିକର ବିପଦ ଧୀରେ ଧୀରେ ବଢ଼ୁଛି। ମାଇକ୍ରୋପ୍ଲାଷ୍ଟିକ କ'ଣ? ପ୍ଲାଷ୍ଟିକ ଧୀରେ ଧୀରେ ଭାଙ୍ଗି ଅତି କ୍ଷୁଦ୍ର ସୂକ୍ଷ୍ମ କଣାରେ ପରିଣତ ହୁଏ, ଯାହାକୁ ମାଇକ୍ରୋପ୍ଲାଷ୍ଟିକ କୁହାଯାଏ। ଏହା ଆମ ପିଇବା ପାଣି, ଖାଦ୍ୟ ଏବଂ ସମୁଦ୍ର ମାଛମାନଙ୍କ ଜରିଆରେ ମଣିଷ ଶରୀର ଭିତରକୁ ପ୍ରବେଶ କରୁଛି, ଯାହା କ୍ୟାନ୍ସର ଭଳି ମାରାତ୍ମକ ରୋଗର କାରଣ ବଢ଼ୁଛି। ଅଳିଆରେ ଫିଙ୍ଗି ଦେଉଥିବା ପ୍ଲାଷ୍ଟିକ ପଲିଥିନ୍ ଖାଇ ପ୍ରତିବର୍ଷ ହଜାର ହଜାର ଗାଈ, ଅନ୍ୟାନ୍ୟ ପଶୁପକ୍ଷୀ ମୃତ୍ୟୁମୁଖରେ ପଡ଼ୁଛନ୍ତି। ବର୍ତ୍ତମାନ ପ୍ଲାଷ୍ଟିକ ବଦଳରେ ବହୁଳ ମାତ୍ରାରେ ପେପର ବ୍ୟାଗ୍ ବ୍ୟବହାର କରନ୍ତୁ, ପୃଥିବୀକୁ ଏ ବିପଦରୁ ରକ୍ଷା କରନ୍ତୁ। ବିଶ୍ୱ ପେପର ବ୍ୟାଗ୍ ଦିବସକୁ ଆପଣ ସମସ୍ତଙ୍କୁ ସ୍ୱାଗତ। ଉଦ୍ଦେଶ୍ୟ ପ୍ଲାଷ୍ଟିକର ବ୍ୟବହାରକୁ କମାଇବା। ପୂର୍ଣ୍ଣ ମାତ୍ରାରେ ଆମେ ପ୍ଲାଷ୍ଟିକକୁ ଛାଡ଼ି ପାରିବାନି, କାହିଁକିନା ଆମ ଘରେ ଏତେ ଜିନିଷ ଅଛି ଯାହାକି ଅଧିକରୁ ଅଧିକ ପ୍ଲାଷ୍ଟିକରେ ତିଆରି। ତେବେ ପରିବେଶ ସୁରକ୍ଷା ପାଇଁ କାଗଜ ବ୍ୟାଗ୍ ବ୍ୟବହାରକୁ ପ୍ରୋତ୍ସାହନ କରିବା ନିହାତି ଆବଶ୍ୟକ। ପେପର ବ୍ୟାଗ୍ ବ୍ୟବହାର ଦ୍ୱାରା ଅନେକ ସୁବିଧା ହୋଇପାରିବ କହିବି, ତା ପୂର୍ବରୁ ନେଇଯିବା ଏକ ବିଜ୍ଞାପନ ବିରତି ଏବଂ ଶୁଣିନେବା ପରେ ପରେ ଆଉ ଏକ ମନଛୁଆଁ ଗୀତ।
1: नमस्कार, मैं हूं कैलाश खेर और आकाशवाणी के सभी श्रोताओं को मेरा बारंबार प्रणाम। और भारत की सेना को समर्पित ये मेरा गीत भारतीय सेना, जो तीनों सेनाओं को समर्पित है, हर देशवासी को समर्पित है तथा भारत के हर सैनिक को समर्पित है, पैरामिलिट्री के अर्धसैनिक बलों के हर सैनिक को समर्पित है, रक्षा मंत्रालय से लेकर देश के एक एक नागरिक को ये गीत समर्पित है। हमारे देश की भावनाओं के अनुरूप हमारी भारत की सेनाओं के गौरव का गान और स्तुति ही यह गीत है। रग रग में जोश भर देने वाला यह गीत हमारे हर भारतीय को समर्पित करता हूं। मैं हूं आपका कैलाश खेर।
2: अदम्य शक्ति एवं शौर्य की पहचान है भारतीय सेना। जल थल गगन की रक्षा का वरदान है भारतीय सेना। हर संकट का समाधान है भारतीय सेना। भारत का गौरव है, स्वाभिमान है भारत।

କାର୍ଯ୍ୟକ୍ରମକୁ ପୁଣିଥରେ ସ୍ୱାଗତ ଆପଣଙ୍କୁ। ହଁ ଶ୍ରୋତା ବନ୍ଧୁ, ପ୍ଲାଷ୍ଟିକର ଏହି ମାରାତ୍ମକ ପ୍ରଭାବରୁ ରକ୍ଷା ପାଇବା ପାଇଁ ପେପର ବ୍ୟାଗ୍ ହେଉଛି ଏକ ସୁନ୍ଦର ଓ ପରିବେଶ ଅନୁକୂଳ ବିକଳ୍ପ। ଏହାର ପ୍ରମୁଖ ଆବଶ୍ୟକତା ଗୁଡ଼ିକ ହେଲା ଜୈବ ବିଘଟନଶୀଳ, ଏହା ପ୍ରାକୃତିକ ଜିନିଷରୁ ତିଆରି ଓ ଏହା ମାଟିରେ 3-4 ସପ୍ତାହ ମଧ୍ୟରେ ମାଟିରେ ମିଶିଯାଏ ଓ ମାଟି ମଧ୍ୟ ପ୍ରଦୂଷିତ ହୁଏ ନାହିଁ। ପେପର ପୁନଃଚକ୍ରଣ ଯୋଗ୍ୟ ଓ ନୂଆ ଜିନିଷ କରି ବ୍ୟବହାର ହୋଇପାରିବ, ଜଳଚର ଜୀବଙ୍କୁ ମଧ୍ୟ କ୍ଷତି କରିବ ନାହିଁ। ଗରମ ଖାଦ୍ୟ ପ୍ଲାଷ୍ଟିକରେ ରଖିଲେ କେମିକାଲ ନିର୍ଗତ ହୋଇ ଖାଦ୍ୟକୁ ବିଷାକ୍ତ କରିଦିଏ, କିନ୍ତୁ ଠୁଙ୍ଗା ବା ବ୍ୟାଗ୍ର ଖାଦ୍ୟ ସମ୍ପୂର୍ଣ୍ଣ ନିରାପଦ। ତେଣୁ ଶ୍ରୋତାବନ୍ଧୁ, ପରିବେଶକୁ ବଞ୍ଚାଇବା ପାଇଁ ସରକାରୀ ନିୟମ ଅପେକ୍ଷା ଆମର ବ୍ୟକ୍ତିଗତ ସଚେତନତା ଅଧିକ ଜରୁରୀ। ବଜାରକୁ ଗଲେ ଘରୁ କପଡ଼ା ବ୍ୟାଗ୍ କିମ୍ବା ଝୋଟ ବ୍ୟାଗ୍ଟିଏ ନେଇ ଯିବା ପାଇଁ ସଂକଳ୍ପ କରନ୍ତୁ। ଦେଖିବେ ଧୀରେ ଧୀରେ ଅଭ୍ୟାସ ହୋଇଯିବ ଏବଂ ଘରେ ଯେଉଁମାନେ ଦେଖୁଛନ୍ତି ଆମ ଛୋଟମାନେ, ସେମାନେ ମଧ୍ୟ ଏହା ଦେଖି ଅଭ୍ୟାସରେ ବାନ୍ଧି ହୋଇଯିବେ। ତେବେ ନେଇଯିବା ଆଉ ଏକ ସୁନ୍ଦର ଗୀତଟିଏ।

ଟିଚର ଭାବି କାର୍ଯ୍ୟ କରିବା ପାଇଁ ଐତିହାସିକ ହେଲେ ଯଶୱନ୍ତ ବିଷ୍ଣୁ ଚନ୍ଦ୍ରଚୂଡ଼। ଆଜି ତାଙ୍କର ଜନ୍ମଦିନ। ସଞ୍ଜୟ ମଞ୍ଜିରକରଙ୍କ ଜନ୍ମ, ଯିଏକି ଭାରତର ପ୍ରମୁଖ ପୂର୍ବତନ ଭାରତୀୟ ଟେଷ୍ଟ ବ୍ୟାଟ୍ସମ୍ୟାନ୍ ଏବଂ ପ୍ରସିଦ୍ଧ ଆନ୍ତର୍ଜାତୀୟ କ୍ରିକେଟ୍ ଭାଷ୍ୟକାରଙ୍କ ଜନ୍ମ 1965 ଆଜିର ଦିନରେ, ଏବଂ ଦ୍ରୁତ ବୋଲର ଯିଏ ଭାରତର 2011 କ୍ରିକେଟ୍ ବିଶ୍ୱକପ୍ ବିଜୟୀ ଦଳରେ ପ୍ରମୁଖ ଅଂଶ ଥିଲେ ମୁନାଫ ପଟେଲଙ୍କ ଜନ୍ମ 1983 ଆଜିର ଦିନରେ। ରାମାୟଣରେ ହନୁମାନ ଭୂମିକାରେ ରହିଥିବା ମଲ୍ଲ ଯୋଦ୍ଧା ଦାରା ସିଂଙ୍କ ମୃତ୍ୟୁ ମଧ୍ୟ 2012 ଆଜିର ଦିନରେ ଘଟିଥିଲା। ବଲିଉଡ୍ ଅଭିନେତା ରାଜେନ୍ଦ୍ର କୁମାରଙ୍କ ମୃତ୍ୟୁ 1999 ଆଜିର ଦିନରେ। ଶ୍ରୋତାବନ୍ଧୁ, ଆଜି ସୂଚନା ଅନୁଯାୟୀ ପ୍ରସିଦ୍ଧ ଗାୟିକା ଏସ୍ ଜାନକୀଙ୍କ ମୃତ୍ୟୁ ଆଜି ହୋଇଥିଲା। 88 ସେ ଦେହତ୍ୟାଗ କରିଥିଲେ। ଏଇ ଦିବନ୍ତ ଆତ୍ମାକୁ ଆମ ଖୋଲା ଝରକା ତରଫରୁ ସୁମନ ଶ୍ରଦ୍ଧାଞ୍ଜଳି ଜ୍ଞାପନ କରୁଛୁ ଓ ଶୁଣିନେବା ତାଙ୍କରି ଏକ ସୁନ୍ଦର ଗୀତ।

ପାଣିପାଗ ସୂଚନା କେନ୍ଦ୍ରରୁ ଶୁଣନ୍ତୁ, ସ୍ଥାନୀୟ ଅଞ୍ଚଳର ପାଣିପାଗ ସମ୍ପର୍କରେ ସର୍ବାଧିକ 33 ଡିଗ୍ରୀ ସେଲସିୟସ୍ ରହିବ ଏବଂ ସର୍ବନିମ୍ନ 27 ଡିଗ୍ରୀ ସେଲସିୟସ୍, ହାଲୁକା ବର୍ଷା ଓ ରାତିରେ ମେଘୁଆ ପାଗ ରହିବାର ପୂର୍ବାନୁମାନ କରାଯାଉଛି। ଶ୍ରୋତାବନ୍ଧୁ, ଏଥର ଶୁଣି ନିଅନ୍ତୁ ସ୍ଥାନୀୟ ଖବରରୁ କିଛି। କଳାହାଣ୍ଡି ଜିଲ୍ଲା ଭବାନୀପାଟଣା ଜିଲ୍ଲା ସଂସ୍କୃତି ପରିଷଦ ଓ ଜିଲ୍ଲା ପ୍ରଶାସନ ମିଳିତ ଆନୁକୂଲ୍ୟରେ ରଥଯାତ୍ରା ଉପଲକ୍ଷେ ଭଜନ ସମାରୋହ କାର୍ଯ୍ୟକ୍ରମ ଅନୁଷ୍ଠିତ ହେବ। ଏଥିନିମନ୍ତେ ଏକ ବୈଠକ ଅତିରିକ୍ତ ଜିଲ୍ଲାପାଳ ତନ୍ମୟ କୁମାର ଦର୍ୱାନଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ।

ରହିବାର ପୂର୍ବାନୁମାନ କରାଯାଉଛି। ଶ୍ରୋତାବନ୍ଧୁ ଏଥର ଶୁଣି ନିଅନ୍ତୁ ସ୍ଥାନୀୟ ଖବରରୁ କିଛି। କଳାହାଣ୍ଡି ଜିଲ୍ଲା ଭବାନୀପାଟଣା ଜିଲ୍ଲା ସଂସ୍କୃତି ପରିଷଦ ଓ ଜିଲ୍ଲା ପ୍ରଶାସନ ମିଳିତ ଆନୁକୂଲ୍ୟରେ ରଥଯାତ୍ରା ଉପଲକ୍ଷେ ଭଜନ ସମାରୋହ କାର୍ଯ୍ୟକ୍ରମ ଅନୁଷ୍ଠିତ ହେବ। ଏଥିନିମନ୍ତେ ଏକ ବୈଠକ ଅତିରିକ୍ତ ଜିଲ୍ଲାପାଳ ତନ୍ମୟ କୁମାର ଦରୱାନଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଛି। କଳାହାଣ୍ଡି ଜିଲ୍ଲା ଯୁବ କଂଗ୍ରେସ ସଭାପତି ମହମ୍ମଦ ସାହେବଙ୍କ ନେତୃତ୍ୱରେ ଏକ ପ୍ରତିନିଧି ଦଳ CDMO ନାବାଳିକଙ୍କ ମୃତ୍ୟୁ ଘଟଣା ନେଇ ଦୃଢ଼ କାର୍ଯ୍ୟାନୁଷ୍ଠାନ ପାଇଁ ଦାବିପତ୍ର ପ୍ରଦାନ କରିଛନ୍ତି। ରାଜ୍ୟସଭା ସାଂସଦ ସୁଜିତ କୁମାର ଆଜି ଲାଞ୍ଜିଗଡ଼ ବ୍ଲକ ଗସ୍ତରେ ଆସି ବିଭିନ୍ନ କାର୍ଯ୍ୟକ୍ରମରେ ସାମିଲ ହୋଇଥିଲେ। ଭଟ୍ଟାଙ୍ଗପଦର ପୋଷ୍ୟ ସ୍କୁଲରେ ଛାତ୍ରଛାତ୍ରୀଙ୍କୁ ପାଠ ପଢ଼ାଇଥିଲେ। ଭଟ୍ଟାଙ୍ଗପଦର ଉଚ୍ଚ ମାଧ୍ୟମିକ ବିଦ୍ୟାଳୟର ଛାତ୍ରଛାତ୍ରୀମାନଙ୍କୁ ବିଭିନ୍ନ ପ୍ରଶ୍ନ ପଚାରିଥିଲେ। ଏହାପରେ ବିଦ୍ୟାଳୟର ଛାତ୍ରଛାତ୍ରୀମାନଙ୍କ ପାଇଁ ସାଂସଦ ପାଣ୍ଠିରୁ ପ୍ରଦତ୍ତ ଡ୍ରୋନ୍ ଶିକ୍ଷା କେନ୍ଦ୍ର ପ୍ରଦର୍ଶନ କରିଥିଲେ। ଭବାନୀପାଟଣା ସହରସ୍ଥିତ ବାହାଦୁର ବଗିଚା ପଡ଼ାସ୍ଥିତ ସରକାରୀ ଆଉଟପୋଷ୍ଟ ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ପରିଚାଳନା ଓ ଉନ୍ନୟନ କମିଟିର ବୈଠକ ମାଳତୀ ମେହେରଙ୍କ ସଭାପତିତ୍ୱରେ ଅନୁଷ୍ଠିତ ହୋଇଯାଇଛି। କଳାହାଣ୍ଡି ଜିଲ୍ଲାର ଶିକ୍ଷା ଇତିହାସରେ ପାଷ୍ଟିକୁଡ଼ି SST ବିଦ୍ୟାଳୟର ନାମ ଏକ ସ୍ୱର୍ଣ୍ଣାକ୍ଷରରେ ଲେଖାଯିବା ଉଚିତ। ଜିଲ୍ଲାର ମୁଖଦ୍ୱାର ଭାବେ ପରିଚିତ ଏ ଅଞ୍ଚଳରେ ସ୍ଥାପିତ ହୋଇଥିବା ଏହି ବିଦ୍ୟାଳୟ ଆଜି ତାହାର 50 ବର୍ଷର ଗୌରବମୟ ଯାତ୍ରା ପୂରଣ କରିଛି। କଳାହାଣ୍ଡି ଜିଲ୍ଲାର ପ୍ରଥମ SST ବିଦ୍ୟାଳୟ ଭାବେ ପାଷ୍ଟିକୁଡ଼ି ବିଦ୍ୟାଳୟ କେବଳ ଏକ ଶିକ୍ଷାନୁଷ୍ଠାନ ନୁହେଁ, ବରଂ ଆଦିବାସୀ ଓ ପଛୁଆ ବର୍ଗର ଛାତ୍ରଛାତ୍ରୀଙ୍କ ପାଇଁ ଜ୍ଞାନର ଏକ ପବିତ୍ର ପୀଠସ୍ଥାନ ଭାବେ ପରିଚିତ ହୋଇଆସିଛି। କଳାହାଣ୍ଡି ଜିଲ୍ଲାର ବିଭିନ୍ନ ଗ୍ରାମାଞ୍ଚଳରେ ଦେଶୀ ମଦ ବିକ୍ରିକୁ ନେଇ ଚିନ୍ତାଜନକ ପରିସ୍ଥିତି ସୃଷ୍ଟି ହୋଇଛି। ଜିଲ୍ଲାର ଅନେକ ଅଞ୍ଚଳରେ ଲାଇସେନ୍ସପ୍ରାପ୍ତ ଦେଶୀ ମଦ ଭାଟିଗୁଡ଼ିକ ନିୟମ ଅନୁଯାୟୀ ଅବମାନନା କରି ଗାଁ ଗାଁ ବୁଲି ଅନ୍ୟାନ୍ୟ ଯାନବାହନ ମାଧ୍ୟମରେ ବିକ୍ରି ଚାଲିଛି। ଜିଲ୍ଲା ଲାଞ୍ଜିଗଡ଼ ବ୍ଲକର ଶିକ୍ଷା ବ୍ୟବସ୍ଥାକୁ ଆହୁରି ସୁଦୃଢ଼ ଏବଂ ଗୁଣାତ୍ମକ କରିବା ପାଇଁ ପ୍ରୟାସ ଜୋରଦାର ହୋଇଛି। ଏହି ପରିପ୍ରେକ୍ଷୀରେ ଗୋଷ୍ଠୀ ଶିକ୍ଷା ଅଧିକାରୀ ରୁଷିଆ ମେହେର ବ୍ଲକର ବିଭିନ୍ନ ବିଦ୍ୟାଳୟର ହଠାତ୍ ପ୍ରଦର୍ଶନ କରିଛନ୍ତି। ସୂଚନା ଅନୁଯାୟୀ ଶ୍ରୀ ମେହେର ଶନିବାର ସକାଳ ଲାଞ୍ଜିଗଡ଼ ବ୍ଲକ ସ୍ଥିତ ହାତୀମୁଣ୍ଡା କାରକଟା କିଡ଼ିଙ୍ଗ ଓ ବିଭିନ୍ନ ବିଦ୍ୟାଳୟକୁ ଅଚାନକ ଗସ୍ତ କରିଥିଲେ। ଆମ୍ବୁଲାନ୍ସ ସେବାର ଦାୟିତ୍ୱହୀନତା ଯୋଗୁଁ ନର୍ଲା ବ୍ଲକ ତୋଳାପଡ଼ାର 11 ବର୍ଷ ଶିଶୁକନ୍ୟା ରିୟା ନାୟକଙ୍କ ମୃତ୍ୟୁ ଘଟିଛି। ଗତ ଗୁରୁବାର ଦିନ ଘଟିଥିବା ଅଭାବନୀୟ ଘଟଣା ସାରା ରାଜ୍ୟରେ ଚହଳ ସୃଷ୍ଟି କରିବା ସହ ସରକାରଙ୍କ ସ୍ୱାସ୍ଥ୍ୟସେବା ପ୍ରତି ଆଙ୍ଗୁଠି ନିର୍ଦ୍ଦେଶ କରିଛି। ସୂଚନା ଆଜି ପାଇଁ ଏତିକି।

ସମୟକୁ ଦୃଷ୍ଟିରେ ରଖି କାର୍ଯ୍ୟକ୍ରମକୁ ଏଇଠି ଶେଷ କରିବାକୁ ହେବ। ଆପଣଙ୍କୁ କିପରି ଲାଗିଲା ନିଶ୍ଚୟ ମତାମତ ଦେବି ଆପଣଙ୍କ ଚିଠି ଅପେକ୍ଷାରେ। ଆମ ଠିକଣା ହେଲା ଚିଠି ପାଇଛୁ କାର୍ଯ୍ୟକ୍ରମ ମାର୍ଫତ କେନ୍ଦ୍ର ନିର୍ଦ୍ଦେଶକ ଆକାଶବାଣୀ ଭବାନୀପାଟଣା। ହ୍ୱାଟ୍ସଆପ୍ ନମ୍ବରଟି ଟିପି ରଖନ୍ତୁ 8895994143। ଶ୍ରୋତାବନ୍ଧୁ ରହିଲି, ନମସ୍କାର। ଉପସ୍ଥାପନରେ ଥିଲି ମୁଁ ବନଶ୍ରୀ ଦାସ।

ଶେଷ ହେଲା ବିଶେଷ କାର୍ଯ୍ୟକ୍ରମ ଖୋଲା ଚରଖା ଆକାଶବାଣୀ ଭବାନୀ ପାଟଣା। ସମୟ ବର୍ତ୍ତମାନ ପୂର୍ବାହ୍ନ 11:20। ଚଳିତ ଅଧିବେଶନକୁ ଶେଷ କରିବା ପୂର୍ବରୁ ଶୁଣି ରଖନ୍ତୁ ପରବର୍ତ୍ତୀ ଅଧିବେଶନର କାର୍ଯ୍ୟକ୍ରମ ସମ୍ପର୍କରେ। ଦିନ 12:30 ଶୁଣିବେ ସୁଗମ ସଙ୍ଗୀତ। ଶିଳ୍ପୀମାନେ ହେଲେ ଶଶାଙ୍କ ଶେଖର ମହାପାତ୍ର, ବେଣୁଧର ସୁବୁଦ୍ଧି, ପ୍ରଣତି ମିଶ୍ର, ରଘୁନାଥ ପାଣିଗ୍ରାହୀ, ଜଗନ୍ନାଥ ପାଣିଗ୍ରାହୀ, ଇନ୍ଦ୍ରାଣୀ ମିଶ୍ର ଏବଂ ଯୋଗେନ୍ଦ୍ର ମହାପାତ୍ର। ଚାଷର କଥା ରହିଛି 1:10। ଓଡ଼ିଆ ଆଲବମ୍ର ଗୀତ ଶୁଣିପାରିବେ 1:20। ହିନ୍ଦୀ କଥାଚିତ୍ରର ଗୀତ ପ୍ରଚାର କରିବୁ 2:45। ଶ୍ରୋତାବନ୍ଧୁ, ଏ ଥିଲା ପରବର୍ତ୍ତୀ ଅଧିବେଶନର କାର୍ଯ୍ୟକ୍ରମ ସମ୍ପର୍କରେ ଆକାଶବାଣୀ ଭବାନୀପାଟଣା। ଶ୍ରୋତାବନ୍ଧୁ, କାର୍ଯ୍ୟକ୍ରମକୁ ଏଇଠି ଶେଷ କରୁଛୁ। ପୁଣି ଉପସ୍ଥିତ ହେବୁ 12:30 ଦ୍ୱିତୀୟ ଅଧିବେଶନର କାର୍ଯ୍ୟକ୍ରମ ସହ। ସେତେବେଳେ ଯେ ବିଦାୟ ଦିଅନ୍ତୁ।

ଆକାଶବାଣୀ ଭବାନୀପାଟଣା, ସମୟ ବର୍ତ୍ତମାନ ଦିନ 12:30। ଶ୍ରୋତାବନ୍ଧୁମାନଙ୍କୁ ଶୁଭେଚ୍ଛା ଜଣାଇ ଆରମ୍ଭ କରୁଛୁ ଆଜିର ଦ୍ୱିତୀୟ ଅଧିବେଶନ। କାର୍ଯ୍ୟକ୍ରମ ପ୍ରଚାର ହେଉଛି ମିଡ଼ିୟମ ୱେଭ୍‌ରେ 248 ମିଟର ତଥା 1206 କିଲୋହର୍ଟ୍ଜ ଯୋଗେ ଏବଂ ଏଫ୍ଏମ୍ ମାଧ୍ୟମରେ 100.3 ମେଗାହର୍ଟ୍ଜ ଯୋଗେ। ଅଧିବେଶନର ଆରମ୍ଭରେ ପ୍ରଚାର କରୁଛୁ କେତୋଟି ସୁଗମ ସଙ୍ଗୀତ। କାର୍ଯ୍ୟକ୍ରମର ପ୍ରଥମ ଶିଳ୍ପୀ ଶଶାଙ୍କ ଶେଖର ମହାପାତ୍ର, ଗୀତ ରଚନା କିଶୋର ଚନ୍ଦ୍ର ନନ୍ଦ।

0: ଶକ୍ତି ଯାହା ବର୍ଷ ବର୍ଷ ନୁହେଁ ବରଂ ପିଢି ପାଇ ରହିଥାଏ ଚେଟିନାଡ ସିମେଣ୍ଟ ସୁପର ଗ୍ରେଡ୍ ସିମେଣ୍ଟ 64 ବର୍ଷର ଦୃଢ଼ ମୂଳ ଦୁଆ ଚେଟିନାଡ ସିମେଣ୍ଟ ଦ ପରଫେକ୍ଟ କଂକ୍ରିଟ ଚଏସ୍।
1: ଆଚ୍ଛା ଦାସ ବାବୁ, ଆପଣଙ୍କ ଘରଟା 1970ରେ ତିଆରି ହେଇଥିଲା, ରାଇଟ୍? ହେଲେ ଏପର୍ଯ୍ୟନ୍ତ ଏତେ ଷ୍ଟ୍ରଙ୍ଗ କେମିତି ଅଛି?
2: ଆରେ ଏଇଟା ଏକଦମ ସିମ୍ପଲ, ଏବଂ ସେଇଥିପାଇଁ ମୁଁ ସେତେବେଳେ ମୋର ବିଶ୍ୱାସ ରଖିଥିଲି, ଏବଂ ଆଜି ମଧ୍ୟ ଚେଟିନାଡ ସିମେଣ୍ଟ ଉପରେ।
0: ଶକ୍ତି ଯାହା ବର୍ଷ ବର୍ଷ ନୁହେଁ ବରଂ ପିଢି ପାଇ ରହିଥାଏ ଚେଟିନାଡ ସିମେଣ୍ଟ ସୁପର ଗ୍ରେଡ୍ ସିମେଣ୍ଟ 64 ବର୍ଷର ଦୃଢ଼ ମୂଳ ଦୁଆ ଚେଟିନାଡ ସିମେଣ୍ଟ ଦ ପରଫେକ୍ଟ କଂକ୍ରିଟ ଚଏସ୍।
1: ଆଚ୍ଛା

କିଛି ସମୟ ପାଇଁ ସୁଗମ ସଙ୍ଗୀତର କାର୍ଯ୍ୟକ୍ରମ ଶୁଣିପାରିଲେ ନାହିଁ, ସେଥିପାଇଁ ଆମେ ଦୁଃଖିତ। କାର୍ଯ୍ୟକ୍ରମର ଶେଷରେ ଗାଇଛନ୍ତି ଯୋଗେନ୍ଦ୍ର ମହାପାତ୍ର, ଗୀତ ରଚନା କିଶୋର ଚନ୍ଦ୍ର ନନ୍ଦ।

ଚାଷୀ ଦାଦାମାନେ ଆମେ ଇ ବୈଜ୍ଞାନିକ ପ୍ରଣାଳୀ ନେ ଇ ଚାଷ ଆରମ୍ଭ କର୍ମା ବୋଇଲେ ପ୍ରଥମେ ଆମକେ ଠିକ୍ ଜମି ଚୟନ କରବାକେ ପଡ଼ବା, ଯେନ୍ଟା କି ହାଲକା ଆରୁ ମଧ୍ୟମ ବର୍ଗର ସନେ ସନେ ଭଲ ଡ୍ରେନେଜ ଥିବାର ବି ଆବଶ୍ୟକ। ପିଏଚ୍ 5.5 ନୁ 6.8 ଭିତରେ ଇନର୍ ମାଇଟ୍ ରହିବାର କଥା ଏ। ସେନ୍ତା ଏବେ ଦେଖମା ଇ ଚାଷ ଲାଗି ରୁବାର ପ୍ରକ୍ରିୟା କାଁଟା, ଇ ବିଷୟ ନେ ବି ଆମର ଚାଷୀ ଦାଦାମାନଙ୍କେ ନିହାତି ଭାବରେ ଜାଣବାକେ ପଡ଼ବା। ଏ ରୁବାର ପ୍ରାୟ ଏକ ସପ୍ତାହ ଆଗନୁ ଚାଷ ଲାଗି ତାର ପ୍ରସ୍ତୁତି କାର୍ଯ୍ୟ ଆରମ୍ଭ କରିବାକେ ପଡ଼ବା। ପ୍ରାୟ 200 କ୍ୱିଣ୍ଟାଲ ଗାଈ ଗୋବର ଖତ, ଫସଫେଟ ଆରୁ ପଟାସ ସାର ସନେ ଅଧା ପରିମାଣର ନାଇଟ୍ରୋଜେନ୍ କେ ଜମିନେ ସିଞ୍ଚନ କରିବାକେ ପଡ଼ବା। ତାର ସନେ ଇଟାକେ 2-3 ଥର ଭଲ ହିପାସେ ହଲ କରି ଦେଇକରି ଜମିର ସ୍ତରକେ ସମତୁଲ କରବାକେ ବି ପଡ଼ବା। ସେନ୍ତା ଇ ଚାଷ ଲାଗି ଭଲ ଭଲ କିସମ ସବୁ କାଁ କାଁଟା ଅଛେ, ଇ କଥା ଗୋଟେକେ ବି ଆମର ଚାଷୀ ଦାଦାମାନଙ୍କେ ନିହାତି ଭାବରେ ଜାଣବାକେ ପଡ଼ବା। ଏ ତ ଇ ଚାଷ ଲାଗି ଭଲ କିସମ ସବୁ ହେଲା ଜବାହର ବାଇଗନ 64 ଆରୁ 15, ସେନ୍ତା ପୁଷା ପର୍ପଲ ଲାଙ୍ଗ, ପୁଷା ପର୍ପଲ କ୍ଲଷ୍ଟର, ପନ୍ଥ ସମ୍ରାଟ, ପନ୍ଥ ଋତୁରାଜ, ପୁଷା କ୍ରାନ୍ତି, କାଶୀ ତରୁ, କାଶୀ ସନ୍ଦେଶ, କାଶୀ କୋମଲ, କାଶୀ ପ୍ରକାଶ, ଅର୍କା କେଶନ, ଅର୍କା କୁସୁମକର, ଅର୍କା ନବନୀତ, ଇ ଭଳିଆ ପ୍ରଜାତିର କିସମମାନଙ୍କେ ଆମର ଚାଷୀ ଦାଦାମାନେ ଲଗାବେ ବୋଇଲେ ଖୁବ୍ ଲାଭେ ରହିବେ। ସେନ୍ତା ଏବେ ଇନର ବିହନ ରୁବାର ସମିଆ କେନ୍ଟା, ଇ କଥା ଗୋଟେକେ ବି ଆମର ଚାଷୀ ଦାଦାମାନେ ନିହାତି ଜାଣବାକେ ପଡ଼ବା। ଭିନ୍ନ ଭିନ୍ନ ପ୍ରକାର କିସମ ଲାଗି ମଞ୍ଜି ଆରୁ ବିହନର ପରିମାଣ 500-600 ଗ୍ରାମ ପ୍ରତି ହେକ୍ଟର ଆମକେ ଦରକାର ହେବା। ଯଦି ଚାଷୀ ଦାଦାମାନେ ବର୍ଷା ଦିନିଆ ହିପାସେ ଇଟାକେ କରବେ ବୋଇଲେ ଇଟାକେ ଜୁଲାଇ ନୁ ଅଗଷ୍ଟ ମାସ ଭିତରେ ରୁବାକେ ପଡ଼ବା। ଯଦି ଇଟାକେ ଗ୍ରୀଷ୍ମ ଫସଲ ହିପାସେ କରବେ ବୋଇଲେ ଜାନୁଆରୀ ନୁ ଫେବୃଆରୀ ମାସେ କେତେଟା ଜାଗାନେ କରୁଛନେ, ମାତ୍ର ଇଟାକେ ମାର୍ଚ୍ଚ ନୁ ଏପ୍ରିଲ ଭିତରେ ଇ ଚାଷ କରବାରଟା ଠିକ ହେବା। ମୁଖ୍ୟ ଜାଗାନେ ଇଟାକେ ଲଗାବାର ଆଗନୁ ପ୍ରାୟ 1-2 ମାସ ଆଗରୁ ନର୍ସରୀନେ ବିହନ ବୁନିଦେବାରଟା ଭଲ ରହିବା। ଘାସ ପତର ସେ ଜାଗାନେ ଅଛେ ବୋଇଲେ ତାକେ ବାଛିଦେମା, ଯେନ୍ତାକି ସେନ ସୂର୍ଯ୍ୟକିରଣ ଠିକ ପାସେ ପଡ଼ିପାରବା। ଇଟାକେ ତଲ ମାଇଟ ନୁ 4-6 ଇଞ୍ଚ ଉଚା କରବାକେ ପଡ଼ବା। ଆର୍ ଖରାଦିନ ଲାଗି ସେମାନଙ୍କେ 2-3 ଇଞ୍ଚ ଗଭୀର କରବାକେ ବି ପଡ଼ବା। ଇ ଭଳିଆ ଗୋଟେ ହେକ୍ଟର ଲାଗି ପ୍ରାୟ 25 ଶଯ୍ୟା ଆବଶ୍ୟକ ହେବା ଇ ଆମର ଚାରା ରୁବାର ଲାଗି। ଭବିଷ୍ୟତ ନେ ଯେନ୍ତା ରୋଗ ପୋକ ନେଇ ଲାଗି ସେଥିର୍ ଲାଗି ବିହନ ମନକର ଚିକିତ୍ସା କରବାକେ ପଡ଼ବା। ସେଥିର୍ ଲାଗି କାର୍ବେଣ୍ଡାଜିମ 12% ଆରୁ ମାନକୋଜେବ 63% ପ୍ରତି କିଲୋଗ୍ରାମ, ମଞ୍ଜି ପିଛା 3 ହିପାସେ ବ୍ୟବହାର କରବାକେ ପଡ଼ବା। ଯେତେବେଳେ ଏକ ସପ୍ତାହ ହେଇଯିବା ତାକେ ବାହାର କରିଦେଇକରି ଖୁଲା ହିପାସେ ବଢ଼ବାକେ ଦେମା, ଆରୁ ଯେତେବେଳେ ସେମାନେ 6-7 ସପ୍ତାହ ପୁରୁଣା ହେଇଯିବେ ବୋଇଲେ ତାକେ ମୁଖ୍ୟ ସ୍ଥାନରେ ନେବାରଟା ଠିକ୍ ହେବା। ସେନ୍ତା ଇନ ବର୍ଷା ପାଣିର ଏ ଫସଲନେ ଜଳସେଚନର ଆବଶ୍ୟକତା କମ୍ ପଡ଼ିଥିସି, ମାତ୍ର ପ୍ରତିକୂଳ ପରିସ୍ଥିତିରେ ଆମକେ ଜଳସେଚନର ବ୍ୟବସ୍ଥା ଗୋଟେ ନିହାତି କରବାକେ ପଡ଼ବା। ଖରାଦିନିଆ ଚାଷ ନେ ପ୍ରାୟ ସବୁ ସପ୍ତାହ ନେ ଇଟା ଜଳସେଚନ ଆବଶ୍ୟକ କରିଥିସି।

0: ଆପଣଙ୍କ ଘରଟା 1970ରେ ତିଆରି ହେଇଥିଲା ରାଇଟ୍, ହେଲେ ଏପର୍ଯ୍ୟନ୍ତ ଏତେ ଷ୍ଟ୍ରଙ୍ଗ କେମିତି ଅଛି?
1: ଆରେ ଏଇଟା ଏକଦମ ସିମ୍ପଲ, ଏବଂ ସେଇଥିପାଇଁ ମୁଁ ସେତେବେଳେ ମୋର ବିଶ୍ୱାସ ରଖିଥିଲି ଏବଂ ଆଜି ମଧ୍ୟ ଚେଟିନାଡ୍ ସିମେଣ୍ଟ ଉପରେ
2: ଶକ୍ତି ଯାହା ବର୍ଷ ବର୍ଷ ନୁହେଁ ବରଂ ପିଢ଼ି ପାଇ ରହିଥାଏ। ଚେଟିନାଡ୍ ସିମେଣ୍ଟ ସୁପର ଗ୍ରେଡ୍ ସିମେଣ୍ଟ 64 ବର୍ଷର ଦୃଢ଼ ମୂଳଦୁଆ। ଚେଟିନାଡ୍ ସିମେଣ୍ଟ ଦ ପରଫେକ୍ଟ କଂକ୍ରିଟ ଚଏସ୍।

ଆଜ୍ଞା ହଁ, ସମସ୍ତଙ୍କ ପାଖରେ ନିର୍ ବିରୋଧରେ ପହଞ୍ଚିପାରେ ଆକାଶବାଣୀ। ଏହିପରି ଏକ ଲୋକପ୍ରିୟ ମାଧ୍ୟମରେ ବିଜ୍ଞାପନ ଦେଇ ବ୍ୟବସାୟର ବିକାଶରେ ସୁନିଶ୍ଚିତ ସଫଳତା ଅର୍ଜନ କରନ୍ତୁ। ସବୁବେଳେ ସବୁ ପରିସ୍ଥିତିରେ ଆକାଶବାଣୀ ଭବାନୀପାଟଣା ଆପଣଙ୍କ ସେବାରେ।

ପ୍ରତ୍ୟେକ ବ୍ୟକ୍ତି ଅତିକମ୍ରେ ଗୋଟିଏ ଗଛ ଲଗାଇ ତା'ର ଯତ୍ନ ନିଅନ୍ତୁ। ନିଜ ଆଖପାଖ ପରିବେଶକୁ ନିର୍ମଳ ଓ ସୁସ୍ଥ ରଖି ଅନ୍ୟମାନଙ୍କୁ ସଚେତନ କରନ୍ତୁ। ପାଣି ନଷ୍ଟ କରନ୍ତୁ ନାହିଁ, ବର୍ଷା ଜଳ ଅମଳ କରନ୍ତୁ। ସବୁବେଳେ ନଳକୂପର ପାଣି ପିଅନ୍ତୁ, ନାଳ ପୋଖରୀ ପାଣି ପିଅନ୍ତୁ ନାହିଁ। ଘରୁ ବାହାରକୁ ଯାଉଥିବା ସମୟରେ ଓ ଦରକାର ନଥିବା ସମୟରେ ବିଦ୍ୟୁତ୍ ସୁଇଚ୍ ବନ୍ଦ କରନ୍ତୁ। ଗାଡ଼ି ଚଲାଇଲା ବେଳେ ହେଲମେଟ୍ ବ୍ୟବହାର କରନ୍ତୁ। ମୋବାଇଲରେ କଥାବାର୍ତ୍ତା କରନ୍ତୁ ନାହିଁ। ଟ୍ରାଫିକ୍ ନିୟମ ମାନି ଗାଡ଼ି ଚଲାନ୍ତୁ। ମଦ ନିଶାଠାରୁ ଦୂରରେ ରୁହନ୍ତୁ।

0: ଆକାଶବାଣୀ ଭବାନୀପାଟଣା, ସମୟ ବର୍ତ୍ତମାନ ଦିନ ଗୋଟାଏ ବାଜି 50 ମିନିଟ୍ ହେବାକୁ ଯାଉଛି। ଆମର ପରବର୍ତ୍ତୀ କାର୍ଯ୍ୟକ୍ରମ ଓଡ଼ିଆରେ ସମ୍ବାଦ ରିଲେ କରି ପ୍ରଚାର କରୁଛୁ ଆକାଶବାଣୀ କଟକ କେନ୍ଦ୍ରରୁ। ପରେ ପରେ ଶୁଣିବେ ମିଡ୍ ଡେ ନ୍ୟୁଜ୍ ଓ ଦୁପହର ସମାଚାର ଆକାଶବାଣୀ ଦିଲ୍ଲୀରୁ, ଓ ତାପରେ ଶୁଣିବେ ଆଞ୍ଚଳିକ ସମ୍ବାଦ ଆକାଶବାଣୀ କଟକ କେନ୍ଦ୍ରରୁ।
1: ସମ୍ବାଦ ପଢୁଛନ୍ତି ଉଦୟନାଥ ସ୍ୱାଇଁ। ମୁଖ୍ୟ ସମ୍ବାଦ, ତ୍ରିରାଷ୍ଟ୍ରୀୟ ସଫଳ ଗସ୍ତ ଶେଷ କରି ନୂଆଦିଲ୍ଲୀ ପ୍ରତ୍ୟାବର୍ତ୍ତନ କଲେ ପ୍ରଧାନମନ୍ତ୍ରୀ। ଅହମ୍ମଦାବାଦରେ 405 କୋଟି ଟଙ୍କାର ଏକାଧିକ ବିକାଶମୂଳକ ପ୍ରକଳ୍ପର ଉଦ୍ଘାଟନ ଓ ଶିଳାନ୍ୟାସ କଲେ ସ୍ୱରାଷ୍ଟ୍ରମନ୍ତ୍ରୀ। କର୍ମଚାରୀ ଭବିଷ୍ୟ ନିଧି ସଂଗଠନ ପକ୍ଷରୁ ଆରମ୍ଭ ହେଲା ଆମେନେଷ୍ଟି ସ୍କିମ୍ 2026। କତାରର ପୂର୍ବତନ ଆମିର ଶେଖ୍ ହମଦ୍ ବିନ୍ ଖଲିଫା ଅଲ୍ ଥାନିଙ୍କ 74 ବର୍ଷ ବୟସରେ ପରଲୋକ, ଶୋକ ପ୍ରକାଶ କଲେ ପ୍ରଧାନମନ୍ତ୍ରୀ। ଏବଂ ଫିଫା ବିଶ୍ୱକପ୍ରେ ସ୍ୱିଜରଲ୍ୟାଣ୍ଡକୁ 3-1 ଗୋଲ୍ରେ ପରାସ୍ତ କରି ସେମିଫାଇନାଲ୍ରେ ସ୍ଥାନ ପକ୍କା କଲା ଆର୍ଜେଣ୍ଟିନା। ଇଣ୍ଡୋନେସିଆ, ଅଷ୍ଟ୍ରେଲିଆ ଏବଂ ନ୍ୟୁଜିଲାଣ୍ଡକୁ 6-ଦିନିଆ ସଫଳ ଗସ୍ତ ଶେଷ କରି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ନୂଆଦିଲ୍ଲୀ ପ୍ରତ୍ୟାବର୍ତ୍ତନ କରିଛନ୍ତି। ତ୍ରିରାଷ୍ଟ୍ରୀୟ ଗସ୍ତର ପ୍ରଥମ ପର୍ଯ୍ୟାୟରେ ରାଷ୍ଟ୍ରପତି ପ୍ରବୋବ ସୁବିୟନ୍ତଙ୍କ ନିମନ୍ତ୍ରଣ କ୍ରମେ ଶ୍ରୀ ମୋଦି ଚଳିତ ମାସ 6-8 ତାରିଖ ପର୍ଯ୍ୟନ୍ତ ଇଣ୍ଡୋନେସିଆ ଗସ୍ତ କରିଥିଲେ। ଗସ୍ତ ସମୟରେ ପ୍ରଧାନମନ୍ତ୍ରୀ ଇଣ୍ଡୋନେସିଆ ରାଷ୍ଟ୍ରପତିଙ୍କ ସହ ଦ୍ୱିପାକ୍ଷିକ ଆଲୋଚନା କରିବା ସହ ଉଭୟ ଦେଶର ସହଭାଗିତାରେ ହୋଇଥିବା ପ୍ରଗତିର ସମୀକ୍ଷା କରିଥିଲେ। ଗସ୍ତର ଦ୍ୱିତୀୟ ପର୍ଯ୍ୟାୟରେ ପ୍ରଧାନମନ୍ତ୍ରୀ ଅଷ୍ଟ୍ରେଲିଆର ମେଲବୋର୍ଣ୍ଣ ଯାତ୍ରା କରିଥିଲେ। ଶ୍ରୀ ମୋଦି ଅଷ୍ଟ୍ରେଲିଆ ପ୍ରଧାନମନ୍ତ୍ରୀ ଆନ୍ଥୋନି ଆଲବାନିଜିଙ୍କ ସହ ତୃତୀୟ

ଭାରତ ଅଷ୍ଟ୍ରେଲିଆ ବାର୍ଷିକ ଶିଖର ସମ୍ମିଳନୀରେ ଭାଗ ନେଇଥିଲେ। ନିଜ ଗସ୍ତ ସମୟରେ ପ୍ରଧାନମନ୍ତ୍ରୀ ଭାରତ ଅଷ୍ଟ୍ରେଲିଆ ମୁଖ୍ୟ କାର୍ଯ୍ୟନିର୍ବାହୀ ଅଧିକାରୀମାନଙ୍କ ଏକ ଫୋରମରେ ମଧ୍ୟ ଅଂଶଗ୍ରହଣ କରିଥିଲେ, ଯେଉଁଠାରେ ସେ ଦୁଇ ଦେଶର ଶୀର୍ଷ ବ୍ୟବସାୟିକ ନେତାମାନଙ୍କୁ ସମ୍ବୋଧିତ କରିଥିଲେ। ତ୍ରିରାଷ୍ଟ୍ରୀୟ ଗସ୍ତର ତୃତୀୟ ତଥା ଅନ୍ତିମ ପର୍ଯ୍ୟାୟରେ ନ୍ୟୁଜିଲାଣ୍ଡ ପ୍ରଧାନମନ୍ତ୍ରୀ କ୍ରିଷ୍ଟୋଫର ଲକ୍ସନଙ୍କ ନିମନ୍ତ୍ରଣ କ୍ରମେ ପ୍ରଧାନମନ୍ତ୍ରୀ ଜୁଲାଇ 10-11 ତାରିଖ ପର୍ଯ୍ୟନ୍ତ ଅକ୍ଲ୍ୟାଣ୍ଡ ଗସ୍ତ କରିଥିଲେ। ଗସ୍ତ ଅବସରରେ ଉଭୟ ଦେଶ ମଧ୍ୟରେ ବିଭିନ୍ନ କ୍ଷେତ୍ରରେ 5 ବୁଝାମଣାପତ୍ର ସ୍ୱାକ୍ଷରିତ ହୋଇଛି। ନ୍ୟୁଜିଲାଣ୍ଡକୁ ପ୍ରଧାନମନ୍ତ୍ରୀଙ୍କ ଏହି ଗସ୍ତ ବିଗତ 40 ମଧ୍ୟରେ କୌଣସି ଭାରତୀୟ ପ୍ରଧାନମନ୍ତ୍ରୀଙ୍କର ପ୍ରଥମ ଗସ୍ତ ଥିଲା। ସ୍ୱରାଷ୍ଟ୍ରମନ୍ତ୍ରୀ ଅମିତ ଶାହା ଆଜି ଅହମ୍ମଦାବାଦରେ 405 କୋଟି ଟଙ୍କାର ଏକାଧିକ ବିକାଶମୂଳକ ପ୍ରକଳ୍ପର ଉଦ୍ଘାଟନ ଓ ଶିଳାନ୍ୟାସ କରିଛନ୍ତି। ଏହି ଅବସରରେ ଶ୍ରୀ ଶାହା ଏକ୍ ପେଡ୍ ମା କେ ନାମ ଅଭିଯାନ ଅଧୀନରେ ଏକ ବ୍ୟାପକ ଚାରାରୋପଣ କାର୍ଯ୍ୟକ୍ରମର ଶୁଭାରମ୍ଭ କରିଛନ୍ତି, ଯେଉଁଥିରେ ଆଜି ତାଙ୍କ ଲୋକସଭା ନିର୍ବାଚନ ମଣ୍ଡଳୀ ଗାନ୍ଧୀନଗରରେ 1.25 କୋଟିରୁ ଅଧିକ ଚାରାରୋପଣ କରାଯାଇଛି। ସମାବେଶକୁ ସମ୍ବୋଧିତ କରି ସ୍ୱରାଷ୍ଟ୍ରମନ୍ତ୍ରୀ 2029 ନିର୍ବାଚନ ସୁଦ୍ଧା ନିର୍ବାଚନ ମଣ୍ଡଳୀର ସବୁଜିମାକୁ 20% ବୃଦ୍ଧି କରିବା ପାଇଁ ଏକ ଦୀର୍ଘକାଳୀନ ପରିବେଶ ରୋଡ୍ମ୍ୟାପ୍ ଉପରେ ଆଲୋକପାତ କରିଛନ୍ତି ଏବଂ ନାଗରିକମାନଙ୍କୁ ନିଜର ଛାତ ଉପରେ ସୋଲାର ପ୍ୟାନେଲ ଲଗାଇବା ପାଇଁ ଅନୁରୋଧ କରିଛନ୍ତି। ମନ୍ତ୍ରୀ ଗୁରୁତ୍ୱାରୋପ କରି କହିଛନ୍ତି ବର, ଓସ୍ତ, ଜାମୁ ଏବଂ ଅର୍ଜୁନ ଭଳି ଦେଶୀ ପ୍ରଜାତିର ଗଛ ଲଗାଇବା ଦ୍ୱାରା ସହରର ତାପମାତ୍ରା 5% ହ୍ରାସ ପାଇବ, ଓଜନ ସ୍ତର ସୁଦୃଢ଼ ହେବ ଏବଂ ଆଗାମୀ ପିଢ଼ି ପାଇଁ ବାସୋପଯୋଗୀ ପରିବେଶ ନିଶ୍ଚିତ ହେବ। ପରିବେଶ ସୁରକ୍ଷା ଅଭିଯାନର ଅଂଶସ୍ୱରୂପ 101 ନୂତନ ଅକ୍ସିଜେନ୍ ପାର୍କ ଉଦ୍ଘାଟନ କରାଯାଇଛି ଏବଂ ସେଗୁଡ଼ିକର ବିବରଣୀ ଥିବା ଏକ ସ୍ୱତନ୍ତ୍ର ଇ ବୁକ୍ ଉନ୍ମୋଚିତ ହୋଇଛି। ସାଧାରଣ ପରିବହନ କ୍ଷେତ୍ରରେ ସଫଳତା ସ୍ୱରୂପ 333 ନୂତନ ବୈଦ୍ୟୁତିକ ବସ୍ ସାମିଲ କରାଯାଇଛି, ଯାହା ଅହମ୍ମଦାବାଦ ବିଆର୍ଟିଏସ୍କୁ 100% ବୈଦ୍ୟୁତିକ ତଥା ଶୂନ୍ୟ ପ୍ରଦୂଷଣ ବସ୍ ସେବା ପରିଚାଳନା କରୁଥିବା ଦେଶର ପ୍ରଥମ ସହର ଭାବେ ଗଢ଼ି ତୋଳିଛି। ଆସନ୍ତାକାଲି ସ୍ୱରାଷ୍ଟ୍ରମନ୍ତ୍ରୀ ଗାନ୍ଧୀନଗରସ୍ଥିତ ନ୍ୟାସନାଲ୍ ଫରେନ୍ସିକ୍ ସାଇନ୍ସେସ୍ ୟୁନିଭର୍ସିଟିରେ 11 ଇଣ୍ଟରପୋଲ୍ ଡିଜିଟାଲ୍ ଫରେନ୍ସିକ୍ ବିଶେଷଜ୍ଞମାନଙ୍କର ବୈଠକ ଏବଂ ପ୍ରଥମ ଅନ୍ତର୍ଜାତୀୟ ଅପରାଧ ଅନୁସନ୍ଧାନକାରୀ ପ୍ରତିଯୋଗିତାକୁ ଉଦ୍ଘାଟନ କରିବାର କାର୍ଯ୍ୟକ୍ରମ ରହିଛି। ବୈଦେଶିକ ବ୍ୟାପାର ମନ୍ତ୍ରଣାଳୟ ୟେମେନ୍ ଯାତ୍ରା କରୁଥିବା ଭାରତୀୟ ନାଗରିକଙ୍କ ଉପରେ କିଛି ସର୍ତ୍ତ ଆରୋପ କରୁଥିବା 2017 ବିଜ୍ଞପ୍ତିକୁ ପ୍ରତ୍ୟାହାର କରିନେଇଛି। ୟେମେନ୍ରେ ଗୃହଯୁଦ୍ଧ ଏବଂ ସଶସ୍ତ୍ର ସଂଘର୍ଷ ଯୋଗୁଁ ସୁରକ୍ଷା ପରିବେଶ ବିଗିଡ଼ିଯିବା ପରେ ଭାରତୀୟ ନାଗରିକଙ୍କ ସେହି ଦେଶକୁ ଯାତ୍ରା କରିବା ନେଇ ଏହି ବିଜ୍ଞପ୍ତି ଜାରି କରାଯାଇଥିଲା। ତେବେ ଏକ ପରାମର୍ଶବଳୀରେ ବୈଦେଶିକ ବ୍ୟାପାର ମନ୍ତ୍ରଣାଳୟ କହିଛି ସମସ୍ତ ଭାରତୀୟ ନାଗରିକଙ୍କୁ ୟେମେନ୍କୁ ଅନାବଶ୍ୟକ ଯାତ୍ରା ନ କରିବା ପାଇଁ ପରାମର୍ଶ ଏବେ ମଧ୍ୟ ଜାରି ରହିଛି। ମନ୍ତ୍ରଣାଳୟ କହିଛି ଯଦି ଯାତ୍ରା ଅପରିହାର୍ଯ୍ୟ ହୁଏ ତେବେ ସ୍ଥାନୀୟ ସୁରକ୍ଷା ପରିସ୍ଥିତିର ପୁଙ୍ଖାନୁପୁଙ୍ଖ ସମୀକ୍ଷା ପରେ ହିଁ ଏହା କରାଯିବା ଉଚିତ ଏବଂ ସକ୍ରିୟ ସଂଘର୍ଷ ଅଞ୍ଚଳକୁ ଯାତ୍ରା ବର୍ଜନ କରାଯିବା ଆବଶ୍ୟକ। ୟେମେନ୍ରେ ରହୁଥିବା ଭାରତୀୟ ନାଗରିକମାନଙ୍କୁ ସତର୍କ ରହିବାକୁ ଏବଂ ୟେମେନ୍ ମଧ୍ୟରେ ସେମାନଙ୍କର ଚଳପ୍ରଚଳ ସୀମିତ ରଖିବାକୁ ମନ୍ତ୍ରଣାଳୟ ପରାମର୍ଶ ଦେଇଛି। କତ୍ତରର ପୂର୍ବତନ ଅମୀର ଶେଖ୍ ହମଦ୍ ବିନ୍ ଖଲିଫା ଅଲ୍ ଥାନିଙ୍କର 74 ବୟସରେ ପରଲୋକ ହୋଇଛି, ଯିଏକି ଏହି ଉପସାଗରୀୟ ଦେଶକୁ କୂଟନୀତି, ଗଣମାଧ୍ୟମ ଏବଂ ବିନିଯୋଗ କ୍ଷେତ୍ରରେ ଏକ ପ୍ରମୁଖ ବିଶ୍ୱସ୍ତରୀୟ ଶକ୍ତି ଭାବେ ରୂପାନ୍ତରିତ କରିଥିଲେ। ଆଞ୍ଚଳିକ ପରମ୍ପରାକୁ ଭାଙ୍ଗି 2013 ସ୍ୱେଚ୍ଛାକୃତ ଭାବେ ନିଜ ପୁଅକୁ କ୍ଷମତା ହସ୍ତାନ୍ତର କରିବା ପୂର୍ବରୁ ଶେଖ୍ ହମଦ୍ 18 ଧରି କତ୍ତରକୁ ଶାସନ କରିଥିଲେ। ତାଙ୍କ ନେତୃତ୍ୱରେ କତ୍ତର ଏକ ବିଶ୍ୱସ୍ତରୀୟ ଶକ୍ତି କେନ୍ଦ୍ର ଭାବେ ଉଭା ହୋଇଥିଲା, ଅଲ୍ ଜଜିରା ନ୍ୟୁଜ୍ ନେଟୱାର୍କ ଆରମ୍ଭ କରିଥିଲା ଏବଂ ଏହାର ଅନ୍ତର୍ଜାତୀୟ ବିନିଯୋଗର ସମ୍ପ୍ରସାରଣ କରିବା ସହ 2022 ଫିଫା ବିଶ୍ୱକପ୍ ସଫଳତାର ସହ ଆୟୋଜନ କରିଥିଲା। କତ୍ତରର ଅମୀର ଶେଖ୍ ହମଦ୍ ବିନ୍ ଖଲିଫା ଅଲ୍ ଥାନିଙ୍କ ଦେହାନ୍ତରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଗଭୀର ଶୋକ ପ୍ରକାଶ କରିଛନ୍ତି। ସାମାଜିକ ଗଣମାଧ୍ୟମ ପୋଷ୍ଟରେ ଶ୍ରୀ ମୋଦି କହିଛନ୍ତି ଶେଖ୍ ହମଦ୍ ବିନ୍ ଖଲିଫା ଅଲ୍ ଥାନି ଜଣେ ଦୂରଦର୍ଶୀ ନେତା ଥିଲେ, ଯିଏ କତ୍ତରକୁ ବିକାଶ ଏବଂ ସମୃଦ୍ଧିର ଉଚ୍ଚସ୍ତରକୁ ନେଇଯାଇଥିଲେ। ପ୍ରଧାନମନ୍ତ୍ରୀ କହିଛନ୍ତି ଭାରତ ତାଙ୍କୁ ଜଣେ ପ୍ରକୃତ ବନ୍ଧୁ ଭାବେ ମନେ ରଖିବ। ଏହି ଦୁଃଖଦ ମୁହୂର୍ତ୍ତରେ ଶ୍ରୀ ମୋଦି କତ୍ତରର ଅମୀର ଶେଖ୍ ତମମ୍ ବିନ୍ ହମଦ୍ ଅଲ୍ ଥାନି ସମଗ୍ର ରାଜ ପରିବାର ଏବଂ କତ୍ତରର ଜନସାଧାରଣଙ୍କ ପ୍ରତି ସମବେଦନା ଜଣାଇଛନ୍ତି। କର୍ମଚାରୀ ଭବିଷ୍ୟନିଧି ସଂଗଠନ ଇପିଏଫ୍ଓ ପକ୍ଷରୁ ଆମ୍ୟୁନିଷ୍ଟି ସ୍କିମ୍ 2026 ଆରମ୍ଭ ହୋଇଛି, ଯାହା ମୁକ୍ତ ଭବିଷ୍ୟନିଧି ପରିଚାଳନା କରୁଥିବା ପ୍ରତିଷ୍ଠାନଗୁଡ଼ିକୁ ସେମାନଙ୍କର ସ୍ଥିତି ନିୟମିତ କରିବା ପାଇଁ ଏକକାଳୀନ ସୁଯୋଗ ପ୍ରଦାନ କରୁଛି। ଶ୍ରମ ଏବଂ ନିଯୁକ୍ତି ମନ୍ତ୍ରଣାଳୟ କହିଛି ଏହି ଯୋଜନା 6 ପର୍ଯ୍ୟନ୍ତ ଖୋଲା ରହିବ। ଆୟକର ଅଧିନିୟମ 1961 ଅଧୀନରେ ସ୍ୱୀକୃତିପ୍ରାପ୍ତ ଏକ ପ୍ରୋଭିଡେଣ୍ଟ ଫଣ୍ଡ ଟ୍ରଷ୍ଟ ପରିଚାଳନା କରୁଥିବା ପ୍ରତିଷ୍ଠାନଗୁଡ଼ିକ ପାଇଁ ଏହି ଯୋଜନା ପ୍ରଯୁଜ୍ୟ ହେବ। ମନ୍ତ୍ରଣାଳୟ କହିଛି ଯୋଗ୍ୟ ପ୍ରତିଷ୍ଠାନଗୁଡ଼ିକ ସମ୍ପୃକ୍ତ ଆଞ୍ଚଳିକ କାର୍ଯ୍ୟାଳୟକୁ ଇମେଲ୍ ମାଧ୍ୟମରେ ଏକ ଆନୁଷ୍ଠାନିକ ଆବେଦନ ଦାଖଲ କରିବେ। ଏକ ମୁକ୍ତ ଭବିଷ୍ୟନିଧି ହେଉଛି ନିଯୁକ୍ତିଦାତାଙ୍କ ଦ୍ୱାରା ପରିଚାଳିତ ଏକ ପିଏଫ୍ ଯୋଜନା, ଯାହା ସିଧାସଳଖ ଇପିଏଫ୍ଓରେ ଜମା କରିବା ପରିବର୍ତ୍ତେ ଏକ ବେସରକାରୀ ଟ୍ରଷ୍ଟ ମାଧ୍ୟମରେ ନିଜର ଭବିଷ୍ୟନିଧି ଅଂଶଦାନକୁ ଆଭ୍ୟନ୍ତରୀଣ ଭାବେ ପରିଚାଳନା କରିଥାଏ। ଯୁକ୍ତରାଷ୍ଟ୍ର ଆମେରିକା ଆଜି ସକାଳେ ଇରାନ ଉପରେ ପୁଣି ବିମାନ ଆକ୍ରମଣ କରିଛି। ତେହେରାନ ପକ୍ଷରୁ ହର୍ମୁଜ୍ ପ୍ରଣାଳୀରେ ଏକ ବାଣିଜ୍ୟିକ ଜାହାଜ ଉପରେ ଆକ୍ରମଣ କରାଯାଇ ସେଥିରେ ନିଆଁ ଲଗାଇ ଦିଆଯିବା ଏବଂ ଜାହାଜର କର୍ମଚାରୀମାନଙ୍କୁ ଜାହାଜ ପରିତ୍ୟାଗ କରିବାକୁ ବାଧ୍ୟ କରାଯିବା ପରେ ଏହି ଆକ୍ରମଣ

0: କରାଯାଇଛି। ଆମେରିକାର ସେଣ୍ଟ୍ରାଲ କମାଣ୍ଡ ଇରାନର କ୍ଷେପଣାସ୍ତ୍ର ଡ୍ରୋନ୍ ଏବଂ ଯୋଗାଯୋଗ ବ୍ୟବସ୍ଥା ସହିତ ପ୍ରାୟ 140 ସାମରିକ ସ୍ଥଳୀକୁ ଲକ୍ଷ୍ୟ କରି ଆକ୍ରମଣ କରିଥିବାର କହିଛି। ଏହାର ଜବାବରେ ଇରାନ ବାହାରିନ୍, କତ୍ତାର ଏବଂ ସଂଯୁକ୍ତ ଆରବ ଏମିରେଟ୍ସକୁ ଲକ୍ଷ୍ୟ କରି କ୍ଷେପଣାସ୍ତ୍ର ଏବଂ ଡ୍ରୋନ୍ ଆକ୍ରମଣ କରିଛି। କତ୍ତାର ଏବଂ କୁଏତ କହିଛନ୍ତି ସେମାନେ ଆସୁଥିବା କ୍ଷେପଣାସ୍ତ୍ରଗୁଡ଼ିକୁ ଆକାଶ ମାର୍ଗରେ ଧ୍ୱଂସ କରିଦେଇଛନ୍ତି। ଅନ୍ୟପକ୍ଷରେ ବାହାରିନ୍ ମଧ୍ୟ ତା'ର କ୍ଷେପଣାସ୍ତ୍ର ସତର୍କତା ପ୍ରଣାଳୀକୁ ସକ୍ରିୟ କରିଛି। ଜୋର୍ଡାନ୍ରେ ଥିବା ଏକ ଆମେରିକୀୟ ସାମରିକ ଘାଟି ଉପରେ ମଧ୍ୟ ଆକ୍ରମଣ କରାଯାଇଥିବା ନେଇ ଇରାନ ଦାବି କରିଛି। ଇରାନର ରିଭଲ୍ୟୁସନାରୀ ଗାର୍ଡ କହିଛି ପରବର୍ତ୍ତୀ ସୂଚନା ପର୍ଯ୍ୟନ୍ତ ହର୍ମୁଜ୍ ପ୍ରଣାଳୀକୁ ବନ୍ଦ କରାଯାଇଛି ଏବଂ ଆମେରିକାର ଆକ୍ରମଣ ଜାରି ରହିଲେ ଆଗକୁ ଆହୁରି କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ଚେତାବନୀ ଦେଇଛି। ବିଶିଷ୍ଟ କଣ୍ଠଶିଳ୍ପୀ ଏସ୍ ଜାନକୀ ଅମ୍ମାଙ୍କ ବିୟୋଗରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଗଭୀର ଶୋକ ପ୍ରକାଶ କରିଛନ୍ତି। ସାମାଜିକ ଗଣମାଧ୍ୟମ ପୋଷ୍ଟରେ ଶ୍ରୀ ମୋଦି କହିଛନ୍ତି ଏସ୍ ଜାନକୀ ଅମ୍ମାଙ୍କ ଦେହାନ୍ତ ସଙ୍ଗୀତ ଏବଂ ସଂସ୍କୃତି ଜଗତ ପାଇଁ ଏକ ଅପୂରଣୀୟ କ୍ଷତି। ମହାରାଷ୍ଟ୍ର ପୁଣେ ଜିଲ୍ଲାସ୍ଥିତ ମୋସି ଆବର୍ଜନା ଡିପୋ ଦୁର୍ଘଟଣାରେ ମୃତ୍ୟୁ ସଂଖ୍ୟା 9 ବୃଦ୍ଧି ପାଇଛି। ଆଜି ଚତୁର୍ଥ ଦିନର ଉଦ୍ଧାର କାର୍ଯ୍ୟ ସମୟରେ ଆଉ 7 ପୀଡ଼ିତଙ୍କ ମୃତଦେହ ଉଦ୍ଧାର କରାଯାଇଛି। ଆଉ ଜଣେ ବ୍ୟକ୍ତି ଆବର୍ଜନା ସ୍ତୁପ ତଳେ ଚାପି ହୋଇ ରହିଛନ୍ତି, ତେବେ ତାଙ୍କୁ ଖୋଜିବା ପାଇଁ ପ୍ରୟାସ ଜାରି ରହିଛି। ଗତ ଜୁଲାଇ 8 ତାରିଖରେ ମୋସି ସ୍ଥିତ ୱେଷ୍ଟ ଟୁ ଏନର୍ଜି ବା ଆବର୍ଜନାରୁ ଶକ୍ତି ପ୍ରକଳ୍ପର ପ୍ରଶାସନିକ ବିଲ୍ଡିଂ ଉପରେ ଏକ ବିଶାଳ ଆବର୍ଜନା ସ୍ତୁପ ଭୁଶୁଡ଼ି ପଡ଼ିବା ଫଳରେ ଏହି ଦୁର୍ଘଟଣା ଘଟିଥିଲା, ଯେଉଁଠାରେ 23 ଲୋକ ଫସି ରହିଥିଲେ। ସେମାନଙ୍କ ମଧ୍ୟରୁ 5 ନିଜେ ରକ୍ଷା ପାଇଯାଇଥିବା ବେଳେ 9 ସୁରକ୍ଷିତ ଭାବେ ଉଦ୍ଧାର କରାଯାଇଥିଲା। ଭାରତୀୟ ସେନା, ଏନ୍ଡିଆର୍ଏଫ୍, ପିମ୍ପ୍ରି ଚିଞ୍ଚୱାଡ ମ୍ୟୁନିସିପାଲ କର୍ପୋରେସନ, ପିଏମ୍ଆର୍ଡି ଅଗ୍ନିଶମ ବାହିନୀ ଏବଂ ପୋଲିସ ମିଳିତ ଭାବେ ଏହି ଉଦ୍ଧାର କାର୍ଯ୍ୟ ଚଳାଇଛନ୍ତି। ଫିଫା ବିଶ୍ୱକପ୍ରେ ଆସନ୍ତା ବୁଧବାର ଦିନ ପ୍ରଥମ ସେମିଫାଇନାଲରେ ଫ୍ରାନ୍ସ ଏବଂ ସ୍ପେନ୍ ପରସ୍କରକୁ ଭେଟିବେ। ଦ୍ୱିତୀୟ ସେମିଫାଇନାଲ ଗୁରୁବାର ଦିନ ଖେଳାଯିବ, ଯେଉଁଥିରେ ଇଂଲଣ୍ଡର ମୁକାବିଲା ଆର୍ଜେଣ୍ଟିନା ସହ ହେବ। ନରୱେ ବିପକ୍ଷରେ ଅତିରିକ୍ତ ସମୟରେ 2-1 ବିଜୟ ସହ ଇଂଲଣ୍ଡ ନିଜ ସ୍ଥାନ ପକ୍କା କରିଥିବା ବେଳେ ଆଜି ସକାଳେ ଆର୍ଜେଣ୍ଟିନା 3-1 ଗୋଲ୍ରେ ସ୍ୱିଜରଲ୍ୟାଣ୍ଡକୁ ପରାସ୍ତ କରିଛି। ଉଭୟ ସେମିଫାଇନାଲ ମ୍ୟାଚ୍ ଭାରତୀୟ ସମୟ ରାତି 12:30 ଖେଳାଯିବ। ଦୁଇ ସେମିଫାଇନାଲର ବିଜେତା ଜୁଲାଇ 20 ତାରିଖରେ ନ୍ୟୁୟର୍କର ନ୍ୟୁଜର୍ସି ଷ୍ଟାଡିୟମରେ ଫିଫା ବିଶ୍ୱକପ୍ ଫାଇନାଲରେ ପରସ୍କରକୁ ଭେଟିବେ। ୱିମ୍ବଲଡନ୍ ଟେନିସ୍ରେ ଆଜି ପୁରୁଷ ସିଙ୍ଗଲ୍ସ ଏବଂ ମହିଳା ଡବଲ୍ସ ଫାଇନାଲ୍ ମ୍ୟାଚ୍ ଖେଳାଯିବ। ବିଶ୍ୱର 1 ଖେଳାଳି ଜାନିକ୍ ସିନର ଭାରତୀୟ ସମୟ ରାତି 8:30 ପୁରୁଷ ସିଙ୍ଗଲ୍ସରେ ଜର୍ମାନୀର ଆଲେକ୍ଜାଣ୍ଡର ଜେଭ୍ରେମ୍ଙ୍କୁ ଭେଟିବେ। ମହିଳା ଡବଲ୍ସ ଫାଇନାଲ୍ ଭାରତୀୟ ସମୟ ଅପରାହ୍ନ 5:30 ଆରମ୍ଭ ହେବ। ଚୀନ୍ର ଗୁଓ ହାନିୟୁ ଏବଂ ଫ୍ରାନ୍ସର କ୍ରିଷ୍ଟିନା ମ୍ଲାଡେନ୍ ନୋଭିଜ୍ଙ୍କ ଯୋଡ଼ି କାନାଡ଼ାର ଗ୍ରାଭିଆଲା ଡାବୋସ୍କି ଏବଂ ବ୍ରାଜିଲ୍ର ଲୁଇସା ଷ୍ଟେପାନିଙ୍କ ମଧ୍ୟରେ ଏହି ମ୍ୟାଚ୍ ଖେଳାଯିବ। ମୁଖ୍ୟ ସମ୍ବାଦ ପୁଣି ଥରେ। ତ୍ରିରାଷ୍ଟ୍ରୀୟ ସଫଳ ଗସ୍ତ ଶେଷ କରି ନୂଆଦିଲ୍ଲୀ ପ୍ରତ୍ୟାବର୍ତ୍ତନ କଲେ ପ୍ରଧାନମନ୍ତ୍ରୀ। ଅହମ୍ମଦାବାଦରେ 405 କୋଟି ଟଙ୍କାର ଏକାଧିକ ବିକାଶମୂଳକ ପ୍ରକଳ୍ପର ଉଦ୍ଘାଟନ ଓ ଶିଳାନ୍ୟାସ କଲେ ସ୍ୱରାଷ୍ଟ୍ରମନ୍ତ୍ରୀ। କର୍ମଚାରୀ ଭବିଷ୍ୟ ନିଧି ସଂଗଠନ ପକ୍ଷରୁ ଆରମ୍ଭ ହେଲା ଆମିନେଷ୍ଟି ସ୍କିମ୍ 2026। କତ୍ତରର ପୂର୍ବତନ ଆମିର ଶେଖ୍ ହମଦ୍ ବିନ୍ ଖଲିଫା ଅଲ୍ ଥାନିଙ୍କ 74 ବୟସରେ ପରଲୋକ, ଶୋକ ପ୍ରକାଶ କଲେ ପ୍ରଧାନମନ୍ତ୍ରୀ। ଏବଂ ଫିଫା ବିଶ୍ୱକପ୍ରେ ସ୍ୱିଜରଲ୍ୟାଣ୍ଡକୁ 3-1 ଗୋଲ୍ରେ ପରାସ୍ତ କରି ସେମିଫାଇନାଲରେ ସ୍ଥାନ ପକ୍କା କଲା ଆର୍ଜେଣ୍ଟିନା। ସମ୍ବାଦ ଶେଷ ହେଲା। ଅଧିକ ସମ୍ବାଦ ପାଇଁ ଆପଣମାନେ newsonair.gov.in ୱେବସାଇଟ୍ ଏବଂ newsonair ଆପ୍ରେ ଲଗ୍ଇନ୍ କରିପାରିବେ।
1: ଗୁଡ୍ ଆଫ୍ଟରନୁନ୍, ଦିସ୍ ଇଜ୍ ଆକାଶବାଣୀ ଆଣ୍ଡ ଆମ୍ ସୁନୀଲ ବର୍ମା ୱିଥ୍ ଦ ମିଡ୍ ଡେ ନ୍ୟୁଜ୍। The headlines. India condemns attack on commercial vessel GFS Galaxy off coast of Oman. 10 Indians rescued, 1 reported missing. New Delhi expresses concern over continuing attacks on commercial shipping in the region. Prime Minister Narendra Modi returns to New Delhi after concluding several agreements during his visit to Indonesia, Australia and New Zealand. Home Minister Amit Shah inaugurates and lays foundation stones of several development projects in Ahmedabad. Employees Provident Fund Organization introduces a 6-month amnesty scheme for establishments operating private Provident Fund Trust to regularize their status. In Wimbledon, Jannik Sinner to lock horns with Alexander Zverev for men's singles title this evening. And in FIFA World Cup, England and Argentina enter semi-finals. India has

0: ସଂସ୍କୃତି ମୂଲ୍ୟବୋଧ ଏବଂ ପରମ୍ପରାର ଏକନିଷ୍ଠ ପ୍ରବକ୍ତା ଆକାଶବାଣୀ।
1: ନମସ୍କାର, ଆକାଶବାଣୀ କଟକ ଆଞ୍ଚଳିକ ସମ୍ବାଦ ପଢୁଛନ୍ତି ସତ୍ୟବ୍ରତ ବେହୁରା। ମୁଖ୍ୟ ସମ୍ବାଦ, ନିଶାମୁକ୍ତ ଓଡ଼ିଶା ଗଠନ ପାଇଁ ସ୍ୱତନ୍ତ୍ର ଯୋଜନା ପ୍ରସ୍ତୁତ କଲେ ସରକାର। କେନ୍ଦ୍ର ସରକାରଙ୍କ ଦ୍ୱାରା ପୁନଃ ନିର୍ଦ୍ଧାରିତ ହେଲା 36 ଅତ୍ୟାବଶ୍ୟକ ଔଷଧର ଖୁଚୁରା ମୂଲ୍ୟ। ଆଷାଢ଼ କୃଷ୍ଣପକ୍ଷ ଦ୍ୱାଦଶୀ ତିଥିରେ ଆଜି ପୁରୀ ଶ୍ରୀମନ୍ଦିରରେ ଅନୁଷ୍ଠିତ ହେଉଛି ଶ୍ରୀଜୀଉଙ୍କ ଦ୍ୱାଦଶୀ ନୀତି ଏବଂ ରାଜ୍ୟରେ ସକ୍ରିୟ ଦକ୍ଷିଣ ପଶ୍ଚିମ ମୌସୁମୀ ବାୟୁ। ଆଗାମୀ 7 ଦିନ ପର୍ଯ୍ୟନ୍ତ ବର୍ଷା ସମ୍ଭାବନା। ନିଶାମୁକ୍ତ ଓଡ଼ିଶା ଗଠନ ପାଇଁ ସରକାର ସ୍ୱତନ୍ତ୍ର ଯୋଜନା ପ୍ରସ୍ତୁତ କରିଛନ୍ତି। ଯୋଜନାର ଅନୁମୋଦନ ପାଇଁ ସାମାଜିକ ସୁରକ୍ଷା ଓ ଭିନ୍ନକ୍ଷମ ସଶକ୍ତିକରଣ ବିଭାଗ ପକ୍ଷରୁ ସରକାରଙ୍କ ନିକଟକୁ ଚିଠି ଲେଖାଯାଇଛି। ଯୋଜନା ପାଇଁ ମୋଟ 4,62,00,000 ଟଙ୍କାର ଅର୍ଥରାଶି ସ୍ଥିର କରାଯାଇଛି। ଯୋଜନାରେ ବିଦ୍ୟାଳୟ ସ୍ତରରୁ ଆରମ୍ଭ କରି ପଞ୍ଚାୟତ ପର୍ଯ୍ୟନ୍ତ ସଚେତନତା ଅଭିଯାନ କରାଯିବ। ରାଜ୍ୟର 150 ବିଦ୍ୟାଳୟ ଓ ମହାବିଦ୍ୟାଳୟରେ ନିଶାର ବିରୋଧୀ ସଚେତନତା, ଗଣଦୌଡ଼, ପଦଯାତ୍ରା ଓ ସାଇକେଲ ର୍ୟାଲି

0: ଆୟୋଜନ କରାଯିବ। ପ୍ରତି ବ୍ଲକରେ ନିଶା ବିରୋଧୀ କାର୍ଯ୍ୟକ୍ରମ ଓ ନିଶାଦ୍ରବ୍ୟ ନିରୋଧୀ କମିଟି ଗଠନ କରିବାକୁ ସରକାର ଲକ୍ଷ୍ୟ ରଖିଛନ୍ତି। ପ୍ରତି ଜିଲ୍ଲାରେ 50 ଜଣ ନିଶାମୁକ୍ତ ମିତ୍ରଙ୍କୁ ନେଇ ସଚେତନତା କାର୍ଯ୍ୟକ୍ରମ କରାଯିବ ବୋଲି ଜଣାପଡ଼ିଛି। କେନ୍ଦ୍ର ସରକାର 36 ଅତ୍ୟାବଶ୍ୟକ ଔଷଧର ଖୁଚୁରା ମୂଲ୍ୟ ପୁନଃ ନିର୍ଦ୍ଧାରଣ କରିଛନ୍ତି। କେନ୍ଦ୍ର ରସାୟନ ଓ ସାର ମନ୍ତ୍ରଣାଳୟ ଅଧୀନରେ ଥିବା ଜାତୀୟ ଔଷଧ ମୂଲ୍ୟ ନିର୍ଦ୍ଧାରଣ ପ୍ରାଧିକରଣ ଏନ୍ପିପିଏ ପକ୍ଷରୁ ଏନେଇ ବିଜ୍ଞପ୍ତି ଜାରି କରାଯାଇଛି। ତାଲିକାରେ ବିଶେଷ କରି ଉଚ୍ଚ ରକ୍ତଚାପ, ମଧୁମେହ, ହୃଦ୍ରୋଗ, କର୍କଟ, ସଂକ୍ରମଣ, ଶ୍ୱାସରୋଗ ଓ ଆଖିରୋଗର ଚିକିତ୍ସା ପାଇଁ ବ୍ୟବହୃତ ହେଉଥିବା ଔଷଧର ମୂଲ୍ୟ ସ୍ଥିର ରଖାଯାଇଛି। ଔଷଧ ପ୍ରସ୍ତୁତକାରୀ କମ୍ପାନୀଗୁଡ଼ିକୁ ବିଜ୍ଞାପିତ 36 ଔଷଧର ନିର୍ଦ୍ଧାରିତ ମୂଲ୍ୟ ତୁରନ୍ତ ଲାଗୁ କରିବା ଲାଗି କେନ୍ଦ୍ର ସରକାର ନିର୍ଦ୍ଦେଶ ଦେଇଛନ୍ତି। ଲୋକମାନଙ୍କୁ କମ୍ ମୂଲ୍ୟରେ ଅତ୍ୟାବଶ୍ୟକ ଔଷଧ ଯୋଗାଇଦେବା ଲକ୍ଷ୍ୟରେ କେନ୍ଦ୍ର ସରକାର ଏହି ପଦକ୍ଷେପ ନେଇଥିବା ଜଣାପଡ଼ିଛି। ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରୀ ଡକ୍ଟର ମୁକେଶ ମହାଲିଂ କେନ୍ଦ୍ର ସରକାରଙ୍କ ଏହି ନିଷ୍ପତ୍ତିକୁ ସ୍ୱାଗତ କରିବା ସହ ରୋଗୀମାନେ ସୁଲଭ ମୂଲ୍ୟରେ ଔଷଧ ପାଇପାରିବେ ବୋଲି କହିଛନ୍ତି। ପିଆଜ ଯୋଗାଣ ଆଂଶିକ ଭାବେ ବାଧାପ୍ରାପ୍ତ ହୋଇଥିବାରୁ ଦର ବୃଦ୍ଧି ପାଇଥିବା ଯୋଗାଣ ମନ୍ତ୍ରୀ କୃଷ୍ଣଚନ୍ଦ୍ର ପାତ୍ର କହିଛନ୍ତି। ଗତ 15 ଦିନ ମଧ୍ୟରେ ପିଆଜର ଖୁଚୁରା ଦର ପ୍ରାୟ 20 ଟଙ୍କା ବୃଦ୍ଧି ପାଇଥିବା ନେଇ ଶ୍ରୀ ପାତ୍ର କହିଛନ୍ତି। ମୁଖ୍ୟତଃ ରାଜ୍ୟକୁ ମହାରାଷ୍ଟ୍ରରୁ ପିଆଜ ଆମଦାନୀ କରାଯାଉଥିବା ବେଳେ ସେଠାରେ ପ୍ରବଳ ବର୍ଷା ଯୋଗୁଁ ପିଆଜ ଉତ୍ପାଦନ କ୍ଷତିଗ୍ରସ୍ତ ହୋଇଛି, ଫଳରେ ଆବଶ୍ୟକତା ମୁତାବକ ପିଆଜ ଆମଦାନୀ ହୋଇପାରିନାହିଁ। ଅନ୍ୟପକ୍ଷରେ ରାଜ୍ୟରେ ମହଜୁଦ ଥିବା ପିଆଜ ପରିମାଣ ହ୍ରାସ ପାଉଥିବାରୁ ଦର ବୃଦ୍ଧି ଘଟିଛି। ସେ କହିଛନ୍ତି ଆଳୁ ସମେତ ଅନ୍ୟାନ୍ୟ ସାମଗ୍ରୀର ଦର ବୃଦ୍ଧି ଘଟିନାହିଁ। ପିଆଜ କଳାବଜାରୀ ରୋକିବା ଲାଗି ପଦକ୍ଷେପ ଗ୍ରହଣ କରାଯାଉଛି ବୋଲି ମନ୍ତ୍ରୀ ଶ୍ରୀ ପାତ୍ର କହିଛନ୍ତି।
1: ବର୍ଷା ପ୍ରବଳ ହେବା କାରଣରୁ ମହାରାଷ୍ଟ୍ରରେ ପିଆଜ ଅକ୍ସା ନେଇଛି, ସେଇ କାରଣରୁ ପ୍ରଡକ୍ସନକୁ ନେଇକି ଡିମାଣ୍ଡକୁ ନେଇକି ଏଟା ବେଳେବେଳେ ସେମିତି ହୁଏ ପନିପରିବାରେ, କିନ୍ତୁ ଅନ୍ୟାନ୍ୟ ଜିନିଷ ଗୁଡାକ ଠିକ୍ ଅଛି। ବିଶେଷ କରି ଆଳୁ ଜିନିଷ ମଝିରେ ମଝିରେ ଏମିତି ଟିକେ ହୁଏ, ଆମର ଟିମ୍କୁ କହିଦେଇ ଦିଆହେଇଛି ଯିଏ ବି କଳାବଜାରୀ କରିବ ତାଙ୍କୁ ଆମେ ତୁରନ୍ତ ଆକ୍ସନ ନେବୁ।
0: ଓଡ଼ିଶା ପାଠାଗାର ଆନ୍ଦୋଳନର ପ୍ରବାଦ ପୁରୁଷ ତଥା ସଂଗ୍ରାହକ ଦାଶରଥୀ ପଟ୍ଟନାୟକଙ୍କ ଆଜି 119ତମ ଜନ୍ମଜୟନ୍ତୀ ପାଳନ କରାଯାଉଛି। ଓଡ଼ିଶାବାସୀଙ୍କ ନିକଟରେ ଦାସିଆ ଅଜା ନାମରେ ପରିଚିତ ଦାଶରଥୀ ପଟ୍ଟନାୟକଙ୍କ ଜନ୍ମଜୟନ୍ତୀ ମିଳିତ ଭାବେ ଜିଲ୍ଲା ପ୍ରଶାସନ ଏବଂ ଦାସିଆ ଅଜା ସ୍ମୃତି କମିଟି ପକ୍ଷରୁ ପାଳିତ ହେଉଛି। ଅନୁଷ୍ଠିତ ଶ୍ରଦ୍ଧାଞ୍ଜଳି କାର୍ଯ୍ୟକ୍ରମରେ ଜିଲ୍ଲା ପରିଷଦ ଅଧ୍ୟକ୍ଷ ଦେବାଶିଷ ପଟ୍ଟନାୟକ ଓ ଜିଲ୍ଲାପାଳ ମଧୁମିତା ରଥ ପ୍ରମୁଖ ଯୋଗଦେଇ ଦାସିଆ ଅଜାଙ୍କ ସ୍ମୃତିଚାରଣ କରିଥିଲେ। ସ୍ୱର୍ଗତ ପଟ୍ଟନାୟକ 1969 ମସିହାରେ ବାଞ୍ଛାନିଧି ପାଠାଗାର, 1973ରେ ଶ୍ରୀ ଅରବିନ୍ଦ ସଂଗ୍ରହାଳୟ ଏବଂ 1975ରେ ଯଦୁମଣି ସାହିତ୍ୟ ସଂସଦ ପ୍ରତିଷ୍ଠା କରିଥିଲେ। ପୁରୀ ରଥଯାତ୍ରା କାର୍ଯ୍ୟରେ ନିୟୋଜିତ କେନ୍ଦୁଝରର ହୋମଗାର୍ଡ ପ୍ରଦୀପ କୁମାର ମହାନ୍ତଙ୍କ ମୃତ୍ୟୁ ଘଟିଛି। ଘଟଣାରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝି ଦୁଃଖ ପ୍ରକାଶ କରିବା ସହ ମୃତକଙ୍କ ନିକଟତମ ଆତ୍ମୀୟଙ୍କ ପାଇଁ ରିଲିଫ୍ ପାଣ୍ଠିରୁ 10 ଲକ୍ଷ ଟଙ୍କାର ଅନୁକମ୍ପାମୂଳକ ସହାୟତା ରାଶି ଘୋଷଣା କରିଛନ୍ତି। ଏହା ସହିତ ମୃତକଙ୍କ ପରିବାରର ଜଣେ ଯୋଗ୍ୟ ସଦସ୍ୟଙ୍କୁ ହୋମଗାର୍ଡ ଭାବେ ନିଯୁକ୍ତି ପ୍ରଦାନ କରିବାକୁ ମୁଖ୍ୟମନ୍ତ୍ରୀ ନିଷ୍ପତ୍ତି ନେଇଛନ୍ତି। ନବରଙ୍ଗପୁର ସାଂସଦ ବଳଭଦ୍ର ମାଝି ଆର୍ଏମ୍ସି କ୍ୟାମ୍ପସରେ ଅବସ୍ଥିତ ଖାଦ୍ୟ ପ୍ରକ୍ରିୟାକରଣ ପାଇଁ ସାଧାରଣ ସୁବିଧା କେନ୍ଦ୍ର ପରିଦର୍ଶନ କରିଛନ୍ତି। ଏହି କେନ୍ଦ୍ରର ପରିଚାଳନା ଓ ଭିତ୍ତିଭୂମି ସମୀକ୍ଷା କରି ଶ୍ରୀ ମାଝି ଏହାର ସଠିକ୍ ପରିଚାଳନା କରିବା ଲାଗି ନିର୍ଦ୍ଦେଶ ଦେଇଛନ୍ତି। ଆପଣମାନେ ଆଞ୍ଚଳିକ ସମ୍ବାଦ ଶୁଣୁଛନ୍ତି ଆକାଶବାଣୀର କଟକ କେନ୍ଦ୍ରରୁ। ଆଷାଢ଼ କୃଷ୍ଣପକ୍ଷ ଦ୍ୱାଦଶୀ ତିଥିରେ ଅଣସର ଘରେ ଆଜି ଠାକୁରଙ୍କ ଦ୍ୱାଦଶୀ ନୀତି ପାଳନ କରାଯାଉଛି। ପରମ୍ପରା ଅନୁଯାୟୀ ଶ୍ରୀମନ୍ଦିରରେ ସକାଳ ଧୂପନୀତି ଶେଷ ହେବା ପରେ ମହାପ୍ରଭୁଙ୍କର ରାଜପ୍ରସାଦ ବିଜେ ନୀତି ଆଉ କିଛି ସମୟ ପରେ ଅନୁଷ୍ଠିତ ହେବ। ଗୁପ୍ତ ସେବା ସମୟରେ ଶ୍ରୀଅଙ୍ଗରୁ ବାହାର କରାଯାଇଥିବା ଚନ୍ଦନ, କରାଳ ଓ ପାଟ ଡୋରକୁ ରୂପା ଥାଳିରେ ପଟୁଆର ସହ ଦୈତାପତି ସେବକ ଶ୍ରୀନଅରକୁ ନେବେ। ସେଠାରେ ମହାପ୍ରଭୁଙ୍କ ସୁସ୍ଥତା ସମ୍ପର୍କରେ ଗଜପତିଙ୍କୁ ଅବଗତ କରାଇବା ସହ ଆଗାମୀ ରଥଯାତ୍ରା ନେଇ ଆଲୋଚନା ହେବ। ଶ୍ରୀକ୍ଷେତ୍ରରେ ଆସନ୍ତା ମଙ୍ଗଳବାର ଦିନ ଚତୁର୍ଦ୍ଧା ମୂର୍ତ୍ତିଙ୍କ ନବଯୌବନ ଦର୍ଶନ ଅନୁଷ୍ଠିତ ହେବ। ଶ୍ରୀଜୀଉମାନଙ୍କ ରଥର ଦଳ ମୁଖ୍ୟ ନିର୍ଦ୍ଧାରଣ କରାଯାଇଛି ବୋଲି ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ଡକ୍ଟର ଅରବିନ୍ଦ ପାଢ଼ୀ କହିଛନ୍ତି।
2: ପ୍ରତ୍ୟେକ ରଥ ପାଇଁ ଆମେ ଏକ ଦଳ ମୁଖ୍ୟ ନିର୍ଦ୍ଧାରଣ କରାଯାଇଛି। ବଡ ଠାକୁରଙ୍କ ରଥ ପାଇଁ ନିର୍ଦ୍ଦେଶକ ଦଳର ଦଳ ମୁଖ୍ୟ ରହିବେ ଆରକ୍ଷୀ ଅଧୀକ୍ଷକ, ଦେବଦଳନ ରଥର ନିର୍ଦ୍ଦେଶକ ଦଳର ଦଳ ମୁଖ୍ୟ ରହିବେ ଅତିରିକ୍ତ ଜିଲ୍ଲାପାଳ ଏଡିଏମ୍ ଜେନେରାଲ ପୁରୀ, ମହାପ୍ରଭୁଙ୍କ ନନ୍ଦିଘୋଷ ରଥର ନିର୍ଦ୍ଦେଶକ ଦଳର ଦଳ ମୁଖ୍ୟ ରହିବେ ଜିଲ୍ଲାପାଳ ପୁରୀ। ତେଣୁ 14 ତାରିଖ ଅପରାହ୍ନେ ହୁଏତ କିଛି ଘଣ୍ଟା ପାଇଁ ଦର୍ଶନ କରିବେ ଏବଂ ସିଂହଦ୍ୱାରରେ ମଧ୍ୟ ଆମେ ଡାକବାଜି ଯନ୍ତ୍ରରେ ସମସ୍ତଙ୍କୁ ସୂଚନା ଆଗତୁରା ଦେଇଥିବୁ, ଯେଉଁମାନେ ହୁଏତ ଧାଡ଼ି ବାନ୍ଧିକି ଥିବେ ସେମାନଙ୍କ ଦର୍ଶନ ହେବ।
0: ତେବେ ଠାକୁରଙ୍କ ଦର୍ଶନ ସୀମିତ ସମୟ ପାଇଁ ହେବ। ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ଅନୁଷ୍ଠିତ ଗୁରୁତ୍ୱପୂର୍ଣ୍ଣ ବୈଠକ ପରେ

ଶ୍ରୀ ପାଢ଼ୀ କହିଛନ୍ତି ଅପରାହ୍ନ 2ଟାଠାରୁ ସାହାଣ ମେଳା ଦର୍ଶନ ଆରମ୍ଭ ହେବ। 15 ତାରିଖରେ ଅମାବାସ୍ୟା ଏବଂ ରଥଯାତ୍ରା ପାଇଁ ବିଶେଷ ନୀତିକାନ୍ତି ଥିବାରୁ ନବଯୌବନ ଦର୍ଶନକୁ ସୀମିତ କରିବା ପାଇଁ ନିଷ୍ପତ୍ତି ହୋଇଛି। ଚଳିତ ବର୍ଷ ପ୍ରତ୍ୟେକ ରଥ ପାଇଁ ଅଧିକ ଗୋଟିଏ ଲେଖାଏଁ ରଥ ଦୌଡ଼ି ରହିବ। 3 ରଥ ଉପରକୁ କୌଣସି ଅନଧିକୃତ ସେବାୟତଙ୍କ ଚଢ଼ିବା ଏବଂ ମୋବାଇଲ୍ ଫୋନ୍ ବ୍ୟବହାର ଉପରେ କଟକଣା ଜାରି କରାଯାଇଛି। ନୂଆପଡ଼ା ଜିଲ୍ଲା ଖଡ଼ିଆଳ ଦରବାର ହଲ୍ଠାରେ କେନ୍ଦ୍ର ସରକାରଙ୍କ 12 ବର୍ଷ ପୂର୍ତ୍ତି ଅବସରରେ ଏକ ବୁଦ୍ଧିଜୀବୀ ଓ ଅବସରପ୍ରାପ୍ତ କର୍ମଚାରୀଙ୍କ ସମ୍ମିଳନୀ ଅନୁଷ୍ଠିତ ହୋଇଯାଇଛି। ସାଂସଦ ମାଳବିକା ଦେବୀ ସମ୍ମିଳନୀରେ ଯୋଗଦେଇ କେନ୍ଦ୍ର ସରକାରଙ୍କ ବିଭିନ୍ନ ଉପଲବ୍ଧି, ଐତିହାସିକ ନିଷ୍ପତ୍ତି ଓ ଯୁଗାନ୍ତକାରୀ ପଦକ୍ଷେପ ସମ୍ପର୍କରେ ଆଲୋଚନା କରିଥିଲେ। ବିକଶିତ ଭାରତର ପରିକଳ୍ପନା 2047କୁ ସାକାର କରିବା ପାଇଁ ଦେଶର ପ୍ରତ୍ୟେକ ନାଗରିକଙ୍କ ଭୂମିକା ଓ ସହଯୋଗ ନିତାନ୍ତ ଆବଶ୍ୟକ ବୋଲି ସେ କହିଥିଲେ। ସମ୍ମିଳନୀରେ ଖଡ଼ିଆଳରେ ରେଳପଥ ନିର୍ମାଣ, ତିଖିଲି ନିମ୍ନ ଇନ୍ଦ୍ରରେ ମେଗା ପାଇପ୍ଲାଇନ୍ ଜଳସେଚନ ପ୍ରକଳ୍ପ, ଉଦନ୍ତି ବ୍ୟାରେଜ୍ ନିର୍ମାଣ, ଖଡ଼ିଆଳ ଡିଗ୍ରୀ ମହିଳା କଲେଜକୁ ସରକାରୀ ଜମି ପ୍ରଦାନ ଆଦି ବିଭିନ୍ନ ପ୍ରସଙ୍ଗ ଉପରେ ସମ୍ମିଳନୀରେ ଆଲୋଚନା କରାଯାଇଥିଲା। ନୂଆପଡ଼ା ଜିଲ୍ଲାରେ ଏକକ ବ୍ୟବହୃତ ପ୍ଲାଷ୍ଟିକ୍ ମୁକ୍ତ ଅଭିଯାନ ଅଧୀନରେ ଗାଁ ପରିମଳ ଗାଁ ମୁଣ୍ଡରୁ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ଜିଲ୍ଲାର ମାଗୁରପାଣି ଗ୍ରାମରେ ଆୟୋଜିତ କାର୍ଯ୍ୟକ୍ରମରେ ସ୍ୱଚ୍ଛ, ସୁସ୍ଥ ଓ ପରିବେଶ ଅନୁକୂଳ ଗ୍ରାମ ଗଠନ ଉପରେ ଗୁରୁତ୍ୱ ଦିଆଯାଇଥିଲା। ଜିଲ୍ଲାପାଳ ମଧୁସୂଦନ ଦାସ ମୁଖ୍ୟ ଅତିଥି ଭାବେ ଯୋଗଦେଇ ଏକକ ବ୍ୟବହୃତ ପ୍ଲାଷ୍ଟିକ୍ ବର୍ଜନ କରିବା ଲାଗି ଆହ୍ୱାନ ଦେଇଥିଲେ। ବଲାଙ୍ଗୀର ଜିଲ୍ଲା ଲୋଇସିଂହା ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ କରକଚିଆ ସଂରକ୍ଷିତ ଜଙ୍ଗଲରେ ଏକ ପେଡ଼ ମା କେ ନାମ ଓ ବିଧାୟକ ବନ ପ୍ରକଳ୍ପର ଶୁଭାରମ୍ଭ ହୋଇଛି। ସ୍ୱାସ୍ଥ୍ୟ ପରିବାର କଲ୍ୟାଣ ମନ୍ତ୍ରୀ ଡକ୍ଟର ମୁକେଶ ମହାଲିଙ୍ଗ କାର୍ଯ୍ୟକ୍ରମରେ ଯୋଗଦେଇ ଚାରାରୋପଣ କରିଥିଲେ। ବଲାଙ୍ଗୀର ବନଖଣ୍ଡ ପକ୍ଷରୁ ଆୟୋଜିତ ଏହି କାର୍ଯ୍ୟକ୍ରମରେ ବହୁସଂଖ୍ୟକ ଜନସାଧାରଣ ମଧ୍ୟ ଚାରାରୋପଣ କରିଥିବା ଜଣାପଡ଼ିଛି। ଭଦ୍ରକ ଜିଲ୍ଲା ପରିଷଦ ସମ୍ମିଳନୀ କକ୍ଷରେ 4ର୍ଥ ଜିଲ୍ଲା ବିକାଶ ସମନ୍ୱୟ ନିରୀକ୍ଷଣ କମିଟି ଦିଶା ବୈଠକ ଅନୁଷ୍ଠିତ ହୋଇଯାଇଛି। କମିଟି ଅଧ୍ୟକ୍ଷ ତଥା ସାଂସଦ ଅଭିମନ୍ୟୁ ସେଠୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ବୈଠକରେ ଜିଲ୍ଲାର ବିଧାୟକଗଣ ଯୋଗଦେଇ ନିର୍ବାଚିତ ଜନପ୍ରତିନିଧି ଓ ପ୍ରଶାସନିକ ଅଧିକାରୀଙ୍କ ମଧ୍ୟରେ ସୁସମନ୍ୱୟ ରକ୍ଷା ଦିଗରେ ଗୁରୁତ୍ୱ ପ୍ରଦାନ କରିଛନ୍ତି। ଜିଲ୍ଲାରେ ଖାଲିଥିବା ବିଭିନ୍ନ ପଦବୀ ପୂରଣ ସହ ରାସ୍ତାଘାଟ ମରାମତି ଓ ବିଭିନ୍ନ ଜନକଲ୍ୟାଣକାରୀ ଯୋଜନାର କାର୍ଯ୍ୟାନ୍ୱୟନ ତ୍ୱରାନ୍ୱିତ କରିବା ଲାଗି ମତ ପ୍ରକାଶ ପାଇଛି। ନୂଆପଡ଼ା ଜିଲ୍ଲା ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ କ୍ଷେତ୍ରରେ ରାଜ୍ୟରେ ପ୍ରଥମ ସ୍ଥାନ ଅଧିକାର କରିଛି। ଗତକାଲି ବିଶ୍ୱ ଜନସଂଖ୍ୟା ଦିବସ ଅବସରରେ ଭୁବନେଶ୍ୱରସ୍ଥିତ କୃଷି ଭବନରେ ଆୟୋଜିତ ରାଜ୍ୟସ୍ତରୀୟ କାର୍ଯ୍ୟକ୍ରମରେ ନୂଆପଡ଼ା ଜିଲ୍ଲାକୁ ପୁରସ୍କୃତ କରାଯାଇଛି। 2025-26 ବର୍ଷ ଲାଗି ପରିବାର ନିୟୋଜନ କାର୍ଯ୍ୟକ୍ରମରେ ସାମଗ୍ରିକ ପ୍ରଦର୍ଶନ ପାଇଁ ଏହି ପୁରସ୍କାର ମିଳିଛି। ଏହାବ୍ୟତୀତ ପ୍ରସବ ପରବର୍ତ୍ତୀ ଜନ୍ମ ନିୟନ୍ତ୍ରଣ ଉପକରଣ ଗ୍ରହଣରେ ନୂଆପଡ଼ା ତୃତୀୟ ସ୍ଥାନ ଅଧିକାର କରି ପୁରସ୍କୃତ ହୋଇଛି। ଜର୍ମାନରେ ଅନୁଷ୍ଠିତ ଫାଷ୍ଟ ଆର୍ମସ୍ ଫାଷ୍ଟ ଲେଗ୍ସ 100 ମିଟର ଦୌଡ଼କୁ 10 ମିନିଟ୍ 14 ସେକେଣ୍ଡରେ ଶେଷ କରି ଓଡ଼ିଶାର ଧାବକ ଅନିମେଶ କୁଜୁର ନୂଆ କୀର୍ତ୍ତିମାନ ସ୍ଥାପନ କରିଛନ୍ତି। ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ତାଙ୍କୁ ଶୁଭେଚ୍ଛା ଜଣାଇ କହିଛନ୍ତି ବିଶ୍ୱ ଆଥଲେଟିକ୍ସ ମଞ୍ଚରେ ଏହି ଚମତ୍କାର ପ୍ରଦର୍ଶନ ରାଜ୍ୟର ଯୁବ କ୍ରୀଡ଼ାବିତ୍ମାନଙ୍କୁ ଆଗକୁ ବଢ଼ିବା ପାଇଁ ପ୍ରେରଣା ଯୋଗାଇବ। ପାଣିପାଗ ରାଜ୍ୟର ଦକ୍ଷିଣ ପଶ୍ଚିମ ମୌସୁମୀ ବାୟୁ ସକ୍ରିୟ ଥିବାରୁ ବିଭିନ୍ନ ସ୍ଥାନରେ ବର୍ଷା ହେବାର ସମ୍ଭାବନା ରହିଛି। ଅପରପକ୍ଷରେ ପଶ୍ଚିମବଙ୍ଗ ଓ ପାର୍ଶ୍ୱବର୍ତ୍ତୀ ବାଂଲାଦେଶ ଉପରେ ସକ୍ରିୟ ଘୂର୍ଣ୍ଣିବଳୟ ଆସନ୍ତା 2 ଦିନ ମଧ୍ୟରେ ଲଘୁଚାପରେ ପରିଣତ ହେବାର ସମ୍ଭାବନା ରହିଛି। ଏହାର ପ୍ରଭାବରେ ରାଜ୍ୟରେ ଆଗାମୀ 7 ଦିନ ପର୍ଯ୍ୟନ୍ତ ସ୍ୱଳ୍ପରୁ ମଧ୍ୟମ ଧରଣର ବର୍ଷା ହେବା ନେଇ ପାଣିପାଗ କେନ୍ଦ୍ର ପକ୍ଷରୁ ଅନୁମାନ କରାଯାଇଛି। ଗତ 24 ଘଣ୍ଟା ମଧ୍ୟରେ ଜଗତସିଂହପୁର ଜିଲ୍ଲାର ଆଳି ପିଙ୍ଗଳରେ ସର୍ବାଧିକ 30.6 ମିଲିମିଟର ବର୍ଷା ରେକର୍ଡ କରାଯାଇଛି। ମୁଖ୍ୟ ସମ୍ବାଦ ପୁଣିଥରେ ନିଶାମୁକ୍ତ ଓଡ଼ିଶା ଗଠନ ପାଇଁ ସ୍ୱତନ୍ତ୍ର ଯୋଜନା ପ୍ରସ୍ତୁତ କଲେ ସରକାର। କେନ୍ଦ୍ର ସରକାରଙ୍କ ଦ୍ୱାରା ପୁନଃ ନିର୍ଦ୍ଧାରିତ ହେଲା 36 ଅତ୍ୟାବଶ୍ୟକ ଔଷଧର ଖୁଚୁରା ମୂଲ୍ୟ। ଆଷାଢ଼ କୃଷ୍ଣପକ୍ଷ ଦ୍ୱାଦଶୀ ତିଥିରେ ଆଜି ପୁରୀ ଶ୍ରୀମନ୍ଦିରରେ ଅନୁଷ୍ଠିତ ହେଉଛି ଶ୍ରୀଜୀଉଙ୍କ ଦ୍ୱାଦଶୀ ନୀତି ଏବଂ ରାଜ୍ୟରେ ସକ୍ରିୟ ଦକ୍ଷିଣ ପଶ୍ଚିମ ମୌସୁମୀ ବାୟୁ, ଆଗାମୀ 7 ଦିନ ପର୍ଯ୍ୟନ୍ତ ବର୍ଷା ସମ୍ଭାବନା। ଆମର ପରବର୍ତ୍ତୀ ଆଞ୍ଚଳିକ ସମ୍ବାଦ ପ୍ରସାରଣ ସନ୍ଧ୍ୟା 6:45 ରେ।

0: ଆମ ପରମ୍ପରା, ଆମ କଳା ସଂସ୍କୃତି ଆକାଶବାଣୀ ହିଁ ରଖିଛି ସାଇତି।
1: ବନ୍ୟା ହେଉ ବା ମହାବାତ୍ୟା, ସବୁ ପରିସ୍ଥିତିରେ
2: ଗାଁରୁ ସହର ଯାଏ ସବୁ ସ୍ଥାନରେ
1: ଆବାଳ ବୃଦ୍ଧ ବନିତା ସମସ୍ତଙ୍କ ପାଇଁ,
2: ଜୁଆଙ୍ଗ ଓ ସାନ୍ତାଳଙ୍କ ଠାରୁ ବଣ୍ଡା ଏବଂ କୋୟାଙ୍କ ଯାଏ ସବୁରି ଭାଷାରେ
1: କେବଳ ଆକାଶବାଣୀ।

ଏତେବେଳ ଯାଏ କାର୍ଯ୍ୟକ୍ରମ ଶୁଣୁଥିଲେ ଆକାଶବାଣୀ ଦିଲ୍ଲୀରୁ ଓ ଆକାଶବାଣୀ କଟକ କେନ୍ଦ୍ରରୁ। ଆକାଶବାଣୀ ଭବାନୀପାଟଣା ପ୍ରଚାର କରୁଛୁ କେତୋଟି ହିନ୍ଦୀ କଥାଚିତ୍ରର ଗୀତ। କାର୍ଯ୍ୟକ୍ରମର ପ୍ରଥମ ଗୀତଟି ନେଇଛୁ ରାବଣ କଥାଚିତ୍ରରୁ। ଗୀତଟିକୁ ଦ୍ୱୈତକଣ୍ଠରେ ଗାଇଛନ୍ତି ରେଖା ଭରଦ୍ୱାଜ ଓ ଜାଭେଦ ଅଲ୍ଲି। ଗୀତ ରଚନା କରିଛନ୍ତି ସମୀର, ସଙ୍ଗୀତ ପରିଚାଳନା ଏ ଆର୍ ରେହମାନ।

କାର୍ଯ୍ୟକ୍ରମର ଶେଷ ଗୀତଟି ନେଇଛୁ ଧଡ଼କନ୍ କଥାଚିତ୍ରରୁ। ଗୀତଟିକୁ ଗାଇଛନ୍ତି ଉଦିତ ନାରାୟଣ, କୁମାର ସାନୁ ଓ ଅଲକା ୟାଗ୍ନିକ। ଗୀତ ରଚନା କରିଛନ୍ତି ମଜରୁ ସୁଲତାନପୁରୀ, ସଙ୍ଗୀତ ପରିଚାଳନା ଏ ଆର୍ ରେହମାନ।

ଏତେବେଳ ଯାଏ କାର୍ଯ୍ୟକ୍ରମ ଶୁଣୁଥିଲେ ଆକାଶବାଣୀ ଦିଲ୍ଲୀର ଆକାଶବାଣୀ ଭବାନୀପାଟଣା। ସମୟ ବର୍ତ୍ତମାନ ଅପରାହ୍ନ 3:24। ଏଥର ଶୁଣନ୍ତୁ ଆଜିର ତୃତୀୟ ଅଧିବେଶନରେ ପ୍ରଚାର ହେବାକୁ ଥିବା କାର୍ଯ୍ୟକ୍ରମ ସମ୍ପର୍କରେ ସୂଚନା। ଅପରାହ୍ନ 5:00 ପ୍ରଚାର କରିବୁ ବିଶେଷ କାର୍ଯ୍ୟକ୍ରମ ଉଦୟ ଭାରତ। ଯୁବବାଣୀ କାର୍ଯ୍ୟକ୍ରମ ଶୁଣିବେ ଅପରାହ୍ନ 5:30। ଆଦିବାସୀ ଗୀତ କ୍ରମରେ ଶୁଣିବେ ଦେଶିଆ କନ୍ଧ ଗୀତ ସନ୍ଧ୍ୟା 6:30। ପରିବେଷଣ କରିବେ କସ୍ତୁରୀ ମାଝି ଓ ସାଥୀ। ଜିଲ୍ଲା ହାଲଚାଲ କ୍ରମରେ ଶୁଣିବେ ନୟାଗଡ଼ ଜିଲ୍ଲା ସମ୍ପର୍କରେ ରାତି 7:25 ଆକାଶବାଣୀ କଟକ କେନ୍ଦ୍ରରୁ। ଚାଷବାସ କାର୍ଯ୍ୟକ୍ରମ ଶୁଣିବେ ରାତି 7:30। ରାତି 8:00 ପ୍ରଚାର କରିବୁ ମହାପ୍ରଭୁ ଜଗନ୍ନାଥଙ୍କ ରଥଯାତ୍ରାର ପୂର୍ବ ପ୍ରସ୍ତୁତି ସମ୍ପର୍କରେ ପୁରୀ CDMଙ୍କ ସହିତ ସାକ୍ଷାତକାର ଆକାଶବାଣୀ କଟକ କେନ୍ଦ୍ରରୁ। ଚିଠି ପାଇଛୁ କାର୍ଯ୍ୟକ୍ରମ ଶୁଣିବେ ରାତି 8:15। ରାତି 8:30 ସ୍ପୋର୍ଟସ୍ ସ୍କେନ୍, ରାତି 9:15 ସ୍ପଟ୍ ଲାଇଟ୍, ରାତି 9:30 ଅଖିଳ ଭାରତୀୟ ହିନ୍ଦୀ ରୂପକ ଓ ରାତି 10:00 ଶୁଣିବେ ରବିବାସରୀୟ ସଙ୍ଗୀତ ସଭା। ଏ ସମସ୍ତ କାର୍ଯ୍ୟକ୍ରମ ରିଲେ କରି ଶୁଣାଇବୁ ଆକାଶବାଣୀ ଦିଲ୍ଲୀରୁ। ଶୁଣିଲେ କାର୍ଯ୍ୟକ୍ରମର ସୂଚନା। ଆକାଶବାଣୀ ଭବାନୀପାଟଣା, ଏଇଠି ଶେଷ କରୁଛୁ ଆଜିର ଦ୍ୱିତୀୟ ଅଧିବେଶନ। ଭିନ୍ନ ଭିନ୍ନ କାର୍ଯ୍ୟକ୍ରମ ସହିତ ପୁଣିଥରେ ଉପସ୍ଥିତ ହେବୁ ଅପରାହ୍ନ 5:00। ସେତେବେଳେ ଯାଏ ବିଦାୟ ନେଉଛୁ।

ଆକାଶବାଣୀ ଭବାନୀପାଟଣା ଶ୍ରୋତାବନ୍ଧୁ ନମସ୍କାର, ଆପଣମାନଙ୍କୁ ସ୍ୱାଗତ ଏବଂ ଅଭିନନ୍ଦନ ଜଣାଇ ଆରମ୍ଭ କରୁଛୁ ଆଜିର ତୃତୀୟ ଅଧିବେଶନ। ଆମ କେନ୍ଦ୍ରରୁ କାର୍ଯ୍ୟକ୍ରମ ପ୍ରଚାରିତ ହେଉଛି ମିଡ଼ିୟମ ୱେଭ୍ରେ 248 meter ଓ 1206 kHz ଯୋଗେ ଏବଂ FM ମାଧ୍ୟମରେ 100.3 MHz। ନ୍ୟୁଜନ୍ AIR ଏପ୍ ମାଧ୍ୟମରେ ମଧ୍ୟ ଆପଣ ଆମ କେନ୍ଦ୍ରକୁ ଶୁଣିପାରିବେ। ବର୍ତ୍ତମାନ ସମୟ 5:00 PM। ଅଧିବେଶନର ପ୍ରାରମ୍ଭରେ ପ୍ରଚାର କରୁଛୁ ଭାରତ ସରକାରଙ୍କ ବିଭିନ୍ନ ଉନ୍ନୟନମୂଳକ ଯୋଜନା ଉପରେ ଆଧାରିତ ବିଶେଷ କାର୍ଯ୍ୟକ୍ରମ ଉଦୟ ଭାରତ। ପ୍ରଯୋଜନା ସଚ୍ଚିଦାନନ୍ଦ ମଲ୍ଲିକ, ଉପସ୍ଥାପନା ରଞ୍ଜନ କୁମାର ବୈଠରୁ।

କାର୍ଯ୍ୟକ୍ରମରେ ଏକ ନୂତନ ଅଧ୍ୟାୟକୁ ଆପଣଙ୍କୁ ସ୍ୱାଗତ। ଆଜିର ଉପସ୍ଥାପନାରେ ମୁଁ ରଞ୍ଜନ କୁମାର ବୈଠାରୁ ନମସ୍କାର।

0: ମହିଳାମାନଙ୍କର ସର୍ବାଙ୍ଗୀନ ଉନ୍ନତି ଆର୍ଥିକ ଓ ତାଙ୍କୁ ସାମାଜିକ କ୍ଷେତ୍ରରେ ପ୍ରଗତି ଆଣିବା ପାଇଁ 2001 ଓଡ଼ିଶାରେ ମିଶନ ଶକ୍ତି ଗୋଟିଏ ସ୍କିମ୍ ଆକାରରେ ମହିଳା ଓ ଶିଶୁ ବିକାଶ ବିଭାଗ ଅଧୀନରେ ଆରମ୍ଭ ହୋଇଥିଲା। 2017 ଏହା ଗୋଟିଏ ଡାଇରେକ୍ଟୋରେଟ୍ ଓ 2022 ଏହା ଏକ ବିଭାଗରେ ପରିଣତ ହେଲା।
1: ତେବେ କଳାହାଣ୍ଡି ଜିଲ୍ଲାରେ ମିଶନ ଶକ୍ତି କିପରି ଭାବରେ କାମ କରୁଛି ଏବଂ ଆମର ହିତାଧିକାରୀମାନେ ବିଶେଷ କରି ମହିଳାମାନେ କିପରି ଲାଭବାନ ହେଉଛନ୍ତି ସେ ବିଷୟରେ ଦ୍ୱିପଦ କୁହନ୍ତୁ।
0: କଳାହାଣ୍ଡି ଜିଲ୍ଲାରେ ଆମର ପାଖାପାଖି 21,600 ସ୍ୱୟଂ ସହାୟକ ଗୋଷ୍ଠୀ ଅଛନ୍ତି, ଯାହାକି ପାଖାପାଖି 2,20,000 ଅଧିକ ମହିଳାମାନେ ସେଥିରେ ଅନ୍ତର୍ଭୁକ୍ତ ଅଛନ୍ତି। ମିଶନ ଶକ୍ତି ବିଭାଗ ସାଧାରଣତଃ ସ୍ୱୟଂ ସହାୟକ ଗୋଷ୍ଠୀମାନଙ୍କୁ ନେଇକି କାର୍ଯ୍ୟ କରେ। ସ୍ୱୟଂ ସହାୟକ ଗୋଷ୍ଠୀ କହିଲେ ପାଖାପାଖି ଆମେ ସର୍ବନିମ୍ନ 10 ମହିଳା, ଯେଉଁମାନେ କି ନିଜ ଆଖପାଖରେ ରହୁଥିବେ, ମାନସିକ ସ୍ତରରେ ସମଭାବାପନ୍ନ, ପାଖାପାଖି ଆମେ ବ୍ୟବସ୍ଥା କରିକି ସମ ଆର୍ଥିକ ସ୍ଥିତି ମଧ୍ୟ ସେମାନଙ୍କର ଥିବ, 18-65 ବୟସ ହୋଇଥିବ, ଏଭଳି 10 ମହିଳାକୁ ନେଇକି ସ୍ୱୟଂ ସହାୟକ ଗୋଷ୍ଠୀର ଗଠନ ହୋଇଥାଏ। ଏହି ମହିଳାମାନେ ଯେବେ ସ୍ୱୟଂ ସହାୟକ ଗୋଷ୍ଠୀ ଗଠନ କରନ୍ତି, ସେମାନେ ଗୋଟିଏ ବ୍ୟାଙ୍କରେ ଗୋଟିଏ ଜମା ଖାତା ତିଆରି କରନ୍ତି ଆଉ ତାଙ୍କର ସକ୍ଷ ହିସାବରେ ପ୍ରତ୍ୟେକ ମେମ୍ବରଙ୍କର ଯେତିକି ତାଙ୍କ ସକ୍ଷମ ଅଛି ସେ ହିସାବରେ ସେମାନେ ଗୋଟିଏ

0: ସ୍ୱୟଂ ସହାୟକ ଗୋଷ୍ଠୀ କିଛି ଦୃଷ୍ଟାନ୍ତ ରହିଛି କି ସେମାନେ ଉନ୍ନତି କରିଛନ୍ତି, ତାଙ୍କର ଯେଉଁ ବ୍ୟବସାୟ କରୁଛନ୍ତି କି ଯାହା ବି କରୁଛନ୍ତି ସେ ଉନ୍ନତି କରୁଛନ୍ତି, ଆଉ ଆଖି ଦୃଶିଆ ଆମ କଳାହାଣ୍ଡି ଜିଲ୍ଲାରେ କ'ଣ କ'ଣ ହେଇଛି ମ୍ୟାଡ଼ାମ୍, ସେଇ ବିଷୟରେ ଦୀପକ କୁହନ୍ତୁ।
1: ନିଶ୍ଚିତ ଭାବେ ଆପଣ ଯଦି 2001 ଆଉ ଆଜି 2026 ମସିହାରେ ଦେଖିବେ, ପ୍ରଥମେ ଯେବେ ମିଶନ ଶକ୍ତି କାର୍ଯ୍ୟକ୍ରମ ଆରମ୍ଭ ହେଇଥିଲା ତ ସେତେବେଳେ ମା ମାନେ ଘରୁ ବାହାରିବାକୁ ଟିକେ ସଂକୋଚ କରୁଥିଲେ, ପୋଷ୍ଟ ଅଫିସ କୋଉଠି, ବ୍ୟାଙ୍କ କୋଉଠି, ହସ୍ପିଟାଲ କୋଉଠି, ତାଙ୍କୁ ଜାଣିବାଟା କଷ୍ଟ ଥିଲା। ଫ୍ୟାମିଲିରେ ତାଙ୍କୁ ଗୋଟେ ଡିସିସନ ମେକିଂରେ ସାଧାରଣତଃ ବେଶୀ ଇନଭଲ୍ଭ ହେଇପାରୁନଥିଲେ। ଆଜିକା ଦିନରେ ଆପଣ ଦେଖିବେ ଯେଉଁ ବି ସଭା ସମିତି ହେଉଛି, ଆପଣ ଦେଖିବେ ମହିଳାମାନେ ସେଥିରେ ଆଗରେ ଅଛନ୍ତି। ମୁଁ ଯେଉଁ କହିଲି ବ୍ୟାଙ୍କରେ ଯାଇକି ସେମାନେ ଟଙ୍କା ଦଉଛନ୍ତି, ଡିପୋଜିଟ୍ କରୁଛନ୍ତି, ଲୋନ୍ ଆଣୁଛନ୍ତି, ଲୋନ୍ ଫେରଉଛନ୍ତି, ସେମାନେ ନିଜେ ହିଁ ଯାଉଛନ୍ତି, ନିଜେ କରୁଛନ୍ତି, ଯେଉଁଟାକି ବ୍ୟାଙ୍କ କ'ଣ ହୁଏତ ସେଇ ସମୟରେ ଲୋକ ଜାଣୁନଥିଲେ, ତ ନିଜେ ସେମାନେ ଅଛନ୍ତି। ଡିମାଣ୍ଡ ତାଙ୍କର ଯଦି କିଛି ଗାଁରେ ଟ୍ୟୁବୱେଲ୍ଟେ ଖୋଳିବାର ଅଛି କି କିଛି ସ୍କୁଲରେ ଅସୁବିଧା ଅଛି, ସେ ଡିମାଣ୍ଡ ନେଇକି ସେ ଆଜିକା ଦିନରେ ସରକାରଙ୍କ ପାଖକୁ ଆସିପାରୁଛନ୍ତି, ଜିଲ୍ଲାପାଳଙ୍କ ପାଖକୁ ଆସିପାରୁଛନ୍ତି। ତ ତାଙ୍କର ଖାଲି ଆର୍ଥିକ ଗୋଟେ ଉନ୍ନତି ହେଇଛି ବୋଲି ଆମେ କହିପାରିବାନି, ଆର୍ଥିକ ସାମାଜିକ ପ୍ରତ୍ୟେକ କ୍ଷେତ୍ରରେ ଅଭିବୃଦ୍ଧି ହେଇଛି, ବହୁତ ସଚେତନ ବି ହେଉଛନ୍ତି। ତାପରେ ଆଉ ଯଦି ଦେଖିବେ ବଡ଼ ବଡ଼ କାର୍ଯ୍ୟକ୍ରମ ବି ସେମାନେ ହାତକୁ ନେଉଛନ୍ତି। ଗୋଟେ ଉଦାହରଣ ଦେଇକି କହିବି, ଆମର ସାଧାରଣତଃ ଧାନ ଯେଉଁ କିଣା ହେଉଛି ସେଥିରେ ମହିଳା ଗୋଷ୍ଠୀ, ଆମର କଳାହାଣ୍ଡି ଜିଲ୍ଲାରେ 22 ମହିଳା ଗୋଷ୍ଠୀ ଅଛନ୍ତି ଯେଉଁମାନେ କି ଧାନ ସଂଗ୍ରହ କରୁଛନ୍ତି ସରକାରଙ୍କ ସହିତ ସହଯୋଗରେ। ସେପରି ଯାହା ସାଧାରଣ ଧାରଣା କି ହୋଟେଲ ରେଷ୍ଟୁରାଣ୍ଟ ଏଗୁଡ଼ାକ ସବୁ ପୁରୁଷ କୈନ୍ଦ୍ରିକ, କିନ୍ତୁ ଆପଣ କଳାହାଣ୍ଡି ଜିଲ୍ଲାରେ ଦେଖିବେ ଆମର ପ୍ରତ୍ୟେକ ବ୍ଲକରେ ଗୋଟେ ସୁଭଦ୍ରା ଶକ୍ତି ବା ମିଶନ ଶକ୍ତି କ୍ୟାଫେ ଅଛି, ଆମର ଗୋଟେ ଭବାନୀପାଟଣା ହେଡ୍କ୍ୱାର୍ଟରରେ ଗୋଟେ ଘୋଡ଼ାଘାଟ ଛକରେ ମିଲେଟ ମିଶନ ଶକ୍ତି କ୍ୟାଫେ ଅଛି, ଯେଉଁଟା ସମ୍ପୂର୍ଣ୍ଣ ଭାବେ ମହିଳାଙ୍କ ଦ୍ୱାରା ପରିଚାଳିତ, ଆଉ ସେଥିରେ ସେମାନେ ମାସକୁ ତାଙ୍କର ବ୍ୟବସାୟ ହେଉଛି 5-6 lakh, ଆଉ ଖୁବ୍ ସୁରୁଖୁରୁ ଭାବେ ସେମାନେ ପରିଚାଳନା କରୁଛନ୍ତି। ଯେହେତୁ ଘରୋଇ ଖାଦ୍ୟ ମିଳୁଛି ସେଠି ସେମାନେ ଅଧିକରୁ ଅଧିକ କଷ୍ଟମରକୁ ଆକୃଷ୍ଟ ବି କରୁଛନ୍ତି, ସେମାନେ ଖୁସି ବି ହେଉଛନ୍ତି,
0: ଭଲ ବ୍ୟବସାୟ ହେଉଛି,
1: ଭଲ ବ୍ୟବସାୟ ହେଉଛି। ସମାନ ଜିନିଷ ଆପଣ ଯେତେବେଳେ ବିଭିନ୍ନ ବ୍ଲକ ଲେବୁଲରେ ବି ଦେଖିବେ, ସେମାନେ ମା ମାନେ ମଧ୍ୟ ବହୁତ ଭଲ ଭାବେ ସେ କାର୍ଯ୍ୟକ୍ରମଟା ପରିଚାଳନା କରୁଛନ୍ତି। ତା ଭିତରେ ଗ୍ରାମ ପଞ୍ଚାୟତ ସ୍ତରୀୟ ଯୋଉ ଆମର ପୋଖରୀ ଗୁଡାକ ରହୁଛି ଯେଉଁଥିରେ ମତ୍ସ୍ୟ ଚାଷ ହେଉଛି, ଟେଣ୍ଡର ବେସିସରେ ହୁଏ, ବଡ଼ ବଡ଼ ଲିଜ୍ ନିଆଯାଏ, ତ ସେଇଟା ମଧ୍ୟ ଆମ ଜିଲ୍ଲାରେ 1000+ ଅଧିକ ସ୍ୱୟଂ ସହାୟକ ଗୋଷ୍ଠୀ ଗ୍ରାମ ପଞ୍ଚାୟତ ସ୍ତରୀୟ ଯୋଉ ପୋଖରୀ ଗୁଡାକ ଅଛି ସେଥିରେ ମତ୍ସ୍ୟ ଚାଷ କରୁଛନ୍ତି ଲିଜ୍ରେ ନେଇକରି, ତ ଯୋଉଟାକି ଗୋଟେ ବହୁତ ଭଲ ଇନକମ୍ ତାଙ୍କର ହେଉଛି। ବିଭିନ୍ନ ସ୍ତରରେ ବଡ଼ ବଡ଼ ଆପଣଙ୍କର ଯୋଉ ହେଉଛି ଆମର ମିଲେଟ ଆଉଟଲେଟ୍ କରିଛନ୍ତି, ମିଲେଟ ଅନ୍ ହ୍ୱିଲ୍ ଭ୍ୟାନ୍ରେ ନେଇକି କରୁଛନ୍ତି, ତା ବ୍ୟତୀତ ଆମର ଯୋଉ ରହିଲା ସ୍କୁଲ ୟୁନିଫର୍ମ ତିଆରି, ଅଙ୍ଗନବାଡ଼ି ସେଣ୍ଟର ଯୋଉ ପ୍ରି ସ୍କୁଲ ୟୁନିଫର୍ମ ତିଆରି ହେଲା, ଆମର ହର୍ ଘର ତ୍ରିରଙ୍ଗା କାର୍ଯ୍ୟକ୍ରମ ଅଣ୍ଡରରେ ପତାକା ସିଲେଇ କରିବା ହେଲା, ଏମିତି ବିଭିନ୍ନ କାର୍ଯ୍ୟକ୍ରମ ଅଛି ଯୋଉଟା ସେମାନେ ହାତକୁ ନେଉଛନ୍ତି। ତା ବ୍ୟତୀତ ଯୋଉଟା ତାଙ୍କର ଆମର ନର୍ମାଲ ଜିନିଷ ହେଲା, ହବସପୁରରେ ଶାଢ଼ୀ ଗ୍ରୁପ କିଛି କରୁଛନ୍ତି, ଆମେ ଉଡ୍ କ୍ରାଫ୍ଟରେ ମଧ୍ୟ ମା ମାନେ ଇନଭଲ୍ଭ ଅଛନ୍ତି, ଲାଞ୍ଜିଗଡ଼ରେ ତାଙ୍କର ଫୋରା ଆର୍ଟ ବନାଉଛନ୍ତି, ଡୋକ୍ରା କାମ କରୁଛନ୍ତି, ବିଭିନ୍ନ କାର୍ଯ୍ୟକ୍ରମ କରୁଛନ୍ତି, ଯୋଉଗୁଡ଼ାକ ପ୍ରଡକ୍ଟ ଗୁଡ଼ାକ ବାହାରେ ଆମର ବହୁତ ଭଲ ଭାବରେ ଆଦୃତ ମଧ୍ୟ ହେଉଛି। ମୁଁ ଯେମିତି ପ୍ରଥମେ କହିଲି କି ଆମେ ତାଙ୍କୁ ତ ଆର୍ଥିକ ସହାୟତା ଯୋଉଟା ରହିବା କଥା ସିଡ୍ମନି ବାବଦରେ ହେଲା କି ବ୍ୟାଙ୍କ ଲୋନ୍ ବାବଦରେ ହେଲା, ଖାଲି ତ ଅର୍ଥ ଦେଇଦେଲେ ହେବନି, ମିଶନ ଶକ୍ତି ବିଭାଗ ତାଙ୍କର ଦକ୍ଷତା ବୃଦ୍ଧିରେ ମଧ୍ୟ ସହଯୋଗ କରୁଛି। ଆମର ଜିଲ୍ଲା ସ୍ତରରେ ଆର୍ସିଡି ଯେଉଁ ଅଛନ୍ତି ସେ ଗ୍ରାମ ଲେବୁଲରେ ବା ତାଙ୍କ ପାଖରେ ଯେମିତି ବିଭିନ୍ନ ପ୍ରକାର ଟ୍ରେନିଂ SHG ମା ମାନଙ୍କୁ ଦିଅନ୍ତି, ତାଙ୍କର ଦକ୍ଷତା ଓ କୁଶଳ ବୃଦ୍ଧି କରିବାରେ ତାଲିମର ବ୍ୟବସ୍ଥା କରାଯାଇଛି, ଯେଉଁଟାକି ସେମାନେ ଛତୁ ଚାଷ ହେଲା କି ଟେଲରିଂ କିଛି କଲେ ବିଭିନ୍ନ ସେଇସବୁ ଜିନିଷ RCT ମାଧ୍ୟମରେ ଦିଆଯାଉଛି। ଯେଉଁ କହିଲି କି କ୍ୟାଫେ ଏତେ ଭଲ ଭାବରେ ଚଲାଉଛନ୍ତି, ତାଙ୍କର ଟ୍ରେନିଂ ଆମେ IHM ଭୁବନେଶ୍ୱରରୁ ସେ ମା ମାନେ ଆମର ଟ୍ରେନିଂ ନେଉଛନ୍ତି। ଆଉ ଯୋଉଟା କହିଲି ବ୍ୟୁଟି ସେକ୍ଟରରେ ଯଦି ଆମର ଯୋଉ ମା ମାନେ କାମ କରିବାକୁ ଚାହୁଁଛନ୍ତି, ୱାର୍ଲ୍ଡ ସ୍କିଲ୍ ସେଣ୍ଟର ସହିତ ଟାଇ ଅଫ୍ ଅଛି, ତ ବିଭିନ୍ନ ସମୟରେ ସର୍ଟ ଟର୍ମ ଲଙ୍ଗ ଟର୍ମ ମାନେ 21 ଆରମ୍ଭ କରିକି ଗୋଟେ ବର୍ଷ ପର୍ଯ୍ୟନ୍ତ ବିଭିନ୍ନ କୋର୍ସ ଅଛି ଯୋଉଟା ବ୍ୟୁଟି ସେକ୍ଟରରେ ଅଛି, ତ ତା ପାଇଁ ମଧ୍ୟ ଆମେ ମା ମାନଙ୍କୁ ଆମ ଜିଲ୍ଲାରୁ ପଠାଉଛୁ। ୱାର୍ଲ୍ଡ ସ୍କିଲ୍ ସେଣ୍ଟର ସହିତ ଯୋଉ ଟାଇ ଅଫ୍ ହେଇଛି ସେଭଳିଆ ଆମର ତାଙ୍କର ଯେହେତୁ ଆମର ମା ମାନଙ୍କୁ ସାଧାରଣତଃ ଦୂରକୁ ଯିବାରେ ବହୁତ ଦିନ ଘର ଛାଡ଼ିକି ଯିବାରେ ସଙ୍କୋଚ ଥାଏ ବା କିଛି ନିହାତି ଭାବେ ଯେହେତୁ ଗୋଟେ ମାଆର ସବୁ ଦାୟିତ୍ୱ ରହୁଛି ଘରେ, ତା ବିନା ଘର ଚାଲିବନି, ତ ତାଙ୍କୁ ବେଳେବେଳେ ବହୁତ ଦିନ ବାହାରେ ଯାଇକି ଟ୍ରେନିଂ ନେବାଟା ସମ୍ଭବ ହୁଏନି, ତ ଆମେ ଟ୍ରେନିଂଟା ଜିଲ୍ଲା ସ୍ତରରେ ବା ତାଙ୍କ ପଞ୍ଚାୟତ ସ୍ତରରେ ଦେବା ପାଇଁ ମଧ୍ୟ ବ୍ୟବସ୍ଥା କରୁଛୁ। ବ୍ୟୁଟି ସେକ୍ଟର ଟ୍ରେନିଂରେ ସେଭଳିଆ ଆମର ଜିଲ୍ଲାରେ 320 ଯୋଉଟାକି ଜୁନାଗଡ଼ ଆଉ ଭବାନୀପାଟଣା ଏରିଆରେ ଏଇ ଜାଗାରେ 21 ଟ୍ରେନିଂ ନେଇଛନ୍ତି ସେମାନେ, ମାନେ ଫୁଲ୍ କୋର୍ସଟା 1 month, ତା ଭିତରେ ଏକ୍ସାମ୍ ବଗେରା ସବୁ ଜିନିଷ ଅଛି, ସାର୍ଟିଫିକେଟ୍ କୋର୍ସ ସେମାନେ ନେଇଛନ୍ତି। ଭୁବନେଶ୍ୱର ୱାର୍ଲ୍ଡ ସ୍କିଲ୍ ସେଣ୍ଟର ଯାଇକି ଟ୍ରେନିଂ ନେଉଛନ୍ତି, IHM ଯେମିତି କହିଲି ଭୁବନେଶ୍ୱର ଆଉ SIHM ବଲାଙ୍ଗୀର ଭଳିଆ ଜାଗାରେ ମଧ୍ୟ ତାଙ୍କୁ ବିଭିନ୍ନ ଟ୍ରେନିଂ ଦିଆଯାଉଛି। ବର୍ତ୍ତମାନ ଡିଜିଟାଇଜେସନ ଯୁଗ, ତ ଆମ ମା ମାନେ ବି ସେଥିରେ ପଛରେ ନ ରହି ଯାଆନ୍ତୁ, ସେଥିପାଇଁ ଆମର ଗୋଟେ ଡିଜି ଶକ୍ତି କାର୍ଯ୍ୟକ୍ରମ ଚାଲିଛି, ଯୋଉଥିରେ କି ସେଇ

0: ଯିଏ ମାଆ ମାନେ ହିଁ ମାଷ୍ଟର ଟ୍ରେନର ତାଙ୍କୁ ଭୁବନେଶ୍ୱରରେ ଯାଇକି ଟ୍ରେନିଂ ଦିଆଯାଇଛି। ସେମାନେ ଫୁଲ୍ କୋର୍ସ ଟ୍ରେନିଂ ନେଇକି ଆସିଲା ପରେ ସେଇ ମଡ୍ୟୁଲ୍ଟାକୁ ଆମେ ଜିଲ୍ଲା ସ୍ତରରେ କିଛି ଆହୁରି ଟ୍ରେନର କ୍ରିଏଟ୍ କଲା ପରେ ସେଇ ପ୍ରତ୍ୟେକ ମାଆ ଯାଇକରି ଆହୁରି 28 ଜଣ ଇଣ୍ଡିଭିଜୁଆଲ SHG ମେମ୍ବର ମାନଙ୍କୁ କିପରି ସେମାନେ ମୋବାଇଲ ଅପରେଟ୍ କରିବେ, କେମିତି ସେମାନେ ନିଜର ପ୍ରଡକ୍ଟଟା ଅନଲାଇନ୍ ମାର୍କେଟରେ ଛାଡ଼ିବେ, ଡିଜିଟାଲ ଫ୍ରଡ୍ରୁ କେମିତି ନିଜକୁ ବଞ୍ଚେଇବେ, କେମିତି ତାଙ୍କର ହେଲ୍ଥ ରିଲେଟେଡ୍ କିଛି କିଛି ଜିନିଷ ହେଲେ ସେଟାକୁ ସେ ଜାଣିପାରିବେ, ଯେଉଁଟା ଆମର ଡୋମେଷ୍ଟିକ୍ ଭାଓଲେନ୍ସ ରହୁଛି କି ଶିଶୁମାନଙ୍କର କିଛି ଅସୁବିଧା ରହୁଛି ସେଇ ପ୍ଲାଟଫର୍ମକୁ ୟୁଜ୍ କରିକି କେମିତି ତା ସପୋର୍ଟ ନେଇପାରିବେ, ସେଟା ଗୋଟେ ବଡ଼ କାର୍ଯ୍ୟକ୍ରମ ଚାଲିଛି ଯେଉଁଟାକି ଆମର ମାଆମାନେ ଡିଜିଟାଲି
1: ଦକ୍ଷତା
0: ସେମାନଙ୍କର ବଢ଼ିବ ତ ତାର ମଧ୍ୟ ତାଙ୍କୁ ଟ୍ରେନିଂ ଦିଆଯାଉଛି। ବିଭିନ୍ନ ଟ୍ରେନିଂ ଓ ଟଙ୍କା ଆସିଲା ପରେ ଯେଉଁ ପ୍ରଡକ୍ଟ ମାଆମାନେ ତିଆରି କରିବେ ସେ ପ୍ରଡକ୍ଟ ମଧ୍ୟ ବାହାରେ ବିକ୍ରି ହେବାର ଅଛି, ନହେଲେ ସେମାନଙ୍କ ଋଣ ସୁଝିବା ସବୁ ଜିନିଷରେ ଅସୁବିଧା ହେବ, ତ ସେଥିପାଇଁ ମଧ୍ୟ ବିଭାଗ ଆମର କାମ କରୁଛି ତାଙ୍କୁ ବଜାର ସହ ସଂଯୋଗୀକରଣ କରିବା ପାଇଁ। ଆମର ରାଜ୍ୟ ସ୍ତରରେ ଗୋଟେ ସୁଭଦ୍ରା ଶକ୍ତି ବଜାର ଅଛି SIRD କ୍ୟାମ୍ପସରେ, ଯେଉଁଠୁ କି ଆମର SHG ମାନେ ତାଙ୍କର ପ୍ରଡକ୍ଟ ତାଙ୍କ ସହିତ ଟାଇଅପ୍ ଅଛି। ଗ୍ରାମ ପଞ୍ଚାୟତ ସ୍ତରରେ ଆମର ରିଟେଲ ମାର୍ଟ ସି ମାର୍ଟର ପ୍ରୋଭିଜନ ଅଛି, ଜିଲ୍ଲାରେ ଆମର 34 ଗୋଟି ରିଟେଲ ମାର୍ଟ ବା ସି ମାର୍ଟ ବର୍ତ୍ତମାନ ଫଙ୍କସନାଲ ଅଛନ୍ତି, ଆହୁରି ମଧ୍ୟ ଆଗକୁ ଆହୁରି ପାଖାପାଖି 180 ରିଟେଲ ମାର୍ଟ ବା ସି ମାର୍ଟର ଆଗକୁ ବ୍ୟବସ୍ଥା ଅଛି, ଧୀରେ ଧୀରେ ତାହା କାର୍ଯ୍ୟକ୍ରମ ହେବ। ଜିଲ୍ଲା ସ୍ତରରେ ସୁଭଦ୍ରା ଶକ୍ତି ବଜାର ସେଟା ତିଆରି ପ୍ରୋସେସ୍ରେ ଅଛି, ସେଟା ଖୁବ୍ ଶୀଘ୍ର କମ୍ପ୍ଲିଟ୍ ହେଲା ପରେ ସେଟା ମଧ୍ୟ ଫଙ୍କସନାଲ ହେବ। ଆଉ ଯେଉଁ ବିଭିନ୍ନ ପଲିଶ୍ରୀ ମେଳା ସୁଭଦ୍ରା ଶକ୍ତି ମେଳା ସବୁ ହେଉଛି ଆମର SHG ମାନେ ଯାଇକି ସେଠି ପାର୍ଟିସିପେଟ୍ କରନ୍ତି ଆଉ ପ୍ରଡକ୍ଟ ବହୁତ ଭଲ ଭାବେ ସେଠି ସେଲ୍ କରନ୍ତି, ସେହା ଜିଲ୍ଲା ସ୍ତରରେ ହେଇପାରେ ତାହା ରାଜ୍ୟ ସ୍ତରରେ ହେଇପାରେ ବା ରାଜ୍ୟ ବାହାରକୁ ମଧ୍ୟ ଆମର ମା ମାନେ ଯାଉଛନ୍ତି। ଉଦାହରଣ ଦେବି, ଆମର ଯେବେ ପ୍ରଥମେ ରାଜ୍ୟସ୍ତରୀୟ ସୁଭଦ୍ରା ଶକ୍ତି ପ୍ରଥମ ଥର ପାଇଁ ଯେଉଁଥର ହେଇଥିଲା, ଆମର ଏମରାମପୁରର ମା ବୈଷ୍ଣବ ଦେବୀ PG ଅଛନ୍ତି ଯେଉଁମାନେ କି ସିଲେଇ କାର୍ଯ୍ୟକ୍ରମରେ ନିୟୋଜିତ, ସେମାନେ ତାଙ୍କ ପ୍ରଡକ୍ଟ ନେଇ ପ୍ରଥମ ଥର ପାଇଁ ଭୁବନେଶ୍ୱର ଯାଇଥିଲେ, ମା ମାନଙ୍କ ପାଇଁ ସେଟା ଗୋଟେ ପ୍ରଥମ ଏକ୍ସପୋଜର ଥିଲା କି ଜିଲ୍ଲା ନୁହେଁ ସିଧା ଜିଲ୍ଲା ବାହାରକୁ ଭୁବନେଶ୍ୱର ଭଳିଆ ଜାଗାରେ ତାଙ୍କର 15 ଦିନ ଧରିକି ଜିନିଷ ବିକ୍ରି କରିବାଟା, ଏଇଟା ତ ଗୋଟେ ପ୍ରଥମ ଚ୍ୟାଲେଞ୍ଜ ଥିଲା। ବଟ୍ ଆମେ ବହୁତ ଖୁସିର ତ ମୁଁ ଜଣାଇବା ପାଇଁ ଚାହୁଁଛି କି ପ୍ରଥମ ଥର ଯାଇକି ସବୁଠୁ ଅଧିକ ବିଜନେସ୍ କରିକି ସେମାନଙ୍କୁ ପ୍ରଥମ ପୁରସ୍କାର ମିଳିଥିଲା ସେ ଗ୍ରୁପ୍ଟିକି। ତ ଏମିତି ବହୁତ ଉଦାହରଣ ଅଛି, ଆମର ରାଜ୍ୟ ଭିତରେ ରାଜ୍ୟ ବାହାରେ ଯାଉଛନ୍ତି। ଏବେ ସୁଭଦ୍ରା ଶକ୍ତି ମେଳା ବିଭିନ୍ନ ଜିଲ୍ଲାମାନଙ୍କରେ ହେଇଥିଲା, ଆମର ଜଣେ ମା ତାରିଣୀ SHG ଅଛନ୍ତି ଭବାନୀପାଟଣା ହେଡ୍କ୍ୱାର୍ଟରର, ସେ ଫୁଲ୍ ପ୍ରଡକ୍ଟ ତାଙ୍କର ନେଇକି ଯାଇଥିଲେ ଓ ବିଭିନ୍ନ ଜିଲ୍ଲାରେ ବ୍ୟବସାୟ କରିଥିଲେ, ବିଭିନ୍ନ ଜିଲ୍ଲାରେ ସେ ପ୍ରଥମ ପୁରସ୍କାର ପାଇଛନ୍ତି, କେଉଁଝର ହେଲା କୋରାପୁଟ ହେଲା ବିଭିନ୍ନ ବିଭିନ୍ନ ଜାଗାରେ ସେମାନେ ସେ ପୁରସ୍କାର ପାଇକି ଆସିଛନ୍ତି ବିଭିନ୍ନ ଜାଗାରୁ। ତ ମା ମାନେ ନିଶ୍ଚିତ ବହୁତ ଆଗକୁ ଯାଉଛନ୍ତି ଆଉ ସେସବୁ ଆଚିଭମେଣ୍ଟ ତାଙ୍କର ନିହାତି ଭାବରେ ଆମ ପାଇଁକା ଗୋଟେ ଉଦାହରଣ ଆଉ ପ୍ରେରଣା। ଆମର ଯେମିତି SHG ମହିଳାମାନେ ରହିଲେ ଗ୍ରାମ ସ୍ତରରେ, ସେହିପରି ତାଙ୍କର ଫେଡେରେସନ୍ ମାନେ ମଧ୍ୟ ରହିଛନ୍ତି, ଗ୍ରାମ ପଞ୍ଚାୟତ ସ୍ତରରେ ଗ୍ରାମ ପଞ୍ଚାୟତ ସ୍ତରୀୟ ଫେଡେରେସନ୍, ବ୍ଲକ୍ରେ ବ୍ଲକ୍ ଲେଭେଲ୍ ଫେଡେରେସନ୍ ଏବଂ ଜିଲ୍ଲା ସ୍ତରରେ ଗୋଟେ ଫେଡେରେସନ୍ ମଧ୍ୟ ରହିଅଛି, ଯାହାକୁ ବିଭିନ୍ନ ଆର୍ଥିକ ସହାୟତା ମଧ୍ୟ ଦିଆଯାଇଛି। ଆମର ଜିଲ୍ଲା ସ୍ତରୀୟ ଫେଡେରେସନ୍କୁ 1 କୋଟି ଟଙ୍କା, ବ୍ଲକ୍ ସ୍ତରୀୟ ଫେଡେରେସନ୍ ମାନଙ୍କୁ ବିଭିନ୍ନ ସୋପାନରେ ସମୁଦାୟ 1 କୋଟି 11 ଲକ୍ଷ ଟଙ୍କା ଦିଆଯାଇଛି, ଯେଉଁ ଅର୍ଥ କି ଉଦ୍ଦିଷ୍ଟ ସେହି SHG ଗ୍ରୁପ୍ ମାନଙ୍କ ପାଇଁ, ଯେଉଁମାନେ କି SHG ରୁ SME ହେବା ପାଇଁ ଚାହୁଁଛନ୍ତି, ତ ସେମାନେ BLF ମାଧ୍ୟମରେ ଋଣ ନେଇପାରିବେ, ସେଇ ଯେଉଁ ଟଙ୍କାଟା ରିଭଲ୍ଭିଂ ଫଣ୍ଡ BLF ପାଖରେ ଅଛି, ବା ଯଦି ଜିଲ୍ଲାର ଫେଡେରେସନରୁ ଋଣ ନେବା ପାଇଁ ଚାହୁଁଛନ୍ତି ସେମାନେ ବ୍ଲକ୍ ଫେଡେରେସନ୍ ମାଧ୍ୟମରୁ ମଧ୍ୟ ଜିଲ୍ଲା ଫେଡେରେସନରୁ ଋଣ ଆକାରରେ ସେ ଟଙ୍କାଟି ନେଇପାରିବେ। ଏବଂ ସେମାନଙ୍କର ଅଫିସ୍ ପରିଚାଳନା ପାଇଁ ବିଭିନ୍ନ ଯେଉଁ ଫେଡେରେସନ୍ ମାନେ ଅଛନ୍ତି ଗ୍ରାମ ପଞ୍ଚାୟତ ସ୍ତରରେ, ତାଙ୍କ ପାଇଁ ସୁଭଦ୍ରା ଶକ୍ତି କେନ୍ଦ୍ର ପଞ୍ଚାୟତ ସ୍ତରୀୟ, ସେଇଟା ଆମର ଜିଲ୍ଲାରେ ବର୍ତ୍ତମାନ 81 ପଞ୍ଚାୟତ ସ୍ତରୀୟ ବିଲ୍ଡିଂ ତିଆରି ଚାଲିଛି, ଯାହା ମଧ୍ୟରୁ କି 14 ସମ୍ପୂର୍ଣ୍ଣ ହୋଇସାରିଲାଣି। ସେମିତି ବ୍ଲକ୍ ସ୍ତର ଫେଡେରେସନ୍ ମାନଙ୍କ ପାଇଁକା 14 ଅଲରେଡ଼ି ଆମର ବ୍ଲକ୍ ସ୍ତରୀୟ ସୁଭଦ୍ରା ଶକ୍ତି କେନ୍ଦ୍ର ତିଆରି ହୋଇକି ଫଙ୍କସନାଲ ଅଛି। ଜିଲ୍ଲାର ଭବନ ଯେଉଁଟା ଆମର ଜିଲ୍ଲାସ୍ତରୀୟ ସୁଭଦ୍ରା ଶକ୍ତି କେନ୍ଦ୍ର ବର୍ତ୍ତମାନ ପ୍ରାୟ ସମ୍ପୂର୍ଣ୍ଣ ହେବା ଅବସ୍ଥାକୁ ଆସିଗଲାଣି। ଏହା ବ୍ୟତୀତ ପ୍ରତ୍ୟେକ ଗ୍ରାମ ପଞ୍ଚାୟତ ସ୍ତରରେ ଗୋଟିଏ ମିଶନ ଶକ୍ତି ଗୃହ ଓ ଅର୍ବାନ୍ ଏରିଆରେ ମଧ୍ୟ ମିଶନ ଶକ୍ତି ଗୃହର ବ୍ୟବସ୍ଥା କରାଯାଇଛି, ଯାହାକି ବିଲ୍ଡିଂ ଗୁଡ଼ିକ ତାଙ୍କର ଟ୍ରେନିଂ ମିଟିଂ ସହିତ କିଛି ଲାଇଭଲିହୁଡ୍ ଆକ୍ଟିଭିଟି ପାଇଁ ମଧ୍ୟ ସେମାନେ ବ୍ୟବହାର କରିପାରିବେ। ଏହା ବ୍ୟତୀତ ମିଶନ ଶକ୍ତି ମାଧ୍ୟମରେ ଆମର ଏଗ୍ରିକଲଚର ପ୍ରଡକ୍ସନ କ୍ଲଷ୍ଟର ଯେଉଁଟା ଆମର ବ୍ଲକ୍ରେ କାମ କରୁଛି, ଗୋଲାମୁଣ୍ଡା, ଥୁଆମୁଲରାମପୁର ଓ ଲାଞ୍ଜିଗଡ଼ରେ, ଆମର ଏଗ୍ରିକଲଚର ପ୍ରଡକ୍ସନ କ୍ଲଷ୍ଟର ମାଧ୍ୟମରେ ମଧ୍ୟ ବହୁତ ଗୁଡ଼ିଏ ପ୍ରଡ୍ୟୁସର ଗ୍ରୁପ୍ ଅଛନ୍ତି, ଯେଉଁମାନଙ୍କ ଆଉ 3 ଆମର ପ୍ରଡ୍ୟୁସର କମ୍ପାନୀ ଅଛନ୍ତି, ସେମାନେ ମଧ୍ୟ କଲେକ୍ଟିଭ ମାର୍କେଟିଂ ଆଉ ଅଦର ତାଙ୍କର ବିଜନେସ୍ରେ ମଧ୍ୟ ହେଲ୍ପ କରୁଛନ୍ତି। ସେଇଟା ବି ଗୋଟେ ଯେଉଁ ଏଗ୍ରିକଲଚର ପ୍ରଡ୍ୟୁସ୍ ଯେଉଁଟା ଆପଣ ଜାଣିକି ଖୁସି ହେବେ କି ଆମେ ଡ୍ରମ୍ଷ୍ଟିକ୍ ଯେଉଁଟା ଆମେ ସଜନା ଶାଗର ଯେଉଁ ଛୁଇଁ ଅଛି ସେଇଟା ଆମେ ବାହାର ରାଜ୍ୟକୁ ରପ୍ତାନି କରୁଛନ୍ତି। ତ ଏମିତି ସେମାନେ ଆହୁରି ବହୁତ ଜିନିଷ ଆମର ଏଗ୍ରିକଲଚର କଲଚର ପ୍ରଡକ୍ସନ ଯେଉଁ APC PG ମାନଙ୍କ ମଧ୍ୟରେ

0: ଉପଲବ୍ଧି ହେଉଛି। ଏହା ବ୍ୟତୀତ ଆମର ନନ୍ ଫାର୍ମ ସେକ୍ଟରରେ ମଧ୍ୟ ଗୁଡ଼ିଏ ଅନ୍ୟ ଗୁଡ଼ିଏ ପ୍ରଡ୍ୟୁସର୍ ଗ୍ରୁପ୍ ଅଛନ୍ତି, ଯେଉଁମାନେ କି ଆମର ଉଡ୍କ୍ରାଫ୍ଟ ହେଲା, ହ୍ୟାଣ୍ଡଲୁମ୍ସ ହେଲା, ଷ୍ଟିଚିଂ ହେଲା, ଅଗରବତୀ ମେକିଂ, ଏପରି ବିଭିନ୍ନ କାର୍ଯ୍ୟକ୍ରମରେ ମଧ୍ୟ ଇନଭଲ୍ଭ ଅଛନ୍ତି।
1: ସେମାନେ ସାମାଜିକ ସ୍ତରରେ ଏବଂ ଆର୍ଥିକ ସ୍ତରରେ ସ୍ୱାବଲମ୍ବୀ ହେଉଛନ୍ତି ମିଶନ ଶକ୍ତି ମାଧ୍ୟମରେ। ଆମ କାର୍ଯ୍ୟକ୍ରମକୁ ଏବେ ବହୁ ଶ୍ରୋତା ବନ୍ଧୁ ଶୁଣୁଥିବେ, ସେ ମଧ୍ୟରେ ଆମର ମା ଭଉଣୀମାନେ ବି ଥିବେ, ତେବେ ସେମାନେ ଆପଣଙ୍କୁ ଶୁଣୁଥିବେ, ତାଙ୍କୁ ଆପଣ କ'ଣ ବାର୍ତ୍ତା ଦେବା ପାଇଁ ଚାହିଁବେ ମିଶନ ଶକ୍ତି ଜରିଆରେ?
0: ଆମର ମା ମାନେ ମହିଳା ଶକ୍ତି, ଆମର ନାଁଟା ମିଶନ ଶକ୍ତି, ଯେଉଁଟା ଶକ୍ତିରେ ହିଁ ସବୁ ଜିନିଷ ରହିଛି। ତ ମୁଁ ମୋର ସବୁ ଶକ୍ତି ଭଉଣୀମାନଙ୍କୁ ଅନୁରୋଧ କରିବି, ନିଶ୍ଚିତ ଭାବେ ମିଶନ ଶକ୍ତିର ଏହି ସାମୂହିକ ଆପଣ ସାମିଲ ହୁଅନ୍ତୁ। ବର୍ତ୍ତମାନ ସୁଦ୍ଧା ମଧ୍ୟ କୌଣସି ସ୍ୱୟଂ ସହାୟକ ଗୋଷ୍ଠୀରେ ନାହାନ୍ତି, ଆପଣଙ୍କ ଗ୍ରାମରେ ଥିବା ଯେଉଁ CRP ଦିଦି ଅଛନ୍ତି ତାଙ୍କ ସହିତ ଯୋଗାଯୋଗ କରିକି ନିଜର ସ୍ୱୟଂ ସହାୟକ ଗୋଷ୍ଠୀ ଗଠନ କରନ୍ତୁ। ଯଦି ଆପଣଙ୍କୁ ବ୍ୟାଙ୍କରେ କିଛି ଋଣ ନେବାରେ ବା କିଛି ସେଇଭଳିଆ ଅସୁବିଧା ହେଉଛି, ଆପଣ MBK ଦିଦି ବା ବ୍ଲକ ସ୍ତରରେ ଆମର ଯେଉଁ ମିଶନ ଶକ୍ତି କର୍ମକର୍ତ୍ତାମାନେ ଅଛନ୍ତି, ଯେଉଁମାନେ କି BDO ସାର୍ମାନଙ୍କ ପାଖରେ ବା CDPO ମ୍ୟାଡ଼ାମମାନଙ୍କ ପାଖରେ ରହୁଛନ୍ତି, ତାଙ୍କୁ ଯୋଗାଯୋଗ କରନ୍ତୁ। ଜିଲ୍ଲା ସ୍ତରରେ ଆମର ଅଫିସ ଭବାନୀପାଟଣାରେ ଅଛି। ଯଦି ଆଉ ବି କିଛି ଆପଣଙ୍କୁ ଆମର ସହଯୋଗ ଦରକାର, ଆମେ ସବୁବେଳେ ଆପଣଙ୍କ ସହିତ ଅଛୁ ସହଯୋଗ କରିବା ପାଇଁ। ଆମ ଜିଲ୍ଲାରେ ଲକ୍ଷରୁ ଉର୍ଦ୍ଧ ଲକ୍ଷପତି ଦିଦି ଅଛନ୍ତି। ତ ମୁଁ ଆମର ସମସ୍ତ ସୁଭଦ୍ରା ଶକ୍ତି ମା'ମାନଙ୍କୁ ଅନୁରୋଧ କରିବି, ମିଶନ ଶକ୍ତି ବିଭାଗ ସହିତ ଯୋଡ଼ି ରହି ସ୍ୱୟଂ ସହାୟକ ଗୋଷ୍ଠୀ ମାଧ୍ୟମରେ ନିଜେ ଲକ୍ଷପତି, ଲକ୍ଷପତିରୁ ମହାଲକ୍ଷପତି ଦିଦି, ଓ ଭବିଷ୍ୟତରେ ଆମେ ଆଶା କରିବୁ କଳାହାଣ୍ଡି ଜିଲ୍ଲାରେ କରୋଡ଼ପତି ଦିଦି ମଧ୍ୟ ହୁଅନ୍ତୁ, ଯେଉଁମାନେ କି ଆସନ୍ତା ଦିନରେ ମହାଲକ୍ଷପତି ଦିଦି, କରୋଡ଼ପତି ଦିଦିମାନେ ଆମର ରେଡ଼ିଓ କାର୍ଯ୍ୟକ୍ରମ ମାଧ୍ୟମରେ ଅନ୍ୟ ମା'ମାନଙ୍କର ପ୍ରେରଣାର ଉତ୍ସ ହୁଅନ୍ତୁ, ଏଇଟା ମୋର ଭଗବାନଙ୍କ ପାଖରେ କାମନା ରହିବ। ଧନ୍ୟବାଦ।
1: ତ ଯାହା ହଉ, ଆପଣ ଆମ ଉଦୟ ଭାରତ କାର୍ଯ୍ୟକ୍ରମରେ ଯୋଗ ଦେଲେ ଏବଂ ମିଶନ ଶକ୍ତି ସମ୍ବନ୍ଧୀୟ ଆଲୋଚନା କଲେ। ଆପଣ ଆମ କାର୍ଯ୍ୟକ୍ରମରେ ଯୋଗ ଦେଇଥିବାରୁ ଆପଣଙ୍କୁ ଆମ ଅନୁଷ୍ଠାନ ତରଫରୁ, ଆକାଶବାଣୀ ଭବାନୀପାଟଣା ତରଫରୁ ବହୁତ ବହୁତ ଧନ୍ୟବାଦ ଏବଂ ନମସ୍କାର।
0: ଧନ୍ୟବାଦ।
2: ଶକ୍ତିଶାଳୀ ନାରୀ, ଶକ୍ତିଶାଳୀ ପରିବାର। ଶକ୍ତିଶାଳୀ ପରିବାର ଅର୍ଥ ଶକ୍ତିଶାଳୀ ଭାରତ। ଯେତେବେଳେ ଜଣେ ମହିଳା ସ୍ୱାବଲମ୍ବୀ ହୁଏ, ସେ କେବଳ ନିଜେ ଆଗକୁ ଯାଏ ନାହିଁ, ସେ ସାଙ୍ଗରେ ପରିବାର, ଗାଁ ଏବଂ ସମାଜକୁ ଆଗକୁ ନେଇଯାଏ। ମିଶନ ଶକ୍ତି ଆମକୁ ଶିଖାଏ, ମୁଁ ଦୁର୍ବଳ ନୁହେଁ, ମୁଁ ଶକ୍ତି। ଶ୍ରୋତାବନ୍ଧୁ, ମିଶନ ଶକ୍ତିର ସଫଳତା ଆପଣଙ୍କ ହାତରେ। ଆପଣ ଯଦି ଜଣେ ମହିଳା ହୋଇଥାନ୍ତି, ତେବେ ଆଜି ହିଁ ଆପଣଙ୍କ ନିକଟସ୍ଥ ଗୋଷ୍ଠୀ ସହିତ ଯୋଡ଼ି ହୁଅନ୍ତୁ। ଆଉ ଯଦି ଆପଣ ପୁରୁଷ ହୋଇଥାନ୍ତି, ତେବେ ପରିବାରର ମହିଳାଙ୍କୁ ସହଯୋଗ କରନ୍ତୁ। ମନେ ରଖନ୍ତୁ, ଶକ୍ତିଶାଳୀ ନାରୀ, ଶକ୍ତିଶାଳୀ ପରିବାର ଏବଂ ଶକ୍ତିଶାଳୀ ଭାରତ। ତେବେ ଶ୍ରୋତାବନ୍ଧୁ, ଆଜି ତ ସମୟ ହୋଇଯାଇଛି, କାର୍ଯ୍ୟକ୍ରମଟିକୁ ଏଇଠି ରଖୁଛୁ। ନମସ୍କାର।

ପ୍ରଚୁର କରୁ ଭାରତ ସରକାରଙ୍କ ବିଭିନ୍ନ ଉନ୍ନୟନମୂଳକ ଯୋଜନା ଉପରେ ଆଧାରିତ ବିଶେଷ କାର୍ଯ୍ୟକ୍ରମ ଉଦୟ ଭାରତ ପ୍ରଯୋଜନା ସଚ୍ଚିଦାନନ୍ଦ ମଲ୍ଲିକ ଉପସ୍ଥାପନାରେ ଥିଲେ ରଞ୍ଜନ କୁମାର ବୈଠାରୁ।

ନମସ୍କାର, ଶୁଭ ସନ୍ଧ୍ୟା ଏବଂ ସ୍ୱାଗତ ଜଣାଉଛି ଆପଣମାନଙ୍କୁ ଆଜିର ମନୋରଞ୍ଜନୀ କାର୍ଯ୍ୟକ୍ରମକୁ। ଉପସ୍ଥାପନରେ ମୁଁ ଅଛି ଆପଣଙ୍କ ମିତ ଅନିନ୍ଦିତା ରଥ। ଶ୍ରୋତାବନ୍ଧୁ, ବର୍ଷା ଋତୁ ପ୍ରକୃତିର ଏକ ଅନନ୍ୟ ଉପହାର। କଳା ମେଘର ଆଗମନ, ଶୀତଳ ପବନର ସ୍ପର୍ଶ, ମାଟିର ସୁନ୍ଧା ବାସ୍ନା ଏବଂ ଟୁପୁର ଟାପୁର ବର୍ଷାଧାରା, ଏସବୁ ମନକୁ ଏକ ଅଦ୍ଭୁତ ଶାନ୍ତି ଓ ଆନନ୍ଦରେ ଭରିଦିଏ। ବର୍ଷା କେବଳ ଋତୁ ପରିବର୍ତ୍ତନର ସୂଚନା ନୁହେଁ, ଏହା ଜୀବନର ପୁନର୍ଜାଗରଣର ବାର୍ତ୍ତା ମଧ୍ୟ ବହନ କରେ। ଏହାର ସ୍ପର୍ଶରେ ସବୁଜ ହୋଇଉଠେ ପ୍ରକୃତି, ସଜୀବ ହୋଇଉଠେ ନଦୀ ନାଳ ଓ ପୋଖରୀ, ଆଉ କୃଷକଙ୍କ ମନରେ ଜାଗିଉଠେ ନୂଆ ଆଶାର ସଞ୍ଚାର। କିନ୍ତୁ ଏହି ପ୍ରକୃତି ଯେତେବେଳେ ନିଜର ସନ୍ତୁଳନ ହରାଇବାକୁ ଲାଗେ, ସେତେବେଳେ ତାହାର ପ୍ରଭାବ ଆମ ଜୀବନ ଉପରେ ମଧ୍ୟ ପଡ଼ିଥାଏ। କେଉଁଠି ଅତି ବର୍ଷା, କେଉଁଠି ଅନାବୃଷ୍ଟି, ତ କେଉଁଠି ପ୍ରବଳ ବାଲି ଓ ଧୂଳିଝଡ଼, ଏସବୁ ଆମକୁ ସୂଚାଇ ଦିଏ ଯେ ପ୍ରକୃତିର ସନ୍ତୁଳନ ରକ୍ଷା କରିବା ଆମ ସମସ୍ତଙ୍କର ସାମୂହିକ ଦାୟିତ୍ୱ। ଏହି ପରିପ୍ରେକ୍ଷୀରେ ପ୍ରତିବର୍ଷ ଜୁଲାଇ 12 ତାରିଖରେ ପାଳନ କରାଯାଏ ଆନ୍ତର୍ଜାତୀୟ ବାଲି ଓ ଧୂଳିଝଡ଼ ନିରାକରଣ ଦିବସ। ଏହି ଦିବସର ଉଦ୍ଦେଶ୍ୟ ହେଉଛି ବାଲି ଓ ଧୂଳିଝଡ଼ର କାରଣ, ଏହାର ବହୁମୁଖୀ ପ୍ରଭାବ ଏବଂ ଏହାର ନିରାକରଣ ପାଇଁ ବିଶ୍ୱସ୍ତରରେ କରାଯାଉଥିବା ପ୍ରୟାସ ସମ୍ପର୍କରେ ସଚେତନତା ସୃଷ୍ଟି କରିବା। ତେବେ ଆସନ୍ତୁ ଆଜିର ମନୋରଞ୍ଜନୀ କାର୍ଯ୍ୟକ୍ରମରେ ଏହି ଗୁରୁତ୍ୱପୂର୍ଣ୍ଣ ବିଷୟ ଉପରେ ଆଲୋଚନା କରିବା। ପ୍ରିୟ ଶ୍ରୋତାବନ୍ଧୁ, ପୃଥିବୀର ପରିବେଶ, ଜଳବାୟୁ ଏବଂ ମାନବ ସମାଜ ସମ୍ମୁଖୀନ ବିଭିନ୍ନ ସମସ୍ୟା ସମ୍ପର୍କରେ ସଚେତନତା ସୃଷ୍ଟି କରିବା ଉଦ୍ଦେଶ୍ୟରେ ପ୍ରତିବର୍ଷ ଅନେକ ଆନ୍ତର୍ଜାତୀୟ ଦିବସ ପାଳନ କରାଯାଏ। ସେହିପରି ଏକ ଗୁରୁତ୍ୱପୂର୍ଣ୍ଣ ଦିବସ ହେଉଛି ଆନ୍ତର୍ଜାତୀୟ ବାଲି ଓ ଧୂଳିଝଡ଼ ନିରାକରଣ ଦିବସ, ଯାହା ପ୍ରତିବର୍ଷ ଜୁଲାଇ 12 ତାରିଖରେ ପାଳନ କରାଯାଏ। ସାଧାରଣତଃ ଆମେ ବାଲି କିମ୍ବା ଧୂଳିଝଡ଼ କଥା ଶୁଣିଲେ ମରୁଭୂମିର ଚିତ୍ର ଆଖି ଆଗରେ ଭାସିଉଠେ, କିନ୍ତୁ ବାସ୍ତବରେ ଏହା କେବଳ ମରୁଭୂମି ଅଞ୍ଚଳର ସମସ୍ୟା ନୁହେଁ। ଆଜି ବାଲି ଓ ଧୂଳିଝଡ଼ ବିଶ୍ୱର ଅନେକ ଦେଶ ପାଇଁ ଏକ ଗୁରୁତ୍ୱର ପରିବେଶଗତ, ସ୍ୱାସ୍ଥ୍ୟଗତ ଏବଂ ଆର୍ଥିକ ଚ୍ୟାଲେଞ୍ଜରେ ପରିଣତ ହୋଇଛି। ପ୍ରବଳ ପବନ ସହ ଉଡ଼ିଯାଉଥିବା ଧୂଳିକଣା ହଜାର ହଜାର କିଲୋମିଟର ଅତିକ୍ରମ

କରି ଗୋଟିଏ ଦେଶରୁ ଅନ୍ୟ ଦେଶକୁ ଏପରିକି ଗୋଟିଏ ମହାଦେଶରୁ ଅନ୍ୟ ମହାଦେଶକୁ ମଧ୍ୟ ପହଞ୍ଚିପାରେ। ଏହି ସମସ୍ୟାର ବୃଦ୍ଧି ପାଉଥିବା ପ୍ରଭାବକୁ ଦୃଷ୍ଟିରେ ରଖି ମିଳିତ ଜାତିସଂଘର ସାଧାରଣ ପରିଷଦ 2023 ମସିହାରୁ ଜୁଲାଇ 12କୁ ଆନ୍ତର୍ଜାତୀୟ ବାଲି ଓ ଧୂଳି ଛଳ ନିରାକରଣ ଦିବସ ଭାବେ ପାଳନ କରିବାକୁ ଘୋଷଣା କରିଥିଲା। ଏହି ଦିବସ ପାଳନର ମୂଳ ଉଦ୍ଦେଶ୍ୟ ହେଉଛି ବାଲି ଓ ଧୂଳିଛଡ଼ର କୁପ୍ରଭାବ ସମ୍ପର୍କରେ ବିଶ୍ୱବ୍ୟାପୀ ସଚେତନତା ସୃଷ୍ଟି କରିବା, ବୈଜ୍ଞାନିକ ଗବେଷଣାକୁ ପ୍ରୋତ୍ସାହନ ଦେବା, ଦେଶଗୁଡ଼ିକ ମଧ୍ୟରେ ସହଯୋଗ ବଢ଼ାଇବା ଏବଂ ଭୂମିର ସ୍ୱାସ୍ଥ୍ୟ ପରିଚାଳନା ମାଧ୍ୟମରେ ଏହି ସମସ୍ୟାର ମୁକାବିଲା କରିବା। ଏହା ସହିତ ମିଳିତ ଜାତିସଂଘ 2025ରୁ 2034 ପର୍ଯ୍ୟନ୍ତ ସମୟକୁ ବାଲି ଓ ଧୂଳିଛଡ଼ ନିରାକରଣ ଦଶନ୍ଧି ଭାବେ ଘୋଷଣା କରିଛି। ଏହି ଦଶନ୍ଧିର ଲକ୍ଷ୍ୟ ହେଉଛି ବିଭିନ୍ନ ଦେଶ ମଧ୍ୟରେ ସହଯୋଗ ବୃଦ୍ଧି କରିବା, ବୈଜ୍ଞାନିକ ତଥ୍ୟର ଆଦାନ ପ୍ରଦାନ, ପୂର୍ବ ସତର୍କ ସୂଚନା ବ୍ୟବସ୍ଥାକୁ ସୁଦୃଢ଼ କରିବା ଏବଂ ପ୍ରଭାବିତ ଦେଶଗୁଡ଼ିକୁ ପ୍ରଭାବଶାଳୀ ପଦକ୍ଷେପ ଗ୍ରହଣରେ ସହାୟତା କରିବା। ତେବେ ଆସନ୍ତୁ ଜାଣିବା ବାଲି ଓ ଧୂଳିଛଡ଼ କ'ଣ। ଯେତେବେଳେ ପ୍ରବଳ ବେଗରେ ପବନ ପ୍ରବାହିତ ହୁଏ, ସେତେବେଳେ ଶୁଷ୍କ ଭୂମିରେ ଥିବା ବାଲି, ମାଟି ଏବଂ ଧୂଳି କଣାକୁ ଉଠାଇ ବାୟୁମଣ୍ଡଳରେ ବିସ୍ତାର କରିଦିଏ। ବଡ଼ ବଡ଼ ବାଲିକଣା ଅଳ୍ପ ଦୂରତା ଅତିକ୍ରମ କରି ପୁଣି ଭୂମିକୁ ଖସି ପଡ଼ୁଥିବା ବେଳେ ଅତି ସୂକ୍ଷ୍ମ ଧୂଳିକଣା ବାୟୁମଣ୍ଡଳରେ ଅନେକ ଦିନ ଧରି ଭାସମାନ ଅବସ୍ଥାରେ ରହି ହଜାର ହଜାର କିଲୋମିଟର ଦୂରକୁ ଯାତ୍ରା କରିପାରେ। ଏହି ଝଡ଼ ପ୍ରାକୃତିକ ଭାବରେ ଶୁଷ୍କ ଓ ଅର୍ଦ୍ଧଶୁଷ୍କ ଅଞ୍ଚଳରେ ସୃଷ୍ଟି ହୋଇଥାଏ, କିନ୍ତୁ ମାନବର ଅବିବେଚନାପୂର୍ଣ୍ଣ କାର୍ଯ୍ୟକଳାପ ଏହାର ତୀବ୍ରତା ଓ ବାରମ୍ବାରତାକୁ ବଢ଼ାଇ ଦେଇଛି। ଜଙ୍ଗଲ କାଟିବା, ଅତ୍ୟଧିକ ଚରାଇ, ଭୂମିର ଅବକ୍ଷୟ, ଅସ୍ଥାୟୀ କୃଷି ପଦ୍ଧତି, ଖଣି ଖନନ, ଭୂତଳ ଜଳର ଅତ୍ୟଧିକ ବ୍ୟବହାର ଏବଂ ଜଳବାୟୁ ପରିବର୍ତ୍ତନ ଭଳି କାରଣରୁ ମାଟି ଶୁଷ୍କ ଓ ଦୁର୍ବଳ ହୋଇପଡ଼େ। ଫଳରେ ପ୍ରବଳ ପବନ ସହଜରେ ମାଟି ଓ ଧୂଳିକୁ ଉଡ଼ାଇ ନେଇଥାଏ। ମିଳିତ ଜାତିସଂଘର ତଥ୍ୟ ଅନୁଯାୟୀ ପ୍ରତିବର୍ଷ ପ୍ରାୟ 200 କୋଟି ଟନ୍ ବାଲି ଓ ଧୂଳି ବାୟୁମଣ୍ଡଳକୁ ଉଠିଯାଏ। ଏହା ବିଶ୍ୱର 150ରୁ ଅଧିକ ଦେଶକୁ ପ୍ରତ୍ୟକ୍ଷ କିମ୍ବା ପରୋକ୍ଷ ଭାବରେ ପ୍ରଭାବିତ କରିଥାଏ। ତେଣୁ ବାଲି ଓ ଧୂଳି ଝଡ଼ ଆଜି କେବଳ କୌଣସି ଗୋଟିଏ ଦେଶ କିମ୍ବା ଅଞ୍ଚଳର ସମସ୍ୟା ନୁହେଁ, ଏହା ସମଗ୍ର ବିଶ୍ୱ ସମ୍ମୁଖୀନ ଏକ ଗୁରୁତ୍ୱର ପରିବେଶଗତ ଆହ୍ୱାନ। ଶ୍ରୋତାବନ୍ଧୁ, ଆଲୋଚନାକୁ ଜାରି ରଖିବା, ହେଲେ ଏତିକି ମଧ୍ୟରେ ଶୁଣିନେବା ଗୋଟିଏ ସୁନ୍ଦର ମନଛୁଆଁ ଗୀତଟିଏ।

ଏହି ସୁନ୍ଦର ଗୀତ ପରେ ଆସନ୍ତୁ ଫେରିଯିବା ଆମ ବିଷୟବସ୍ତୁକୁ। ତେବେ ଶ୍ରୋତାବନ୍ଧୁ, ବାଲି ଓ ଧୂଳିଝଡ଼ର ପ୍ରଭାବ କେବଳ ପରିବେଶ ମଧ୍ୟରେ ସୀମିତ ନୁହେଁ, ଏହା ମାନବ, ସ୍ୱାସ୍ଥ୍ୟ, କୃଷି, ଜଳ ସମ୍ପଦ, ଅର୍ଥନୀତି, ପରିବହନ ବ୍ୟବସ୍ଥା ଏବଂ ଜୈବ ବିବିଧତା ଉପରେ ମଧ୍ୟ ଗଭୀର ପ୍ରଭାବ ପକାଇଥାଏ। ସର୍ବପ୍ରଥମେ ଯଦି ସ୍ୱାସ୍ଥ୍ୟର କଥା କହିବା, ତେବେ ଧୂଳିଝଡ଼ ସହ ବାୟୁମଣ୍ଡଳରେ ମିଶିଯାଉଥିବା ଅତି ସୂକ୍ଷ୍ମ କଣିକା ଯଥା PM10 ଏବଂ PM2.5 ମଣିଷର ଶ୍ୱାସକ୍ରିୟା ପାଇଁ ଅତ୍ୟନ୍ତ କ୍ଷତିକାରକ। ଏହି କଣିକା ନାକ ଓ ଗଳା ଦେଇ ଫୁସ୍ଫୁସ୍ରେ ଗଭୀର ଅଂଶ ପର୍ଯ୍ୟନ୍ତ ପହଞ୍ଚିଯାଏ ଏବଂ କେତେକ କ୍ଷେତ୍ରରେ ରକ୍ତ ପ୍ରବାହରେ ମଧ୍ୟ ପ୍ରବେଶ କରିଯାଏ। ଏହାର ପରିଣାମ ସ୍ୱରୂପ ଆଜମା, ବ୍ରଙ୍କାଇଟିସ୍, ଶ୍ୱାସକଷ୍ଟ, ହୃଦ୍ରୋଗ, ଆଖିରେ ଜଳନ, ଚର୍ମରୋଗ ଏବଂ ଆଲର୍ଜି ଭଳି ବିଭିନ୍ନ ସମସ୍ୟା ଦେଖାଯାଇପାରେ। ଶିଶୁ, ବୟସ୍କ ବ୍ୟକ୍ତି, ଗର୍ଭବତୀ ମହିଳା ଏବଂ ପୂର୍ବରୁ ଶ୍ୱାସକ୍ରିୟ କିମ୍ବା ହୃଦ୍ରୋଗରେ ପୀଡ଼ିତ ଲୋକମାନେ ଏହାଦ୍ୱାରା ସର୍ବାଧିକ ପ୍ରଭାବିତ ହୁଅନ୍ତି। ବୈଜ୍ଞାନିକମାନଙ୍କ କହିବା ଅନୁଯାୟୀ ଧୂଳିଝଡ଼ କେବଳ ମାଟିର କଣିକା ନୁହେଁ, ବରଂ ଏହାସହ ବିଭିନ୍ନ ପ୍ରକାରର ଜୀବାଣୁ, ଫଙ୍ଗସ୍, ଭାରି ଧାତୁ ଏବଂ ଅନ୍ୟାନ୍ୟ ଦୂଷିତ ପଦାର୍ଥ ମଧ୍ୟ ବାୟୁରେ ବ୍ୟାପିଯାଏ। ଏହା ବାୟୁ ପ୍ରଦୂଷଣ ବଢ଼ାଇବା ସହ କେତେକ ରୋଗର ବିସ୍ତାରରେ ମଧ୍ୟ ସହାୟକ ହୋଇପାରେ। କୃଷିକ୍ଷେତ୍ର ଉପରେ ମଧ୍ୟ ଏହାର ପ୍ରଭାବ ଅତ୍ୟନ୍ତ ଗମ୍ଭୀର। ପ୍ରବଳ ବେଗରେ ବହୁଥିବା ପବନ ଫସଲକୁ କ୍ଷତିଗ୍ରସ୍ତ କରେ, ପତ୍ର ଓ ଗଛର ଡାଳକୁ ନଷ୍ଟ କରିଦିଏ ଏବଂ ଅନେକ ସମୟରେ ଚାଷ ଜମି ଉପରେ ବାଲିର ମୋଟା ସ୍ତର ଜମିଯାଏ। ଏହାଫଳରେ ଉଦ୍ଭିଦର ପ୍ରକାଶ ସଂଶ୍ଳେଷଣ ବାଧାପ୍ରାପ୍ତ ହୁଏ ଏବଂ ଉତ୍ପାଦନ କମିଯାଏ। ଆହୁରି ଗୁରୁତ୍ୱପୂର୍ଣ୍ଣ କଥା ହେଉଛି, ଧୂଳିଝଡ଼ ଉର୍ବର ଉପରି ମାଟିକୁ ଉଡ଼ାଇ ନେଇଯାଏ। ଏହି ଉପରି ମାଟି ସୃଷ୍ଟି ହେବା ପାଇଁ ପ୍ରକୃତିକୁ ଶହ ଶହ ବର୍ଷ ସମୟ ଲାଗିଥାଏ। ଏହା ନଷ୍ଟ ହୋଇଗଲେ ଜମିର ଉର୍ବରତା କମିଯାଏ ଏବଂ ଭବିଷ୍ୟତରେ କୃଷି ଉତ୍ପାଦନ ହ୍ରାସ ପାଏ। ପଶୁପାଳନ ଉପରେ ମଧ୍ୟ ଏହାର ପ୍ରଭାବ ପଡ଼େ। ଚାରଣଭୂମି ନଷ୍ଟ ହେବା ସହିତ ପଶୁମାନେ ମଧ୍ୟ ଧୂଳି ଯୋଗୁଁ ଶ୍ୱାସକଷ୍ଟର ସମ୍ମୁଖୀନ ହୁଅନ୍ତି। ଜଳ ସମ୍ପଦ ମଧ୍ୟ ଏଥିରୁ ବାଦ୍ ପଡ଼େ ନାହିଁ। ବାୟୁରେ ଉଡୁଥିବା ଧୂଳିକଣା ନଦୀ, ହ୍ରଦ, ଜଳାଶୟ ଓ ଅନ୍ୟାନ୍ୟ ଜଳ ଉତ୍ସରେ ମିଶି ଜଳର ଗୁଣବତ୍ତାକୁ ପ୍ରଭାବିତ କରେ। ପାହାଡ଼ିଆ ଅଞ୍ଚଳରେ ତୁଷାର ଏବଂ ହିମବାହ ଉପରେ ଧୂଳି ଜମିଲେ ସେଗୁଡ଼ିକ ଅଧିକ ସୂର୍ଯ୍ୟକିରଣ ଶୋଷଣ କରନ୍ତି, ଫଳରେ ତୁଷାର ଓ ହିମବାହ ଦ୍ରୁତ ଗଳିବା ଆରମ୍ଭ କରେ, ଯାହା ଭବିଷ୍ୟତରେ ମଧୁର ଜଳର ଉପଲବ୍ଧତାକୁ ପ୍ରଭାବିତ କରିପାରେ। ପରିବହନ କ୍ଷେତ୍ରରେ ମଧ୍ୟ ବାଲି ଓ ଧୂଳିଝଡ଼ ଗୁରୁତ୍ୱର ସମସ୍ୟା ସୃଷ୍ଟି କରେ। ଧୂଳି ଯୋଗୁଁ ଦୃଶ୍ୟମାନତା ବହୁତ କମିଯାଏ, ଏହାଫଳରେ ସଡ଼କ ଦୁର୍ଘଟଣାର ଆଶଙ୍କା ବଢ଼ିଥାଏ, ରେଳ ଚଳାଚଳ ବାଧାପ୍ରାପ୍ତ ହୁଏ ଏବଂ ବିମାନ ଉଡ଼ାଣ ବିଳମ୍ବ

କିମ୍ବା ବାତିଲ ହୋଇପାରେ। ଅନେକ ଶିଳ୍ପ କାରଖାନାରେ ଯନ୍ତ୍ରପାତି, ବାୟୁ ଚଳାଚଳ ବ୍ୟବସ୍ଥା ଏବଂ ସୌରଶକ୍ତି ପ୍ୟାନେଲ ଉପରେ ଧୂଳି ଜମିବା ଫଳରେ ସେମାନଙ୍କର କାର୍ଯ୍ୟଦକ୍ଷତା କମିଯାଏ। ଆର୍ଥିକ ଦୃଷ୍ଟିରୁ ମଧ୍ୟ ଏହି ସମସ୍ୟାର ପ୍ରଭାବ ବହୁତ ବଡ଼। ସ୍ୱାସ୍ଥ୍ୟସେବା, କୃଷି କ୍ଷତି, ଭିତ୍ତିଭୂମିର ମରାମତି, ପରିବହନ ବ୍ୟବସ୍ଥାର ବାଧା ଏବଂ ଶ୍ରମ ଉତ୍ପାଦନରେ ହ୍ରାସ ଯୋଗୁଁ ବିଭିନ୍ନ ଦେଶ ପ୍ରତିବର୍ଷ କୋଟି କୋଟି ଟଙ୍କାର କ୍ଷତି ସହ୍ୟ କରୁଛନ୍ତି। ବାଲି ଓ ଧୂଳିଝଡ଼ ସହ ଜଳବାୟୁ ପରିବର୍ତ୍ତନରେ ମଧ୍ୟ ଘନିଷ୍ଠ ସମ୍ପର୍କ ରହିଛି। ହଁ ଶ୍ରୋତା ବନ୍ଧୁ, ଜଳବାୟୁ ପରିବର୍ତ୍ତନ ସିଧାସଳଖ ଭାବେ ଧୂଳିଝଡ଼ ସୃଷ୍ଟି କରେ ନାହିଁ, କିନ୍ତୁ ବଢ଼ୁଥିବା ତାପମାତ୍ରା, ଦୀର୍ଘସ୍ଥାୟୀ ମରୁଡ଼ି, ଅନିୟମିତ ବର୍ଷା ଏବଂ ଭୂମିର ଅବକ୍ଷୟ ଏଭଳି ପରିସ୍ଥିତି ସୃଷ୍ଟି କରେ ଯାହା ଧୂଳିଝଡ଼ର ସମ୍ଭାବନାକୁ ଆହୁରି ବଢ଼ାଇଦିଏ। ତେଣୁ ବାଲି ଓ ଧୂଳିଝଡ଼କୁ କେବଳ ପାଣିପାଗ ସମ୍ବନ୍ଧୀୟ ଘଟଣା ଭାବରେ ନ ଦେଖି ଏହାକୁ ପରିବେଶ, ସ୍ୱାସ୍ଥ୍ୟ, କୃଷି ଏବଂ ମାନବ ବିକାଶ ସହ ଜଡ଼ିତ ବୈଶ୍ୱିକ ଆହ୍ୱାନ ଭାବେ ବୁଝିବା ଆବଶ୍ୟକ।

ଶ୍ରୋତାବନ୍ଧୁ, ବାଲି ଓ ଧୂଳିଝଡ଼ର ସମସ୍ୟାରୁ ଭାରତ ମଧ୍ୟ ମୁକ୍ତ ନୁହେଁ। ପ୍ରତିବର୍ଷ ଗ୍ରୀଷ୍ମ ଋତୁରେ ଦେଶର ଉତ୍ତର ପଶ୍ଚିମ ଅଞ୍ଚଳ, ବିଶେଷ କରି ରାଜସ୍ଥାନ, ଗୁଜରାଟ, ପଞ୍ଜାବ, ହରିୟାଣା ଏବଂ ଦିଲ୍ଲୀ ଓ ଏହାର ପାର୍ଶ୍ୱବର୍ତ୍ତୀ ଅଞ୍ଚଳରେ ବାଲି ଓ ଧୂଳିଝଡ଼ ବାରମ୍ବାର ଦେଖାଯାଏ। ଏହାଫଳରେ ବାୟୁର ଗୁଣବତ୍ତା ହ୍ରାସ ପାଏ, ଦୃଶ୍ୟମାନତା କମିଯାଏ, ପରିବହନ ବାଧାପ୍ରାପ୍ତ ହୁଏ ଏବଂ କୃଷିକ୍ଷେତ୍ର ମଧ୍ୟ କ୍ଷତିଗ୍ରସ୍ତ ହୁଏ। ଜଳବାୟୁ ପରିବର୍ତ୍ତନ, ଅନିୟମିତ ବର୍ଷା, ମରୁଡ଼ି ଏବଂ ଭୂମିର ଅବକ୍ଷୟ ଯୋଗୁଁ ଏହି ସମସ୍ୟାର ପ୍ରଭାବ ଭବିଷ୍ୟତରେ ଆହୁରି ବଢ଼ିପାରେ। ତେଣୁ

ବର୍ତ୍ତମାନଠାରୁ ସଚେତନ ହୋଇ ସ୍ଥାୟୀ ପଦକ୍ଷେପ ଗ୍ରହଣ କରିବା ସମୟର ଆହ୍ୱାନ। ତେବେ ଏହି ସମସ୍ୟାର ମୁକାବିଲା କିପରି କରାଯାଇପାରିବ? ବିଶେଷଜ୍ଞମାନଙ୍କ ମତରେ ଏହାର ସବୁଠାରୁ ପ୍ରଭାବଶାଳୀ ଉପାୟ ହେଉଛି ଭୂମିର ସୁରକ୍ଷା ଏବଂ ପୁନରୁଦ୍ଧାର। ଅଧିକରୁ ଅଧିକ ବୃକ୍ଷାରୋପଣ, ଜଙ୍ଗଲର ସୁରକ୍ଷା, ନଷ୍ଟ ହୋଇଥିବା ଭୂମିର ପୁନରୁଦ୍ଧାର ଏବଂ ମାଟିର ଉର୍ବରତା ରକ୍ଷା କରିବା ଅତ୍ୟନ୍ତ ଜରୁରୀ। କୃଷି କ୍ଷେତ୍ରରେ ସ୍ଥାୟୀ କୃଷି ପଦ୍ଧତି ଅବଲମ୍ବନ, ଫସଲ ଚକ୍ର ପରିବର୍ତ୍ତନ, ମାଟିକୁ ଖୋଲା ନ ରଖିବା, ଜଳ ସଂରକ୍ଷଣ ଏବଂ ବୈଜ୍ଞାନିକ ସିଞ୍ଚନ ପ୍ରଣାଳୀର ବ୍ୟବହାର ଭୂମିକୁ କ୍ଷୟରୁ ରକ୍ଷା କରିଥାଏ। ଅତ୍ୟଧିକ ଚରାଇ ନିୟନ୍ତ୍ରଣ, ଜଳାଶୟର ସୁରକ୍ଷା ଏବଂ ପ୍ରାକୃତିକ ପରିସ୍ଥିତି ତନ୍ତ୍ରର ସଂରକ୍ଷଣ ମଧ୍ୟ ସମାନ ଭାବରେ ଆବଶ୍ୟକ। ଆଜିର ଯୁଗରେ ବିଜ୍ଞାନ ଓ ପ୍ରଯୁକ୍ତି ମଧ୍ୟ ଏହି ଲଢ଼େଇରେ ଗୁରୁତ୍ୱପୂର୍ଣ୍ଣ ସହଯୋଗୀ। ଉପଗ୍ରହ ମାଧ୍ୟମରେ ନିରୀକ୍ଷଣ, ଉନ୍ନତ ପାଣିପାଗ ପୂର୍ବାନୁମାନ ଏବଂ ପୂର୍ବ ସତର୍କ ସୂଚନା ବ୍ୟବସ୍ଥା ଦ୍ୱାରା ଲୋକମାନଙ୍କୁ ପୂର୍ବରୁ ସଚେତନ କରାଯାଇପାରେ। ଏହାଦ୍ୱାରା ଜନଜୀବନ ଓ ସମ୍ପତ୍ତିର କ୍ଷତିକୁ ଅନେକାଂଶରେ କମାଇ ହେବ। ଯେହେତୁ ବାଲି ଓ ଧୂଳିଝଡ଼ କୌଣସି ସୀମାକୁ ମାନେ ନାହିଁ, ତେଣୁ ଏହାର ସମାଧାନ ପାଇଁ ଆନ୍ତର୍ଜାତୀୟ ସହଯୋଗ ଅତ୍ୟନ୍ତ ଜରୁରୀ। ବୈଜ୍ଞାନିକ ତଥ୍ୟର ଆଦାନ ପ୍ରଦାନ, ଗବେଷଣାରେ ସହଯୋଗ ଏବଂ ପ୍ରଯୁକ୍ତିର ବିନିମୟ ମାଧ୍ୟମରେ ଦେଶଗୁଡ଼ିକ ଏହି ସମସ୍ୟାର ମୁକାବିଲା ଅଧିକ ଫଳପ୍ରଦ ଭାବରେ କରିପାରିବେ। ଆମେ ସାଧାରଣ ନାଗରିକମାନେ ମଧ୍ୟ ନିଜ ନିଜ ସ୍ତରରେ ଅନେକ କିଛି କରିପାରିବା। ଅଧିକରୁ ଅଧିକ ବୃକ୍ଷାରୋପଣ କରିବା, ବନ ସୁରକ୍ଷାରେ ସହଯୋଗ କରିବା, ଜଳର ସଦୁପଯୋଗ କରିବା, ମାଟିକୁ କ୍ଷୟ କରୁଥିବା କାର୍ଯ୍ୟରୁ ବିରତ ରହିବା ଏବଂ ପରିବେଶ ସୁରକ୍ଷା ସମ୍ପର୍କରେ ସଚେତନତା ବଢ଼ାଇବା। ଏସବୁ ଛୋଟ ଛୋଟ ପଦକ୍ଷେପ ମିଳିତ ଭାବରେ ବଡ଼ ପରିବର୍ତ୍ତନ ଆଣିପାରେ। ଧୂଳି ଝଡ଼ ସମୟରେ କିଛି ସତର୍କତା ଅବଲମ୍ବନ କରିବା ମଧ୍ୟ ଜରୁରୀ। ସମ୍ଭବ ହେଲେ ଘର ଭିତରେ ରହିବା, ଝରକା ଓ କବାଟ ବନ୍ଦ ରଖିବା, ବାହାରକୁ ଯିବା ଆବଶ୍ୟକ ହେଲେ ମାସ୍କ ବ୍ୟବହାର କରିବା, ଆଖିରେ ସୁରକ୍ଷା କରିବା ଏବଂ ପାଣିପାଗ ବିଭାଗର ସତର୍କ ସୂଚନାକୁ ଅନୁସରଣ କରିବା ଉଚିତ। ପ୍ରିୟ ଶ୍ରୋତାବନ୍ଧୁ, ଆନ୍ତର୍ଜାତୀୟ ବାଲି ଓ ଧୂଳିଝଡ଼ ନିରାକରଣ ଦିବସ କେବଳ ଏକ ଦିବସ ପାଳନରେ ସୀମିତ ନୁହେଁ, ଏହା ପ୍ରକୃତି ପ୍ରତି ଆମର ଦାୟିତ୍ୱକୁ ସ୍ମରଣ କରାଇବାର ଏକ ଅବସର। ସୁସ୍ଥ ଭୂମି ହେଉଛି ସୁସ୍ଥ ଜୀବନର ଆଧାର। ମାଟି, ଜଳ, ବନ ଓ ଜୈବ ବିବିଧତାର ସୁରକ୍ଷା ହିଁ ଏକ ସୁରକ୍ଷିତ ଓ ସ୍ଥାୟୀ ଭବିଷ୍ୟତର ଭିତ୍ତି। ଆସନ୍ତୁ ଏହି ଆନ୍ତର୍ଜାତୀୟ ଦିବସରେ ଆମେ ସମସ୍ତେ ମିଳି ଭୂମିର ସୁରକ୍ଷା, ପରିବେଶର ସଂରକ୍ଷଣ ଏବଂ ସ୍ଥାୟୀ ବିକାଶ ପାଇଁ ନିଜ ନିଜ ସ୍ତରରେ ସଚେଷ୍ଟ ରହିବା। ଆଜିର ଛୋଟ ଛୋଟ ପଦକ୍ଷେପ ଆସନ୍ତା ପିଢ଼ି ପାଇଁ ଏକ ସବୁଜ, ସୁସ୍ଥ ଏବଂ ସୁରକ୍ଷିତ ପୃଥିବୀ ଗଢ଼ି ତୋଳିପାରିବ। ପ୍ରିୟ ଶ୍ରୋତାବନ୍ଧୁ, ବର୍ଷାର ଶୀତଳ ସ୍ପର୍ଶ, ସବୁଜ ପ୍ରକୃତିର ମନୋରମ ରୂପ ଏବଂ ନିର୍ମଳ ପବନ ଏସବୁ ଆମକୁ ଆନନ୍ଦିତ କରେ। କିନ୍ତୁ ଏହି ସୌନ୍ଦର୍ଯ୍ୟ ଓ ସନ୍ତୁଳନକୁ ବଜାୟ ରଖିବା ପାଇଁ ପ୍ରକୃତି ପ୍ରତି ଆମର ଦାୟିତ୍ୱବୋଧ ମଧ୍ୟ ସେତିକି ଜରୁରୀ।

ଏତିକି ସହିତ ଆଜିର ମନୋରଞ୍ଜିନୀ କାର୍ଯ୍ୟକ୍ରମକୁ ଏଠାରେ ସମାପ୍ତ କରୁଛୁ। ପୁଣି ଆସନ୍ତା ଅଧ୍ୟାୟରେ ଆଉ ଏକ ନୂଆ ବିଷୟ ଓ ନୂଆ ଉପସ୍ଥାପନ ସହ ଆପଣଙ୍କ ସହ ଭେଟ ହେବ। ସେତିକି ପର୍ଯ୍ୟନ୍ତ ନିଜର ଏବଂ ନିଜ ପରିବେଶର ଯତ୍ନ ନିଅନ୍ତୁ। ଶ୍ରୋତାବନ୍ଧୁ, କାର୍ଯ୍ୟକ୍ରମକୁ ଶେଷ କରିବା ପୂର୍ବରୁ ଆପଣଙ୍କୁ ଅନୁରୋଧଟି କରି ରଖୁଛୁ, ଯଦି ଆପଣଙ୍କୁ ଆଜିର କାର୍ଯ୍ୟକ୍ରମଟି ଭଲ ଲାଗିଛି, ମତାମତରେ ଚିଠିଟିଏ ଦେବାକୁ ଜମାରୁ ଭୁଲିବେନି। ଆମକୁ ମତାମତ ଜଣାଇବାର ଠିକଣାଟି ହେଲା ସାପ୍ତାହିକୀ ଯୁବବାଣୀ ବିଭାଗ ମାର୍ଫତ କେନ୍ଦ୍ର ନିର୍ଦ୍ଦେଶକ ଆକାଶବାଣୀ ଭବାନୀପାଟଣା ଜିଲ୍ଲା କଳାହାଣ୍ଡି ପିନ୍ 766001। ଆପଣମାନେ ଆମକୁ ହ୍ୱାଟ୍ସଆପ୍ ଜରିଆରେ ମଧ୍ୟ ଆପଣଙ୍କ ସୁଚିନ୍ତିତ ମତାମତ ସବୁ ପଠାଇ ପାରିବେ। ନମ୍ବରଟି ଲେଖି ରଖନ୍ତୁ, ନମ୍ବରଟି ହେଲା 8895994143। ମୁଁ ପୁଣି ଥରେ କହି ରଖୁଛି 8895994143। ଆଜିର ମନୋରଞ୍ଜନୀ କାର୍ଯ୍ୟକ୍ରମର ଉପସ୍ଥାପନାରେ ମୁଁ ଥିଲି ଆପଣଙ୍କ ମିତ ଅନିନ୍ଦିତା ରଥ। ରହିଲି, ନମସ୍କାର।

ପ୍ରଚାରକୁଲୁ ଯୁବଶ୍ରୋତାଙ୍କ ପାଇଁ କାର୍ଯ୍ୟକ୍ରମ ଯୁବବାଣୀ କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀର ଭବାନୀପାଟଣା କେନ୍ଦ୍ରରୁ। ଶୁଣନ୍ତୁ ଏହି ସୂଚନା। ଆକାଶବାଣୀ ଭବାନୀପାଟଣା, ଆକାଶବାଣୀ ଜୟପୁର ଏବଂ ଆକାଶବାଣୀ ବଲାଙ୍ଗୀର କେନ୍ଦ୍ରରେ ଏକ ବର୍ଷର ଆପ୍ରେଣ୍ଟିସ୍ ଟ୍ରେନିଂ ପାଇଁ 11 ପ୍ରାର୍ଥୀଙ୍କ ପାଇଁ ଦରଖାସ୍ତ ଆହ୍ୱାନ କରାଯାଉଛି। ପ୍ରାର୍ଥୀ ଡିପ୍ଲୋମା ଇନ୍ ଇଞ୍ଜିନିୟରିଂ କରିଥିବେ, ଡିପ୍ଲୋମା ଇନ୍ ଇଲେକ୍ଟ୍ରୋନିକ୍ ଏବଂ ଡିପ୍ଲୋମା ଇନ୍ ଇଲେକ୍ଟ୍ରିକାଲ ପ୍ରାର୍ଥୀଙ୍କୁ ଅଗ୍ରାଧିକାର ଦିଆଯିବ। ପ୍ରାର୍ଥୀଙ୍କୁ ତାଲିମ ସମୟରେ ମାସକୁ 10,900 ଟଙ୍କାର ବୃତ୍ତି ଭତ୍ତା ପ୍ରଦାନ କରାଯିବ। ଯୋଗ୍ୟ ପ୍ରାର୍ଥୀମାନେ ଚଳିତ ଜୁଲାଇ ମାସର 19 ତାରିଖ ପର୍ଯ୍ୟନ୍ତ NATS NATS ପୋର୍ଟାଲରେ ଆବେଦନ କରିପାରିବେ। ସୂଚନାଟି ଏତିକିରେ ଶେଷ ହେଲା।

0: ପ୍ରଥମ ଶୁଣନ୍ତୁ ଚଳିତ ଅଧିବେଶନରେ ପ୍ରଚାର ପାଉଥିବା କାର୍ଯ୍ୟକ୍ରମ ସମ୍ପର୍କରେ। ଆଦିବାସୀ ଗୀତ କ୍ରମରେ ଶୁଣିବେ ଦେଶିଆ କନ୍ଧ ଗୀତ ସନ୍ଧ୍ୟା 6:30। ଜିଲ୍ଲା ହଲଚାଲ କ୍ରମରେ ଶୁଣିବେ ନୟାଗଡ଼ ଜିଲ୍ଲା ସମ୍ପର୍କରେ ରାତି 7:25। ରିଲେ କରି ପ୍ରଚାର କରିବୁ ଆକାଶବାଣୀ କଟକ କେନ୍ଦ୍ରରୁ। ଚାଷୀ ଭାଇ ଭଉଣୀମାନଙ୍କ ପାଇଁ କାର୍ଯ୍ୟକ୍ରମ ଚାଷବାସ ଶୁଣିପାରିବେ ରାତି 7:30। ରାତି 8:00 ପ୍ରଚାର କରିବୁ ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ରଥଯାତ୍ରାର ପୂର୍ବ ପ୍ରସ୍ତୁତି ସମ୍ପର୍କରେ ପୁରୀ CDMOଙ୍କ ସହ ସାକ୍ଷାତକାର। ଏ କାର୍ଯ୍ୟକ୍ରମ ରିଲେ କରି ଶୁଣିବୁ ଆକାଶବାଣୀ କଟକ କେନ୍ଦ୍ରରୁ। ଆପଣମାନଙ୍କ ଚିଠିପତ୍ର ଉପରେ ଆଧାରିତ କାର୍ଯ୍ୟକ୍ରମ ଚିଠି ପାଇଛୁ ପ୍ରଚାର କରିବୁ ରାତି 8:15। ରାତି 8:30 ସ୍ପୋର୍ଟସ୍ ସ୍କେନ୍, 9:15 ସ୍ପଟ୍ଲାଇଟ୍, ରାତି 9:30 ଅଖିଳ ଭାରତୀୟ ହିନ୍ଦୀ ରୂପକ କାର୍ଯ୍ୟକ୍ରମ ଏବଂ ରାତି 10:00 ଶୁଣିବେ ରବିବାସରୀୟ ସଙ୍ଗୀତ ସଭା। ଏହି ସମସ୍ତ କାର୍ଯ୍ୟକ୍ରମ ରିଲେ କରି ପ୍ରଚାର କରିବୁ ଆକାଶବାଣୀ ଦିଲ୍ଲୀ କେନ୍ଦ୍ରରୁ।
1: ଆଚ୍ଛା ଦାସ ବାବୁ, ଆପଣଙ୍କ ଘରଟା

0: ନାଟକ ଦହନୀ ପ୍ରଚାର କରିବୁ ରାତି 10ଟାରେ। ରଚନା ଦାମୋଦର ପଣ୍ଡା, ପ୍ରଯୋଜନା ମୁରଲୀଧର ପଣ୍ଡା। ପରେ ପରେ ରାତି 10:30 ଶୁଣିବେ ଡକ୍ଟର ଏମ୍ ବାଲମରେ କିଶନଙ୍କ ଶାସ୍ତ୍ରୀୟ ଗାୟନ। ଏ ଥିଲା କାର୍ଯ୍ୟକ୍ରମ ସମ୍ପର୍କରେ ସୂଚନା। ଶ୍ରୋତାବନ୍ଧୁ, ଆପଣମାନେ କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀର ଭବାନୀପାଟଣା କେନ୍ଦ୍ରରୁ। ପରବର୍ତ୍ତୀ କାର୍ଯ୍ୟକ୍ରମ ଶୁଣିପାରିବେ କିଛି ବିଜ୍ଞାପନ ଏବଂ ସୂଚନା ପରେ।
1: ଆଚ୍ଛା ଦାସବାବୁ, ଆପଣଙ୍କ

0: ସମସ୍ତଙ୍କ ପାଖରେ ଲିପ୍ ବିରୋଧରେ ପହଞ୍ଚି ପାରେ ଆକାଶବାଣୀ। ଏହିପରି ଏକ ଲୋକପ୍ରିୟ ମାଧ୍ୟମରେ ବିଜ୍ଞାପନ ଦେଇ ବ୍ୟବସାୟର ବିକାଶରେ ସୁନିଶ୍ଚିତ ସଫଳତା ଅର୍ଜନ କରନ୍ତୁ। ସବୁବେଳେ ସବୁ ପରିସ୍ଥିତି
1: ଆକାଶବାଣୀ ଭବାନୀପାଟଣା ଶୁଣନ୍ତୁ ସଂସ୍କୃତରେ ସମ୍ବାଦ ରିଲେ କରି ଶୁଣୁଛୁ ଆକାଶବାଣୀ ଦିଲ୍ଲୀରୁ।
2: ଆକାଶବାଣୀ ସମ୍ପ୍ରତି ବାର୍ତ୍ତା ଶ୍ରୁଜନ୍ତାମ୍ ପ୍ରବାଚକଃ ପୁନୀତ ତ୍ରିପାଠୀ।

0: ସବୁ ପରିସ୍ଥିତିରେ
1: ଗାଁରୁ ସହର ଯାଏ ସବୁ ସ୍ଥାନରେ
0: ଆବାଳ ବୃଦ୍ଧ ବନିତା ସମସ୍ତଙ୍କ ପାଇଁ
1: ଜୁଆଙ୍ଗ ଓ ସାନ୍ତାଳଙ୍କ ଠାରୁ ବଣ୍ଡା ଏବଂ କୋୟାଙ୍କ ଯାଏ ସବୁରି ଭାଷାରେ
0: କେବଳ ଆକାଶବାଣୀ।

0: ନମସ୍କାର, ଆକାଶବାଣୀ କଟକ ଆଞ୍ଚଳିକ ସମ୍ବାଦ ପଢ଼ୁଛନ୍ତି ଉଦୟନାଥ ସ୍ୱାଇଁ। ମୁଖ୍ୟ ସମ୍ବାଦ, ପୁରୀରେ ଆଉ ତିନି ଦିନ ପରେ ଅନୁଷ୍ଠିତ ହେବ ମହାପ୍ରଭୁଙ୍କ ରଥଯାତ୍ରା। ଶ୍ରୀଜୀଉଙ୍କ ସମ୍ପୂର୍ଣ୍ଣ ସୁସ୍ଥତା ନେଇ ଗଜପତିଙ୍କୁ ଅବଗତ କରାଇଲେ ଦୈତାପତି ସେବକ। ବଲାଙ୍ଗୀର ଜିଲ୍ଲା କର୍କଚିଆଠାରେ ବିଧାୟକ ବନର ଶୁଭାରମ୍ଭ କଲେ ସ୍ୱାସ୍ଥ୍ୟମନ୍ତ୍ରୀ। ମାଲକାନଗିରି ଜିଲ୍ଲାରେ ଜଳଭିତ୍ତିକ ସାହସିକ ପର୍ଯ୍ୟଟନର ବିକାଶ ପାଇଁ ବୈଷୟିକ ସର୍ବେକ୍ଷଣ ଏବଂ ରାଜ୍ୟରେ ଦକ୍ଷିଣ ପଶ୍ଚିମ ମୌସୁମୀ ବାୟୁ ପ୍ରଭାବରେ ବର୍ଷା ହେବା ନେଇ 14 ଜିଲ୍ଲାକୁ ସତର୍କ ସୂଚନା। ବିଶ୍ୱପ୍ରସିଦ୍ଧ ପୁରୀ ରଥଯାତ୍ରା ଆଉ ତିନି ଦିନ ପରେ ଅନୁଷ୍ଠିତ ହେବ। ଆଷାଢ଼ କୃଷ୍ଣପକ୍ଷ ଦ୍ୱାଦଶୀ ତିଥିରେ ଅଣସର ଘରେ ଆଜି ଠାକୁରଙ୍କ ଦ୍ୱାଦଶୀ ନୀତି ପାଳନ କରାଯାଉଛି। ଗତକାଲି 10 ମୋଦକ ସେବନ କରିବା ପରେ ମହାପ୍ରଭୁ ସମ୍ପୂର୍ଣ୍ଣ ଭାବେ ସୁସ୍ଥ ହୋଇଛନ୍ତି। ପରମ୍ପରା ଅନୁଯାୟୀ ଶ୍ରୀମନ୍ଦିରରେ ସକାଳ ଧୂପ ନୀତି ଶେଷ ହେବା ପରେ ମହାପ୍ରଭୁଙ୍କର ରାଜପ୍ରସାଦ ବିଜେ ନୀତି ଅନୁଷ୍ଠିତ ହୋଇଥିଲା। ଗୁପ୍ତ ସେବା ସମୟରେ ଶ୍ରୀଅଙ୍ଗରୁ ବାହାର କରାଯାଇଥିବା ଚନ୍ଦନ, କରାଳ ଓ ପାଟଡୋରକୁ ରୂପା ଥାଳିରେ ପଟୁଆର ସହ ଦୈତାପତି ସେବକ ଶ୍ରୀନଗରକୁ ନେବା ସହ ଗଜପତିଙ୍କୁ ପ୍ରଦାନ କରିଥିଲେ। ରାଜପ୍ରସାଦ ପକ୍ଷରୁ ଗଜପତିଙ୍କ ଦ୍ୱାରା ସ୍ପର୍ଶ ହୋଇଥିବା ଶାଢ଼ୀମାନ ଦୈତାପତି ସେବକମାନଙ୍କୁ ପ୍ରଦାନ କରାଯାଇଥିଲା। ସେଠାରେ ମହାପ୍ରଭୁଙ୍କ ସୁସ୍ଥତା ସମ୍ପର୍କରେ ଗଜପତିଙ୍କୁ ଦୈତାପତି ସେବକମାନେ ଅବଗତ କରାଇବା ସହ ଆଗାମୀ ରଥଯାତ୍ରା ନେଇ ଆଲୋଚନା ହୋଇଛି। ଏ ସମ୍ପର୍କରେ ଶ୍ରୀଜଗନ୍ନାଥ ସଂସ୍କୃତି ଗବେଷକ ଡକ୍ଟର ଆଶୁତୋଷ ପ୍ରସାଦ ମିଶ୍ର କହିଛନ୍ତି,
1: ଦ୍ୱାଦଶୀ ଦିନ ରାଜପ୍ରସାଦ ବିଜେ ହେବ, ଗଜପତି ମହାରାଜଙ୍କ ପାଖରେ ଖବର ପହଞ୍ଚିବ ମଣିମାଙ୍କ ଶ୍ରୀଅଙ୍ଗରେ ସୁସ୍ଥତା ଆସିଗଲାଣି, ଶ୍ରୀଅଙ୍ଗରେ ସେ ପ୍ରକାରର ପୀଡା ଥିଲା, ଯେଉଁ ବ୍ୟାଧିଗ୍ରସ୍ତ ଶ୍ରୀଅଙ୍ଗ ମ୍ଳାନ ଦିଶିଥିଲେ ତାହା ଆଉ ନାହିଁ, ମହାପ୍ରଭୁ ଧୀରେ ଧୀରେ ସୁସ୍ଥ ହେଉଛନ୍ତି। ଗଜପତି ମହାରାଜଙ୍କ ନିକଟକୁ ଦତ୍ତ ମହାପାତ୍ର ଏବଂ ଦୈତାପତି ମହାପାତ୍ରଙ୍କ ପ୍ରତ୍ୟକ୍ଷ ସନ୍ନିଧିରେ ରାଜପ୍ରସାଦ ବିଜୟ ହେବ, ଶ୍ରୀକ୍ଷେତ୍ରରେ ଆନନ୍ଦର ବାତାବରଣ ସୃଷ୍ଟି ହେବ।
0: ଆସନ୍ତାକାଲି ତ୍ରୟୋଦଶୀ ତିଥିରେ ଶ୍ରୀମନ୍ଦିରରେ ଶ୍ରୀଜୀଉମାନଙ୍କ ଘଣା ଲାଗି ନୀତି ଅନୁଷ୍ଠିତ ହେବ। ଘଣା ଲାଗି ପରେ ସ୍ୱତନ୍ତ୍ର ଭାବେ ପ୍ରସ୍ତୁତ ଖଳିକୁ ଶୁଦ୍ଧ ସୁଆରଙ୍କ ଘରୁ ଘଣ୍ଟ ଘଣ୍ଟ ଓ ପଟୁଆରରେ ସୂର୍ଯ୍ୟାସ୍ତ ପୂର୍ବରୁ ଶ୍ରୀମନ୍ଦିରକୁ ବିଜେ କରାଯିବ। ପରେ ଖଳି ଲାଗି ହୋଇ ମହାପ୍ରଭୁଙ୍କ ଶ୍ରୀମୁଖ ଓତା ପକାଯିବ। ଆସନ୍ତା ମଙ୍ଗଳବାର ଶ୍ରୀଜୀଉଙ୍କ ନବଯୌବନ ଦର୍ଶନ ଅନୁଷ୍ଠିତ ହେବ। ଆସନ୍ତା ବୁଧବାର, ଅମାବାସ୍ୟା ଏବଂ ଗୁରୁବାର ଅନୁଷ୍ଠିତ ହେବାକୁ ଥିବା ରଥଯାତ୍ରା ନୀତିକାନ୍ତିକୁ ଦୃଷ୍ଟିରେ ରଖି ନବଯୌବନ ଦର୍ଶନକୁ ସୀମିତ କରିବା ପାଇଁ ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ନିଷ୍ପତ୍ତି ନିଆଯାଇଛି। ତୁଳସୀ କ୍ଷେତ୍ର କେନ୍ଦ୍ରାପଡ଼ାର ଆରାଧ୍ୟ ଦେବତା ଶ୍ରୀ ବଳଦେବଜୀଉଙ୍କ ନୂତନ ବ୍ରହ୍ମତାଳଧ୍ୱଜ ରଥ ନିର୍ମାଣ କାର୍ଯ୍ୟ ଶେଷ ପର୍ଯ୍ୟାୟରେ ପହଞ୍ଚିଛି। ଚଳିତ ବର୍ଷ ରଥ ନିର୍ମାଣ କାର୍ଯ୍ୟ ପାଇଁ ନୂଆ ଶାଳକାଠର ବ୍ୟବହାର କରାଯାଉଛି। ରାଜ୍ୟର ବିଭିନ୍ନ ବନାଞ୍ଚଳରୁ ସଂଗୃହୀତ ଶାଳକାଠକୁ ଚିରଟ କରାଯାଇ ରଥ ନିର୍ମାଣ ଚାଲିଛି। ଅନ୍ୟପକ୍ଷରେ ରାଜବୈଦ୍ୟଙ୍କ ଦ୍ୱାରା କରାଯାଉଥିବା ଉପଚାରରେ ଅଣସର ଘରେ ଠାକୁର ସୁସ୍ଥତା ଲାଭ କରୁଥିବା ସୂଚନା ମିଳିଛି। ଶ୍ରୀଜୀଉଙ୍କ ପୂଜା ପଣ୍ଡା ସେବାୟତ ନୃସିଂହ ପତ୍ରୀଙ୍କ ସୂଚନା ଅନୁସାରେ ଚଳିତ ବର୍ଷ ନୂଆ ରଥରେ ରଥଯାତ୍ରା ଅନୁଷ୍ଠିତ ହେବ। ଏଥିପୂର୍ବରୁ ଠାକୁରଙ୍କ ସେବା କାର୍ଯ୍ୟ ଏବଂ ଅନ୍ୟାନ୍ୟ ଦେବନୀତି ଯେପରି ଶୃଙ୍ଖଳିତ ହେବ ସେଥିପାଇଁ ସମସ୍ତ ପ୍ରସ୍ତୁତି କରାଯାଇଛି। ମହାପ୍ରଭୁ ଶ୍ରୀ ଜଗନ୍ନାଥଙ୍କ ରଥଯାତ୍ରାର ସୁପରିଚାଳନା ନେଇ ପୁରୀ ଜିଲ୍ଲାପାଳଙ୍କ ଅଧ୍ୟକ୍ଷତାରେ ସ୍ଥାନୀୟ ଟାଉନ୍ ହଲ୍ଠାରେ ସମନ୍ୱୟ ବୈଠକ ଅନୁଷ୍ଠିତ ହୋଇଯାଇଛି। ବୈଠକରେ ଭକ୍ତମାନଙ୍କ ପାଇଁ ସୁରକ୍ଷିତ ଓ ସୁବ୍ୟବସ୍ଥିତ ବ୍ୟବସ୍ଥା ସୁନିଶ୍ଚିତ କରିବା ଉପରେ ଜିଲ୍ଲାପାଳ ଗୁରୁତ୍ୱାରୋପ କରିଥିଲେ। ଏଥିରେ ଜିଲ୍ଲା ପ୍ରଶାସନର ସମସ୍ତ କାର୍ଯ୍ୟନିର୍ବାହୀ ଅଧିକାରୀ ଓ ପୁଲିସ୍ ବିଭାଗର ଅଧିକାରୀମାନେ ଉପସ୍ଥିତ ଥିଲେ। ବରଗଡ଼ଠାରେ ଟାଟା ପାୱାର ୱେଷ୍ଟର୍ଣ୍ଣ ଓଡ଼ିଶା ଡିଷ୍ଟ୍ରିବ୍ୟୁସନ୍ ଲିମିଟେଡ୍ TPWODL ନୂତନ 33 KV ପାୱାର ସବ୍ଷ୍ଟେସନକୁ ଉପମୁଖ୍ୟମନ୍ତ୍ରୀ କନକ ବର୍ଦ୍ଧନ ସିଂହଦେଓ ଜନସାଧାରଣଙ୍କ ଉଦ୍ଦେଶ୍ୟରେ ଉତ୍ସର୍ଗ କରିଛନ୍ତି। ଏହି ଅବସରରେ ଶ୍ରୀ ସିଂହଦେଓ କହିଛନ୍ତି, ବରଗଡ଼ ଜିଲ୍ଲାର ଘରେ ଘରେ ସ୍ଥାୟୀ ତଥା ନିରବଚ୍ଛିନ୍ନ ବିଦ୍ୟୁତ୍ ସେବା ଯୋଗାଇ ଦେବା ଲାଗି ଏହି ସବ୍ଷ୍ଟେସନ ସ୍ଥାପନ କରାଯାଇଛି। ଆଗାମୀ ଦିନରେ ଆଉ ଏକ ପାୱାର ସବ୍ଷ୍ଟେସନ ସ୍ଥାପନ ହେବ। 2 ପାୱାର ସବ୍ଷ୍ଟେସନ କାର୍ଯ୍ୟକ୍ଷମ ହେବା ପରେ ଜିଲ୍ଲାରେ ବିଦ୍ୟୁତ୍ ଯୋଗାଣ ବ୍ୟବସ୍ଥା ସୁଦୃଢ଼ ହେବ ବୋଲି ଉପମୁଖ୍ୟମନ୍ତ୍ରୀ କହିଛନ୍ତି। ବରଗଡ଼ ସହରର ଗ୍ରାହକଙ୍କ ବର୍ଦ୍ଧିତ ବିଦ୍ୟୁତ୍ ଚାହିଦାକୁ ପୂରଣ କରିବା ସହ ବିଦ୍ୟୁତ୍ ସେବାରେ ସ୍ଥିରତା ଓ ଭୋଲ୍ଟେଜ୍ ଗୁଣବତ୍ତାରେ ସୁଧାର ଆଣିବା ଲକ୍ଷ୍ୟ ନେଇ ଏହି ପ୍ରକଳ୍ପରେ 16 କୋଟିରୁ ଉର୍ଦ୍ଧ୍ୱ ଟଙ୍କା

0: ନିବେଶ ହୋଇଛି। ଆପଣମାନେ ଆଞ୍ଚଳିକ ସମ୍ବାଦ ଶୁଣୁଛନ୍ତି ଆକାଶବାଣୀ କଟକ କେନ୍ଦ୍ରରୁ। ବଲାଙ୍ଗୀର ଜିଲ୍ଲା ଆଗଲପୁର ବ୍ଲକ କର୍କଚିଆଠାରେ 77ତମ ବନ ମହୋତ୍ସବ ସପ୍ତାହ ପାଳନ ଅବସରରେ ବିଧାୟକ ବନକୁ ସ୍ୱାସ୍ଥ୍ୟମନ୍ତ୍ରୀ ଡକ୍ଟର ମୁକେଶ ମହାଲିଙ୍ଗ ଶୁଭାରମ୍ଭ କରିଛନ୍ତି। ମୋଟ 6.4 ହେକ୍ଟର ଜମିରେ 6000ରୁ ଉର୍ଦ୍ଧ୍ୱ ଚାରା ରୋପଣ କରାଯାଇଛି। ମନ୍ତ୍ରୀ ଶ୍ରୀ ମହାଲିଙ୍ଗ କହିଛନ୍ତି ଏହା ପରିବେଶ ସୁରକ୍ଷା ଓ ସମ୍ବୁଜିମା ବୃଦ୍ଧିରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ନେବ। ରକ୍ଷଣାବେକ୍ଷଣ ଏବଂ ପରିବେଶକୁ ପ୍ଲାଷ୍ଟିକ୍ ମୁକ୍ତ ରଖିବା ପାଇଁ ପରାମର୍ଶ ଦିଆଯାଇଛି। ଆଗାମୀ ଦିନରେ ଏହା ପ୍ରକୃତି, ପରିବେଶ ଓ ପର୍ଯ୍ୟଟନର ମୁଖ୍ୟ କେନ୍ଦ୍ର ହେବ। ଅଧିକରୁ ଅଧିକ ଚାରା ରୋପଣ କରି ଭବିଷ୍ୟତ ପିଢ଼ି ପାଇଁ ଏକ ସବୁଜ ଓ ସୁରକ୍ଷିତ ପରିବେଶ ସୃଷ୍ଟି କରିବା ପାଇଁ ମନ୍ତ୍ରୀ ଆହ୍ୱାନ ଦେଇଛନ୍ତି।
1: ଜଙ୍ଗଲ ସୁରକ୍ଷା ଆଉ ବନ ମହୋତ୍ସବ କେ ଗୋଟେ ଉତ୍କର୍ଷ କେ ନେବାର ଲାଗି ଲୁଇସିଙ୍ଗା ନିର୍ବାଚନ ମଣ୍ଡଳୀରେ ଆମେ ବିଧାୟକ ବନର ଗୋଟେ ଶୁଭାରମ୍ଭ କରିଛୁ ଜଙ୍ଗଲ ପରିବେଶ ବିଭାଗ ତରଫରୁ। ଭାରତବର୍ଷର ଯଶସ୍ୱୀ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ନେତୃତ୍ୱରେ ଏକ ପେଡ୍ ମା କେ ନାମ କାର୍ଯ୍ୟକ୍ରମ ସାରା ଓଡ଼ିଶାରେ ଚାଲିଛି। ମାନ୍ୟବର ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ମଧ୍ୟ ଏଥିରେ ନିଜର ଯୋଗଦାନ ଦେଉଛନ୍। ଆଉ ଏଇ ଯେନ୍ ଆମର ଲୁଇସିଙ୍ଗା ନିର୍ବାଚନ ମଣ୍ଡଳୀରେ କର୍କଚିଆ ଛକରେ ଆମେ 6 ହେକ୍ଟର ଜାଗାରେ ପାଖାପାଖି 6000ରୁ ଅଧିକା ଗଛ ଲଗା।
0: ଏକ ପେଡ୍ ମା କେ ନାମ ଅଭିଯାନରେ ଜିଲ୍ଲା ବନଖଣ୍ଡ ଅଧିକାରୀ ଶତାଧିକ ଜନସାଧାରଣ ମିଶି ଚାରା ରୋପଣ କରିଥିଲେ। ନିଶାମୁକ୍ତ ଓଡ଼ିଶା ଗଠନ ପାଇଁ ସରକାର ସ୍ୱତନ୍ତ୍ର ଯୋଜନା ପ୍ରସ୍ତୁତ କରିଛନ୍ତି। ଯୋଜନାର ଅନୁମୋଦନ ପାଇଁ ସାମାଜିକ ସୁରକ୍ଷା ଓ ଭିନ୍ନକ୍ଷମ ସଶକ୍ତିକରଣ ବିଭାଗ SSEPD ପକ୍ଷରୁ ସରକାରଙ୍କ ନିକଟକୁ ଚିଠି ଲେଖାଯାଇଛି। କାର୍ଯ୍ୟକ୍ରମ ପାଇଁ ମୋଟ 4,62,00,000 ଟଙ୍କାର ଅର୍ଥରାଶି ସ୍ଥିର କରାଯାଇଛି। ଯୋଜନାରେ ବିଦ୍ୟାଳୟ ସ୍ତରରୁ ଆରମ୍ଭ କରି ପଞ୍ଚାୟତ ପର୍ଯ୍ୟନ୍ତ ସଚେତନତା ଅଭିଯାନ କରାଯିବ। ରାଜ୍ୟର 150ଟି ବିଦ୍ୟାଳୟ ଓ ମହାବିଦ୍ୟାଳୟରେ ନିଶା ବିରୋଧୀ ସଚେତନତା, ଗଣଦୌଡ଼, ପଦଯାତ୍ରା ଓ ସାଇକେଲ ର୍ୟାଲି ଆୟୋଜନ କରାଯିବ। ପ୍ରତି ବ୍ଲକରେ ନିଶା ବିରୋଧୀ କାର୍ଯ୍ୟକ୍ରମ ଓ ନିଶାଦ୍ରବ୍ୟ ନିରୋଧୀ କମିଟି ଆୟୋଜନ କରିବାକୁ ସରକାର ଲକ୍ଷ୍ୟ ରଖିଛନ୍ତି। ପ୍ରତି ଜିଲ୍ଲାରେ 50 ଜଣ ନିଶାମୁକ୍ତ ମିତ୍ରଙ୍କୁ ନେଇ ସଚେତନତା କାର୍ଯ୍ୟକ୍ରମ କରାଯିବ ବୋଲି ଜଣାପଡ଼ିଛି। ମାଲକାନଗିରି ଜିଲ୍ଲାରେ ଜଳଭିତ୍ତିକ ସାହସିକ ପର୍ଯ୍ୟଟନର ବିକାଶ ପାଇଁ ବିଭିନ୍ନ ପଦକ୍ଷେପ ଗ୍ରହଣ କରାଯାଉଛି। ଏଥିପାଇଁ ଏକ ଉଚ୍ଚସ୍ତରୀୟ ବୈଷୟିକ ସର୍ବେକ୍ଷଣ ଶେଷ ହୋଇଛି। ରାଜ୍ୟ ପର୍ଯ୍ୟଟନ ବିଭାଗ ଓ କେନ୍ଦ୍ର ପର୍ଯ୍ୟଟନ ମନ୍ତ୍ରଣାଳୟ ଅଧୀନରେ ଥିବା ଗୋଆସ୍ଥିତ ରାଷ୍ଟ୍ରୀୟ ଜଳକ୍ରୀଡ଼ା ସଂସ୍ଥାନର ମିଳିତ ସହଯୋଗରେ ଏହି ସର୍ବେକ୍ଷଣ ହୋଇଥିଲା। ଏହି ସର୍ବେକ୍ଷଣରେ ଜିଲ୍ଲାର ପ୍ରମୁଖ ଜଳାଶୟଗୁଡ଼ିକର ଭୌଗୋଳିକ ସ୍ଥିତି, ଜଳପ୍ରବାହ ଏବଂ ସୁରକ୍ଷା ବ୍ୟବସ୍ଥାର ଅନୁଧ୍ୟାନ କରାଯାଇଛି। ଜମ୍ମୁର ପ୍ରମୁଖ ବିଶେଷଜ୍ଞ ସଞ୍ଜୟ ସିଂ ସମ୍ବିଆଲ ଏବଂ ଚେନ୍ନାଇର ବୈଷୟିକ ଅଧିକାରୀ ଜଗଦୀଶ ଭିଙ୍କୁ ନେଇ ଗଠିତ ଦୁଇଜଣିଆ ଉଚ୍ଚସ୍ତରୀୟ ଟିମ୍ ଜିଲ୍ଲାର ବିଭିନ୍ନ ପ୍ରସ୍ତାବିତ ସ୍ଥଳରେ ହ୍ୱାଇଟ୍ ୱାଟର ରାଫ୍ଟିଂ, କାୟାକିଂ ଏବଂ କାନୋଇଂ ଭଳି ଜଳଭିତ୍ତିକ ସାହସିକ ପର୍ଯ୍ୟଟନ କାର୍ଯ୍ୟକଳାପ ଭିତ୍ତିଭୂମିର ଯାଞ୍ଚ କରିଛନ୍ତି। ସର୍ଭେ ଶେଷ ହେବା ପରେ ଗଣମାଧ୍ୟମକୁ ସୂଚନା ଦେଇ ଶ୍ରୀ ସମ୍ବିଆଲ କହିଛନ୍ତି ମାଲକାନଗିରି ଜିଲ୍ଲାର ଜଳାଶୟଗୁଡ଼ିକ ସାହସିକ ଜଳକ୍ରୀଡ଼ା ପାଇଁ ଏକ ପ୍ରାକୃତିକ ଉପହାର। ବିଶେଷକରି ଅପର ସାବେରୀ ଗଜ୍ ଓ ପୋଟେରୀ ହିଲ୍ ସେକ୍ସନର ଭୌଗୋଳିକ ଗଠନ ହ୍ୱାଇଟ୍ ୱାଟର ରାଫ୍ଟିଂ ପାଇଁ ଅତ୍ୟନ୍ତ ଅନୁକୂଳ। ସାରା ଭାରତରେ ଏଭଳି ପ୍ରାକୃତିକ ଢାଲୁ ଓ ଜଳପ୍ରବାହ ଦେଖିବା ବିରଳ ବୋଲି ଶ୍ରୀ ସମ୍ବିଆଲ କହିଛନ୍ତି। ନୂଆପଡ଼ା ଜିଲ୍ଲା ଖଡ଼ିଆଳ ସ୍ୱୟଂଶାସିତ ମହାବିଦ୍ୟାଳୟ ପରିସରରେ 100 ଶଯ୍ୟା ବିଶିଷ୍ଟ ଅତ୍ୟାଧୁନିକ ଛାତ୍ରୀ ନିବାସକୁ କଳାହାଣ୍ଡି ସାଂସଦ ମାଳବିକା ଦେବୀ ଉଦ୍ଘାଟନ କରିଛନ୍ତି। ସ୍ଥାନୀୟ ଅଞ୍ଚଳର ବିକାଶ ସରକାରଙ୍କ ପ୍ରମୁଖ ପ୍ରାଥମିକତା ବୋଲି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଯୋଗଦେଇ ସାଂସଦ କହିଛନ୍ତି। ଭଦ୍ରକ ପୌରାଞ୍ଚଳର 8 ନମ୍ବର ୱାର୍ଡ ବାଗୁରାଇ ଡଗମୁଣ୍ଡଠାରେ ଏକ ବରିଷ୍ଠ ନାଗରିକ ବିନୋଦନ କେନ୍ଦ୍ରର ଶିଳାନ୍ୟାସ ହୋଇଯାଇଛି। କାର୍ଯ୍ୟକ୍ରମରେ ଭଦ୍ରକ ସାଂସଦ, ବିଧାୟକ ଏବଂ ଜିଲ୍ଲାପାଳଙ୍କ ସହ ବହୁ ବରିଷ୍ଠ ନାଗରିକ ଯୋଗ ଦେଇଥିଲେ। ବରିଷ୍ଠ ନାଗରିକଙ୍କ ସ୍ୱାସ୍ଥ୍ୟ, ସାମାଜିକ, ମୌଳିକ ବ୍ୟବସ୍ଥା ଦିଗରେ ରାଜ୍ୟ ଏବଂ କେନ୍ଦ୍ର ସରକାରଙ୍କ ପକ୍ଷରୁ ସୁବିଧା ଉପଲବ୍ଧ କରାଯିବା ସହ ସମାଜରେ ସେମାନଙ୍କ ପ୍ରତି ସମସ୍ତେ ସହଯୋଗର ହାତ ବଢ଼ାଇବାକୁ ଅତିଥିମାନେ ପରାମର୍ଶ ଦେଇଥିଲେ। ପାଣିପାଗ ରାଜ୍ୟରେ ଦକ୍ଷିଣ ପଶ୍ଚିମ ମୌସୁମୀ ବାୟୁ ସକ୍ରିୟ ଥିବାରୁ ବିଭିନ୍ନ ସ୍ଥାନରେ ବର୍ଷା ହେବାର ସମ୍ଭାବନା ରହିଛି। ଅପରପକ୍ଷରେ ପଶ୍ଚିମବଙ୍ଗ ଓ ପାର୍ଶ୍ୱବର୍ତ୍ତୀ ବାଂଲାଦେଶ ଉପରେ ସକ୍ରିୟ ଘୂର୍ଣ୍ଣିବଳୟ ଆସନ୍ତା 2 ଦିନ ମଧ୍ୟରେ ଲଘୁଚାପରେ ପରିଣତ ହେବାର ସମ୍ଭାବନା ରହିଛି। ଏହାର ପ୍ରଭାବରେ ରାଜ୍ୟରେ ଆଗାମୀ 7 ଦିନ ପର୍ଯ୍ୟନ୍ତ ସ୍ୱଚ୍ଚରୁ ମଧ୍ୟମ ଧରଣର ବର୍ଷା ହେବା ନେଇ ପାଣିପାଗ କେନ୍ଦ୍ର ପକ୍ଷରୁ ଅନୁମାନ କରାଯାଇଛି। ଆଗାମୀ 24 ଘଣ୍ଟା ମଧ୍ୟରେ ପ୍ରବଳ ବର୍ଷା ହେବା ନେଇ 14ଟି ଜିଲ୍ଲାକୁ ପାଣିପାଗ କେନ୍ଦ୍ର ପକ୍ଷରୁ ସତର୍କ ସୂଚନା ଜାରି କରାଯାଇଛି। ଅନ୍ୟପକ୍ଷରେ ଆଗାମୀ 2 ଦିନ ପର୍ଯ୍ୟନ୍ତ ଗରମ ଓ ଗୁଳୁଗୁଳି ନେଇ 11ଟି ଜିଲ୍ଲାକୁ ସତର୍କ କରାଯାଇଛି। ଚଳିତ ମୌସୁମୀରେ ଜୁନ୍ ପହିଲାରୁ ଆଜି ସୁଦ୍ଧା ରାଜ୍ୟରେ ହାରାହାରି 348.1 ମିଲିମିଟର ବର୍ଷା ରେକର୍ଡ କରାଯାଇଛି, ଯାହା ସ୍ୱାଭାବିକ ବୃଷ୍ଟିପାତଠାରୁ 8% ଅଧିକ। ହୀରାକୁଦ ଜଳଭଣ୍ଡାରର ଜଳସ୍ତର ଆଜି ସନ୍ଧ୍ୟା 6ଟା ସୁଦ୍ଧା 611 ଘନଫୁଟ ରହିଛି। ବର୍ତ୍ତମାନ ଜଳଭଣ୍ଡାରର 2ଟି ଗେଟ୍ ଦେଇ ଜଳ ନିଷ୍କାସିତ ହେଉଛି। ଜଳଭଣ୍ଡାର ମଧ୍ୟକୁ ପ୍ରତି ସେକେଣ୍ଡରେ 34

0: 26,665 ଘନଫୁଟ ଜଳ ପ୍ରବେଶ କରୁଥିବା ବେଳେ 58,740 ଘନଫୁଟ ଜଳ ନିଷ୍କାସିତ ହେଉଛି। ମୁଖ୍ୟ ସମ୍ବାଦ ପୁଣି ଥରେ। ପୁରୀରେ ଆଉ ତିନି ଦିନ ପରେ ଅନୁଷ୍ଠିତ ହେବ ମହାପ୍ରଭୁଙ୍କ ରଥଯାତ୍ରା। ଶ୍ରୀଜୀଉଙ୍କ ସମ୍ପୂର୍ଣ୍ଣ ସୁସ୍ଥତା ନେଇ ଗଜପତିଙ୍କୁ ଅବଗତ କରାଇଲେ ଦୈତାପତି ସେବକ। ବଲାଙ୍ଗୀର ଜିଲ୍ଲା କରକଚିଆଠାରେ ବିଧାୟକ ବନର ଶୁଭାରମ୍ଭ କଲେ ସ୍ୱାସ୍ଥ୍ୟମନ୍ତ୍ରୀ। ମାଲକାନଗିରି ଜିଲ୍ଲାରେ ଜଳଭିତ୍ତିକ ସାହସିକ ପର୍ଯ୍ୟଟନର ବିକାଶ ପାଇଁ ବୈଷୟିକ ସର୍ବେକ୍ଷଣ ଏବଂ ରାଜ୍ୟର ଦକ୍ଷିଣ ପଶ୍ଚିମ ମୌସୁମୀ ବାୟୁ ପ୍ରଭାବରେ ବର୍ଷା ହେବା ନେଇ 14 ଜିଲ୍ଲାକୁ ସତର୍କ ସୂଚନା। ଆଞ୍ଚଳିକ ସମ୍ବାଦ ଆଜି ପାଇଁ ଏତିକି। ନମସ୍କାର।
1: କହି କହି ଥକି ଗଲେଣି, କଣ ହେଲା? ନୂଆ କିଟବ୍ୟାଗ ଦରକାର ତ ପ୍ରଥମେ କ୍ୟାପ୍ଟେନକୁ କୁହ, ନ ଶୁଣିବେ ତ ମ୍ୟାନେଜରକୁ।
2: କରେକ୍ଟ।
1: ତ ଏମିତି ହିଁ ପ୍ରଥମେ ଅଭିଯୋଗ ବ୍ୟାଙ୍କରେ କରନ୍ତୁ। 30 ଦିନ ଭିତରେ ଉତ୍ତର କିମ୍ବା ସମାଧାନ ପ୍ରାପ୍ତ ନହେଲେ CMS ପୋର୍ଟାଲରେ ଅଭିଯୋଗ କରନ୍ତୁ। ତ ପ୍ରଥମେ ବ୍ୟାଙ୍କ, ତାପରେ CMS ପୋର୍ଟାଲ, ନହେଲେ ଅଭିଯୋଗ ହେବ ନା ମଞ୍ଜୁର। ଯିବା ନିଆ ଆସିଗଲା ନା କିଟବ୍ୟାଗ?
2: RBI କହେ
3: ପ୍ରଥମେ ନିଜ ବ୍ୟାଙ୍କ, ତାପରେ RBI ଅମ୍ବୁଡସମ୍ୟାନ।
4: ଆପଣମାନେ କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ କଟକ କେନ୍ଦ୍ରରୁ।
5: ଜନଜୀବନ ସମ୍ବାଦ ଉପସ୍ଥାପନାରେ ମୁଁ ଲହରିକା ପଟ୍ଟନାୟକ। ଆଉ ତିନି ଦିନ ପରେ ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କର ବିଶ୍ୱ ପ୍ରସିଦ୍ଧ ରଥଯାତ୍ରା। ରଥରେ ବିଜେ କରି ବଡ଼ଦାଣ୍ଡରେ ଦର୍ଶନ ଦେବେ ତିନି ଦିଅ। ରଥ ସମଗ୍ର ଭାରତୀୟ ସଂସ୍କୃତିରେ ସ୍ୱତନ୍ତ୍ର ସ୍ଥାନ ବଜାୟ ରଖିଛି। ଦେବ ପରମ୍ପରାଠାରୁ ଆରମ୍ଭ କରି ରାଜା ରାଜୁଡ଼ା ଶାସନ ପର୍ଯ୍ୟନ୍ତ ବିଭିନ୍ନ କ୍ଷେତ୍ରରେ ରଥର ଗୁରୁତ୍ୱ ଏଯାବତ୍ ରହିଛି। ଏକ ପ୍ରକାର କହିବାକୁ ଗଲେ ଏହା ଗଣଜୀବନ, କଳା, ସ୍ଥାପତ୍ୟ ଏବଂ ଆଧ୍ୟାତ୍ମିକତାର ମୂଳ ଭିତ୍ତି। ଦେଶର ବିଭିନ୍ନ ସ୍ଥାନରେ ରଥକୁ ନେଇ ବହୁବିଧ ପରମ୍ପରା ରହିଛି। ଏପରି କେତେକ ଚର୍ଚ୍ଚିତ ରଥଯାତ୍ରା ସମ୍ପର୍କରେ ଆସନ୍ତୁ ଜାଣିବା। ତିରୁବାରୁ ରଥ ବା ଆଜି ଥେର୍ ତାମିଲନାଡୁର ତିରୁବାରୁର ସହରରେ ଥିବା ପ୍ରସିଦ୍ଧ ଶ୍ରୀ ତ୍ୟାଗରାଜ ସ୍ୱାମୀ ମନ୍ଦିର ସହିତ ଜଡ଼ିତ। ଏହାକୁ ଏସିଆର ସବୁଠାରୁ ବଡ଼ ପାରମ୍ପରିକ ମନ୍ଦିର ରଥ ଭାବରେ ଗଣନା କରାଯାଏ। ବାର୍ଷିକ ରଥଯାତ୍ରା ସମୟରେ ଭଗବାନ ତ୍ୟାଗରାଜ ଏହି ବିଶାଳ ରଥରେ ବିରାଜମାନ ହୋଇ ସହର ପରିକ୍ରମା କରନ୍ତି। ଏହି ରଥର ଉଚ୍ଚତା ପ୍ରାୟ 96 ଫୁଟ ଏବଂ ଏହାର ଓଜନ ପ୍ରାୟ 350 ଟନ୍ରୁ ଅଧିକ। ଏଥିରେ ବ୍ୟବହୃତ ହେଉଥିବା ଚକଗୁଡ଼ିକ ମଧ୍ୟ ବିଶାଳ, ଯାହାକି ଶକ୍ତ କାଠରେ ନିର୍ମିତ ଏବଂ ପରବର୍ତ୍ତୀ ସମୟରେ ଏହାକୁ ଅଧିକ ସୁରକ୍ଷିତ କରିବା ପାଇଁ ଲୁହାର ପ୍ଲେଟ୍ ଲଗାଯାଇଛି। ଏହି ରଥଟି ଚାଲିବା ସମୟରେ ଏକ ବିଶାଳ ସମୁଦ୍ର ଭଳି ଦୃଶ୍ୟମାନ ହୋଇଥାଏ। ପ୍ରତିବର୍ଷ ମାର୍ଚ୍ଚରୁ ଏପ୍ରିଲ ମାସ ମଧ୍ୟରେ ବା ତାମିଲ ମାସ ପାଙ୍ଗୁନି ସମୟରେ ଏଠାରେ ବାର୍ଷିକ ରଥ ମହୋତ୍ସବ ଅନୁଷ୍ଠିତ ହୁଏ। ହଜାର ହଜାର ଭକ୍ତ ଏହି ବିଶାଳ ରଥକୁ ଭକ୍ତିର ସହ ଦୌଡ଼ି ସାହାଯ୍ୟରେ ଟାଣିଥାନ୍ତି। ବଗଡ଼ ରଥଯାତ୍ରା ହେଉଛି ମହାରାଷ୍ଟ୍ରର ଏକ ଅତ୍ୟନ୍ତ ପ୍ରସିଦ୍ଧ, ପାରମ୍ପରିକ ଏବଂ ରୋମାଞ୍ଚକର ଉତ୍ସବ। ଏହା ମହାରାଷ୍ଟ୍ରର ପଶ୍ଚିମ ପ୍ରାନ୍ତରେ ବିଶେଷ କରି ସତାରା ଜିଲ୍ଲାର ୱାଇ ତାଲୁକାରେ ଥିବା ବାୱଧନ ଗାଁରେ ପାଳନ କରାଯାଏ। ପ୍ରତିବର୍ଷ ହୋଲି ପରବର୍ତ୍ତୀ ରଙ୍ଗପଞ୍ଚମୀ ତିଥିରେ ଖୁବ୍ ଧୁମ୍ଧାମ୍ରେ ପାଳିତ ହେଉଥିବା ଏହି ରଥଯାତ୍ରାର ଶୈଳୀ ଓ ପରମ୍ପରା ଅତ୍ୟନ୍ତ ଆଶ୍ଚର୍ଯ୍ୟଜନକ। ଏହି ରଥଟି ପ୍ରାୟ 50-60 ଫୁଟ ଉଚ୍ଚ। ଏହାର ବଡ଼ ବଡ଼ କାଠ ଚକ ଥାଏ ଏବଂ ରଥ ଉପରେ ଏକ ବିଶାଳକାୟ କାଠର ଗଣ୍ଡିକୁ ନେଇ ଏକ ବିଶେଷ କ୍ରେନ୍ ଭଳି ଗଠନ ନିର୍ମାଣ କରାଯାଇଥାଏ। ଏଥିରେ ଜଣେ ମାନସିକଧାରୀ ଭକ୍ତଙ୍କୁ ରଥର ସବା ଉପରେ ଥିବା କାଠ ଦଣ୍ଡରେ ଓଲଟା ବା ଝୁଲନ୍ତା ଅବସ୍ଥାରେ ବନ୍ଧାଯାଏ, ଯାହାଙ୍କୁ ବଗାଡ଼ିଆ କହନ୍ତି। ଏହି ଯାତ୍ରା ମହାଦେବଙ୍କ ଅବତାର ଭଗବାନ ଭୈରବନାଥଙ୍କ ଉଦ୍ଦେଶ୍ୟରେ ସମର୍ପିତ। ରଥ ବାହାରିବା ପୂର୍ବରୁ ବଗାଡ଼ିଆ କୃଷ୍ଣା ନଦୀରେ ବୁଡ଼ ପକାଇ ପୂଜାର୍ଚ୍ଚନା କରନ୍ତି। ଏହାପରେ ତାଙ୍କ ପିଠିରେ ଲୁହାକଣ୍ଟା ବା ହୁକ୍ ଫୋଡ଼ାଯାଇ ରଥର ଶୀର୍ଷରେ ଝୁଲାଇ ଦିଆଯାଏ। ଅବଶ୍ୟ ବର୍ତ୍ତମାନ ସୁରକ୍ଷା ଦୃଷ୍ଟିରୁ ଏହାକୁ କପଡ଼ା ବା ଦଉଡ଼ି ସାହାଯ୍ୟରେ ବାନ୍ଧି କରାଯାଉଛି। ଏହି ବିଶାଳ ରଥକୁ କୃଷ୍ଣା ନଦୀ ପଠାରୁ ମୁଖ୍ୟ ମନ୍ଦିର ପର୍ଯ୍ୟନ୍ତ ପ୍ରାୟ 3-4 କିଲୋମିଟର ବଳଦମାନଙ୍କ ଦ୍ୱାରା ଟାଣି ଟାଣି ଅଣାଯାଏ। ମଧୁରାମ୍ମା ଦେବୀ ରଥଯାତ୍ରା ଦକ୍ଷିଣ ଭାରତ ବିଶେଷ କରି କର୍ଣ୍ଣାଟକର ଏକ ପ୍ରସିଦ୍ଧ ଏବଂ ପାରମ୍ପରିକ ଉତ୍ସବ। ବେଙ୍ଗାଲୁରୁ ନିକଟସ୍ଥ ହୁସ୍କୁର୍ଠାରେ ଥିବା ମା ମଧୁରାମ୍ମାଙ୍କ ମନ୍ଦିରରେ ପ୍ରାୟତଃ ମାର୍ଚ୍ଚ ମଧ୍ୟଭାଗ ବା ଉଗାଦି ସମୟରେ ଏହି ରଥଯାତ୍ରା ପ୍ରତିବର୍ଷ ବହୁ ଜାକଜକମରେ ପାଳନ କରାଯାଏ। ଏହି ରଥଯାତ୍ରାର ସବୁଠାରୁ ବଡ଼ ସ୍ୱାତନ୍ତ୍ର୍ୟ ହେଉଛି ଏହାର ଆକାଶଛୁଆଁ ରଥ। ଏହାକୁ ସ୍ଥାନୀୟ ଭାଷାରେ କୁର୍ଜି କୁହାଯାଏ। ପ୍ରାୟ 80-150 ଫୁଟ ପର୍ଯ୍ୟନ୍ତ ଉଚ୍ଚ ହୋଇଥିବା ଏହି ରଥ ଏକ ବିଶାଳ ପିରାମିଡ୍ ବା ମିନାର ପରି ଦେଖାଯାଏ। ରଥର ତଳଭାଗ କାଠରେ ତିଆରି ହୋଇଥିବା ବେଳେ ଉପର ଅଂଶକୁ ବାଉଁଶ, ନଡ଼ିଆ କତାର ଦଉଡ଼ି ଏବଂ ରଙ୍ଗବେରଙ୍ଗ କପଡ଼ା ସାହାଯ୍ୟରେ ଏକ ଓଜନିଆ ମିନାର ପରି ଉପରକୁ

0: ବଢ଼ିଥାନ୍ତି। ରଥ ଉପରେ ଦେବୀଙ୍କ ଚିତ୍ର ବା ମୂର୍ତ୍ତି ସ୍ଥାପନ କରାଯାଇଥାଏ। ଏହି ଯାତ୍ରାରେ ଆଖପାଖ 10ରୁ 15ଟି ଗାଁର ଲୋକେ ନିଜ ନିଜ ଗ୍ରାମ ତରଫରୁ ଏଭଳି ବିଶାଳକାୟ ରଥ ତିଆରି କରି ମଧୁରାମ୍ମା ମନ୍ଦିର ପଡ଼ିଆକୁ ଆଣିଥାନ୍ତି। ରଥଗୁଡ଼ିକୁ ଟାଣିବା ପାଇଁ ସଶକ୍ତ ବଳଦଙ୍କୁ ସୁନ୍ଦର ଭାବେ ସଜାଯାଇ ରଥ ଆଗରେ ଲଗାଯାଇଥାଏ। ସାରଙ୍ଗପାଣି ରଥଯାତ୍ରା ଦକ୍ଷିଣ ଭାରତର ତାମିଲନାଡୁରେ ଏକ ଅତ୍ୟନ୍ତ ପ୍ରସିଦ୍ଧ ଏବଂ ଐତିହାସିକ ରଥ ସଂସ୍କୃତି। ତାମିଲନାଡୁର କୁମ୍ଭକୋଣମ୍ ସହରରେ ଅବସ୍ଥିତ ପ୍ରାଚୀନ ଶ୍ରୀ ସାରଙ୍ଗପାଣି ବା ଭଗବାନ ବିଷ୍ଣୁଙ୍କ ମନ୍ଦିରର ଏହି ରଥ ଚିତ୍ତିରଇଥେର ସାରା ଦେଶରେ ଏହାର ବିଶାଳତା ଏବଂ ଭବ୍ୟତା ପାଇଁ ଜଣାଶୁଣା। ଏପ୍ରିଲରୁ ମେ ମାସ ମଧ୍ୟରେ ତାମିଲ ମାସ ଚିତ୍ତିରଇରେ ଏହି ରଥଯାତ୍ରା ହୁଏ। ରଥର ଓଜନ ପ୍ରାୟ 500 ଟନ୍। ଏହାର ତଳ ଅଂଶ ଓ ଚକଗୁଡ଼ିକ ବିଶାଳକାୟ କାଠରେ ସ୍ଥାୟୀ ଭାବେ ନିର୍ମିତ, ଯାହା ଉପରେ ଦେବଦେବୀ ଓ ପୁରାଣର ସୁନ୍ଦର କାରୁକାର୍ଯ୍ୟ ଖୋଦିତ ହୋଇଛି। ଯାତ୍ରା ସମୟରେ ଏହାକୁ କପଡ଼ା, ଫୁଲ ଏବଂ ପତାକା ସାହାଯ୍ୟରେ ସଜାଯାଏ। ଭଗବାନ ବିଷ୍ଣୁ ଏବଂ ମହାଲକ୍ଷ୍ମୀଙ୍କ ଅବତାର ଦେବୀ କୋମଲାବଲ୍ଲୀଙ୍କ ବିବାହ ସ୍ମୃତିରେ ଏହି ରଥ ଉତ୍ସବ ପାଳନ କରିଥାନ୍ତି।
1: ଶୁଣିଲେ ଜନଜୀବନ ସମ୍ବାଦ, ଉପସ୍ଥାପନା ଲହରିକା ପଟ୍ଟନାୟକ।
2: ସମ୍ବଲପୁର ବର୍ତ୍ତମାନ

0: ଏଥିଲାଗି ଦରକାର ହିସାବରେ ପିଆଜ ଆମଦାନୀ ନାଇଁ ହୋଇପାରବାର ସିଆଡ଼େ ରାଜ୍ୟ ମହଜୁଦ ଥିବାର ପିଆଜର ପରିମାଣ କମୁଥିବାରୁ ଦାମ ବଢ଼ିଛି ଆଲୁ ସହିତ ଅଲଗା ଦରବମାନଙ୍କର ଦାମ ନାଇଁ ବଢ଼ି ପିଆଜ କଳାବଜାରୀ ରୋକବାର ଲାଗି ପଦକ୍ଷେପ ନିଆଯାଉଛି ବୋଲିକରି ମନ୍ତ୍ରୀ ଶ୍ରୀ ପାତ୍ର କହିଛନ୍
1: ବର୍ଷା ପ୍ରବଳ ହେବା କାରଣରୁ ମହାରାଷ୍ଟ୍ରରେ ପିଆଜ ଅକ୍ସା ନେଇଛି ସେଇ କାରଣରୁ ପ୍ରଡକ୍ସନକୁ ନେଇକି ଡିମାଣ୍ଡକୁ ନେଇକି ଏଇଟା ବେଳେବେଳେ ସେମିତି ହୁଏ ପନିପରିବାରେ କିନ୍ତୁ ଅନ୍ୟାନ୍ୟ ଜିନିଷ ଗୁଡାକ ଠିକ୍ ଅଛି ବିଶେଷ କରି ଆଳୁ ଜିନିଷ ମଝିରେ ମଝିରେ ଏମିତି ଟିକେ ହୁଏ ଆମର ଟିମ୍କୁ କହିଦେଇ ଦିଆହେଇଛି ଯିଏ ବି କଳାବଜାରୀ କରିବ ତାଙ୍କୁ ଆମେ ତୁରନ୍ତ ଆକ୍ସନ୍
0: ବିଦ୍ୟୁତ୍ ବିତରକ କମ୍ପାନୀ ଟିପିଡବ୍ଲ୍ୟୁ ଓ ଡିଏଲ୍ ତରଫୁ ବରଗଡ଼ ପଞ୍ଚାୟତ କଲେଜ ପାଖେ ତିଆରି ହୋଇଥିବା ନୂଆ 3311 KV ପାୱାର ସବଷ୍ଟେସନକେ ଆଜି ଉପମୁଖ୍ୟମନ୍ତ୍ରୀ କନକ ବର୍ଦ୍ଧନ ସିଂହଦେ ଉଦ୍ଘାଟନ କରିଛନ୍ 6,59,00,000 ଟଙ୍କା ଖର୍ଚ୍ଚାତି ତିଆରି ସବଷ୍ଟେସନ ଜରିଏ ବରଗଡ଼ ସହର ପଞ୍ଚାୟତ କଲେଜ ଇଲାକା ଦୀପାଳୀ ଟକିଜ ଇଲାକା କାଳୀ ମନ୍ଦିର ଆର୍ ତାର ଆଖପାଖର ଇଲାକନ ପାଖାପାଖି 4,000 ଘରୋଇ ଆର୍ ବ୍ୟବସାୟୀ ଗ୍ରାହକ ପ୍ରତ୍ୟକ୍ଷ ଭାବେ ଲାଭ ପାଇବେ ବଢ଼ୁଥିବାର ବିଦ୍ୟୁତ୍ ଚାହିଦାକେ ପୂରା କରବାର ସହିତ ଭୋଲ୍ଟେଜ୍ ଗୁଣବତ୍ତାଥି ସୁଧାର ଲୋଡ୍କେ କମ୍ କରବାର ଆର୍ ନିରବଚ୍ଛିନ୍ନ ବିଦ୍ୟୁତ୍ ସେବା ଯୋଗାଇ ଦେବାର ଲକ୍ଷ୍ୟଥି ଏଟା ସ୍ଥାପନା କରାଯାଇଛି କାର୍ଯ୍ୟକ୍ରମଟି ବରଗଡ଼ ସାଂସଦ ପ୍ରଦୀପ ପୁରୋହିତ ଜିଲ୍ଲାପାଳ ଆର୍ କମ୍ପାନୀର ଅଧିକାରୀମାନେ ଉପସ୍ଥିତ ଥିଲେ ଓଡ଼ିଶା ପାଠାଗାର ଆନ୍ଦୋଳନର ପ୍ରବାଦ ପୁରୁଷ ଆର୍ ସଂଗ୍ରାହକ ଦାଶରଥୀ ପଟ୍ଟନାୟକଙ୍କର ଆଜି 119 ଜୟନ୍ତୀ ପାଳନ କରାଯାଉଛି ଓଡ଼ିଶାବାସୀଙ୍କ ନୁ ଦାସିଆ ଅଜାନାଥି ପରିଚିତ ଦାଶରଥୀ ପଟ୍ଟନାୟକଙ୍କର ଜନ୍ମ ଜୟନ୍ତୀ ମିଳିତ ଭାବେ ଜିଲ୍ଲା ପ୍ରଶାସନ ଆର୍ ଦାସିଆ ଅଜା ସ୍ମୃତି ସମିତି ତରଫୁ ପାଳିତ ହୋଇଯାଇଛି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଦାସିଆ ଅଜାଙ୍କର ଜୟନ୍ତୀ ଅବସରରେ ତାଙ୍କୁ ଶ୍ରଦ୍ଧାଞ୍ଜଳି ଜଣାଇଛନ୍ ସାମାଜିକ ଗଣମାଧ୍ୟମ ଜରିଏ ମୁଖ୍ୟମନ୍ତ୍ରୀ କହିଛନ୍ତି ପ୍ରଖ୍ୟାତ ସଂଗ୍ରାହକ ଆର୍ ଓଡ଼ିଆ ପାଠାଗାର ଆନ୍ଦୋଳନର ପୁରୋଧା ଭାବେ ପରିଚିତ ଦାଶରଥୀ ପଟ୍ଟନାୟକ ଓଡ଼ିଆ ଭାଷା ସାହିତ୍ୟ ଆର୍ ସାଂସ୍କୃତିକ ଐତିହ୍ୟର ସଂରକ୍ଷଣ ଆର୍ ପାଠାଗାର ଆନ୍ଦୋଳନକେ ବରକସ କରବାର୍ତି ତାଙ୍କର ଅବଦାନ ସବୁବେଳେ ସୋର ରହିବା ଆପଣମାନେ ଖବର ଶୁଣୁଛନ୍ ଆକାଶବାଣୀ ସମ୍ବଲପୁର କେନ୍ଦ୍ରରୁ ଆଷାଢ଼ ମାସର ଅନ୍ଧାର ପଖର ଦ୍ୱାଦଶୀ ତିଥିନୁ ଅଣସର ଘରେ ଆଜି ମହାପୁରୁଷମାନଙ୍କର ଦ୍ୱାଦଶୀ ନୀତି ପାଳନ କରାଯାଉଛି ପରମ୍ପରା ଅନୁସାରେ ଶ୍ରୀମନ୍ଦିରନ ସକାଳ ଧୂପ ନୀତି ଶେଷ ହେବା ଋତୁରୁ ମହାପୁରୁଷମାନଙ୍କର ରାଜପ୍ରାସାଦ ବିଜେ ନୀତି କରାଯାଇଛି ଗୁପ୍ତ ସେବା ସମିଆତି ମହାପୁରୁଷମାନଙ୍କର ଶ୍ରୀଅଙ୍ଗନୁ ବାହାର କରାଯାଇଥିବା ଚନ୍ଦନ କରାଳ ଆର୍ ପାଟ ଡୋରିକେ ରୂପା ଥାଳିଆତି ପଟୁଆର ସାଙ୍ଗେ ଦୈତାପତି ସେବକମାନେ ଶ୍ରୀନରକେ ନେଇଛନ୍ ଶ୍ରୀନରନୁ ପହଞ୍ଚିବା ଋତୁରୁ ସେଠାରେ ଗଜପତି ମହାରାଜାଙ୍କର ଛୁଆଁ ଶାଢ଼ୀକେ ଦୈତାପତି ପତିମ ମହାପାତ୍ର ତଢ଼ାଉ ଦେଉଳକରଣ ତଳିଛ ମହାପାତ୍ରଙ୍କୁ ଦେଇଥିଲେ ସେଠାରେ ମହାପୁରୁମାନଙ୍କର ସୁସ୍ଥତା ବାବଦେ ଗଜପତି ମହାରାଜାଙ୍କୁ ଜନାବାର ସହିତ ଏବା ରଥଯାତ୍ରା ବାବଦେ ଦୈତାପତିମାନେ ଆଲୋଚନା କରିଛନ୍ ଶ୍ରୀକ୍ଷେତ୍ରନ ଏବା ମଙ୍ଗଳବାର ଦିନ ଚତୁର୍ଦ୍ଧା ମୂର୍ତ୍ତିଙ୍କର ନବଯୌବନ ଦର୍ଶନ ହେବା ମହାପୁରୁମାନଙ୍କର ରଥର ଦଳ ମୁଖ୍ୟ ନିର୍ଦ୍ଧାରଣ କରାଯାଇଛି ବୋଲି ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ଡକ୍ଟର ଅରବିନ୍ଦ ପାଢ଼ୀ କହିଛନ୍
2: ପ୍ରତ୍ୟେକ ରଥ ପାଇଁ ଆମେ ଏକ ଦଳମୁଖ୍ୟ ନିର୍ଦ୍ଧାରଣ କରାଯାଇଛି ବଡ଼ ଠାକୁରଙ୍କ ରଥ ପାଇଁ ନିର୍ଦ୍ଦେଶକ ଦଳର ଦଳମୁଖ୍ୟ ରହିବେ ଆରକ୍ଷୀ ଅଧୀକ୍ଷକ ଦେବଦଳନ ରଥର ନିର୍ଦ୍ଦେଶକ ଦଳର ଦଳମୁଖ୍ୟ ରହିବେ ଅତିରିକ୍ତ ଜିଲ୍ଲାପାଳ ଏଡିଏମ୍ ଜେନେରାଲ୍ ପୁରୀ ମହାପ୍ରଭୁଙ୍କ ନନ୍ଦିଘୋଷ ରଥର ନିର୍ଦ୍ଦେଶକ ଦଳର ଦଳମୁଖ୍ୟ ରହିବେ ଜିଲ୍ଲାପାଳ ପୁରୀ ତେଣୁ 14 ଅପରାହ୍ନେ ହୁଏତ କିଛି ଘଣ୍ଟା ପାଇଁ ଦର୍ଶନ କରିବେ ଏବଂ ସିଂହଦ୍ୱାରରେ ମଧ୍ୟ ଆମେ ଡାକବାଜି ଯନ୍ତ୍ରରେ ସମସ୍ତଙ୍କୁ ସୂଚନା ଆଗତୁରା ଦେଇଥିବୁ ଯେଉଁମାନେ ହୁଏତ ଧାଡ଼ି ବାନ୍ଧିକି ଥିବେ ସେମାନଙ୍କ ଦର୍ଶନ ହେବ
0: ସିଆଡ଼େ ମହାପୁରୁଷମାନଙ୍କର ଦର୍ଶନ ଖୁବ୍ କମ୍ ସମୟ ଲାଗି ରହିବା ଶ୍ରୀମନ୍ଦିର ପ୍ରଶାସନ ତରଫରୁ ହୋଇଥିବା ଜରୁରୀ ବୈଠକ ଉତ୍ତରୁ ଡକ୍ଟର ପାଢ଼ୀ କହିଛନ୍ତି ଦ୍ୱିପହର 2 ସାହାଣ ମେଳା ଦର୍ଶନ ମୂଲ ହେବା 15 ଦିନ ଉଆଁସ ଆଉ ରଥଯାତ୍ରା ଲାଗି ଖାସ୍ ନୀତିକାନ୍ତି ଥିବାରୁ ନବଯୌବନ ଦର୍ଶନକେ କମ୍ ସମୟ ଲାଗି ରଖବାରକେ ନିଷ୍ପତ୍ତି ନିଆଯାଇଛି ଏ ବଛର ରଥମାନଙ୍କେ ଅଧିକା ଗୋଟିଏ ଲେଖା ରଥ ଦୌଡ଼ି ରହିବା ତିନି ରଥ ଉପରେ କେନ୍ସି ପ୍ରକାରର ଅନଧିକୃତ ସେବାୟତମାନଙ୍କର ଚଢ଼ବାର ଆର୍ ମୋବାଇଲ୍ ଫୋନ୍ ବ୍ୟବହାର ଉପରେ କଟକଣା ଜାରି କରାଯାଇଛି ରାଜ୍ୟ ସଫେଇ ମିତ୍ରମାନଙ୍କର ଅବଦାନକେ ସମ୍ମାନ ଜଣାବାର ଲାଗି ଆର୍ ସୁରକ୍ଷିତ ଆର୍ ଯାନ୍ତ୍ରିକ ସ୍ୱଚ୍ଛତା ବ୍ୟବସ୍ଥାକେ ତହକାବାର ଲାଗି ଏବା 14 ରାଜ୍ୟର ସବୁ ସହରାଞ୍ଚଳ ସ୍ଥାନୀୟ ସଂସ୍ଥାନ ନମସ୍ତେ ଦିବସ ପାଳନ କରାଯିବା ଏ ବାବଦେ ଗୃହ ଆର୍ ନଗର ଉନ୍ନୟନ ବିଭାଗ ତରଫୁ ସବୁ ମହାନଗର ନିଗମ ପୌରପାଳିକା ଆର୍ ବିଜ୍ଞପିତ ଅଞ୍ଚଳ ପରିଷଦକେ ନିର୍ଦ୍ଦେଶ ଜାରି କରାଯାଇଛି କେନ୍ଦ୍ର ସରକାରଙ୍କର ସାମାଜିକ ନ୍ୟାୟ ଆର୍ ସଶକ୍ତିକରଣ ମନ୍ତ୍ରଣାଳୟ ଆର୍ ଗୃହ ଆର୍ ସହରାଞ୍ଚଳ ବ୍ୟାପାର ମନ୍ତ୍ରଣାଳୟ ତରଫୁ ଏ ଦିବସ ପାଳନ କରାଯିବା ନୂଆପଡ଼ା ଜିଲ୍ଲା ସ୍ୱାସ୍ଥ୍ୟ ଆର୍ ପରିବାର କଲ୍ୟାଣ କ୍ଷେତ୍ରଟି ସାରା ରାଜ୍ୟ ପହିଲା ଠାନେ ଅଛି ଗଲାକାଲି ବିଶ୍ୱ ଜନସଂଖ୍ୟା ଦିବସ ଅବସରରେ ଭୁବନେଶ୍ୱର କୃଷି ଭବନ ହୋଇଥିବା ରାଜ୍ୟସ୍ତରୀୟ କାର୍ଯ୍ୟକ୍ରମଟି ନୂଆପଡ଼ା ଜିଲ୍ଲାକେ ସମ୍ମାନିତ କରାଯାଇଛି 2025-26 ବଛର ଲାଗି ପରିବାର ନିୟୋଜନ କାର୍ଯ୍ୟକ୍ରମଟି ସାମଗ୍ରିକ ପ୍ରଦର୍ଶନ ଲାଗି ସମ୍ମାନ ଦିଆଯାଇଛି ଏତାର ଛଡ଼ା ଛୁଆ ଜନମ ଉତ୍ତରୁ ଜନ୍ମ ନିୟନ୍ତ୍ରଣ ଉପକରଣ ବ୍ୟବହାରଟି ନୂଆପଡ଼ା 3 ଠାନେ ରହିଛି ସମାରୋହଟି ଜିଲ୍ଲାର ଅତିରିକ୍ତ ଜନସ୍ୱାସ୍ଥ୍ୟ ଅଧିକାରୀ ଡାକ୍ତର ଜେଏସ୍ ମହା

ମହାନ୍ତି ପୁରସ୍କାର ଗ୍ରହଣ କରିଛନ୍। ନୂଆପଡ଼ା ଜିଲ୍ଲା ଖଡ଼ିଆଲ ଦରବାର ହଲ୍ଠାରେ କେନ୍ଦ୍ର ସରକାରଙ୍କ 12 ବର୍ଷ ପୂର୍ତ୍ତି ଅବସରରେ ଗୋଟିଏ ବୁଦ୍ଧିଜୀବୀ ଆର ଅବସରପ୍ରାପ୍ତ କର୍ମଚାରୀମାନଙ୍କର ସମ୍ମିଳନୀ ହୋଇଯାଇଛି। ସାଂସଦ ମାଳବିକା ଦେବୀ ସମ୍ମିଳନୀରେ ଯୋଗ ଦେଇକରି କେନ୍ଦ୍ର ସରକାରଙ୍କ ଭିନ୍ନ ଭିନ୍ନ ଉପଲବ୍ଧି, ଐତିହାସିକ ନିଷ୍ପତ୍ତି ଆର ଯୁଗାନ୍ତକାରୀ ପଦକ୍ଷେପ ବାବଦେ ଆଲୋଚନା କରିଥିଲେ। ବିକଶିତ ଭାରତ ପରିକଳ୍ପନା 2047 ସାକାର କରିବା ଲାଗି ଦେଶର ସବୁ ନାଗରିକଙ୍କର ଭୂମିକା ଆର ସହଯୋଗ ବହୁତ ଜରୁରୀ ବୋଲିକରି ସାଂସଦ କହିଥିଲେ। ସମ୍ମିଳନୀରେ ଖଡ଼ିଆଲନୁ ରେଲ ଲାଇନ୍ ତିଆରି, ତିଖାଲି ନିମ୍ନ ଇନ୍ଦ୍ରନ ମେଗା ପାଇପ୍ଲାଇନ୍ ଜଳସେଚନ ପ୍ରକଳ୍ପ, ଉଦନ୍ତି ବେରେଜ ତିଆର, ଖଡ଼ିଆଲ ଡିଗ୍ରୀ ମହିଳା କଲେଜକେ ସରକାରୀ ଜମି ଦେବାର ବାଗିର ଭିନ୍ନ ଭିନ୍ନ ପ୍ରସଙ୍ଗ ଉପରେ ଆଲୋଚନା କରାଯାଇଥିଲା। ବଲାଙ୍ଗୀର ଜିଲ୍ଲା ଲୁଇସିଂହା ନିର୍ବାଚନ ମଣ୍ଡଳୀ ଅଧୀନରେ ଥିବା କର୍କଚିଆ ସଂଗଠିତ ଜଙ୍ଗଲ ନୋ ଏକ ପେଡ଼ ମା କେ ନାମ ଆର୍ ବିଧାୟକ ବନ ପ୍ରକଳ୍ପର ଶୁଭାରମ୍ଭ ହୋଇଛି। ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରୀ ଡକ୍ଟର ମୁକେଶ ମହାଲିଂ କାର୍ଯ୍ୟକ୍ରମଟି ଯୋଗ ଦେଇକରି ଗଛ ଯୋଗାଇଥିଲେ। ବଲାଙ୍ଗୀର ମନଖଣ୍ଡ ତରଫରୁ ଆୟୋଜିତ କାର୍ଯ୍ୟକ୍ରମଟି ବହୁତ ମାତ୍ରାତି ସାଧାରଣ ଲୋକେ ଯୋଗ ଦେଇକରି ଗଛ ଯୋଗାଇଥିଲେ। ନୂଆପଡ଼ା ଜିଲ୍ଲାରୁ ଥରେ ବ୍ୟବହାର ହେଉଥିବା ପ୍ଲାଷ୍ଟିକ ମୁକ୍ତ ଅଭିଯାନ ଅଧୀନରେ ଗାଁ ପରିମଳ ଗାଁ ମୁଣ୍ଡରୀ କାର୍ଯ୍ୟକ୍ରମ

ମାଲିକଙ୍କର ଭୂମିକା ଆର୍ ସହଯୋଗ ବହୁତ ଜରୁରୀ ବୋଲିକରି ସାଂସଦ କହିଥିଲେ। ସମ୍ମିଳନୀରେ ଖଡ଼ିଆଲନୁ ରେଲ ଲାଇନ୍ ତିଆରି, ତିଖାଲି ନିମ୍ନ ଇନ୍ଦ୍ରନ ମେଗା ପାଇପ୍ଲାଇନ୍ ଜଳସେଚନ ପ୍ରକଳ୍ପ, ଉଦନ୍ତି ବେରେଜ ତିଆର, ଖଡ଼ିଆଲ ଡିଗ୍ରୀ ମହିଳା କଲେଜକେ ସରକାରୀ ଜମି ଦେବାର ବାଗିର ଭିନ୍ ଭିନ୍ ପ୍ରସଙ୍ଗ ଉପରେ ଆଲୋଚନା କରାଯାଇଥିଲା। ବଲାଙ୍ଗୀର ଜିଲ୍ଲା ଲୁଇସିଂହା ନିର୍ବାଚନ ମଣ୍ଡି ଅଧୀନତି ଥିବାର କର୍କଚିଆ ସଂଗଠିତ ଜଙ୍ଗଲନୁ ଏକ ପେଡ଼ ମା କେ ନାମ ଆର୍ ବିଧାୟକ ବନ ପ୍ରକଳ୍ପର ଶୁଭାରମ୍ଭ ହୋଇଛି। ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରୀ ଡକ୍ଟର ମୁକେଶ ମହାଲିଂ କାର୍ଯ୍ୟକ୍ରମଟି ଯୋଗ ଦେଇକରି ଗଛ ଯୋଗାଇଥିଲେ। ବଲାଙ୍ଗୀର ମନଖଣ୍ଡ ତରଫରୁ ଆୟୋଜିତ କାର୍ଯ୍ୟକ୍ରମଟି ବହୁତ ମାତ୍ରାତି ସାଧାରଣ ଲୋକେ ଯୋଗ ଦେଇକରି ଗଛ ଯୋଗାଇଥିଲେ। ନୂଆପଡ଼ା ଜିଲ୍ଲାରୁ ଥରେ ବ୍ୟବହାର ହେଉଥିବାର ପ୍ଲାଷ୍ଟିକ ମୁକ୍ତ ଅଭିଯାନ ଅଧୀନତି ଗାଁ ପରିମଳ ଗାଁ ମୁଣ୍ଡରୀ କାର୍ଯ୍ୟକ୍ରମ ହୋଇଯାଇଛି। ଜିଲ୍ଲାର ମଗୁର ପାଣି ଗାଁନୁ ହୋଇଥିବାର କାର୍ଯ୍ୟକ୍ରମଟି ସ୍ୱଚ୍ଛ ସୁସ୍ଥ ଆର୍ ପରିବେଶ ଅନୁକୂଳ ଗାଁ ଗଠନ ଉପରେ ଜୋର ଦିଆଯାଇଥିଲା। ଜିଲ୍ଲାପାଳ ମଧୁସୂଦନ ଦାସ କାର୍ଯ୍ୟକ୍ରମଟି ମୁଖ୍ୟ ଅତିଥି ଭାବେ ଯୋଗ ଦେଇକରି ଥରେ ବ୍ୟବହାର ହେଉଥିବାର ପ୍ଲାଷ୍ଟିକ୍କେ ବର୍ଜନ କରିବାର ଲାଗି ଆହ୍ୱାନ ଦେଇଥିଲେ। ପାଣିପାଗ ରାଜ୍ୟ ଦକ୍ଷିଣ ପଶ୍ଚିମ ମୌସୁମୀ ବାୟୁ ସକ୍ରିୟ ଥିବାରୁ ଭିନ୍ ଭିନ୍ ଜାଗାରୁ ବର୍ଷା ହେବାର ସମ୍ଭାବନା ରହିଛି। ସେଆଡ଼େ ପଶ୍ଚିମବଙ୍ଗ ଆଉ ତାର ଆଖପାଖର ବାଂଲାଦେଶ ଉପରେ ସକ୍ରିୟ ଘୂର୍ଣ୍ଣିବଳ ଏବଂ ଦୁଇ ଦିନ ଭିତରେ ଲଘୁଚାପଟି ବଦଳିବାର ସମ୍ଭାବନା ରହିଛି। ଯେତାର ପ୍ରଭାବତି ରାଜ୍ୟ ଏବଂ ସାତ ଦିନ ତ ଖାଲକାନୁ ମଧ୍ୟମ ଧରଣର ବର୍ଷା ହେବା ବୋଲିକରି ପାଣିପାଗ କେନ୍ଦ୍ର ତରଫରୁ ଅନୁମାନ କରାଯାଇଛି। ସେଆଡ଼େ ହୀରାକୁଦ ଜଳଭଣ୍ଡାର ଜଳସ୍ତର ଆଜି ସକାଳ 6 ବଜେ ତକ 611 ଫୁଟ ରହିଥିଲା। ଏହି ସମୟଥି ଦୁଇଟା ଗେଟ୍ ଦେଇକରି ଫି ସେକେଣ୍ଡଟି 58,740 ଘନଫୁଟ ପାନ୍ ଛଡ଼ାଯାଉଥିବାର ବେଳେ 34,665 ଘନଫୁଟ ପାନ୍ ଜଳଭଣ୍ଡାରକେ ଆସୁଛି। ନିଶାମୁକ୍ତ ଓଡ଼ିଶା ଗଠନ ଲାଗି ଖାସ୍ ଯୋଜନା ତିଆରି କଲେ ସରକାର। କେନ୍ଦ୍ର ସରକାରଙ୍କ ତରଫରୁ ଫେରଘାଏ ଧାରି ଜିଲ୍ଲା 36 ଔଷଧ ଖୁଚୁରା ଦର। ଆଷାଢ଼ ମାସର ଅନ୍ଧାର ପକ୍ଷରୁ ଦ୍ୱାଦଶୀ ତିଥିନ ପୁରୀ ଶ୍ରୀମନ୍ଦିରନୁ ଆୟୋଜ ହୋଇଛି ମହାପ୍ରଭୁମାନଙ୍କର ରାଜପ୍ରସାଦ ବିଜେ ନୀତି। ଆଉ ରାଜ୍ୟ ସକ୍ରିୟ ରହିଛି ଦକ୍ଷିଣ ପଶ୍ଚିମ ମୌସୁମୀ ଏବଂ 7 ଦିନ ତକ ହେଇପାରେ ବର୍ଷା। ଆଜିର ଆଞ୍ଚଳିକ ଖବର ଇନ ଶେଷ ହେଲା। ଜୁହାର।

ସମ୍ବାଦ ପଢ଼ୁଛନ୍ତି ପ୍ରଜ୍ଞା ପରିମିତା ଜେନା। ତେସି ପ୍ରଜାତିର ଚାରାରୋପଣ କରି ଭବିଷ୍ୟତ ପିଢ଼ି ପାଇଁ ବାସୋପଯୋଗୀ ପରିବେଶ ସୁନିଶ୍ଚିତ ମନ୍ତ୍ରୀ। ଅହମ୍ମଦାବାଦରେ 405 କୋଟି ଟଙ୍କାର ବିକାଶମୂଳକ ପ୍ରକଳ୍ପର କଲେ ଉଦ୍ଘାଟନ ଓ ଶିଳାନ୍ୟାସ। କେନ୍ଦ୍ର ସ୍ୱାସ୍ଥ୍ୟମନ୍ତ୍ରୀ ଆସନ୍ତା ମଙ୍ଗଳବାର ଦେଶବ୍ୟାପୀ 668 କୋଟି ଟଙ୍କାର 7 ଇଏସ୍ଆଇ ସ୍ୱାସ୍ଥ୍ୟସେବା ପ୍ରକଳ୍ପର କରିବେ ଉଦ୍ଘାଟନ। ଓମାନ ଉପକୂଳରେ ବାଣିଜ୍ୟିକ ଜାହାଜ GFS ଗ୍ୟାଲେକ୍ସି ଉପରେ ଆକ୍ରମଣକୁ ଭାରତର ନିନ୍ଦା। ଏବଂ ଭାରତ ଓ ଇଂଲଣ୍ଡ ମହିଳା ଆନ୍ତର୍ଜାତୀୟ କ୍ରିକେଟ୍ ଟେଷ୍ଟ ମ୍ୟାଚ୍ର ତୃତୀୟ ଦିବସରେ 4 ହରାଇ 250 ସଂଗ୍ରହ କଲା ଭାରତ। ସ୍ୱରାଷ୍ଟ୍ରମନ୍ତ୍ରୀ ଅମିତ ଶାହା ଆଜି ଅହମ୍ମଦାବାଦରେ 405 କୋଟି ଟଙ୍କାର ଏକାଧିକ ବିକାଶମୂଳକ ପ୍ରକଳ୍ପର ଉଦ୍ଘାଟନ ଓ ଶିଳାନ୍ୟାସ କରିଛନ୍ତି। ଏହି ଅବସରରେ ଶ୍ରୀ ଶାହା ଏକ୍ ପେଡ୍ ମା କେ ନାମ ଅଭିଯାନ ଅଧୀନରେ ଚାରାରୋପଣ କାର୍ଯ୍ୟକ୍ରମର ଶୁଭାରମ୍ଭ କରିଛନ୍ତି। ଶ୍ରୀ ଶାହାଙ୍କ ନେତୃତ୍ୱରେ ତାଙ୍କ ଲୋକସଭା ନିର୍ବାଚନ ମଣ୍ଡଳୀ ଗାନ୍ଧୀନଗରରେ 1,25,00,000ରୁ ଅଧିକ ଚାରାରୋପଣ କରାଯାଇଛି। ଆୟୋଜିତ କାର୍ଯ୍ୟକ୍ରମରେ ଯୋଗଦେଇ ଏକ ଦୀର୍ଘକାଳୀନ ପରିବେଶ ରୋଡ୍ମ୍ୟାପ୍ ଉପରେ ଆଲୋକପାତ କରି ଶ୍ରୀ ଶାହା 2029 ସୁଦ୍ଧା ଗାନ୍ଧୀନଗରର ସବୁଜିମା ଅଂଶକୁ ଆହୁରି 20% ବୃଦ୍ଧି କରିବାକୁ ଆହ୍ୱାନ ଦେଇଛନ୍ତି। ନାଗରିକମାନଙ୍କୁ ନିଜର ଛାତ ଉପରେ ସୋଲାର ପ୍ୟାନେଲ୍ ଲଗାଇବା ପାଇଁ ଶ୍ରୀ ଶାହା ପରାମର୍ଶ ଦେଇଛନ୍ତି। ବର ଅସୁସ୍ଥ ଜାମ୍ମୁ ଏବଂ ଅର୍ଜୁନ ଭଳି ଦେଶୀ ପ୍ରଜାତିର ଗଛ ଲଗାଇବା ଦ୍ୱାରା ସହରର ତାପମାତ୍ରା 5% ହ୍ରାସ ପାଇବ, ଓଜନ ସ୍ତର ସୁଦୃଢ଼ ହେବା ସହ ଭବିଷ୍ୟତ ପିଢ଼ି ପାଇଁ ବାସୋପଯୋଗୀ ପରିବେଶ ସୁନିଶ୍ଚିତ କରାଯାଇପାରିବ ବୋଲି ଶ୍ରୀ ଶାହା ଆହ୍ୱାନ ଦେଇଛନ୍ତି। ଏହି ଅବସରରେ ପରିବେଶ ସୁରକ୍ଷା ଅଭିଯାନର ଅଂଶସ୍ୱରୂପ 101 ନୂତନ ଅକ୍ସିଜେନ୍ ପାର୍କ ଉଦ୍ଘାଟନ କରାଯାଇଛି। ସାଧାରଣ ପରିବହନ କ୍ଷେତ୍ରକୁ ଅଗ୍ରାଧିକାର ଦିଆଯାଇ 333 ନୂତନ ବୈଦ୍ୟୁତିକ ବସ୍କୁ ସାମିଲ କରାଯାଇଛି। ଏହାଦ୍ୱାରା ଦେଶର ପ୍ରଥମ ସହର ଭାବେ ଅହମ୍ମଦାବାଦ BRTS 100% ବୈଦ୍ୟୁତିକ ତଥା ଶୂନ୍ୟ ପ୍ରଦୂଷଣ ବସ୍ ସେବା ପରିଚାଳନାର ମାନ୍ୟତା ଲାଭ କରିଛି। ସ୍ୱରାଷ୍ଟ୍ରମନ୍ତ୍ରୀ ଆସନ୍ତାକାଲି ଗାନ୍ଧୀନଗରସ୍ଥିତ ନ୍ୟାସନାଲ୍ ଫରେନ୍ସିକ୍ ସାଇନ୍ସେସ୍ ୟୁନିଭର୍ସିଟିରେ 11 ଇଣ୍ଟରପୋଲ୍ ଡିଜିଟାଲ୍ ଫରେନ୍ସିକ୍ ବିଶେଷଜ୍ଞମାନଙ୍କର ବୈଠକ ଏବଂ ପ୍ରଥମ ଆନ୍ତର୍ଜାତୀୟ ଅପରାଧ ଅନୁସନ୍ଧାନକାରୀ ପ୍ରତିଯୋଗିତାକୁ ଉଦ୍ଘାଟନ କରିବାର କାର୍ଯ୍ୟକ୍ରମ ରହିଛି। କେନ୍ଦ୍ର ସମବାୟ ମନ୍ତ୍ରୀ ଅମିତ ଶାହା ଆସନ୍ତାକାଲି ଗୁଜରାଟର ଗାନ୍ଧୀନଗରଠାରେ କୃଷି ଉତ୍ପାଦନ ବଜାର କମିଟିର ଅମୃତ ମହୋତ୍ସବ କାଳରେ ନୂତନ ପରିବା ମଣ୍ଡିର ଉଦ୍ଘାଟନ କରିବେ। ସମବାୟ ମନ୍ତ୍ରଣାଳୟ ପକ୍ଷରୁ ଦିଆଯାଇଥିବା ସୂଚନା ଅନୁଯାୟୀ ଶ୍ରୀ ଶାହା ଏକ୍ ପେଡ୍ ମା କେ ନାମ ଅଭିଯାନ ଅଧୀନରେ ଚାରାରୋପଣ କାର୍ଯ୍ୟକ୍ରମରେ ଅଂଶଗ୍ରହଣ କରିବେ ଏବଂ ଅମୃତ ମହୋତ୍ସବ ସାକାର ନେଇ ପ୍ରସ୍ତୁତ ଏକ ସ୍ମାରକୀ ପୁସ୍ତିକା ଉନ୍ମୋଚନ କରିବେ। କେନ୍ଦ୍ର ଶ୍ରମ ଓ ନିୟୋଜନ ମନ୍ତ୍ରୀ ଡକ୍ଟର ମନସୁଖ ମାଣ୍ଡବ୍ୟ ଆସନ୍ତା ମଙ୍ଗଳବାର ସମଗ୍ର ଦେଶରେ 668 କୋଟି ଟଙ୍କା ମୂଲ୍ୟର 7 କର୍ମଚାରୀ ରାଜ୍ୟ ବୀମା ଇଏସ୍ଆଇ ସ୍ୱାସ୍ଥ୍ୟସେବା ପ୍ରକଳ୍ପ ଉଦ୍ଘାଟନ କରିବେ। ଏହି ପ୍ରକଳ୍ପଗୁଡ଼ିକ ମଧ୍ୟରେ ତେଲେଙ୍ଗାନାର ସନତନଗର ସ୍ଥିତ ଇଏସ୍ଆଇ ହସ୍କିଟାଲରେ ବହିର୍ବିଭାଗ, ଆସାମର ବେଲତୋଲାଠାରେ 200 ଶଯ୍ୟା ବିଶିଷ୍ଟ ଇଏସ୍ଆଇ ହସ୍କିଟାଲର ଉନ୍ନତିକରଣ, ତାମିଲନାଡୁର ଶ୍ରୀ ପେରୁମ୍ବଦୁର ସ୍ଥିତ 100 ଶଯ୍ୟା ବିଶିଷ୍ଟ ଇଏସ୍ଆଇ ହସ୍କିଟାଲ ଏବଂ ଆନ୍ଧ୍ରପ୍ରଦେଶର ରାଜା ମହେନ୍ଦ୍ରବରମ୍, ଗୁଜରାଟ, ରାଜସ୍ଥାନର କୋଟା ଏବଂ ଭବାନୀ ମଣ୍ଡିରେ ଇଏସ୍ଆଇ ଡାକ୍ତରଖାନା ରହିଛି। ମନ୍ତ୍ରଣାଳୟ ପକ୍ଷରୁ କୁହାଯାଇଛି ଏହି ସ୍ୱାସ୍ଥ୍ୟସେବା ପ୍ରକଳ୍ପ ଦ୍ୱାରା ଦେଶର ପ୍ରାୟ 53,00,000 ହିତାଧିକାରୀ ଚିକିତ୍ସା ସେବା ପାଇପାରିବେ। ଏହି ଅବସରରେ ଡକ୍ଟର ମାଣ୍ଡବ୍ୟ ଚିକିତ୍ସା ସେବା ପ୍ରକଳ୍ପରେ ନିୟୋଜିତ ଥିବା ନିର୍ମାଣକାରୀ ଶ୍ରମିକମାନଙ୍କୁ ସମ୍ବର୍ଦ୍ଧିତ କରିବେ। ସେ ମଧ୍ୟ ଇଏସ୍ଆଇ ହିତାଧିକାରୀମାନଙ୍କୁ ଅର୍ଥ ସହାୟତା ରାଶି ପ୍ରଦାନ କରିବାର କାର୍ଯ୍ୟସୂଚୀ ରହିଛି। କାର୍ଯ୍ୟକ୍ରମରେ ଶ୍ରମ ଓ ନିୟୋଜନ ରାଷ୍ଟ୍ରମନ୍ତ୍ରୀ ଶୋଭା କରନ୍ଦ୍ରଲାଜେ ଯୋଗଦେବାର କାର୍ଯ୍ୟକ୍ରମ ରହିଛି। କେନ୍ଦ୍ର ଗୃହ ଏବଂ ସହରାଞ୍ଚଳ ବ୍ୟାପାର ମନ୍ତ୍ରୀ ମନୋହର ଲାଲ ନିର୍ମାଣ କ୍ଷେତ୍ରରେ ପରିବେଶ ଅନୁକୂଳ ପ୍ରଯୁକ୍ତିବିଦ୍ୟା ଆପଣାଇବାର ଆବଶ୍ୟକତା ଉପରେ ଗୁରୁତ୍ୱ ପ୍ରଦାନ କରିଛନ୍ତି। ନୂଆଦିଲ୍ଲୀରେ କେନ୍ଦ୍ରୀୟ ପୂର୍ତ୍ତ ବିଭାଗର 172ତମ ପ୍ରତିଷ୍ଠା ଦିବସ ଅବସରରେ ଆୟୋଜିତ କାର୍ଯ୍ୟକ୍ରମରେ ଯୋଗଦେଇ ସେ କହିଛନ୍ତି ଯେକୌଣସି ନିର୍ମାଣ କାର୍ଯ୍ୟର ସ୍ଥାୟିତ୍ୱ ନେଇ ବୁଝାମଣା କରିବା ଉଚିତ ନୁହେଁ। ସମସ୍ତ କାର୍ଯ୍ୟକୁ ସାଧୁତା ଏବଂ ନୈତିକତା ଆଧାରରେ କରିବା ଉପରେ ଶ୍ରୀ ଲାଲ କର୍ମଚାରୀମାନଙ୍କୁ ଆହ୍ୱାନ ଦେଇଥିଲେ। ଏହି ଅବସରରେ ମନ୍ତ୍ରୀ ଶ୍ରୀ ଲାଲ ଉତ୍ତରପ୍ରଦେଶର ଗାଜିଆବାଦଠାରେ ଆଭାସୀ ମାଧ୍ୟମରେ ପୂର୍ତ୍ତ ବିଭାଗର ଜାତୀୟ ପରିଷଦ କାର୍ଯ୍ୟାଳୟର ଭିତ୍ତିପ୍ରସ୍ତର ସ୍ଥାପନ କରିଥିଲେ। ଓମାନ ଉପକୂଳରେ ଆଜି ସକାଳେ ବାଣିଜ୍ୟିକ ଜାହାଜ GFS ଗ୍ୟାଲେକ୍ସି ଉପରେ ହୋଇଥିବା ଆକ୍ରମଣକୁ ଭାରତ ନିନ୍ଦା କରିଛି। ବୈଦେଶିକ ବ୍ୟାପାର ମନ୍ତ୍ରଣାଳୟ ପକ୍ଷରୁ ମିଳିଥିବା ସୂଚନା ଅନୁଯାୟୀ ଜାହାଜରେ ଥିବା 11 ଭାରତୀୟଙ୍କ ମଧ୍ୟରୁ 10 ଏପର୍ଯ୍ୟନ୍ତ ଉଦ୍ଧାର କରାଯାଇଛି ଏବଂ ଜଣେ ନିଖୋଜ ଅଛନ୍ତି। ଓମାନସ୍ଥିତ ଭାରତୀୟ ଦୂତାବାସ ପକ୍ଷରୁ ପରିସ୍ଥିତି ଅନୁଧ୍ୟାନ

କରାଯାଉଛି। ଉଦ୍ଧାର କାର୍ଯ୍ୟ ପରିଚାଳନା ପାଇଁ ଦୂତାବାସ ଓମାନ କର୍ତ୍ତୃପକ୍ଷଙ୍କ ସହାୟତା ଲୋଡ଼ିଛି। ଓମାନ ପକ୍ଷରୁ ପ୍ରଦାନ କରାଯାଉଥିବା ସହାୟତା ପାଇଁ ଭାରତ କୃତଜ୍ଞତା ଜଣାଇଛି। ବୈଦେଶିକ ବ୍ୟାପାର ମନ୍ତ୍ରଣାଳୟ ପକ୍ଷରୁ କୁହାଯାଇଛି, ବାଣିଜ୍ୟିକ ଜାହାଜ ଏବଂ ବେସାମରିକ ଭିତ୍ତିଭୂମି ଉପରେ ଲକ୍ଷ୍ୟ କରି କରାଯାଉଥିବା ଆକ୍ରମଣର ନିଶ୍ଚିତ ଅବସାନର ଆବଶ୍ୟକତା ରହିଛି। ଜଳପଥରେ ମୁକ୍ତ ଏବଂ ସୁରକ୍ଷିତ ଭାବେ ଜାହାଜ ଚଳାଚଳ ପାଇଁ ଆନ୍ତର୍ଜାତିକ ସ୍ତରରେ ନିୟମ ପ୍ରସ୍ତୁତର ଆବଶ୍ୟକତା ଉପରେ ମନ୍ତ୍ରଣାଳୟ ପକ୍ଷରୁ ଗୁରୁତ୍ୱ ପ୍ରଦାନ କରାଯାଇଛି। ଆଫଗାନିସ୍ତାନର କୃଷି ମନ୍ତ୍ରୀ ମୌଲବୀ ଅତାଉଲ୍ଲା ଉମାରୀ ଭାରତକୁ ତାଙ୍କର 6 ଦିନିଆ ଗସ୍ତ ଶେଷ କରି ସ୍ୱଦେଶ ପ୍ରତ୍ୟାବର୍ତ୍ତନ କରିଛନ୍ତି। ବୈଦେଶିକ ବ୍ୟାପାର ମନ୍ତ୍ରଣାଳୟ ପକ୍ଷରୁ କୁହାଯାଇଛି, ଏହା ହେଉଛି ଭାରତକୁ ଆଫଗାନିସ୍ତାନର 4ର୍ଥ ମନ୍ତ୍ରୀସ୍ତରୀୟ ଗସ୍ତ। ମୌଲବୀ ଉମାରଙ୍କ ସହ ଏକ ଉଚ୍ଚସ୍ତରୀୟ ପ୍ରତିନିଧି ଦଳ ମଧ୍ୟ ଭାରତକୁ ଆସିଥିଲେ। ଏହି ଗସ୍ତକାଳରେ ମୌଲବୀ ଉମାରୀ କୃଷି ଓ କୃଷକ କଲ୍ୟାଣ ମନ୍ତ୍ରୀ ଶିବରାଜ ସିଂ ଚୌହାନଙ୍କ ସହ ସାକ୍ଷାତ ଆଲୋଚନା କରିଥିଲେ। ଉଭୟ କୃଷି, ଜଳସେଚନ, ପ୍ରାଣୀ ସମ୍ପଦ, କୃଷି ଗବେଷଣା, ଶିକ୍ଷା, ଦକ୍ଷତା ବିକାଶ ଆଦି ସଂକ୍ରାନ୍ତରେ ଆଲୋଚନା କରିଥିଲେ। ବାଂଲାଦେଶରେ ବନ୍ୟା ଓ ଭୂସ୍କଳନ ଯୋଗୁଁ ଗତ ସପ୍ତାହ ମଧ୍ୟରେ 44 ଜଣ ଲୋକଙ୍କର ମୃତ୍ୟୁ ଘଟିଛି। ଭୂସ୍କଳନ ଯୋଗୁଁ ଅନେକ ଆହତ ହୋଇଥିବା ସୂଚନା ମିଳିଛି। କେତେକ ସ୍ଥାନରେ ବନ୍ୟାଜଳ ପ୍ରବେଶ କରିବାରୁ ଜଳମଗ୍ନ ହୋଇଛି। ବିପର୍ଯ୍ୟୟ ପରିଚାଳନା ମନ୍ତ୍ରଣାଳୟର ମୁଖପାତ୍ର କହିଛନ୍ତି, ବନ୍ୟା ଯୋଗୁଁ ପ୍ରାୟ 2,67,000 ପରିବାର ପ୍ରଭାବିତ ହୋଇଛନ୍ତି। ରାଜଧାନୀ ଢାକାରେ ପ୍ରବଳ ବର୍ଷା ଯୋଗୁଁ ସାଧାରଣ ଜୀବନଯାତ୍ରା ବ୍ୟାହତ ହୋଇଛି। ସର୍ବାଧିକ 7ଟି ପ୍ରଭାବିତ ଜିଲ୍ଲାରେ ସେନା, ନୌବାହିନୀ ଏବଂ ବାୟୁସେନା ପକ୍ଷରୁ ମିଳିତ ରିଲିଫ ଓ ଉଦ୍ଧାର କାର୍ଯ୍ୟ ଜାରି ରହିଛି। ବନ୍ୟା ପୂର୍ବାନୁମାନ ଏବଂ ସତର୍କ କେନ୍ଦ୍ର ପକ୍ଷରୁ ଉତ୍ତର ଓ ଉତ୍ତର ପଶ୍ଚିମ ଜିଲ୍ଲାଗୁଡ଼ିକରେ ଥିବା ନଦୀଗୁଡ଼ିକରେ ଅଧିକ ବନ୍ୟାର ସମ୍ଭାବନା ଥିବା ସୂଚନା ଦିଆଯାଇଛି। ଦକ୍ଷିଣ ପଶ୍ଚିମ ରୁଷ ଉପରେ ୟୁକ୍ରେନ୍ର ଆକ୍ରମଣ ଫଳରେ ଜଣଙ୍କର ମୃତ୍ୟୁ ହୋଇଥିବାବେଳେ 3 ଜଣ ଆହତ ହୋଇଛନ୍ତି। ରୁଷର ସାମରା ପ୍ରଦେଶର ଗଭର୍ଣ୍ଣର ଭ୍ୟାଚେସ୍ଲାଭ ଫେଡୋରଚିଭ୍ କହିଛନ୍ତି, ଏହି ଆକ୍ରମଣରେ ଆବାସିକ ସ୍ଥଳୀ ଏବଂ କୋଠାଘର କ୍ଷତିଗ୍ରସ୍ତ ହୋଇଛି। ରୁଷର ଗଣମାଧ୍ୟମ ପକ୍ଷରୁ ପ୍ରକାଶିତ ରିପୋର୍ଟରେ କୁହାଯାଇଛି, ସାମରା ପ୍ରଦେଶର ସିର୍ଜନ୍ ତୈଳ ବିଶୋଧନାଗାର ଉପରେ ଲକ୍ଷ୍ୟ କରି ଏହି ଆକ୍ରମଣ କରାଯାଇଥିଲା। ଆଜୋ ବ୍ଲାକ୍ ସି ଉପରେ ଡ୍ରୋନ୍ ଆକ୍ରମଣରେ ଗୋଟିଏ ଟ୍ୟାଙ୍କର ନଷ୍ଟ ହୋଇଥିବା ସୂଚନା ମିଳିଛି। ଏହି ଆକ୍ରମଣ ପାଇଁ ୟୁକ୍ରେନ୍ର ସରକାରୀ ବିଭାଗ ପକ୍ଷରୁ କୌଣସି ମତାମତ ପ୍ରଦାନ କରାଯାଇନାହିଁ। ଭାରତ ଏବଂ ଇଂଲଣ୍ଡ ମଧ୍ୟରେ ଲଣ୍ଡନଠାରେ ଚାଲିଥିବା ମହିଳା ଆନ୍ତର୍ଜାତୀୟ କ୍ରିକେଟ୍ ଟେଷ୍ଟ ମ୍ୟାଚ୍ରେ ତୃତୀୟ ଦିବସର ଦ୍ୱିତୀୟ ଇନିଂସରେ ଭାରତ 4 ୱିକେଟ୍ ହରାଇ 250 ରନ୍ ସଂଗ୍ରହ କରିଛି। ଇଂଲଣ୍ଡ ବିପକ୍ଷରେ ଭାରତ 365 ରନ୍ରେ ଆଗୁଆ ରହିଛି। ଇଂଲଣ୍ଡ ପ୍ରଥମ ଇନିଂସରେ ଗତକାଲି 170 ରନ୍ ସଂଗ୍ରହ କରିଥିଲା। ଇଂଲଣ୍ଡ ପକ୍ଷରୁ ଆମି ଜୋନ୍ସ ସର୍ବାଧିକ 53 ରନ୍ ସଂଗ୍ରହ କରିଥିଲେ। ଭାରତ ପକ୍ଷରୁ କ୍ରାନ୍ତି ଗୋଡ୍ 5ଟି ୱିକେଟ୍ ନେଇଥିବାବେଳେ ସାୟଲି ସାତଗରେ ଏବଂ ସ୍ନେହା ରାଣା 2ଟି ଲେଖାଏଁ ୱିକେଟ୍ ନେଇଥିଲେ। ଗତ ଶୁକ୍ରବାର ଅନୁଷ୍ଠିତ ପ୍ରଥମ ଇନିଂସରେ ଭାରତ 285 ରନ୍ ସଂଗ୍ରହ କରିଥିଲା। ସ୍ମୃତି ମନ୍ଧାନା 83 ରନ୍ ସଂଗ୍ରହ କରିଥିବାବେଳେ ହରମନପ୍ରୀତ କୌର 58, ଦୀପ୍ତି ଶର୍ମା 57 ରନ୍ ସଂଗ୍ରହ କରିଥିଲେ। ଇଂଲଣ୍ଡ ପକ୍ଷରୁ ସୋଫେ ଏକ୍ଲେଷ୍ଟେନ୍ ସର୍ବାଧିକ 3ଟି ୱିକେଟ୍ ନେଇଥିଲେ। ଇଂଲଣ୍ଡ ଲର୍ଡ଼ସ କ୍ରିକେଟ୍ ଗ୍ରାଉଣ୍ଡରେ ଏହା ହେଉଛି ପ୍ରଥମ ମହିଳା କ୍ରିକେଟ୍ ଟେଷ୍ଟ ମ୍ୟାଚ୍। ଫିଫା ବିଶ୍ୱକପ୍ରେ ପ୍ରଥମ ସେମିଫାଇନାଲ୍ ଆସନ୍ତା ବୁଧବାର ଦିନ ଫ୍ରାନ୍ସ ଏବଂ ସ୍ପେନ୍ ମଧ୍ୟରେ ଅନୁଷ୍ଠିତ ହେବ। ଦ୍ୱିତୀୟ ସେମିଫାଇନାଲ୍ ଗୁରୁବାର ଦିନ ଇଂଲଣ୍ଡ ଏବଂ ଆର୍ଜେଣ୍ଟିନା ମଧ୍ୟରେ ମୁକାବିଲା ହେବ। ଉଭୟ ସେମିଫାଇନାଲ୍ ମ୍ୟାଚ୍ ଭାରତୀୟ ସମୟ ରାତି 12:30 ଖେଳାଯିବ। ଦୁଇ ସେମିଫାଇନାଲ୍ ବିଜେତାଙ୍କ ମଧ୍ୟରେ ଆସନ୍ତା 20 ତାରିଖରେ ନ୍ୟୁୟର୍କର ନ୍ୟୁଜର୍ ଷ୍ଟାଡିୟମ୍ଠାରେ ଫାଇନାଲ୍ ମ୍ୟାଚ୍ ହେବ। ୱିମ୍ବଲଡନ୍ ଟେନିସ୍ ପୁରୁଷ ସିଙ୍ଗଲ୍ ଫାଇନାଲ୍ରେ ବିଶ୍ୱର 1 ନମ୍ବର ଖେଳାଳି ଇଟାଲୀର ଜାନିକ୍ ସିନରଙ୍କ ସହ ଜର୍ମାନୀର ଆଲେକ୍ଜାଣ୍ଡର ଜେବ୍ରେଭ୍ଙ୍କ ମୁକାବିଲା ହେବ। ଏହି ମ୍ୟାଚ୍ ଭାରତୀୟ ସମୟ ରାତି 8:30 ଖେଳାଯିବ। ମହିଳା ଡବଲ୍ସ ଫାଇନାଲ୍ ମ୍ୟାଚ୍ ଚୀନ୍ର ଗୁଆ ହାନି ଓ ଫ୍ରାନ୍ସର କ୍ରିଷ୍ଟିନା ମ୍ଲାଡେନୋଭିସ୍ଙ୍କ ଯୋଡ଼ି କାନାଡ଼ାର ଗାବ୍ରିଏଲ୍ ଡାବସ୍କି ଏବଂ ବ୍ରାଜିଲ୍ର ଲୁଇସା ଷ୍ଟୋପେନ୍ଙ୍କ ମଧ୍ୟରେ ଜାରି ରହିଛି। ପାଣିପାଗ ଭାରତୀୟ ପାଣିପାଗ ବିଭାଗ ପକ୍ଷରୁ ଆସାମ, ମେଘାଳୟ, ବିହାର, ପଶ୍ଚିମବଙ୍ଗ ଏବଂ ସିକ୍କିମ୍ରେ ଆସନ୍ତା 24 ଘଣ୍ଟା ମଧ୍ୟରେ ପ୍ରବଳ ବର୍ଷା ନେଇ ସତର୍କ ସୂଚନା ଜାରି କରାଯାଇଛି। ସେହିପରି ଓଡ଼ିଶା ସମେତ ଜାମ୍ମୁ କାଶ୍ମୀର, ଲଦାଖ, ଝାଡ଼ଖଣ୍ଡ, ନାଗାଲାଣ୍ଡ, ମଣିପୁର, ମିଜୋରାମ, ତ୍ରିପୁରା, ପଞ୍ଜାବ ଏବଂ ଉତ୍ତରାଖଣ୍ଡର କେତେକ ସ୍ଥାନରେ ପ୍ରବଳ ବର୍ଷା ହେବା ନେଇ ପୂର୍ବାନୁମାନ କରାଯାଇଛି। ମୁଖ୍ୟ ସମ୍ବାଦ ପୁଣି ଥରେ, ଦେଶୀ ପ୍ରଜାତିର ଚାରାରୋପଣ କରି ଭବିଷ୍ୟତ ପିଢ଼ି ପାଇଁ ବାସୋପଯୋଗୀ ପରିବେଶ ସୁନିଶ୍ଚିତ କରିବା ଲାଗି ଜନସାଧାରଣଙ୍କୁ ଆହ୍ୱାନ ଦେଲେ ସ୍ୱରାଷ୍ଟ୍ରମନ୍ତ୍ରୀ। ଅହମ୍ମଦାବାଦରେ 405 କୋଟି ଟଙ୍କାର ବିକାଶମୂଳକ ପ୍ରକଳ୍ପର କଲେ ଉଦ୍ଘାଟନ ଓ ଶିଳାନ୍ୟାସ। କେନ୍ଦ୍ର ସ୍ୱାସ୍ଥ୍ୟମନ୍ତ୍ରୀ ଆସନ୍ତା ମଙ୍ଗଳବାର ଦେଶବ୍ୟାପୀ 668 କୋଟି ଟଙ୍କାର 7ଟି ESI ସ୍ୱାସ୍ଥ୍ୟସେବା ପ୍ରକଳ୍ପର କରିବେ ଉଦ୍ଘାଟନ। ଓମାନ ଉପକୂଳରେ ବାଣିଜ୍ୟିକ

0: DFS ଗ୍ୟାଲେକ୍ସି ଉପରେ ଆକ୍ରମଣକୁ ଭାରତର ନିନ୍ଦା ଏବଂ ଭାରତ ଇଂଲଣ୍ଡ ମହିଳା ଆନ୍ତର୍ଜାତୀୟ କ୍ରିକେଟ୍ ଟେଷ୍ଟ ମ୍ୟାଚ୍ର ତୃତୀୟ ଦିବସରେ 4 wicket ହରେଇ 250 run ସଂଗ୍ରହ କଲା ଭାରତ। ସମ୍ବାଦ ଶେଷ ହେଲା।
1: ଟ୍ୟୁନ୍ କରିଛନ୍ତି 100.4 ଆକାଶବାଣୀ ଏଫ୍ଏମ୍ ରେନ୍ବୋ କଟକ ଦିଲ୍ ସେ ଦିଲ୍ ତକ୍।

0: ଜିଲ୍ଲା ପଠାଣି ସାମନ୍ତ ମହାବିଦ୍ୟାଳୟ ପରିସରରେ ଆୟୋଜିତ ହୋଇଯାଇଛି। ଜିଲ୍ଲା ସହରାଞ୍ଚଳ ଉନ୍ନୟନ ସଂସ୍ଥା ଓ ନୟାଗଡ଼ ପୌର ପରିଷଦର ମିଳିତ ଆୟୋଜନରେ ପଠାଣି ସାମନ୍ତ ସଂସ୍କୃତି ଭବନଠାରେ ପିଏମ୍ ସ୍ୱନିଧି ଯୋଜନାର ଜିଲ୍ଲାସ୍ତରୀୟ ମହୋତ୍ସବ ଅନୁଷ୍ଠିତ ହୋଇଥିଲା। ଜିଲ୍ଲା ପରିଷଦର ସଭାଗୃହରେ ବିକଶିତ ଭାରତ ରୋଜଗାର ଏବଂ ଆଜୀବିକା ମିଶନ ଗ୍ରାମୀଣ ଯୋଜନାର ଶୁଭାରମ୍ଭ ହୋଇଛି। ଜିଲ୍ଲା ହଲଚଲ ଆଜି ପାଇଁ ଏତିକି। ଆସନ୍ତାକାଲି ଜିଲ୍ଲା ହଲଚଲରେ ଶୁଣିବେ ନୂଆପଡ଼ା ଜିଲ୍ଲା ସମ୍ପର୍କରେ।
1: ଆପଣମାନେ କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ କଟକ କେନ୍ଦ୍ରରୁ।
2: ଏତେବେଳେ ଯାଏଁ କାର୍ଯ୍ୟକ୍ରମରେ ଲେଖି ପ୍ରଚାର କଲୁ ଆକାଶବାଣୀ କଟକ କେନ୍ଦ୍ରରୁ, ଆକାଶବାଣୀ ଭବାନୀପାଟଣା। ସମୟ ବର୍ତ୍ତମାନ ରାତି 7:30 ପ୍ରଚାର କରୁଛୁ ଚାଷୀ ଭାଇ ଓ ଭଉଣୀମାନଙ୍କ ପାଇଁ କାର୍ଯ୍ୟକ୍ରମ ଚାଷବାସ। ଶୁଣିପାରିବେ ଏହି ବିଜ୍ଞାପନ ପରେ।
3: ଆଚ୍ଛା ଦାସବାବୁ, ଆପଣଙ୍କ ଘରଟା 1970 ତିଆରି ହେଇଥିଲା, ରାଇଟ୍? ହେଲେ ଏପର୍ଯ୍ୟନ୍ତ ଏତେ ଷ୍ଟ୍ରଙ୍ଗ କେମିତି ଅଛି?
4: ଆରେ ଏଇଟା ଏକଦମ ସିମ୍ପଲ, ଏବଂ ସେଇଥିପାଇଁ ମୁଁ ସେତେବେଳେ ମୋର ବିଶ୍ୱାସ ରଖିଥିଲି, ଏବଂ ଆଜି ମଧ୍ୟ ଚେଟିନାଡ ସିମେଣ୍ଟ ଉପରେ।
5: ଶକ୍ତି ଯାହା ବର୍ଷ ବର୍ଷ ନୁହେଁ ବରଂ ପିଢ଼ି ପାଇ ରହିଥାଏ। ଚେଟିନାଡ ସିମେଣ୍ଟ ସୁପର ଗ୍ରେଡ୍ ସିମେଣ୍ଟ, 64 ବର୍ଷର ଦୃଢ଼ ମୂଳ ଦୁଆ। ଚେଟିନାଡ ସିମେଣ୍ଟ, ଦ ପରଫେକ୍ଟ କଂକ୍ରିଟ ଚଏସ୍।
3: ଆଚ୍ଛା ଦାସବାବୁ, ଆପଣଙ୍କ ଘରଟା 1970 ତିଆରି ହେଇଥିଲା, ରାଇଟ୍? ହେଲେ ଏପର୍ଯ୍ୟନ୍ତ ଏତେ ଷ୍ଟ୍ରଙ୍ଗ କେମିତି ଅଛି?
4: ଆରେ ଏଇଟା ଏକଦମ ସିମ୍ପଲ, ଏବଂ ସେଇଥିପାଇଁ ମୁଁ ସେତେବେଳେ ମୋର ବିଶ୍ୱାସ ରଖିଥିଲି, ଏବଂ ଆଜି ମଧ୍ୟ ଚେଟିନାଡ ସିମେଣ୍ଟ ଉପରେ।
5: ଶକ୍ତି ଯାହା ବର୍ଷ ବର୍ଷ ନୁହେଁ ବରଂ ପିଢ଼ି ପାଇ ରହିଥାଏ। ଚେଟିନାଡ ସିମେଣ୍ଟ ସୁପର ଗ୍ରେଡ୍ ସିମେଣ୍ଟ, 64 ବର୍ଷର ଦୃଢ଼ ମୂଳ ଦୁଆ। ଚେଟିନାଡ ସିମେଣ୍ଟ, ଦ ପରଫେକ୍ଟ କଂକ୍ରିଟ ଚଏସ୍।

0: ଲେଖକ ଲେଖିଛନ୍ତି ଯେ କଳାହାଣ୍ଡି ଏ ଜର୍ଣ୍ଣି ଟୁ ସ୍କାର୍ସିଟି ଟୁ ସରପ୍ଲସ୍, ମାନେ ଅଭାବରୁ କେମିତି ମାନେ ସରପ୍ଲସ୍କୁ ଗଲା ଭାରି, ତ ସେଇଟା ଏଇସବୁ ଜିନିଷ କେମିତି ହେଲା ନା ନିଜେ ଆମ ଚାଷୀ ଭାଇମାନଙ୍କର ସଚେତନତା, ବିଭିନ୍ନ ଅଫିସର ମାନଙ୍କର ଡାଇରେକ୍ଟ ଇଣ୍ଟରଭେନ୍ସନ୍, ଯାହାଦ୍ୱାରା କେମିତି ହେଲା ନା ଭଲ ଉନ୍ନତ ବିହନ କଲେ, ଉନ୍ନତ ଟେକ୍ନୋଲୋଜି ବା ପ୍ରଯୁକ୍ତି ବିଦ୍ୟା ଫିଲ୍ଡ ଲେଭେଲରେ, ଯାହାଦ୍ୱାରା କି ଏମାନେ କଣ ହେଲା ନା ସଶକ୍ତ ବା ସକ୍ଷମ ହେଇପାରିଲେ ଏଇ ଜିନିଷକୁ ଆଚିଭ୍ କରିବା। ତ ଏଥିପାଇଁ ଯୋଉଟା ଆପଣ ଫାଷ୍ଟରୁ କହିଲେ ଯେ ଉନ୍ନତ ବିହନଟା ହଉଛି ଏକ ନମ୍ବର ଜିନିଷ, ତ ସେଇ ଉନ୍ନତ ବିହନର କଳାହାଣ୍ଡିରେ ବର୍ତ୍ତମାନ ଚାହିଦା ବହୁତ ଅଧିକା। ସେମାନେ ଓଏସ୍ଏସ୍ସିରୁ ବା ଓଡ଼ିଶା ରାଜ୍ୟ ବିହନ ନିଗମ ଯୋଉଟା ଅଛି ଏଠି ଗୋଟେ ତାର ସେଣ୍ଟର ଖୋଲା ହେଇଛି, ଏଠି ଗୋଟେ ସିଡ୍ ଟେଷ୍ଟିଂ ଲାବୋରେଟୋରୀ କାର୍ଯ୍ୟକ୍ଷମ ହେବା ପାଇଁ ଗଲାଣି
1: ଭବାନୀପାଟଣାରେ।
0: ତ ସେଥିପାଇଁ ଏଠିକାର ଯୋଉ ଚାହିଦା ଅଛି
1: ଯେ ପୁରୁଣା କାଳରେ ଦେଖୁଥିଲୁ ଆମର ଅଜା ଦାଦୀମାନଙ୍କେ ଯେ ସେମାନେ ବି ଯେତେବେଳେ ସେ ଧାନ ଧୁନା ଦେଶିଆଟା କରୁଥିଲେ ତାର ଭିତରେ ବାଛା ନିଚ୍ଛା କରିକରି ଗୋଟେ ଶବ୍ଦ ବ୍ୟବହାର କରୁଥିଲା, ସେଟା ବ୍ୟବହାର ସେମାନେ କରୁଥିଲେ, ତ ସେଟା ଥିଲା କଥା। ଆଜି ଯେନ୍ଟାକି ଆମେ ଦେଖୁଛୁ ଆମ ଚାଷୀ ଆମେ ଦେଖୁଛୁ ଏବେ ଯେ ଯାହା ହଉ ଏଇଟା ଗୋଟେ ଖୁସିର ଖବରଟେ ଆଜ୍ଞା। ତ ଏବେ
0: ଧାନ ବିହନଟା ଆଉ ଧାନ ଚାଷ ଭିତରେ ଦୁଇଟା ଭିତରେ ମୁଁ ଆପଣଙ୍କୁ ଫାଷ୍ଟରୁ କହିଥିଲି ଡିଫରେନ୍ସ ଅଛି। କଣ ଡିଫରେନ୍ସଟା ନା ଧାନ ଚାଷ କଲେ ଆପଣ କଣ ଧାନ ଫାଷ୍ଟ ନର୍ସରୀ କରିଦେଲେ ବା ତଳି ପକେଇଦେଲେ, ତଳି ରୋପେଇଦେଲେ, ତାପରେ ଧାନ ଟିକେ ସାର ଫାର ପକେଇ ଦେଇକରି ଛାଡ଼ିଦେଲେ, ତାପରେ ଧାନ କାଟି ଏକା ଯିବେ କି ଘାସ ବଛା ମଝିରେ ଗୋଟେ ଦିନ ଥର କରୁଛୁ। କିନ୍ତୁ ଧାନ ବିହନ କଲେ ତାକେ ପୁରା ନିଜର ପିଲା ପୁରା
1: ଲାଗି
0: ପଡ଼ିବ, କାହିଁକି ନା ଏଇଟା ପୁଣି ନୋ ଡାଉଟ ସେଇ ଧାନକୁ ବି ଲୋକ କିଛି ରଖିକି ଆଉ ସବୁ ବିକି ଦଉଛନ୍ତି ଯେ ଆମେ ବିହନ କରିବୁ ବୋଲି,
1: କିନ୍ତୁ
0: ସେ ଆଉ ଟୋଟାଲ ଯୋଉଟା ବିହନ ଚାଷ ତା ଭିତରେ ବହୁତ ଡିଫରେନ୍ସ ଅଛି। କଣ ଡିଫରେନ୍ସ ନା ଆପଣ ପୁରା ପ୍ରଥମେ ତଳି ଲୋପାଇଲେ, ତଳି ରୋପିଲା ବେଳକୁ ଆପଣ ଖାଲି ଧାନ ଫିକି ଦଉଥିଲେ, ଏବେ ଧାନକୁ ବିଶୋଧନ କରିବେ, ସିଡ୍ ବିଶୋଧନ କେମିକାଲ ଅଛି, ବିଭିନ୍ନ ପ୍ରକାର ଫଙ୍ଗିସାଇଡ୍ ଗୁଡା ମିଳୁଛି, କ୍ୟାପ୍ଟାନ ହଉ ଥିରାମ ହଉ, ଏତକୁ ଆଣିକି 2 ଗ୍ରାମ ପ୍ରତି କେଜି ମଞ୍ଜିକୁ ଟିକେ ପାଣି ପକେଇକି ଖାଲି ଜଷ୍ଟ ଲେପ କରିକି ତାକୁ ଟିକେ ଛାଇରେ ଶୁଖେଇବେ, ଶୁଖେଇ ସାରିଲା ପରେ କଣ ହବ ନା ତାକୁ ବୁଣିବେ। ଏଠି କିନ୍ତୁ କଣ କରୁଥିଲେ ଖାଲି ଧାନ ବି ବୁଣି ଦଉଥିଲେ, ଏଇଟା ହେଲା ପ୍ରଥମ ଷ୍ଟେପ। ଦ୍ୱିତୀୟ ଷ୍ଟେପ ଯେତେବେଳେ ଘିଚୁଛନ୍ ରୁବା ଲାଗି ସେ ତଳି ଘିଚିଲା ବେଳେ ତାକେ ଗୋଟେ କ୍ୟାପ୍ଟାନ ବା ଥିରାମ କିମ୍ବା ଅନ୍ୟ କିଛି କେମିକାଲ ଅଛି ଯାହା ଆପଣଙ୍କର ଲୋକାଲ ମାର୍କେଟରେ ଆଭେଲେବୁଲ ଅଛି, ସେଇ ଫଙ୍ଗିସାଇଡ୍ ଗ୍ରେଡ୍ର ହଉ କିମ୍ବା କିଛି ପିପି କେମିକାଲ ଗ୍ରେଡ୍ର ହଉ, ତାକୁ ଟିକେ ଗୋଟେ ପାଣିରେ ବୁଡ଼େଇକି ତଳି ମୂଳକୁ ଭିଜେଇବାର ଅଛି, ତାପରେ ଯାଇକି ରୋପିଲେ ଗଛର ରୋଗ ପ୍ରତିରୋଧକ ଶକ୍ତିଟା ବଢ଼ବ, ଯାହା ସବୁ ଗଛ ଠିଆ ହବ ଆଉ ସବୁ ଗଛରୁ ଇଏ ହବ। ତାପରେ ଘାସ ବଛା କମ୍ପଲସରି, ଧାନରେ ଘାସ ବାଛି ନେଇ ବାଛିଲେ ଚଲବା ଧାନ ଶସ୍ୟ ଉତ୍ପାଦନରେ, କିନ୍ତୁ ବିହନ ଉତ୍ପାଦନରେ ଘାସ ବାଛିବାଟା କମ୍ପଲସରି, କାହିଁକି ନା ଆପଣ ଯେତେବେଳେ ଧାନ ଯୋଉଟାକି ଆପଣଙ୍କର ଯଦି ବିହନ ଆପଣ ଆଗରେ ଆମେ ଡିସ୍କସନ କରିବୁ ଯେ କେମିତି ରେଜିଷ୍ଟ୍ରେସନ ହୁଏ କେମିତି ହୁଏ ଯେ ସେ ଯୋଉ ଧାନଟା କଲେ ତାପରେ ହଉଛି ରୋଗିଂ ଗୋଟେ ପ୍ରୋସେସ। ରୋଗିଂ ବୋଲେ କାଣା ନା ଯେତିକି ବାଳୁଙ୍ଗା ଗଛ ଥିବ ତାକେ ଘିଚିବା ଲାଗି ପଡ଼ବା, ଯୋଉଟା ଆମେ ଧାନରେ ନେଇ କରୁ। ଏସବୁ ଜିନିଷ କଲା ପରେ ଧାନକୁ ଥ୍ରେସିଂ କରା ଯେ ହାଇବ୍ରିଡ ଯୋଉ ଆମର ନର୍ମାଲ ଧାନ ଉତ୍ପାଦନରେ କାଣ ହଉଛି ଚାଷୀ ଖଚା ରୋପବା ଲାଗି ତାକେ କମ୍ବାଇନ୍ ହାରଭେଷ୍ଟର ଥ୍ରେସିଂ କରିଦେଉଛି, କିନ୍ତୁ ଇନେ ହେଲା କଣ ତା ଭିତରେ ବେଶୀ ଉତ୍ତାପ ଥାଇସି, ଯାହାଦ୍ୱାରା କଣ ହବ ନା ଏଇ ଯୋଉ ମଞ୍ଜି ଭିତରେ ଯୋଉ ଏମ୍ବ୍ରିଓ ବୋଲି ଗୋଟେ ଜିନିଷ ଥାଇସି ସେଟା ଯୋଉ ଡ୍ରମ୍ରେ ମାଡ ହବ, ଯୋଉ ମାଡ ହବା ଦ୍ୱାରା କଣ ହବ ନା ତାର ଟିକେ ମାନେ ଯୋଉ ଜର୍ମିନେସନ ପରସେଣ୍ଟେଜଟା କମିଯିବ, ସେଥିପାଇଁ ତାକୁ ଆଇଦର ମାନୁଆଲ ଥ୍ରେସିଂ କିମ୍ବା ନହେଲେ ଆକ୍ସିଆଲ ଫ୍ଲୋ ଥ୍ରେସରରେ ଆପଣଙ୍କୁ ଉତ୍ପାଦନ କରିବା ଲାଗି, ତାପରେ ପୁଣି ତାକୁ ପ୍ରୋସେସିଂ ହବ। ସିଡ୍ ପ୍ରୋସେସିଂରେ କଣ ହବ ନା ସମାନ ଧରଣର ଧାନକୁ ଆମେ ପ୍ୟାକିଂ କରିବା ଆଉ ଅଣ୍ଡର ସାଇଜ ଗୁଡାକୁ ବାହାର କରିଦେବା, ଅଗାଡ଼ି କଣ୍ଠା ଏ ତାକୁ ବାହାର କରିଦେବା, ଯାହାଦ୍ୱାରା କଲେ ଗୋଟେ ଲୋକ 100% ହେଲ୍ଦି ସିଡ୍ ପାଇବ। ଏଇଟା ହଉଛି ଧାନର ଉତ୍ପାଦନ ଶୈଳୀ, ମୁଗ ଆପଣଙ୍କୁ ପ୍ରପର କେୟାର ଆଉ ମ୍ୟାନେଜମେଣ୍ଟ ଦୁଇଟି ଜିନିଷ ମନେ ରଖିବେ, ବିହନ ଉତ୍ପାଦନ ଆଉ ଶସ୍ୟ ଉତ୍ପାଦନ ଭିତରେ ଖାଲି ଗୋଟିଏ ଷ୍ଟେପ ଡିଫରେନ୍ସ କଣ ନା ପ୍ରପର କେୟାର ଆଉ ମ୍ୟାନେଜମେଣ୍ଟ, ଯଦି ଆପଣ ନେଉଛନ୍ତି ତାହେଲେ ବିହନଟା ଆପଣ ସକ୍ସେସଫୁଲ ହବ, ଆପଣ ବହୁତ ଲାଭ ପାଇବେ।
1: ଏବେ ମୋର କଥା ବି ତ ଆପଣ କହିଦେଲେ ନା ଆଜ୍ଞା, ଆଉ ହେଲା ବିହନ ପ୍ରକ୍ରିୟା ଗୋଟେ କଣ ଆଜ୍ଞା?
0: ଆଚ୍ଛା ବଢିଆ କ୍ୱେଶ୍ଚିନ ଆଜ୍ଞା କଲେ, ବିହନର ରେଜିଷ୍ଟ୍ରେସନ ଆପଣ ଧାନ ଲଗେଇଲେ ରେଜିଷ୍ଟ୍ରେସନ କରୁନାହାନ୍ତି, କିନ୍ତୁ ବିହନ କଲେ ଆପଣଙ୍କୁ 4 ହେକ୍ଟରକୁ 1425 ଟଙ୍କା ଗଭର୍ଣ୍ଣମେଣ୍ଟକୁ ଦେବାକୁ ପଡ଼େ। ବୋଲେ 4 ହେକ୍ଟର ବୋଲେ 10 ଏକର, 10 ଏକରକୁ ଆପଣ କେତେ ଦେଉଛନ୍ତି 1425 ଟଙ୍କା, 1425 ଟଙ୍କା ଆପଣ ଦେଲେ ଯୋଉ ସେଇ 1425 ଟଙ୍କାରେ ଗଭର୍ଣ୍ଣମେଣ୍ଟ କଣ କରିବ

0: ଜଣେ ଆସିଷ୍ଟାଣ୍ଟ ସିଡ୍ ସର୍ଟିଫିକେସନ ଅଫିସରକୁ ଆପଣଙ୍କୁ ନିଯୁକ୍ତ କରିବ, ସିଏ ଆପଣଙ୍କ ଫିଲ୍ଡକୁ ଚାରିଟା ଷ୍ଟେଜ ଯୋଉ ଅଛି କ୍ରିଟିକାଲ ଷ୍ଟେଜ ଯୋଉ ଚାରିଟା, ଫାର୍ଷ୍ଟ ଆପଣଙ୍କର ବିହନ ଲଗେଇକି ଧାନ କଥାରେ ଆମେ କଥା ହେବା, ଧାନରେ ହେଲେ କଣ ନା ଫାର୍ଷ୍ଟ ଯୋଉ ଭେଜିଟେଟିଭ ଷ୍ଟେଜ ଅଛି ତାର ଯୋଉଟା ପିଲ ଦେବା ସମୟରେ, ତାପରେ ଫୁଲ ଧରିବା ସମୟରେ, ତାପରେ ଯୋଉ ଗ୍ରେନ୍ଟା ଯୋଉ ଧରିବ ଯେତେବେଳେ ମିଲ୍କିଂ ଷ୍ଟେଜ ବୋଲି ଆମେ କହୁଛୁ ସେଇ ଷ୍ଟେଜ, ଆଉ କ୍ରପ୍ କଟିଂ ଷ୍ଟେଜ, ଏଇ ଚାରିଟା ଷ୍ଟେଜରେ ସିଏ ଆପଣଙ୍କୁ ଫିଲ୍ଡକୁ ଇନ୍ସପେକ୍ସନ କରିବ, ସିଏ ସାର୍ଟିଫିକେଟ ଦେବେ ନାଇଁ ଆଜ୍ଞା ଏ ଫିଲ୍ଡରୁ ଏତିକି ଅମଳ ହବାର ଅଛି ଆଉ ଏ ଫିଲ୍ଡ ଭଲ କରି କାମ ହେଇଛି, ଏଠାରେ ସବୁ ପ୍ରପର କେୟାର ମ୍ୟାନେଜମେଣ୍ଟ ନିଆ ହେଇଛି, ଯାହାଦ୍ୱାରା ଆପଣଙ୍କ ବିହନ ଯୋଉ ହବ ଆପଣଙ୍କୁ କାହା ପାଖକେ ଯିବା ଲାଗି ନେଇ ପଡେ, ତାକୁ ଓଡ଼ିଶା ଷ୍ଟେଟ୍ ସିଡ୍ କର୍ପୋରେସନ ଆପଣଙ୍କୁ ସେ ସିଡ୍ କେ ନେଇଯିବ, କେମିତି ନେବ ପଇସା ଦେଇକି ନେବ, କୋଉ ପଇସା ଦେବ ନା ଆପଣ ଯଦି ନର୍ମାଲ ମଣ୍ଡିରେ ଆମର ଯୋଉ ମିନିମମ ସପୋର୍ଟ ପ୍ରାଇସ୍ ଅଛି MSP ନର୍ମାଲ ଧାନ କରିଥିଲେ ଆପଣ 1875 ପାଉଛନ୍ତି, ଏଠି ଆପଣ 2800 ରୁ 3400 ଯାଏ ବିଭିନ୍ନ କିସମ ଅନୁଯାୟୀ ରେଟ୍ ଅଛି, ମାନେ ପାଖାପାଖି 1000 ଟଙ୍କା ଡିଫରେନ୍ସ ଆପଣ ପାଇବେ, ବୋଲେ 1000 ଟଙ୍କା ଯଦି ଆପଣ କ୍ୱିଣ୍ଟାଲରେ ପାଇଲେ ଏକ ପିଛା 25 କ୍ୱିଣ୍ଟାଲ 30 କ୍ୱିଣ୍ଟାଲ ଯଦି ଆପଣ ପାଉଛନ୍ତି ତାହେଲେ 30,000 ଟଙ୍କା ଷ୍ଟ୍ରେଟ୍ ଲାଭ ପାଇଲେ ନର୍ମାଲ ଧାନ ଅପେକ୍ଷା, ଖର୍ଚ୍ଚ ବି ନାହିଁ।
1: ତ ଇଟା ଯେନ୍ ରେଜିଷ୍ଟ୍ରେସନ କଥା କହିଲେ ଆଜ୍ଞା, ଆମର ଚାଷୀ ଦାମଙ୍କର ମୁଡ଼େ ଏବେ ଗୋଟେ କଥା ଆସୁଥିବା ଯେ ଏଇଟା ତାର ଯେନ୍ ଆମର ନା ରହୁଛି କି କାଗଜ ପତ୍ର କାଣ କାଣ ସବୁ କରିବାକୁ ପଡିବ?
0: କିଛି ନାହିଁ, ଆପଣଙ୍କର ଖାଲି ଆପଣଙ୍କ ଜମିର ପଟ୍ଟା ବା ଜମିର ଯୋଉ କିସମ ଯୋଉଠି ଆର ବୋଲି ସେଟା, ଆଉ ଚାଷୀର ଆଧାର କାର୍ଡ, ଏଇ ଦୁଇଟି ଜିନିଷ ହେଲେ, ଆଉ ଫୋନ ନମ୍ବରଟି ହେଲେ ହବ। ଚାଷୀ ଯଦି ନିଜେ ନ କରିପାରୁଛନ୍ତି କିଛି ଅସୁବିଧା ନାହିଁ, ଆମର ଓଡ଼ିଶା ଷ୍ଟେଟ୍ ସିଡ୍ କର୍ପୋରେସନ ଯୋଉ ଅଛି ଭବାନୀପାଟଣାରେ, ସେଠିକି ଆସିଲେ ବି ସେମାନେ ଆପଣଙ୍କୁ କରେଇଦେବେ, ଖାଲି ଆପଣଙ୍କୁ ଆସିକି ସେଇ ଯେତିକି ଡକ୍ୟୁମେଣ୍ଟ କହିଲି ସେତିକି ଡକ୍ୟୁମେଣ୍ଟ ଧରିକି ଆସିବାର।
1: ଏଇ ଯେନ୍ ବିହନର କଥା ହେଲା ବେଳେ ଆଜ୍ଞା,
0: ଆପଣ ଚାଷୀ ଧାନ କରୁଛି ନିଜେ ଟେନସନରେ ନିଜେ ବୋହିକି ନେଇକି ମଣ୍ଡିରେ ଗଦା କରୁଛି, ସିଏ ଟୋକନ ମିଳୁନି, ବହୁତ ଗୋଟେ ଅବ୍ୟବସ୍ଥା ଭିତରେ ସେସବୁ ଅସୁବିଧା ହଉଛି, ସେ ଅସୁବିଧା ଆଉ ଚାଷୀକି ଟେନସନ ନେବାକୁ ପଡିବନି। ବିହନ ଉତ୍ପାଦନ କଲେ ଆପଣ ଖାଲି ଉତ୍ପାଦନ କରି ଘରେ ବସନ୍ତୁ, ଓଏସ୍ଏସ୍ସି ଓଡ଼ିଶା ଷ୍ଟେଟ୍ ସେଡ୍ କର୍ପୋରେସନ ଆପଣଙ୍କ ଘରେ ପହଞ୍ଚିକି ଘରୁ ଜିନିଷ ଧରିକି ପଳାଇ ଆସିବ, ଆଉ ପଇସା ତାର 3 ଡେଜ୍ ଭିତରେ ପ୍ରୋସେସିଂ ବାଦ ସିଡ୍ଟା ଟିକେ ଟେଷ୍ଟିଂ ହୁଏ ଯେ ଏଇଟା ଆକ୍ଚୁଆଲ ସିଡ୍ କି ନାହିଁ, ତ ସେ ଟେଷ୍ଟିଂ ପରେ ଆପଣ 3 ଦିନ ଭିତରେ ପଇସା
1: ପାଇଯିବେ। ତ ଆଜ୍ଞା, ବିଭିନ୍ନ ପ୍ରକାର ଯେଉଁ ଚାଷବାସ ହେଲା କି ବିଭିନ୍ନ ପ୍ରକାର ଯାହା କିଛି ବି ଚାଲୁଛି, ତାର କାଜେ ଆମର ସରକାରୀ ବେସରକାରୀ ସଂସ୍ଥା ସବୁ ଆଗେ ଆସୁଛନ୍ ଆଜ୍ଞା, ତ ଇଦାର କାଜେ କାଣା ଏମିତି କିଛି କାର୍ଯ୍ୟକ୍ରମ ଚାଲୁଛି?
0: ଦେଖନ୍ତୁ, ବର୍ତ୍ତମାନ ଦେଖି ଚାଷୀ ଧାନ ଚାଷ କରିକି ଆଉ ସେତେ ଲାଭ ପାଉନି ଯେ ଧାନ ଚାଷକୁ ପ୍ରମୋଟ କରିହେବ, କିନ୍ତୁ ବିହନରେ ଯଦି ସେ ପର ଏକର 30 କ୍ୱିଣ୍ଟାଲ ପାଉଛି, ଯଦି ସେ 1000 ଟଙ୍କା ଲାଭ ପର କ୍ୱିଣ୍ଟାଲ ସେ ଲାଭ ପାଇଲାଣି, 30,000 ଏକ୍ସଟ୍ରା ପାଇଲାଣି, ତା ମାନେ ଏଇଟା ଗୋଟେ ଭଲ ଚାଷୀର ସୋସିଓ ଇକୋନୋମିକ ଷ୍ଟାଟସ ବଢେଇବା ପାଇଁ, ତାର ଫାଇନାନ୍ସିଆଲ ପାୱାରକୁ ଟିକେ ଅପଗ୍ରେଡ କରିବା ପାଇଁ ତାକୁ ଭଲ ହେଉଛି, ସେଥିପାଇଁ କଣ କରୁଛି ଏଇ ଜିନିଷ ବିହନ ଚାଷ କରିବା ପାଇଁ ବହୁତ ଶସ୍ତା ପ୍ରମୋଟ କରିବା ପାଇଁ ପଳେଇ ଆସିଲେଣି, ଆଗକୁ ଆସିଲେଣି, ସମସ୍ତେ ବହୁତ ପ୍ରକାର ପ୍ଲାନ ନେଉଛନ୍ତି, ଯେମିତି ଆମର କୃଷି ବିଜ୍ଞାନ କେନ୍ଦ୍ର ନିଜର ଗୋଟେ ପଲ୍ ସିଡ୍ ହବ ପ୍ରୋଗ୍ରାମ ଅଛି, ଗଭର୍ଣ୍ଣମେଣ୍ଟର ତ ସିଡ୍ ଭିଲେଜ ସ୍କିମ ଅଛି, ସେମିତି ଅଲଗା ବିହନ ପ୍ରଡକ୍ସନ ବା ସିଡ୍ ପ୍ରଡକ୍ସନ ପାଇଁ ବହୁତ ସରକାରୀ ବେସରକାରୀ NGO ସେମାନେ ନିଜ ନିଜର ଯୋଉ କମାଣ୍ଡ ଏରିଆ ଅଛି ବା ନିଜ ନିଜ ଗାଁ ଅଛି ସେଇ ଆଡପ୍ଟେଡ୍ ଭିଲେଜରେ ସେମାନେ ତାକୁ ପ୍ରମୋଟ କରୁଛନ୍ତି, ଯାହାଦ୍ୱାରା କ'ଣ ହେଉଛି ଚାଷୀମାନଙ୍କର ଅଲଟିମେଟଲି ଯେଉଁ ଡବ୍ଲିଂ ଅଫ୍ ଫାର୍ମର୍ସ ଇନକମ୍ ଯେଉଁ ଅନରେବଲ୍ ପ୍ରାଇମ୍ ମିନିଷ୍ଟରଙ୍କର ଯେଉଁଟା ଭିଜନ ଅଛି ତାକୁ ସକ୍ସେସଫୁଲ କରିବା ଦିଗରେ ସମ୍ ଏକ୍ସଟେଣ୍ଟ ଆମେ ଆଗକୁ ଅଗ୍ରସର ହେଉଛୁ।
1: ତ ଆଉ ଗୋଟେ ଯେ ଧରନ୍, ଆପଣ ତ ଯେଉଁ ସବୁ ଶୈଳୀ ସବୁ କହିଲେ, ଆମ ଚାଷୀ ଦାମଙ୍କୁ ଇଧର କାଜେ କିଛି ତାଲିମ ଫାଲିମ ଦେବା କାଜେ କିଛି ବ୍ୟବସ୍ଥା ଅଛି? ଆଜ୍ଞା
0: ଆଜ୍ଞା, ଆମର ଚାଷୀ ଭାଇମାନଙ୍କ ପାଇଁ କୃଷି ବିଜ୍ଞାନ କେନ୍ଦ୍ର 24 ଘଣ୍ଟା ଖୋଲା,
1: ଆଜ୍ଞା
0: ଟ୍ରେନିଂ ବା ତାଲିମ ଶିବିର ଅନୁଷ୍ଠିତ କରିବା। କୃଷି ବିଜ୍ଞାନ କେନ୍ଦ୍ରରେ 5-6 ଡିସିପ୍ଲିନ ଅଛି, ସେ ଡିସିପ୍ଲିନରେ ସମସ୍ତ ବୈଜ୍ଞାନିକ ମାନେ ଅଛନ୍ତି, ତାଙ୍କ କାମ ସେମାନେ ତାଲିମ ଶିବିର ମାନେ ଅନୁଷ୍ଠିତ କରିବେ, ତେଣୁକରି ଯୋଉ ଚାଷୀ ଭାଇମାନେ ଇଣ୍ଟରେଷ୍ଟେଡ ସେମାନେ ଆମ ଟେଲିଫୋନ ନମ୍ବରରେ କଣ୍ଟାକ୍ଟ କରିପାରିବେ, କିମ୍ବା ଆମର ଯୋଉ ଭାରତ ସରକାରଙ୍କର ଯୋଉ ଅଛି ଟୋଲ ଫ୍ରି କିଷାନ କଲ ସେଣ୍ଟର ଯୋଉ ନମ୍ବର ଅଛି ସେଠି କଣ୍ଟାକ୍ଟ କରିପାରିବେ, ଆଉ ଯଦି କିଛି ଡାଇରେକ୍ଟ ତାଲିମ ନେବା ପାଇଁ ସେମାନେ ଚାହୁଁଛନ୍ତି, କୃଷି ବିଜ୍ଞାନ କେନ୍ଦ୍ରରେ ଆମର ପ୍ରତିବର୍ଷ ଭାରତ ସରକାରଙ୍କର ଯୋଉ କୃଷି ଆଉ ସଶକ୍ତିକରଣ ଡିପାର୍ଟମେଣ୍ଟର ଯୋଉ ଦକ୍ଷତା ବିକାଶ ତାଲିମ ଅଛି ସେଇ ପ୍ରୋଗ୍ରାମ ଅଣ୍ଡରରେ ଆମର ଗୋଟେ ସ୍କିଲ ଡେଭଲପମେଣ୍ଟ ଟ୍ରେନିଂ ଆମେ ପ୍ରୋଗ୍ରାମ କରୁଛୁ ପ୍ରତିବର୍ଷ, ଆଉ ସେମାନେ ପରୀକ୍ଷା ଦେଇକି ସାର୍ଟିଫିକେଟ ନେଇକି ଯାଉଛନ୍ତି, ସାର୍ଟିଫିକେଟ ବଳରେ ସେମାନେ ଗଭର୍ଣ୍ଣମେଣ୍ଟରୁ କିଛି ଲୋନ୍ ହିସାବରେ ମଧ୍ୟ ଉଠାଇ ପାରିବେ, କାହିଁକିନା ସେଇଟା ଗୋଟେ ସାର୍ଟିଫିକେସନ ଏଜେନ୍ସି ଦ୍ୱାରା ତାଙ୍କର ଦକ୍ଷତାର ପ୍ରମାଣ କରୁଛନ୍ତି। ତ ଚାଷୀ ଭାଇମାନଙ୍କର ନିଜ ସହିତ ଆମ ସହିତ ଯୋଉ ସମ୍ପର୍କ ଏଇ ରହିବା ପାଇଁ ଆମେ ବହୁତ କିଷାନ ଆଡଭାଇଜରି ବି ଦଉଛୁ ମୋବାଇଲ ଫୋନ ମାଧ୍ୟମରେ, ଆଉ ଯାହା ଦରକାର ସେମାନେ ବି ଆସିକି କୃଷି ବିଜ୍ଞାନ କେନ୍ଦ୍ର ସହିତ ସମ୍ପର୍କ କରିପାରିବେ।
1: ଯାହା ହଉ, ଆଜି ଆପଣ ଆମର ବୈଠକ ଆସିଲେ, ଆଉ ଆମର ଯେନ୍ ବିହନ ଉତ୍ପାଦନ ପ୍ରଣାଳୀ ଏହାର ବିଷୟରେ ବିଶଦ ଭାବରେ ଆମର ଚାଷୀ ଦାମଙ୍କୁ ବୁଝାଲେ। ତ ଏଥିରେ କାଜେ ବୋଲିକରି ବୈଠକ ତରଫରୁ ଆକାଶବାଣୀ ତରଫରୁ

0: ଆପଣଙ୍କୁ ବହୁତ ବହୁତ ଧନ୍ୟବାଦ ଆର୍ ଜୁହାର ଆଜ୍ଞା
1: ବାବୁରେ ଆଜ୍ଞା ଯେନ୍ ହିସାବରେ କହିଦେଲେ ଆର୍ ତୁଇ ମୁଇଁ ଯେନ୍ ହିସାବରେ ଶୁଣିଲୁ ବଡ଼ା ଖୁସି ଲାଗ୍ଲା ବାବୁ
2: ହଇ ଯେ ଦାଦା କାମେ ଲଗାବାକେ ପଡ଼ବା
1: ପଡ଼ବା
2: ହଇ ଆର୍ ପଦେ ଦାଦା ଗଲା ଥିଲା ବେଲେ ଇଏ ଆମର ଚାଷୀ ଦାଦାଙ୍କର ହାଲ ଚାଲ ଖଣ ଖଣ ଶୁଣସୁ ମୁଇଁ ହେନ୍ତି ଆମ ଦାଦା ଗୋଟେ ସାଙ୍ଗେ ଦୁଇ ପଦ ହେଇଛ ସୁଖ ଦୁଃଖ କେନ୍ ପ୍ରକାର ସେ କହିଛନ୍ ହେଟା ଗଲା ଚାଲ ଶୁଣୁ
3: ସବୁବେଳେ ତ ବିଭିନ୍ନ ଅଞ୍ଚଳର ଚାଷୀ ଦାଦାଙ୍କ କଥାବାର୍ତ୍ତା ଆମେ ଶୁଣଉଛୁ ତ ହେନ୍ତି ଅନେକ ଆମର ଚାଷୀ ବୋବା ମାନେ ଅଛନ୍ ଦାଦା ମାନେ ଅଛନ୍ ଯେନ୍ ମନେ କି ଜମିବାଡ଼ି ନେଇଥିଲେ କାହା ହେଲା ସେ ଛେଲ ମେଢା ରଖି କରିବି ତାଙ୍କ ସଂସାର କୁଟୁମ୍ବ ସବୁ ଚଲଉଛନ୍ ତ ଚାଲନ୍ ଆଜି ହେନ୍ତି ଆମର ବୋବା ଗୋଟେ ଆମେ ଭେଟିଛୁ ସେ ବୋବା କି ଆଉ କେନ୍ ପ୍ରକାର ସେ ତାଙ୍କ ଛେଲ ମେଢା ସବୁ ରଖିଛନ୍ ହେଟା ଟିକେ ପଚରାମା ବୋବା ନମସ୍କାର ଆପଣଙ୍କ ନାଁ କାଣ ବୋବା
4: କ୍ଷେତ୍ର ମାଝି
3: ଆପଣ ଏଇ ଛେଲ ମେଢା ସବୁ ରଖିଛନ୍ କେତେ ପଟ ବାକି ଅଛନ୍
4: ଚାର ପଟ ମୁଇଁ ଅଛେ ଆମର ଭଞ୍ଜା ଘର ତିନ ଚାର ପଟ ଆଉ ଗୋଟେ ଘରଟା ତିନ ଚାର ପଟ ମୁଇଁ ଅଛେ
3: ତ ଆପଣଙ୍କର ଜମି ବାଡ଼ି କିଛି ଅଛି
4: କିଛୁ ନାଇଁ ବୁଆ ଜମି ବାଡ଼ି କିଛୁ ନାଇଁ ଗୁଣୁ
3: ଏ ଛେଲ ମେଢା ଏକା ରଖିଛନ୍ ଆପଣ ଦୁଇ ଉଲିଆ ଚରଉଛନ୍ ମେଢା ଆଉ ରଖିଛନ୍ କି
4: ମେଢା ମୁଳି ନାଇଁ
3: ଖାଲି ଛେଲ
4: ଛେଲ ରଖି
3: ତ ଏଇ ଯେନ୍ ଛେଲ ରହିଛି ବୁଆ ସେ ପଟକିଆ ବୋଲସନ୍ ଦୁଇ ପଟକିଆ ବୋଲସନ୍ ଆପଣଙ୍କ କେତେ ପଟକିଆ ସବୁ ଏଇଟା
4: ଆମଟା ସବୁ ଦୁଇ ପଟିଆ ତିନ ପଟିଆ ଏମିତି ଫୁଟଉଛି
3: ବରଷ କେତେ ବେତ କରୁଛନ୍
4: ବରଷ କେ ଦୁଇ ବେତ କରୁଛନ୍
3: ଇମାନକେ ତାଙ୍କର ସେ ଖାନା ପିନାର କାଣ ବ୍ୟବସ୍ଥା ସବୁ କରୁଛନ୍
4: ଖାନା ପିନା ବୋଇଲେ ବୋଇ ଚରା ବୁଲା ତ ଡାଲ ପତର ଆନେ
3: ଖାନା ଦୁଇ ଉଲି ଆପଣଙ୍କ ପାଖେ ତ ଡଙ୍ଗର ପାହାଡ଼ ବି ଅଛି ଆପଣଙ୍କ ସୁବିଧା ହେଇଯାଉଛି
4: ସୁବିଧା ହଉଛି ଅଷାଢ଼ ମାସ ବାହାର ବୁହାଲି ଚର୍ଛି ହେଲେ ଡଙ୍ଗର ବାଟ ଡଙ୍ଗର ବାଟ ଏମିତି
3: ଇମାନକେ ଯେନ୍ ଆପଣଙ୍କ ଛେଲ ଗୁଡେ ରହିଲା ଧର ମେଲଛା ପଟେ ଆପଣ ଏଟା କେତେ ମାସ କି କେତେ ବର୍ଷର ବାଗେ ରଖିଲେ ଯେ ପଇସା କିଛି ବାହାରୁଛି
4: ବାହାରିଲେ ତ ଆମେ ବାବା ହେ ମାନେ ଫୁଟେଛେ ବୁକ ମେଲଛା
3: କେତେ ମାସ ବାଗେ ରଖୁଛ
4: ରଖସୁ ବର୍ଷେ ଦୁଇ ବରଷ ଏମିତି ଆରୁ ଖଣ୍ଡ ପଡ଼ିଲେ ବିକୁଛ
3: ତ ଗୁଟେ ଧର ମେଲଛା ଗୋଟେ ବାବା ତମେ ଯଦି ରଖୁଛ ବର୍ଷେ ଗଲେ କେତେ ଖଣ୍ଡେ ପଇସା ମିଳିବା
4: ବର୍ଷେ ଗଲେ କେତେ ଗଲେ ଅତି ଦିଶେ ଟଙ୍କା ପାଞ୍ଚ ହଜାର ଚାର ହଜାର ପଚାଶ
3: ଏବେ ଯେନ୍ ବିହା ବର୍ତ୍ତମାନ ସବୁ ଖେଟୁଛେ ଇନକେ ବି ନିଆ କରୁଥିବ ବିଶେଷ ଭାବରେ ବା ଇ ଛେଲ ମନକେ ତ ରୋଗ ବି ଲାଗ୍ସି
4: ହଇ ରୋଗ ଲାଗ୍ଲେ ସେଟା ପଟେ କେନ୍ ଜର ମୁଡ଼ କେନ୍ ଖାସି ଖୁକରି ହେବା ବୋଲେ ସେଟା ଗୁଟେ ଇଞ୍ଜେନ୍ ସେନ୍କେ ଦୁଇଶହ ତିନିଶହ ଯେତ୍କି ପଟ ଅଛେ ସେତ୍କି ପାନ ମାରିଲେ ଚୁଣ ଫାଲେ ପାନ ବାହାର ହେଇକରି ଖାସି ଖୁକରି ହେଇକରି ସିମନ ବାହାର ହେବା ସେନ୍କେ ଭଗବାନ ଧର୍ମେ ସେ ଗଙ୍ଗା ଦି ଠାକରାନୀ ସେଟା କମାନୀ କଲେ ମୁହଁ କାନ ଫୁଲି ଆଇବା ଘା ଦାହି ଦେବା ସେ ମୁହଁ ଘା ପଡ଼ା ଗୋଡ଼ ହାତ କେ ଚପକା ଏମିତି ବାଜବା ଘା ହେବା
3: ତ ଆଉ ଗୋଟେ ରହିଲା ବା ଇମାନକେ ଯେନ୍ ତମ ଘରେ ରଖା ରୁଖି କରୁଛ ଗୁହାଲ ଗୋଟେ କେନ୍ତା କରୁଛ
4: ଗୁହାଲ ମଚା ମାରୁଛୁ ଆର ରଖୁଛୁ
3: ମଚା ମାରିଲେ କାଣ ହେଇଛି ବା
4: ମଚା ମାରିଲେ ତାର ଗୁ ତଳେ ପଡ଼ବା ସେମାନେ ଉପରେ
3: ତ ଇନେ ଇମାନଙ୍କ ବିକ୍ରି ବଟା ସବୁ କେନ୍ତା କରସ କେନ ବିକୁଛ ଇମାନକେ
4: ଇଣ୍ଡିଆ ମାନକେ ବଜାରରେ ତ ଖନ ପଡ଼ିଲେ ବବା ବିକା ବକେ କରସୁ
3: ଯା ହଉ ବା ଆଜି ଆପଣ ଆମକୁ ସମୟ ଦେଲେ ଆପଣଙ୍କର ଛେଲ ମେଳା ସବୁ କେନ୍ତା ରଖୁଛନ୍ତି ହେବା ବୋଧେ କହିଲେ ବହୁତ ବହୁତ ଧନ୍ୟବାଦ ଆର ନମସ୍କାର ବାବା
1: ତୁ ଯେନ୍ତା ଆମର ଦାଦାକୁ ପଚାରିଦେଲୁ ଚାଷୀ ଦାଦା ସବୁ କଥା କହିଲେ ତାଙ୍କର ସୁଖର କଥା କହିଲେ ଦୁଃଖର କଥା କହିଲେ ଚାଷର ସୁବିଧା କଥା କହିଲେ ଅସୁବିଧା କଥା କହିଲେ ହେଲା ମାତ୍ର ଏନ୍ତା ସୁବିଧା ଅସୁବିଧା ଭିତରେ ଆମର ସମୟ ହେଇଗଲା ନା
2: ସମୟ ହେଲା
1: ବୈଠକ କେ ଶେଷ କରିବାକୁ ପଡ଼ବା ତ ବୈଠକ ଶେଷ କରିବାର ଆଗନୁନ ଯେନ୍ମାନେ ଆମର କାର୍ଯ୍ୟକ୍ରମ ଶୁଣୁଛନ୍ ଚାଷୀ ଭାଇ ଦାଦା କକା ମା ଭଣୀମାନଙ୍କେ ମୁଇଁ ଯୁଗେ ଦାଦା
0: ଆର ମକାରୁ ଦାଦାର
1: ଜୁହାର।

ପ୍ରଜର୍କୁଲୁ ଚାଷୀ ଭାଇ ଭଉଣୀମାନଙ୍କ ପାଇଁ କାର୍ଯ୍ୟକ୍ରମ ଚାଷବାସ କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀର ଭବାନୀପାଟଣା କେନ୍ଦ୍ରରୁ। ପରବର୍ତ୍ତୀ କାର୍ଯ୍ୟକ୍ରମ ରିଲେ କରି ପ୍ରଚାର କରୁଛୁ ଆକାଶବାଣୀ କଟକ କେନ୍ଦ୍ରରୁ।

0: ବିଶ୍ୱ ପ୍ରସିଦ୍ଧ ରଥଯାତ୍ରାର ପ୍ରାକ୍ ପ୍ରସ୍ତୁତି ସମ୍ପର୍କରେ ଶୁଣନ୍ତୁ ପୁରୀ ଜିଲ୍ଲା ମୁଖ୍ୟ ଚିକିତ୍ସା ଓ ଜନସ୍ୱାସ୍ଥ୍ୟ ଅଧିକାରୀ ଡାକ୍ତର ଅକ୍ଷୟ କୁମାର ଶତପଥୀଙ୍କ ସହିତ ଆଲୋଚନା। ପ୍ରଯୋଜନା ଦିଲୀପ କୁମାର ନାୟକ, ଉପସ୍ଥାପନା ପ୍ରକାଶ କୁମାର ରଥ।
1: ଶ୍ରୀ ଜଗନ୍ନାଥ ମହାପ୍ରଭୁଙ୍କର ବିଶ୍ୱ ପ୍ରସିଦ୍ଧ ରଥଯାତ୍ରା ପୁରୀଠାରେ 16 ଜୁଲାଇ 2026 ଚଳିତ ବର୍ଷ ଗୁରୁବାର ଦିନ ଅନୁଷ୍ଠିତ ହେବ। ଚଳିତ ବର୍ଷର ରଥଯାତ୍ରା ପାଇଁ ସ୍ୱାସ୍ଥ୍ୟ ବିଭାଗ ଦ୍ୱାରା ନିଆଯାଉଥିବା ବିଭିନ୍ନ ପଦକ୍ଷେପ ସମ୍ପର୍କରେ ଆସନ୍ତୁ ଜାଣିବା। ଆମ ସହିତ ଅଛନ୍ତି ପୁରୀ ଜିଲ୍ଲା ମୁଖ୍ୟ ଚିକିତ୍ସା ଓ ଜନସ୍ୱାସ୍ଥ୍ୟ ଅଧିକାରୀ ଡକ୍ଟର ଅକ୍ଷୟ କୁମାର ଶତପଥୀ, ତାଙ୍କୁ ସ୍ୱାଗତ କରିବା। ଆଜ୍ଞା ନମସ୍କାର, ଆପଣଙ୍କ ଆଲୋଚନାକୁ ସ୍ୱାଗତ କରୁଛୁ। ସ୍ୱାସ୍ଥ୍ୟ ବିଭାଗ ଦ୍ୱାରା ଚଳିତ ବର୍ଷ ଜଗନ୍ନାଥ ପ୍ରେମୀ ଭକ୍ତଗଣ ଯେଉଁମାନେ ଶ୍ରୀକ୍ଷେତ୍ରକୁ ଆସିବେ କ'ଣ ସବୁ ସୁବିଧା ସୁଯୋଗ ସେମାନଙ୍କୁ ଦିଆଯାଉଛି ସେ ବିଷୟରେ ଟିକେ କୁହନ୍ତୁ।
2: ଜୟ ଜଗନ୍ନାଥ, ସମସ୍ତଙ୍କୁ ମୋର ନମସ୍କାର। ଚଳିତ ବର୍ଷ ମହାପ୍ରଭୁଙ୍କର ବିଶ୍ୱ ପ୍ରସିଦ୍ଧ ରଥଯାତ୍ରା ସକାଶେ ସ୍ୱାସ୍ଥ୍ୟ ବିଭାଗ ତତ୍ପର ଅଛି। ଆ ପୂର୍ବରୁ ଆମର ଜିଲ୍ଲାପାଳ ମହୋଦୟଙ୍କର ପରିଚାଳନାରେ ବହୁତ ଗୁଡ଼ିଏ ବୈଠକ ହୋଇଯାଇଛି। ଆମର ସ୍ୱାସ୍ଥ୍ୟ ବିଭାଗ ତରଫରୁ ଆମେ ଆମର ପୁରୀ ଜିଲ୍ଲାର ମୁଖ୍ୟ ଚିକିତ୍ସାଳୟରେ ଆମେ ଆମର ଅଧିକ ବେଡ୍ ଶଯ୍ୟା ପକାଇଅଛୁ। ଏହି ସମୟରେ ଆମର ବର୍ନ ୟୁନିଟ୍, ଟ୍ରମା ୟୁନିଟ୍ ଏବଂ ଆଇସିୟୁକୁ ଆମେ ସମ୍ପୂର୍ଣ୍ଣ ରୂପେ ସଜାଗ କରି ରଖିଅଛୁ।
1: ତେବେ ବିଶେଷ ଭାବରେ ମୁଖ୍ୟ ଚିକିତ୍ସାଳୟରେ ରଥଯାତ୍ରା ପାଇଁ ଯେମିତି ପ୍ରତିବର୍ଷ ଅଧିକ ଡାକ୍ତର ଏବଂ ପାରାମେଡିକାଲ ଷ୍ଟାଫ୍ ଦାୟିତ୍ୱ ଦିଆଯାଇଥାଏ ସେମାନଙ୍କୁ, ଚଳିତ ବର୍ଷ କେତେ ଅଧିକ ଡାକ୍ତର ଆସୁଛନ୍ତି ଏବଂ ପାରାମେଡିକାଲ ଷ୍ଟାଫ୍ ନିଯୁକ୍ତ ହୋଇଛନ୍ତି ଏହି କାମ ପାଇଁ?
2: ଚଳିତ ବର୍ଷ ଆମର ବିଶ୍ୱ ପ୍ରସିଦ୍ଧ ରଥଯାତ୍ରା ସକାଶେ ଆମେ 230 ଜଣ MBBS ଡାକ୍ତର, 72 ଜଣ ସ୍ପେଶାଲିଷ୍ଟ ମେଡିସିନ୍ ସର୍ଜରୀ ଅର୍ଥୋପେଡିକ୍ ସ୍ପେଶାଲିଷ୍ଟ, 6 ଜଣ ସୁପର ସ୍ପେଶାଲିଷ୍ଟ କାର୍ଡିଓଲୋଜି, ନ୍ୟୁରୋ ସର୍ଜରୀ ଏବଂ ପ୍ଲାଷ୍ଟିକ ସର୍ଜରୀ ଡାକ୍ତରଙ୍କୁ ଆମେ ଆଣୁଅଛୁ, ଏବଂ ଆମର 200 ଜଣ ନର୍ସିଂ ଅଫିସର, 200 ଜଣ ପାରାମେଡିକ୍ସ ଏବଂ 75 ଜଣ ଫର୍ମାସି ଅଫିସରଙ୍କୁ ଆମେ ରଥଯାତ୍ରା ଲାଗି ଆଣୁଅଛୁ।
1: ତେବେ ରୋଗୀମାନେ ଯେତେବେଳେ ଆସନ୍ତି ସେମାନଙ୍କ ପାଇଁ ଯଥେଷ୍ଟ ପରିମାଣରେ ଶଯ୍ୟା ଥିବାର ଆବଶ୍ୟକତା ଅଛି। ଚଳିତ ବର୍ଷ ସାଧାରଣ ଭାବରେ ଯେଉଁ ବର୍ଷ ସାରା ଯେତିକି ଶଯ୍ୟା ଥାଏ ବା ବେଡ୍ ଥାଏ, ରଥଯାତ୍ରା ପାଇଁ କେତେ ଅଧିକ ବେଡ୍ର ବ୍ୟବସ୍ଥା କରାଯାଉଛି?
2: ରଥଯାତ୍ରା ଲାଗି ଆମେ ସମୁଦ୍ର ପୁରୀ ଜିଲ୍ଲାରେ 331 ଅଧିକ ବେଡ୍ର ଶଯ୍ୟାକୁ ରଖିଅଛୁ। ଆମର ବଡ଼ ଡାକ୍ତରଖାନାରେ ଆମର 150 ଅଧିକ ଶଯ୍ୟା ଅଛି, ଏବଂ ଆମର ଯକ୍ଷ୍ମା ଏବଂ ସଂକ୍ରମକ ହସ୍ପିଟାଲରେ 80 ଆମର ଅଧିକ ଶଯ୍ୟା ଅଛି, ଏବଂ ପୁରୀ ଜିଲ୍ଲାର ଅନ୍ୟ ସବୁ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ଆମେ ଆମର ସେଇ ଅନୁସାରେ ଆମେ 10 ଲେଖା ଅଧିକ ଶଯ୍ୟା ରଖିଅଛୁ।
1: ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ଛାଡ଼ିଦେଲେ, ଯାହାକି ବଡ଼ଦାଣ୍ଡରେ ସମସ୍ତେ ତାକୁ ଦେଖିପାରୁଛନ୍ତି, ଦୃଶ୍ୟମାନ ହେଉଛି, ଆଉ କେଉଁ କେଉଁ ସ୍ଥାନରେ ଆମର ସରକାରଙ୍କର ବ୍ୟବସ୍ଥା ରହିଛି ଯେଉଁଠାରେ କି ଆମର ଜଗନ୍ନାଥ ପ୍ରେମୀ ଭକ୍ତମାନେ ସେମାନଙ୍କର ଚିକିତ୍ସା ଯଦି ଦରକାର ପଡ଼େ କରିପାରିବେ?
2: ଏହି ସମୟରେ ଆମର ପୁରୀର ଡିଫରେଣ୍ଟ ଜାଗା ମାନଙ୍କରେ ଆମେ 30 ଆଶୁ ଚିକିତ୍ସା କେନ୍ଦ୍ର ଫାଷ୍ଟ ଏଡ୍ ସେଣ୍ଟର କରିଅଛୁ, ଯେଉଁଟାକି ଏ ବର୍ଷ ଆମର ନୂଆ କରି ଆମେ ବଡ଼ଦାଣ୍ଡ ଏବଂ ରେଲୱେ ଷ୍ଟେସନ ପାଖରେ 8 ଦଶ ଶଯ୍ୟା ବିଶିଷ୍ଟ ହସ୍ପିଟାଲ, ମିନି ହସ୍ପିଟାଲ ଆମେ କରିଅଛୁ, ଯେଉଁଠି ଆମର ମେଡିସିନ ସ୍ପେଶାଲିଷ୍ଟ, ସର୍ଜରୀ ସ୍ପେଶାଲିଷ୍ଟ ସେଠି ରହିବେ, ଏବଂ ଏଇଟା ଆମର ଅଛି ମନ୍ଦିର ପାଖରେ, ଆମର ରଘୁନନ୍ଦନ ଲାଇବ୍ରେରୀ ପାଖରେ ଗୋଟେ ଅଛି, ବଗଲା ଧର୍ମଶାଳା ପାଖରେ ଗୋଟେ ଅଛି, ବସ୍ ଷ୍ଟାଣ୍ଡ ପାଖରେ ଗୋଟେ ଅଛି, ଏବଂ ଆମର ଭୋଳାନାଥ ବିଦ୍ୟାପୀଠ ପାଖରେ ଗୋଟେ ଅଛି। ଏହି ଅନୁସାରେ ଆମେ 8 ଶଯ୍ୟା ବିଶିଷ୍ଟ ହସ୍ପିଟାଲ ଆମେ କରିଅଛୁ, ତେଣୁ ଭକ୍ତମାନଙ୍କର କିଛି ଅସୁବିଧା ହେଲେ ବଡ଼ଦାଣ୍ଡରେ ଆମେ ବହୁତ ପ୍ରକାର କରିଅଛୁ, ଏବଂ ମନ୍ଦିର ଠାରୁ ମର୍ଚିକୋଟ ଛକ ପର୍ଯ୍ୟନ୍ତ ଆମର ଯେତେକ ଆଶୁ ଚିକିତ୍ସା କେନ୍ଦ୍ର ଅଛି ତାକୁ ଆମେ ଏସିର ବ୍ୟବସ୍ଥା ଏ ବର୍ଷ କରିଅଛୁ।
1: ଆପଣ ତ ବଡ଼ଦାଣ୍ଡ କଥା କହିଲେ, ଯେଉଁ ଆଶୁ ଚିକିତ୍ସା କେନ୍ଦ୍ର, କିନ୍ତୁ ପୁରୀ ସହରକୁ ଯେଉଁ ପ୍ରବେଶ ପଥ ରହିଛି, ଲକ୍ଷାଧିକ ଭକ୍ତ ସେହି ରାସ୍ତା ଦେଇକିରି ସହରକୁ ଆସିବେ, ସେଇ ବାଟରେ ଯଦି କୌଣସି କାହାର ଅସୁବିଧା ହୁଏ, ସ୍ୱାସ୍ଥ୍ୟଗତ ସମସ୍ୟା ହୁଏ, ତାହେଲେ ସେମାନଙ୍କ ପାଇଁ କ'ଣ ବ୍ୟବସ୍ଥା କରାଯାଇଛି?
2: ଆମର ଜାତୀୟ ରାଜପଥରେ ପୁରୀ ଭୁବନେଶ୍ୱରରେ ଆମର 7 ଆଶୁ ଚିକିତ୍ସା କେନ୍ଦ୍ର କରିଅଛୁ, ଏବଂ ପୁରୀ ରାସ୍ତା କଡ଼ରେ ଥିବା ସମସ୍ତ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର ମାନଙ୍କୁ ଆମେ ସମ୍ପୂର୍ଣ୍ଣ ରୂପେ ସଜାଗ ରହିବା ପାଇଁ କହିଅଛୁ। ସେହି ଅନୁସାରେ ପୁରୀ କୋଣାର୍କ ରୋଡ଼ରେ ଆମର 4 ଆଶୁ ଚିକିତ୍ସା କେନ୍ଦ୍ର କରାଯାଇଅଛି, ଏବଂ ପୁରୀ ସାତପଡ଼ା ରୋଡ଼ରେ ମଧ୍ୟ ଆମର 2 ଆଶୁ ଚିକିତ୍ସା କେନ୍ଦ୍ର କରାଯାଇଅଛି। ତେଣୁ ସେହି ଅନୁସାରେ ଆମେ ଭାବୁଛୁ ଭକ୍ତମାନଙ୍କର ଯଦି କିଛି ଅସୁବିଧା ହେଲା, ତେଣୁ ଆମର କିଛି ବିଶେଷ ଅସୁବିଧା ହେବନି, ଆମେ ତାଙ୍କୁ ଭଗବାନଙ୍କ ଦ୍ୱାରା ସେବା ଯୋଗାଇ ପାରିବୁ। ରଥଯାତ୍ରା ଲାଗି ଆମେ ପୁରା ସମ୍ପୂର୍ଣ୍ଣ ରୂପେ ଆମେ ପ୍ରସ୍ତୁତ ଅଛୁ। ଯେଉଁ ପ୍ରକାର ଔଷଧ ଦରକାର ପଡ଼ିବ ଆମେ ସବୁ ପ୍ରକାର ଔଷଧ ଆମେ ଏପଟେ ଗଚ୍ଛିତ କରି ରଖିଅଛୁ।
1: ଆଉ ଗୋଟେ କଥା ହେଲା, ଆମର ବର୍ଷା ଦିନେ ବିଶେଷ ଭାବରେ ରଥଯାତ୍ରା ଯେଉଁ ଆଷାଢ ମାସ ଏହି ସମୟରେ ହୋଇଥାଏ, ତେଣୁ ମୁଖ୍ୟ ଗୋଟେ ସମସ୍ୟା ଆସେ ଯେଉଁ ଖାଦ୍ୟ ଦୂଷିତ ହେବାର ସମ୍ଭାବନା ଥାଏ। ଅନେକ ହୋଟେଲ ବଡ଼ଦାଣ୍ଡ ଦୁଇ ପାର୍ଶ୍ୱରେ ରହିଛି ଏବଂ ସହରର ବିଭିନ୍ନ ସ୍ଥାନରେ ରହିଛି, ସମୁଦ୍ର କୂଳରେ ରହିଛି। ଖାଦ୍ୟର ମାନ ପରୀକ୍ଷା ପାଇଁ ବା ସେମିତି କିଛି ସ୍ୱାସ୍ଥ୍ୟ ବିଭାଗ ତରଫରୁ ବ୍ୟବସ୍ଥା କରାଯାଇଛି, ସମସ୍ତେ ସଚେତନ ହେଇପାରିବେ?
2: ଖାଦ୍ୟର ମାନ ପରୀକ୍ଷା କରିବା ପାଇଁ କି ଆମର ଫୁଡ୍ ସେଫ୍ଟି ଅଫିସର ମାନେ May 15 ଠାରୁ ଏହି କାର୍ଯ୍ୟ ଆରମ୍ଭ କରିଛନ୍ତି, ଯାହାକି ଆମର ସ୍ନାନ ପୂର୍ଣ୍ଣିମା ପରଠାରୁ ଏହାକୁ ତ୍ୱରିତ ଉପାୟରେ ଏଇଟା କାମ କରାଯାଉଅଛି, ଏବଂ ଆମର

0: ବିଭିନ୍ନ ସ୍ଥାନରେ ମନ୍ଦିର ପାର୍ଶ୍ୱ ହେଲା କି ଆମର ସମୁଦ୍ର କୂଳ ହେଲା ଏବଂ ଅଲାରନାଥଙ୍କ ପାଖରେ ଆମର ଯେଉଁ ବ୍ରହ୍ମଗିରି ପାଖରେ ଅଛି ଆମର ତ୍ୱରିତ ଉପରେ ଆମେ କାର୍ଯ୍ୟ କରୁଅଛୁ ତେଣୁ ଖାଦ୍ୟର ମାନ ଆମକୁ ଠିକ ବଜାୟ ରଖିବା ପାଇଁ ଆମର ଫୁଡ୍ ସେଫ୍ଟି ଅଫିସର ମାନେ ପ୍ରସ୍ତୁତ ଅଛନ୍ତି।
1: ଆଉ ଗୋଟିଏ କଥା ହେଲା, ଯେତେବେଳେ ରଥ ବଡ଼ଦାଣ୍ଡରେ ଚାଲେ ସେତେବେଳେ ବହୁତ ଭିଡ଼ ହୁଏ ଏବଂ ଭିଡ଼ ଭିତରେ ବେଳେବେଳେ ଦଳା ଚକଟା ହୋଇ ମଧ୍ୟ କେତେକ ଆହତ ହୋଇଥାନ୍ତି, ସେମାନଙ୍କୁ ମୁଖ୍ୟ ଚିକିତ୍ସାଳୟକୁ ଆଣିବା ପାଇଁ କଣ ବ୍ୟବସ୍ଥା ରହିଛି? ଯୋଉ ଗ୍ରୀନ କରିଡର କଥା କୁହାଯାଉଛି, ସେମାନଙ୍କୁ କୌଣସି ଭଲେଣ୍ଟିୟର ସେମିତି ରହିଛନ୍ତି ସ୍ୱାସ୍ଥ୍ୟ ବିଭାଗର ବା ଅନ୍ୟାନ୍ୟ ସ୍ୱେଚ୍ଛାସେବୀ ସଂଗଠନ ମାନଙ୍କ ଦ୍ୱାରା କଣ ଏ ବର୍ଷ ବିଶେଷ ବ୍ୟବସ୍ଥା କରାଯାଇଛି, ସେମାନେ ଗହଳି ଭିତରୁ ମୁଖ୍ୟ ଚିକିତ୍ସାଳୟକୁ ବା ଅନ୍ୟାନ୍ୟ ଆଶୁ ଚିକିତ୍ସା କେନ୍ଦ୍ରକୁ ଯାଇପାରିବେ?
0: ଗହଳି ସମୟରେ ଯୋଉମାନଙ୍କର କିଛି ଅସୁବିଧା ହେଉଛି ତା ପାଇଁ ଆମେ ବିଭିନ୍ନ ଜାଗାରେ ଆମର ଫାଷ୍ଟ ଏଡ୍ ସେଣ୍ଟର ବା ଆଶୁ ଚିକିତ୍ସା କେନ୍ଦ୍ର କରିଛୁ, ତା ସହିତ ଅସ୍ଥାୟୀ ଡାକ୍ତରଖାନା ମାନ କରିଅଛୁ, ସେଇ ଅନୁସାରେ ଆମର ଷ୍ଟ୍ରେଚର ପାର୍ଟି ମାନେ ମଧ୍ୟ ନିୟୋଜିତ ଅଛନ୍ତି ଏବଂ ଯୋଉଟା ଆପଣ କହିଲେ ଗ୍ରୀନ କରିଡର କଥା, ଗ୍ରୀନ କରିଡର ମଧ୍ୟ ଏ ବର୍ଷ ବିଭିନ୍ନ ଏନ୍ଜିଓଙ୍କ ଦ୍ୱାରା ସେଟା ଠିକ୍ ପାଖରେ ଗତ ବର୍ଷ ଭଳି ରହିବ, ତେଣୁ ଆମେ ସେଇ ଅନୁସାରେ ଭାବୁଛୁ ଯଦି କାହାର କିଛି ଅସୁବିଧା ହେଲା ତାହେଲେ ଆମେ ତାଙ୍କୁ ସେବା ଯୋଗାଇ ପାରିବୁ।
1: ସମୁଦ୍ର ସ୍ନାନ ଅନେକ ତୀର୍ଥଯାତ୍ରୀ କରିପାରନ୍ତି, ଏପଟେ ଜଗନ୍ନାଥ ଦର୍ଶନ, ରଥ ଟଣା, ତା ସହିତ ସମୁଦ୍ର ସ୍ନାନ, ଆଉ ବିଶେଷ ଭାବରେ ବିଗତ ଦିନରେ ମଧ୍ୟ ଦେଖିବାକୁ ମିଳିଛି ଯେ ଜେଲି ଫିସ୍ ଏବଂ ଅନ୍ୟାନ୍ୟ ଯୋଉ କୌଣସି ଯୋଉ ଜୀବ ଦ୍ୱାରା ସେମାନେ ଆକ୍ରାନ୍ତ ହେଇଥାନ୍ତି, ବିଭିନ୍ନ ଚର୍ମରେ ତାଙ୍କର ପ୍ରତିକ୍ରିୟା ସୃଷ୍ଟି ହେଇଥାଏ। ରଥଯାତ୍ରା ସମୟରେ ଯଦି କେହି ସେଥିରେ ପ୍ରଭାବିତ ହୁଅନ୍ତି ଏବଂ ଚିକିତ୍ସାଳୟକୁ ଆସନ୍ତି କଣ ସୁବିଧା ରହିଛି ଏବଂ ସେମାନଙ୍କୁ କଣ କହିବେ ଯାହାଦ୍ୱାରା କି ସେମାନେ ସମୁଦ୍ର ସ୍ନାନ ପୂର୍ବରୁ ସତର୍କ ହେଇପାରିବେ?
0: ଏହି ସମୟରେ ଯଦି ସମୁଦ୍ର କୂଳରେ କିଛି ସି ଇଞ୍ଜୁରୀ ହେଲା, ସି ଇଞ୍ଜୁରୀ ସାଧାରଣତଃ କିଛି ଫ୍ରାକ୍ଚର ଟାଇପ୍ର ହୁଏ କିମ୍ବା କିଛି ମାଇଲ୍ଡିଆ ଟାଇପ୍ର ହୁଏ, ଅବର୍ ସ୍କିନ୍ ଇଞ୍ଜୁରୀ ହୁଏ, ତେଣୁ ଆମେ ସମସ୍ତଙ୍କୁ କହୁଛୁ ଏହି ସମୟରେ ଆପଣମାନେ ବେଶୀ ଭିଡ଼ ସମୟରେ ସମୁଦ୍ରରେ ବେଶୀ ଗାଧୋଇବା ବାରଣ କରନ୍ତୁ ଏବଂ ସେଠି ଥିବା ଆମର ଲାଇଫ୍ ଗାର୍ଡ ମାନଙ୍କର ଠିକ୍ ଉପରେ ତାଙ୍କର ପରାମର୍ଶ ନିଅନ୍ତୁ ଏବଂ ଯଦି କିଛି ଅସୁବିଧା ହେଲା ଆମେ ସି ବିଚ୍ ଅଞ୍ଚଳରେ ଆମେ 5 ଆଶୁ ଚିକିତ୍ସା କେନ୍ଦ୍ର ସୁବିଧା କରିଅଛୁ ଏବଂ ଆମର ଆମ୍ବୁଲାନ୍ସର ସୁବିଧା ଅଛି। ଆପଣ ସଙ୍ଗେ ସଙ୍ଗେ ଆମର ଯକ୍ଷ୍ମା ଏବଂ ସଂକ୍ରାମକ ହସ୍ପିଟାଲରେ ଆମର ସବୁ ସ୍ପେଶାଲିଷ୍ଟ ଡାକ୍ତରମାନେ ଅଛନ୍ତି, ଆପଣ ଆସି ତାଙ୍କର ପରାମର୍ଶ ଗ୍ରହଣ କରନ୍ତୁ।
1: ଆପଣ ଆମ୍ବୁଲାନ୍ସ କଥା କହିଲେ, ବର୍ଷ ସାରା ତ ଆମ୍ବୁଲାନ୍ସର ବ୍ୟବସ୍ଥା କିଛି ପରିମାଣରେ ରହିଛି, ଆଉ ଚଳିତ ବର୍ଷ ରଥଯାତ୍ରା ପାଇଁ କେତେ ଅଧିକ ଆମ୍ବୁଲାନ୍ସ ରଖାଯାଇଛି ଯାହାଫଳରେ କି ତାର ସୁବିଧା ଯିଏ ଚାହିଁବେ ନେଇପାରିବେ?
0: ଚଳିତ ବର୍ଷ ରଥଯାତ୍ରା ନିମନ୍ତେ ସରକାରୀ ସ୍ତରରେ 46 ଆମ୍ବୁଲାନ୍ସ ଆମେ ଆଣୁଛୁ ଏବଂ ବେସରକାରୀ ସ୍ଥଳରୁ 41 ଆମ୍ବୁଲାନ୍ସର ଆମର ବ୍ୟବସ୍ଥା କରାଯାଇଅଛି। ଏହି 46 ଆମ୍ବୁଲାନ୍ସକୁ ଆମେ ପୁରୀ ସହର ଏବଂ ପୁରୀର ବିଭିନ୍ନ ଜାଗାରେ ଆମେ ତାକୁ ଅବସ୍ଥାପିତ କରୁଅଛୁ, ତେଣୁ ଆମ୍ବୁଲାନ୍ସର ଗୋଟେ ପ୍ରପର କରିଡର ଆମେ କରୁଛୁ। ସେହି ଅନୁସାରେ ଆମେ ଭାବୁଛୁ ଯଦି କିଛି କାହାର ଅସୁବିଧା ହେଲା ତାହେଲେ ଆମେ ସେହି ଅନୁସାରେ ଲୋକମାନେ ଆମ୍ବୁଲାନ୍ସର ସୁବିଧା ନେଇପାରିବେ।
1: ଏହି ଆମ୍ବୁଲାନ୍ସ କେମିତି ଲୋକମାନେ ଯୋଗାଯୋଗ କରିବେ, ତାର ନମ୍ବର କ'ଣ, କେଉଁ ସ୍ଥାନରେ ସେଇଟା ଉପଲବ୍ଧ ଅଛି ଯାହାଫଳରେ କି ସେମାନେ ଯୋଗାଯୋଗ କରିପାରିବେ, ଏବଂ ସ୍ୱାସ୍ଥ୍ୟ ବିଭାଗ ତରଫରୁ ଯୋଉ ସୁବିଧା ଦିଆଯାଉଛି ସେ ବିଷୟରେ ସୂଚନା କିଭଳି ଭାବରେ ସେମାନେ ଶୀଘ୍ର ପାଇପାରିବେ?
0: ଆମ୍ବୁଲାନ୍ସ ଗୁଡ଼ିକୁ ଆମେ ପୁରୀର ବଡ଼ଦାଣ୍ଡ ଏବଂ ପୁରୀର ସମୁଦ୍ରକୂଳ ଏବଂ ପୁରୀ ସହରର ଯୋଉ ରାସ୍ତା କଡ଼ ମାନଙ୍କରେ ବିଭିନ୍ନ ଜାଗାରେ ଆମେ ତାକୁ ଅବସ୍ଥାପିତ କରିଅଛୁ ଏବଂ ସେହି ଅନୁସାରେ ଆମର ପୋଲିସର ଯୋଉ କଣ୍ଟ୍ରୋଲ ରୁମ୍ ମାନ ହବ, ଆମେ ଆମ୍ବୁଲାନ୍ସ ଆମ ପାଖରେ ଆସି ଜଏନ୍ କଲେ ଆମ୍ବୁଲାନ୍ସର ନମ୍ବର ସମସ୍ତଙ୍କୁ ଯୋଗାଇ ପାରିବୁ, ତେଣୁ ଆମର ବି ଗୋଟେ 24/7 ଗୋଟେ କଣ୍ଟ୍ରୋଲ ରୁମ୍ ସେହି ସମୟରେ ଫଙ୍କସନ୍ କରିବ। ଆମେ ଭାବୁଛୁ ଯଦି କାହାର କିଛି ଅସୁବିଧା ହେଲା ଯାହାର କି ନମ୍ବର ଆମର ଡିଫରେଣ୍ଟ ଡିଜିଟାଲ ସୋ ଯୋଉଟା କରାହଉଛି ସରକାରଙ୍କ ତରଫରୁ ତାକୁ ଜାଣିପାରିବେ, ସେମାନେ ଆମକୁ କଣ୍ଟ୍ରୋଲ ରୁମ୍କୁ ଫୋନ୍ କଲେ ଆମେ ସବୁ ଜାଣିପାରିବେ। ଆପଣ
1: ଗୁରୁତର ରୋଗୀଙ୍କ ପାଇଁ ଦରକାର ଆଇସିୟୁ, ବର୍ତ୍ତମାନ କେତେ ଆଇସିୟୁ ରହିଛି ଏବଂ ବିଶେଷ ଭାବରେ କିଛି ଆଇସିୟୁ ପ୍ରସ୍ତୁତ କରି ରଖାଯାଉଛି କି ରଥଯାତ୍ରା ପାଇଁ ଚଳିତ 2026 ବର୍ଷରେ?
0: ଚଳିତ 2026 ରଥଯାତ୍ରା ନିମନ୍ତେ ଆମର ଯକ୍ଷ୍ମା ଏବଂ ସଂକ୍ରାମକ ୱାର୍ଡରେ ଅଧିକ 15 ଆଇସିୟୁ ବେଡ୍ ଯାହାକି ଆମର ଏମ୍ସ ଭୁବନେଶ୍ୱରଙ୍କର ଅଭିଜ୍ଞ ଡାକ୍ତରଙ୍କ ଦ୍ୱାରା ପରିଚାଳିତ ହେବ, ତା ସହିତ ଆମର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଥିବା 10 ଆଇସିୟୁ ବେଡ୍କୁ ଆମେ ଫୁଲ୍ ରୂପେ ଫଙ୍କସନ୍ କରିବୁ।
1: ବିଶେଷ ଭାବରେ ବିଭିନ୍ନ ରାଜ୍ୟରୁ ତୀର୍ଥଯାତ୍ରୀ ଆସୁଛନ୍ତି, ଯେଉଁମାନେ ଓଡ଼ିଆ ଯାତ୍ରୀ ଆସୁଛନ୍ତି ସେମାନଙ୍କ ପାଇଁ ଅସୁବିଧା କିଛି ନାହିଁ, କିନ୍ତୁ ଅନ୍ୟାନ୍ୟ ଭାଷାରେ ହିନ୍ଦୀ ଏବଂ ଅନ୍ୟାନ୍ୟ ଭାଷାରେ ଯେଉଁ ତୀର୍ଥଯାତ୍ରୀମାନଙ୍କୁ ସ୍ୱାସ୍ଥ୍ୟ ବିଭାଗର ସୁବିଧା ସମ୍ପର୍କରେ ସୂଚନା ଦେବା ପାଇଁ କିଛି ବ୍ୟବସ୍ଥା କରାଯାଇଛି?
0: ଏ ବର୍ଷ ଆମର ଯେଉଁଠି ଆଶୁ ଚିକିତ୍ସା କେନ୍ଦ୍ର ଏବଂ ଯେଉଁ ଅସ୍ଥାୟୀ ଡାକ୍ତରଖାନା କରାଯାଇଛି ତାର ଯେଉଁ ଆମର ଯେଉଁ ସାଇନେଜ୍ ତାକୁ ଆମେ ମଲ୍ଟି ଲାଙ୍ଗୁଏଜ୍ରେ ଓଡ଼ିଆ ହିନ୍ଦୀ ଏବଂ ଇଂଲିଶରେ ତାର ଆମେ ମାରିଛୁ, ତେଣୁ ସେହି ଅନୁସାରେ ଆମେ ଭାବୁଛୁ ସମସ୍ତଙ୍କ ପାଇଁ ଏଇଟା ସୁବିଧା ହେବ, ସମସ୍ତେ ଜାଣିପାରିବେ ଯେ ଆମର କେଉଁଠି ଆଶୁ ଚିକିତ୍ସା କେନ୍ଦ୍ର ଅଛି, କେଉଁଠି ଡାକ୍ତରଖାନା ଅଛି, ସମସ୍ତେ ଜାଣିପାରିବେ, କାହାର କିଛି ଅସୁବିଧା ହେବନି।
1: ଶେଷରେ ସ୍ୱଚ୍ଛତା ସମ୍ପର୍କରେ ଗୋଟିଏ ପ୍ରଶ୍ନ ପଚାରିବି, ଯେହେତୁ ମୁଖ୍ୟ ଜିଲ୍ଲା ଚିକିତ୍ସାଳୟ ତେଣୁ ଚିକିତ୍ସାଳୟର ଯେଉଁ ସ୍ୱଚ୍ଛତା ଏବଂ ଆଶୁ ଚିକିତ୍ସା କେନ୍ଦ୍ରଗୁଡ଼ିକର ସ୍ୱଚ୍ଛତା ଯେମିତି ବଜାୟ ରହିବ ଯାହାଫଳରେ କି ଯେଉଁମାନେ ଆସିବେ ସେମାନେ ଗୋଟେ ଭଲ ଭାବନା ନେଇ ଚିକିତ୍ସା ପାଇକି ଫେରିବେ, ସ୍ୱଚ୍ଛତା ପାଇଁ କ'ଣ ବିଶେଷ ବ୍ୟବସ୍ଥା କରାଯାଇଛି ମୁଖ୍ୟ ଚିକିତ୍ସାଳୟରେ ଏବଂ ଅନ୍ୟାନ୍ୟ ଆଶୁ ଚିକିତ୍ସା କେନ୍ଦ୍ରରେ କରାଯିବ?
0: ମୁଖ୍ୟ ଚିକିତ୍ସାଳୟର ସ୍ୱଚ୍ଛତା ବଜାୟ ରଖିବା ଲାଗି ଆମେ ତତ୍ପରତା ସହ ଚେଷ୍ଟା କରିବୁ ଏବଂ ଆମେ ଅଧିକ ସଂଖ୍ୟକ ଷ୍ଟାଫ୍ଙ୍କୁ ମୁତୟନ କରିଅଛୁ, ସେହି ଅନୁସାରେ ଆମର ଯେଉଁ

0: ଚିକିତ୍ସା କେନ୍ଦ୍ର ଏବଂ ଯୋଉଟା ଆମର ଟେମ୍ପୋରାରୀ ହସ୍ପିଟାଲ ଅଛି ସେମାନଙ୍କର ବି ଆମେ ଅଧିକ ଷ୍ଟାଫ ଦେଉଛୁ, ତେଣୁ ଆମେ ଭାବୁଛୁ ହସ୍ପିଟାଲ ମାନଙ୍କରେ ସ୍ୱଚ୍ଛତା ବଜାୟ ରଖିବା ଲାଗି ଆମେ ଆପ୍ରାଣ ଚେଷ୍ଟା କରିବୁ।
1: କୌଣସି ତୀର୍ଥଯାତ୍ରୀ ବା ଜଗନ୍ନାଥ ପ୍ରେମୀ ଯଦି ସ୍ୱାସ୍ଥ୍ୟ ବିଭାଗର ଦିଆଯାଉଥିବା ସୁବିଧା ସୁଯୋଗ ସମ୍ପର୍କରେ ଜାଣିବାକୁ ଚାହାନ୍ତି, ସେମାନଙ୍କ ପାଇଁ କିଛି ଯୋଗାଯୋଗ ମୋବାଇଲ ନମ୍ବର, ଇମେଲ ବା ୱେବସାଇଟ ଆଡ୍ରେସ ରହିଛି।
0: ସ୍ୱାସ୍ଥ୍ୟସେବୀ ମାନଙ୍କ ପାଇଁ ଆମର ଗୋଟେ କଣ୍ଟ୍ରୋଲ ରୁମ୍ ନମ୍ବର ଅଛି ଏବଂ ଆମର ବିଭିନ୍ନ ଜିଲ୍ଲା ମୁଖ୍ୟ ଚିକିତ୍ସା ଅଧିକାରୀ ଏବଂ ଆମର ଯୋଉମାନେ ନୋଡାଲ ଅଫିସର ଅଛନ୍ତି ତାଙ୍କର ନମ୍ବର ବି ଆମେ ବିଭିନ୍ନ ଜାଗାରେ ତାକୁ ଫ୍ଲେକ୍ସ ମାଧ୍ୟମରେ ଆମେ ତାକୁ ଜଣାଇଦେବୁ, ତେଣୁ ଯାହାର କିଛି ଅସୁବିଧା ହେଲା ତାହେଲେ ସେମାନେ ସେଇ ନମ୍ବର ଦ୍ୱାରା ଆମକୁ ଫୋନ କଲେ ଆମେ ତାଙ୍କର ସବୁ ପ୍ରକାର ସୁବିଧା କରିପାରିବୁ। ମେନ୍ ନମ୍ବର ତ ମୋ ନମ୍ବରଟା ହେଉଛି 9433994708।
1: ଆଚ୍ଛା, ତେବେ ଶେଷରେ ଆପଣ ଚଳିତ 2026 ବର୍ଷର ରଥଯାତ୍ରା ପାଇଁ ଜିଲ୍ଲା ମୁଖ୍ୟ ଚିକିତ୍ସା ଓ ଜନସ୍ୱାସ୍ଥ୍ୟ ଅଧିକାରୀ ଭାବରେ କଣ ବାର୍ତ୍ତା ଦେବେ ଜଗନ୍ନାଥ ପ୍ରେମୀମାନଙ୍କୁ?
0: ଜଗନ୍ନାଥ ପ୍ରେମୀମାନଙ୍କୁ ଆମେ ଏଇ ବାର୍ତ୍ତା ଦେବୁ ଯେ ଆପଣମାନେ ଭିଡ଼କୁ ବେଶୀ ଯାଆନ୍ତୁ ନାହିଁ। ଯେଉଁମାନଙ୍କର ଗର୍ଭବତୀ ମା, ଛୋଟ ପିଲା ଏବଂ ଯେଉଁମାନଙ୍କର କୋମର୍ବିଡିଟି ଅଛି, ଡାଇବେଟିସ୍, ହାଇପରଟେନସନ୍, ହାର୍ଟ ରୋଗ ଅଛି, ସେମାନେ ଆସନ୍ତୁ, ଦୂରରୁ ଥାଇ ଠାକୁରଙ୍କୁ ଦର୍ଶନ କରନ୍ତୁ, ବେଶୀ ଗହଳି ଜାଗାକୁ ଯାଆନ୍ତୁ ନାହିଁ ଏବଂ ଅପରିଷ୍କାର ଖାଦ୍ୟ ଖାଆନ୍ତୁ ନାହିଁ। ଠିକ୍

0: ଚିକିତ୍ସା ଓ ଜନସ୍ୱାସ୍ଥ୍ୟ ଅଧିକାରୀ ଭାବରେ କଣ ବାର୍ତ୍ତା ଦେବେ ଜଗନ୍ନାଥ ପ୍ରେମୀମାନଙ୍କୁ?
1: ଜଗନ୍ନାଥ ପ୍ରେମୀମାନଙ୍କୁ ଆମେ ଏଇ ବାର୍ତ୍ତା ଦେବୁ ଯେ ଆପଣମାନେ ଭିଡ଼କୁ ବେଶୀ ଯାଆନ୍ତୁ ନାହିଁ। ଯେଉଁମାନଙ୍କର ଗର୍ଭବତୀ ମା, ଛୋଟ ପିଲା ଏବଂ ଯେଉଁମାନଙ୍କର କୋମର୍ବିଡିଟି ଅଛି, ଡାଇବେଟିସ୍, ହାଇପର ଟେନସନ୍, ହାର୍ଟ ରୋଗ ଅଛି, ସେମାନେ ଆସନ୍ତୁ, ଦୂରରୁ ଥାଇ ଠାକୁରଙ୍କୁ ଦର୍ଶନ କରନ୍ତୁ, ବେଶୀ ଗହଳି ଜାଗାକୁ ଯାଆନ୍ତୁ ନାହିଁ ଏବଂ ଅପରିଷ୍କାର ଖାଦ୍ୟ ଖାଆନ୍ତୁ ନାହିଁ, ଠିକ୍ ପାଣି ପିଅନ୍ତୁ ଏବଂ ସେହି ଅନୁସାରେ ଠାକୁରଙ୍କୁ ଦର୍ଶନ କରି ମହାପ୍ରଭୁଙ୍କ କୃପାରୁ ଭଲରେ ଯାଆନ୍ତୁ।
0: ଚଳିତ ବର୍ଷ 2026 ସ୍ୱାସ୍ଥ୍ୟ ବିଭାଗ ତରଫରୁ ନିଆଯାଉଥିବା ବିଭିନ୍ନ ପଦକ୍ଷେପ ସମ୍ପର୍କରେ ବାର୍ତ୍ତା ଦେଲେ ପୁରୀ ଜିଲ୍ଲା ମୁଖ୍ୟ ଚିକିତ୍ସା ଓ ଜନସ୍ୱାସ୍ଥ୍ୟ ଅଧିକାରୀ ଡକ୍ଟର ଅକ୍ଷୟ କୁମାର ଶତପଥୀ। ଆପଣଙ୍କୁ ଅନେକ ଅନେକ ଧନ୍ୟବାଦ।
1: ଧନ୍ୟବାଦ। ଜୟ ଜଗନ୍ନାଥ। ନମସ୍କାର।
2: ପୁରୀଠାରେ ଅନୁଷ୍ଠିତ ହେବାକୁ ଥିବା ବିଶ୍ୱପ୍ରସିଦ୍ଧ ରଥଯାତ୍ରାର ପ୍ରାକ୍ ପ୍ରସ୍ତୁତି ସମ୍ପର୍କରେ ଶୁଣିଲେ ପୁରୀ ଜିଲ୍ଲା ମୁଖ୍ୟ ଚିକିତ୍ସା ଓ ଜନସ୍ୱାସ୍ଥ୍ୟ ଅଧିକାରୀ ଡାକ୍ତର ଅକ୍ଷୟ କୁମାର ଶତପଥୀଙ୍କ ସହିତ ଆଲୋଚନା। ପ୍ରଯୋଜନା ଦିଲୀପ କୁମାର ନାୟକ, ଉପସ୍ଥାପନା ପ୍ରକାଶ କୁମାର ରଥ।

0: ଆପଣମାନେ କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ କଟକ କେନ୍ଦ୍ରରୁ। ପ୍ରଚାର କରୁଛୁ ହିନ୍ଦୀ ଚଳଚ୍ଚିତ୍ର ଗୀତ।
1: କାର୍ଯ୍ୟକ୍ରମ ଶୁଣୁଥିଲେ ଆକାଶବାଣୀ କଟକ କେନ୍ଦ୍ରରୁ, ଆକାଶବାଣୀ ଭବାନୀପାଟଣା। ପରବର୍ତ୍ତୀ କାର୍ଯ୍ୟକ୍ରମ ଶୁଣିପାରିବେ ଟିକେ ପରେ।

ଆକାଶବାଣୀ ଭବାନୀପାଟଣା ସମୟ ବର୍ତ୍ତମାନ ରାତି 8:15 ଶୁଣନ୍ତୁ ଆପଣଙ୍କ ଚିଠିପତ୍ରର ଉତ୍ତରକୁ ନେଇ କାର୍ଯ୍ୟକ୍ରମ ଚିଠି ପାଇଛୁ। ଉପସ୍ଥାପନାରେ ଅଛନ୍ତି ସଚିଦାନନ୍ଦ ମଲ୍ଲିକ ଏବଂ ଆଶ୍ୱାସନା ପଟ୍ଟନାୟକ।

0: हाँ हाँ
1: ଲେଖିଛନ୍ତି ଲକ୍ଷ୍ମଣ ଦୁର୍ଗା। ଭବାନୀପାଟଣା ଆକାଶବାଣୀ କେନ୍ଦ୍ରର ସମସ୍ତ ଉଚ୍ଚକୋଟୀର ଉପସ୍ଥାପକ ଉପସ୍ଥାପିକାମାନଙ୍କୁ ପ୍ରଥମେ ସେ ନମସ୍କାର ଜଣାଇଛନ୍ତି।
0: ଆପଣଙ୍କୁ ମଧ୍ୟ ଆମ ତରଫରୁ ପ୍ରତି ନମସ୍କାର।
1: ଏବଂ ଆକାଶବାଣୀ ଭବାନୀପାଟଣା କେନ୍ଦ୍ରର ସମସ୍ତ ଅଗଣିତ ଶ୍ରୋତା ମଣ୍ଡଳୀଙ୍କୁ ଏବଂ ଆକାଶବାଣୀ ଭବାନୀପାଟଣା ପରିବାରଙ୍କୁ ମଧ୍ୟ ନମସ୍କାର ଜଣାଇଛନ୍ତି। ସେ ଲେଖିଛନ୍ତି, ଆମ କେନ୍ଦ୍ରର ସମସ୍ତ କାର୍ଯ୍ୟକ୍ରମ ଆକାଶବାଣୀ ଭବାନୀପାଟଣାର ଜନ୍ମଦିନରୁ ମୁଁ ଶୁଣି ଆସୁଛି। December 30, 1992 ବୋଧେ ଭୁଲ ଥିଲେ କ୍ଷମା କରିବେ ବୋଲି ସେ ଲେଖିଛନ୍ତି। ପୁଣି ସେ ପ୍ରଶଂସା ଭରା ମତାମତ ଦେଇ ଲେଖିଛନ୍ତି ଯେ, ନଇ ଏ ପାରିରେ ମୁଁ, ନଇ ସେ ପାରିରେ ତୁ, ଏହି ଗୀତଟି ବହୁତ ଭଲ ଲାଗିଥିଲା, ସେଥିପାଇଁ ସେହି କଳାକାରମାନଙ୍କୁ ଧନ୍ୟବାଦ ଜଣାଇଦେବେ।
0: ଶ୍ରୋତାବନ୍ଧୁ, ଆପଣଙ୍କୁ ବହୁତ ଧନ୍ୟବାଦ। ଆମେ ଦେଖୁଛୁ, ଚିଠି ପାଇଛୁ କାର୍ଯ୍ୟକ୍ରମକୁ, ଆପଣଙ୍କର ନିୟମିତ ଭାବରେ ଚିଠି ଆସୁଛି, ଆମକୁ ଭାରି ଖୁସି ଲାଗୁଛି। ଆପଣ ନିୟମିତ ଭାବରେ କାର୍ଯ୍ୟକ୍ରମ ଗୁଡ଼ାକ ଶୁଣୁଛନ୍ତି ଏବଂ ଆପଣ ହେଉଛନ୍ତି ଜଣେ ଆମ କେନ୍ଦ୍ରର ପୁରୁଣା ଶ୍ରୋତା। ଆପଣ ଯାହା ଲେଖିଛନ୍ତି ଯେ ଆକାଶବାଣୀ ଭବାନୀପାଟଣା କେନ୍ଦ୍ରକୁ ଆପଣ December 30, 1992 ଶୁଣୁଛନ୍ତି ବୋଲି, ପ୍ରକୃତରେ ଆକାଶବାଣୀ ଭବାନୀପାଟଣା ପ୍ରସ୍ଥାପନ ହୋଇଛି December 30, 1993 ଏବଂ ସେହି ଆରମ୍ଭରୁ ଆପଣ ଯେହେତୁ ଶୁଣୁଛନ୍ତି, ଆପଣ ହେଉଛନ୍ତି ଆମର ବରିଷ୍ଠ ଶ୍ରୋତା, ପୁରୁଣା ଶ୍ରୋତା, ଆଉ ଆପଣଙ୍କ ଆକାଶବାଣୀ ତରଫରୁ ଅନେକ ଅନେକ ଶୁଭେଚ୍ଛା ଶୁଭକାମନା। କଣ ମତ ରହିଛି ଆଉ?
1: ପୁଣି ସେ ଲେଖିଛନ୍ତି କେତେଗୁଡ଼ିଏ କାର୍ଯ୍ୟକ୍ରମ ସମ୍ପର୍କରେ, ଯେମିତିକି ଶକ୍ତିରୂପ ଫୋନ୍ ଇନ୍ କାର୍ଯ୍ୟକ୍ରମ ବହୁତ ଭଲ ଲାଗେ, ଅନେକ କଥା ଜାଣିପାରୁଛୁ। ଯୁବବାଣୀ ଚାଷବାସ କାର୍ଯ୍ୟକ୍ରମ, ହିନ୍ଦୀ ଏବଂ ଓଡ଼ିଆ କଥାଚିତ୍ରର ଗୀତ, ଏ ସମସ୍ତ କାର୍ଯ୍ୟକ୍ରମ ଏବଂ ବିଶେଷ କରି କୁକୁଡ଼ା ପାଳନ, ପ୍ରାଣୀ ପାଳନ ସତର୍କତାମୂଳକ କାର୍ଯ୍ୟକ୍ରମ ଉଚ୍ଚକୋଟୀର ହୋଇପାରିଛି। ତେଣୁକରି ଆକାଶବାଣୀର ସମସ୍ତ କର୍ମକର୍ତ୍ତାଙ୍କୁ ଧନ୍ୟବାଦ।
0: ଆପଣ ଯେଉଁ କାର୍ଯ୍ୟକ୍ରମ ଗୁଡ଼ାକ ଶୁଣିଛନ୍ତି ଏବଂ ତା ସମ୍ପର୍କରେ ମତାମତ ଦେଇଛନ୍ତି, ସମସ୍ତ କାର୍ଯ୍ୟକ୍ରମର ଉପସ୍ଥାପକ, ଉପସ୍ଥାପିକା, ପ୍ରଯୋଜକ ଏବଂ କଳାକାରମାନଙ୍କୁ ଆଜି ଆପଣଙ୍କର ଧନ୍ୟବାଦ ବାର୍ତ୍ତାଟି ଆମେ ଜଣାଇ ଦେଉଛୁ ଏବଂ ଆପଣଙ୍କୁ ଆମର ଶୁଭେଚ୍ଛାର ସହିତ, ଅଭିନନ୍ଦନର ସହିତ ଅନୁରୋଧ କରୁଛୁ ଯେ ଆଗକୁ ଏଭଳିଆ ନିୟମିତ ଆମର କାର୍ଯ୍ୟକ୍ରମ ଗୁଡ଼ାକ ଶୁଣନ୍ତୁ ଏବଂ ଫୋନ୍ ଇନ୍ କାର୍ଯ୍ୟକ୍ରମ ଗୁଡ଼ାକକୁ ଆପଣ ଫୋନ୍ କରନ୍ତୁ, ସିଧାସଳଖ କଥାବାର୍ତ୍ତା ହୁଅନ୍ତୁ, ପରବର୍ତ୍ତୀ ସମୟରେ କାର୍ଯ୍ୟକ୍ରମ ସମ୍ପର୍କିତ ମତାମତ ଦେଇକି ଆମକୁ ଚିଠି ଲେଖନ୍ତୁ। ଧନ୍ୟବାଦ ଆପଣଙ୍କର ଏହି ଚିଠି ପାଇଁ। ଦେଖିବା ପରବର୍ତ୍ତୀ ଚିଠି।
1: ଏହି ଚିଠିଟି ଆସିଛି ସାଇପାଲି ଭାୟା ବିଜେପୁର ଜିଲ୍ଲା ବରଗଡ଼ରୁ। ଲେଖିଛନ୍ତି ପ୍ରଶାନ୍ତ ରୟ ଏବଂ ପ୍ରକାଶ ରୟ। ପ୍ରଥମେ ସେମାନେ ଚିଠି ପାଇଛୁ କାର୍ଯ୍ୟକ୍ରମର ଉପସ୍ଥାପନାରେ ଥିବା ବଡ଼ ଭାଇ ଏବଂ ଅପାଙ୍କୁ ନମସ୍କାର ଜଣାଇଛନ୍ତି।
0: ଆପଣଙ୍କୁ ମଧ୍ୟ ଆମ ତରଫରୁ ପ୍ରତି ନମସ୍କାର।
1: ସେମାନେ ଲେଖିଛନ୍ତି, ଆମେ ବହୁତ ଦୂରର ଶ୍ରୋତା, ଆମର ଚିଠି ସାମିଲ କରିବାକୁ ଅନୁରୋଧ। ଭବାନୀପାଟଣା କେନ୍ଦ୍ରର ପ୍ରାୟ କାର୍ଯ୍ୟକ୍ରମ ଶୁଣୁଛୁ, ଭଲ ଲାଗୁଛି। ସମ୍ବଲପୁର କେନ୍ଦ୍ରକୁ ମଧ୍ୟ ଆମେ ବେଶୀ ଶୁଣୁ, ଆମକୁ ସମ୍ବଲପୁର ବହୁତ ପାଖ ପଡ଼େ, ଭବାନୀପାଟଣା ଦୂର ପଡ଼େ, ତଥାପି ଆମେ ଶୁଣୁ। ପୁଣି ଶେଷରେ ଲେଖିଛନ୍ତି ଯେ ରଥଯାତ୍ରା ସମୟରେ କଣ କାର୍ଯ୍ୟକ୍ରମ ପ୍ରଚାର କରିବେ ଜଣାଇବେ।
0: ଶ୍ରୋତବନ୍ଧୁ, ଆପଣଙ୍କୁ ସହୃଦୟ ସ୍ୱାଗତ ଆକାଶବାଣୀ ଭବାନୀପାଟଣାକୁ। ଆପଣ ସୁଦୂର ବରଗଡ଼ ଜିଲ୍ଲାରୁ ଆମର କାର୍ଯ୍ୟକ୍ରମ ଗୁଡ଼ାକ ଶୁଣିକି ଆମକୁ ହ୍ୱାଟ୍ସଆପ୍ ମାଧ୍ୟମରେ ମତାମତ ପଠାଇଛନ୍ତି। ଆପଣଙ୍କ ପାଖରେ ଆକାଶବାଣୀ ସମ୍ବଲପୁର କେନ୍ଦ୍ର ଅଛି, ତଥାପି ଆପଣ ଆମ କେନ୍ଦ୍ରକୁ ଶୁଣୁଛନ୍ତି ଏବଂ କାର୍ଯ୍ୟକ୍ରମ ଭଲ ଲାଗୁଛି ବୋଲି ମତ ଦେଇଛନ୍ତି, ତେଣୁ ଆପଣଙ୍କୁ ଆକାଶବାଣୀ ଭବାନୀପାଟଣା କେନ୍ଦ୍ର ତରଫରୁ ଅନେକ ଅନେକ ଶୁଭେଚ୍ଛା ଶୁଭକାମନା। ପ୍ରଭୁ ଶ୍ରୀଜଗନ୍ନାଥଙ୍କର ପବିତ୍ର ରଥଯାତ୍ରା ଅବସରରେ ଆମେ ଦେବସ୍ନାନ ପୂର୍ଣ୍ଣିମା ଠାରୁ ନୀଳାଦ୍ରି ବିଜେ ପର୍ଯ୍ୟନ୍ତ ପ୍ରଭୁ ଶ୍ରୀଜଗନ୍ନାଥଙ୍କର ଅନନ୍ୟ ଲୀଳା ଉପରେ ଆଧାରିତ ବିଶେଷ କାର୍ଯ୍ୟକ୍ରମ ଶ୍ରୀକ୍ଷେତ୍ର ମାଧୁରୀ ଆକାଶବାଣୀ କଟକ କେନ୍ଦ୍ରରୁ ରିଲେ ଗ୍ରହଣ କରିକି ପ୍ରଚାର କରୁଛୁ, ଯାହାକି ପ୍ରତ୍ୟେକ ଦିନ ସକାଳ 8:30 ପ୍ରଚାର ହେଉଛି। ଏବଂ ଆଉ ଗୋଟିଏ କାର୍ଯ୍ୟକ୍ରମ ରହିଛି, ଯାହାକି ରଥଯାତ୍ରା ଦିନଠାରୁ ନୀଳାଦ୍ରି ବିଜେ ପର୍ଯ୍ୟନ୍ତ ପ୍ରତ୍ୟେକ ଦିନ ରାତି 10 ପ୍ରଭୁ ଶ୍ରୀଜଗନ୍ନାଥଙ୍କର ଅନନ୍ୟ ଲୀଳା ଉପରେ ଆଧାରିତ ବିଶେଷ ନାଟକମାନେ ଆପଣ ଶୁଣିପାରିବେ। ଏହି 2 କାର୍ଯ୍ୟକ୍ରମ ଶୁଣନ୍ତୁ। ତାରି ଭିତରେ ରଥଯାତ୍ରା ସମୟରେ ଆମେ କଳାହାଣ୍ଡିରେ ରଥଯାତ୍ରା କେମିତି ପାଳନ କରାଯାଉଛି ଏବଂ କଳାହାଣ୍ଡି ପାଖରେ ଏକ ପବିତ୍ର ସୁଭଦ୍ରା କ୍ଷେତ୍ର ତୀର୍ଥ ଅଛି, ଯାହାକି ଯୁଗସାଇ ପାଟଣା, ସେଇଠି କେମିତି ରଥଯାତ୍ରା ପାଳନ କରାଯାଏ, ଏ ସମ୍ପର୍କରେ କାର୍ଯ୍ୟକ୍ରମ ଗୁଡ଼ାକ ପ୍ରସ୍ତୁତ କରିକି ପ୍ରଚାର କରିବୁ। ଆପଣ ଶୁଣନ୍ତୁ, ପୁଣି ଥରେ ଆପଣଙ୍କର ମତାମତ ଆମକୁ ପଠାନ୍ତୁ। ଧନ୍ୟବାଦ ଏତେ ଦୂରରୁ ଏତେ ସୁନ୍ଦର ମତାମତ ଦେଇଥିବାରୁ। ଦେଖିବା ପରବର୍ତ୍ତୀ ଚିଠି।
1: ଏହି ଚିଠିଟି ଲେଖିଛନ୍ତି ମନୋଜ କୁମାର ପଟେଲ, ଗ୍ରାମ ଡୁମାଲ, ପୋଷ୍ଟ ଉଦିତ ନାରାୟଣପୁର, ଜିଲ୍ଲା କଳାହାଣ୍ଡିରୁ। ପ୍ରଥମେ ସେ ଚିଠି ପାଇଛୁ କାର୍ଯ୍ୟକ୍ରମର ଉପସ୍ଥାପନାରେ ଥିବା ଭାଇ ତଥା ଭଉଣୀଙ୍କୁ ପ୍ରୀତିପୂର୍ଣ୍ଣ ନମସ୍କାର ଜଣାଇଛନ୍ତି।
0: ଆପଣଙ୍କୁ ମଧ୍ୟ ଆମ ତରଫରୁ ପ୍ରତି ନମସ୍କାର।
1: ମନୋଜ ଭାଇ କେତୋଟି କାର୍ଯ୍ୟକ୍ରମ ସମ୍ପର୍କରେ ନିଜର ମତବ୍ୟକ୍ତ କରି ଲେଖିଛନ୍ତି। ଗତ 2 ଗୁରୁବାର ରାତି 9:30 ପ୍ରସାରିତ ନାଟକ ଯାତ୍ରା ବହୁତ ଭଲ ଲାଗିଥିଲା। ଏଥିରେ ଗୁଣି ଗାରେଡ଼ି କରି ଯୁବତୀମାନଙ୍କୁ ଧର୍ଷଣ ଲୁଣ୍ଠନର ଏକ ନିଚ୍ଛକ ଛବି

0: ଚିଠିପତ୍ରକୁ ନେଇ ସାପ୍ତାହିକ କାର୍ଯ୍ୟକ୍ରମ ଚିଠି ପାଇଛୁକୁ। ଆଜି ପୁଣି ଥରେ ଶ୍ରୋତାବନ୍ଧୁମାନଙ୍କର ନୂତନ ମତାମତ ନୂତନ ଚିଠିପତ୍ରକୁ ନେଇ ଚିଠି ପାଇଛୁର ଅଗଣାରେ ଆମେ ଅଛୁ। ମୁଁ ଆପଣଙ୍କର ସାଥୀ ସଚ୍ଚିଦାନନ୍ଦ ମଲ୍ଲିକ।
1: ମୁଁ ଅଛି ଆଶ୍ୱସନା ପଟ୍ଟନାୟକ।
0: ନମସ୍କାର। ଆଚ୍ଛା ଆଶ୍ୱସନା, ଦେଖିବା ଆମର ଶ୍ରୋତାବନ୍ଧୁମାନଙ୍କର କାର୍ଯ୍ୟକ୍ରମ ସମ୍ପର୍କିତ ମତାମତ କ'ଣ ଆସିଛି, ଚିଠିପତ୍ର କ'ଣ ଆସିଛି।
1: କାର୍ଯ୍ୟକ୍ରମର ପ୍ରଥମ ଚିଠିଟି ଆସିଛି କନ୍ଧ ବାନ୍ଧପଲା ପୋଷ୍ଟ ମାଲଗା ଭବାନୀପାଟଣା ଜିଲ୍ଲା କଳାହାଣ୍ଡିରୁ।

0: ପ୍ରତିଫଳିତ କରିଥିଲେ, ଯାହା ଏକ ସତ୍ୟ ଘଟଣା ଉପରେ ଏପରି ଏକ ଲଜ୍ଜାଜନକ ପରିସ୍ଥିତି ଶିକାର ହୋଇଛନ୍ତି। ତେଣୁ ଏପରି ଏକ ନାଟକ କରିଥିବାରୁ ଏଥିରେ ଅଂଶଗ୍ରହଣ କରିଥିବା କଳାକାରମାନଙ୍କୁ ତଥା ନିର୍ଦ୍ଦେଶକ ଓ ଲେଖକଙ୍କୁ ଧନ୍ୟବାଦ ଜଣାଇଦେବେ ବୋଲି ଲେଖିଛନ୍ତି।
1: ମନୋଜ ପଟେଲ ମହାଶୟ, ଆପଣଙ୍କର ଧନ୍ୟବାଦ ବାର୍ତ୍ତାଟି ସେଦିନ ପ୍ରଚାର ହୋଇଥିବା ସାମାଜିକ ଚେତନାଧର୍ମୀ ନାଟକ ଯାତ୍ରାର ସମସ୍ତ କଳାକାରମାନଙ୍କୁ, ପ୍ରଯୋଜକଙ୍କୁ, ନିର୍ଦ୍ଦେଶକଙ୍କୁ ଏବଂ ଲେଖକଙ୍କୁ ଆଜି ଏ କାର୍ଯ୍ୟକ୍ରମ ମାଧ୍ୟମରେ ଆମେ ଜଣାଇ ଦେଉଛୁ। ଏବଂ ଆକାଶବାଣୀର କର୍ତ୍ତବ୍ୟ ହେଉଛି ଯେ ଶ୍ରୋତାଙ୍କ ପାଖକୁ ସଚେତନ ଧର୍ମୀ କାର୍ଯ୍ୟକ୍ରମ ପହଞ୍ଚାଇବା। ଆଶା କରୁଛୁ ଯେ ଆପଣଙ୍କୁ ନିଶ୍ଚିତ ଭାବରେ ଏ ନାଟକ ଭଲ ଲାଗିଥିବ। ଆଉ କ'ଣ ମତ ରହିଛି?
0: ପୁଣି ସେ ଲେଖିଛନ୍ତି, ଗତ ଜୁଲାଇ ମାସର 7 ତାରିଖ ଏବଂ 8 ତାରିଖ ଦିନର ଖୋଲା ଝରିକା ବହୁତ ଭଲ ଲାଗିଥିଲା। ତେଣୁ ଆଶ୍ୱାସନା ଭଉଣୀ ଓ ନିହାରିକା ଭଉଣୀଙ୍କୁ ମୋର ଧନ୍ୟବାଦ ଜଣାଇଦେବେ। ପୁଣି ସେ ଲେଖିଛନ୍ତି, ଗତ 7 ତାରିଖ ମଙ୍ଗଳବାର ଦିନ 1:20 ପ୍ରସାରିତ ଶକ୍ତି ରୂପାରେ ହ୍ୟାଲୋ ଡକ୍ଟର କାର୍ଯ୍ୟକ୍ରମରେ ଆମର ଅନୁରୋଧ କ୍ରମେ ଜଳାନ୍ତକ ରୋଗ ବିଷୟରେ କାର୍ଯ୍ୟକ୍ରମ ବହୁତ ଶିକ୍ଷଣୀୟ ଓ ସମୟ ଉପଯୋଗୀ ହୋଇଥିଲା। ଏଥିରେ ଅଂଶଗ୍ରହଣ କରିଥିବା ଡକ୍ଟର ସାଧୁଚରଣ ପଣ୍ଡାଙ୍କୁ ଧନ୍ୟବାଦ ଜଣାଇଦେବେ।
1: ଗତ 2ଟା ଯାକ ଖୋଲା ଝରକା କାର୍ଯ୍ୟକ୍ରମ ଆପଣଙ୍କୁ ଭଲ ଲାଗିଥିଲା ଏବଂ ସେହି ଖୋଲା ଝରକା କାର୍ଯ୍ୟକ୍ରମରେ ସ୍ଥାନୀୟ ଖବର ସୁମଧୁର ଗୀତକୁ ନେଇ ଯିଏ ଉପସ୍ଥାପନା କରିଥିଲେ ସେହି ଅପା ଆପଣଙ୍କର ଚିଠି ପଢୁଛନ୍ତି ଏବଂ ନିହାରିକା ଅପାଙ୍କୁ ଆଜି ଏ କାର୍ଯ୍ୟକ୍ରମ ମାଧ୍ୟମରେ ସିଧାସଳଖ ଆପଣଙ୍କର ଧନ୍ୟବାଦ ବାର୍ତ୍ତାଟି ଆମେ ଜଣାଇ ଦେଉଛୁ ଏବଂ ଆଶ୍ୱାସନା ଅପାଙ୍କୁ ମଧ୍ୟ ଆପଣଙ୍କର ଧନ୍ୟବାଦ ବାର୍ତ୍ତାଟି ଏଇଠି ଜଣାଇ ଦେଉଛୁ। ଆପଣଙ୍କର ଅନୁରୋଧ କ୍ରମେ ବର୍ଷାଦିନିଆ ଜଳାନ୍ତକ ରୋଗ ସମ୍ପର୍କରେ ଏକ ଫୋନ୍ ଇନ୍ ପ୍ରଶ୍ନମଞ୍ଚ କାର୍ଯ୍ୟକ୍ରମ ଆପଣ ପ୍ରଚାର କରିବା ପାଇଁ ଅନୁରୋଧ କରିଥିଲେ। ଆପଣଙ୍କର ଅନୁରୋଧ କ୍ରମେ ଆମେ ସେହି କାର୍ଯ୍ୟକ୍ରମକୁ ପ୍ରଚାର କରିଛୁ। ଆଶା କରୁଛୁ ଯେ ଶ୍ରୋତାବନ୍ଧୁମାନେ ସଚେତନ ହୋଇଥିବେ, ସୂଚନା ପାଇପାରିଥିବେ ଏବଂ ଏହି କାର୍ଯ୍ୟକ୍ରମ ନିଶ୍ଚିତ ଭାବରେ ଭଲ ଲାଗିଥିବ। ଆଉ କ'ଣ ମତ ରହିଛି?
0: ପୁଣି ସେ ଶେଷରେ ଗୋଟେ ମତାମତ ଲେଖିଛନ୍ତି ଯେ ହାଟି ବାଟି ବୋଲି ଗୋଟିଏ କାର୍ଯ୍ୟକ୍ରମ ପ୍ରଚାର କରାଯାଉଥିଲା, ତାହା ପୁଣି ଥରେ ପ୍ରଚାର କଲେ ବହୁତ ଭଲ ହୁଅନ୍ତା।
1: ଶ୍ରୋତାବନ୍ଧୁ ଦେଖନ୍ତୁ, ହାଟି ବାଟି କାର୍ଯ୍ୟକ୍ରମ ଏକ ବହୁତ ପୁରୁଣା କାର୍ଯ୍ୟକ୍ରମ ଯାହାକି ଆମେ ବାଟରେ ଘାଟରେ ପାଉଥିବା ବିଶେଷ ବ୍ୟକ୍ତିବିଶେଷମାନଙ୍କର ସାକ୍ଷାତକାର ପ୍ରଚାର କରୁଥିଲୁ ଏବଂ ସେହି କାର୍ଯ୍ୟକ୍ରମ ଯେତେବେଳେ ପ୍ରଚାର ହେଉଥିଲା ସେତେବେଳେ କେନ୍ଦ୍ରରେ ସମ୍ପୂର୍ଣ୍ଣ ଲୋକବଳ ଥିଲା। ବର୍ତ୍ତମାନ କେନ୍ଦ୍ରରେ ଲୋକବଳର ଘୋର ଅଭାବ ରହିଛି, ତେଣୁ ଏହି କାର୍ଯ୍ୟକ୍ରମକୁ ତୁରନ୍ତ ହାତକୁ ନେବା ସମ୍ଭବପର ହେଉନାହିଁ। ତଥାପି ଆପଣଙ୍କର ଅନୁରୋଧକୁ ଆମେ ଗ୍ରହଣ କରୁଛୁ, ମନେ ରଖୁଛୁ। ଆଗାମୀ କାର୍ଯ୍ୟକ୍ରମ ସାରିଣୀ ଯେତେବେଳେ ଲାଗୁ କରିବୁ ସେତେବେଳକୁ ଆମେ ଚିନ୍ତା କରିବୁ। ଆପଣଙ୍କୁ ବହୁତ ଧନ୍ୟବାଦ ଆପଣଙ୍କର ଏହି ମତାମତ ପାଇଁ, ଚିଠିଟିଏ ପାଇଁ। ଦେଖିବା ପରବର୍ତ୍ତୀ ଚିଠି।
0: ଏହି ଚିଠିଟି ଲେଖିଛନ୍ତି ସୁବାସ ମହାକୁଡ, ବ୍ରହ୍ମପୁରା ପାଟନାଗଡ଼ ଜିଲ୍ଲା ବଲାଙ୍ଗୀରରୁ। ପ୍ରଥମେ ସେ ଚିଠି ପାଇଛୁ କାର୍ଯ୍ୟକ୍ରମରେ ଥିବା ଦାଦା ଆଉ ନାନୀଙ୍କୁ ନମସ୍କାର ଜଣାଇଛନ୍ତି।
1: ଆପଣଙ୍କୁ ମଧ୍ୟ ଆମ ତରଫରୁ ପ୍ରତି ନମସ୍କାର।
0: ସେ ଅନୁରୋଧ କରି ଲେଖିଛନ୍ତି ଯେ ମୋର ଏହି ଚିଠିଟିକୁ ସ୍ଥାନ ଦେବେ ଚିଠି ପାଇଛୁ କାର୍ଯ୍ୟକ୍ରମରେ। ଆକାଶବାଣୀ ଭବାନୀପାଟଣା କେନ୍ଦ୍ରର କାର୍ଯ୍ୟକ୍ରମ ବହୁତ ଭଲ ଲାଗୁଛି, ବେଶୀ ଭଲ ଲାଗେ କହିଲେ ଫୋନ୍ ଇନ୍ କାର୍ଯ୍ୟକ୍ରମ। ପୁଣି ସେ ଶେଷରେ ଅନୁରୋଧ କରି ଲେଖିଛନ୍ତି ଯେ ଯୁବବାଣୀ କାର୍ଯ୍ୟକ୍ରମରେ ନାଟକ ଏବଂ ସ୍ଥାନୀୟ କଳାକାରଙ୍କ ସାକ୍ଷାତକାର ପ୍ରଚାର କଲେ ଆହୁରି ଭଲ ହେବ।
1: ଶ୍ରୋତବନ୍ଧୁ ଆପଣଙ୍କୁ ସ୍ୱାଗତ ଆମ କେନ୍ଦ୍ରକୁ। ଆପଣ ମଧ୍ୟ ନୂତନ ଭାବରେ କାର୍ଯ୍ୟକ୍ରମ ଶୁଣିକି ଚିଠିଟିଏ ଦେଇଛନ୍ତି। ଆମ କେନ୍ଦ୍ରରୁ ପ୍ରଚାର ହେଉଥିବା କାର୍ଯ୍ୟକ୍ରମ ଗୁଡ଼ାକ ଆପଣଙ୍କୁ ଭଲ ଲାଗୁଛି ଜାଣିକି ଭାରି ଖୁସି ଲାଗିଲା। ଆମର ଯେଉଁ ସିଧା ପ୍ରସାରଣରେ ଫୋନ୍ ଇନ୍ କାର୍ଯ୍ୟକ୍ରମ ଗୁଡ଼ାକ ପ୍ରଚାର ହେଉଛି ସେଥିରେ ଆପଣ ଭାଗ ନିଅନ୍ତୁ, ଫୋନ୍ କରନ୍ତୁ, ଆପଣଙ୍କର ପ୍ରିୟ ଉପସ୍ଥାପକ ଉପସ୍ଥାପିକାମାନଙ୍କ ସହିତ କଥା ହୁଅନ୍ତୁ, ମନପସନ୍ଦର ଗୀତ ଅନୁରୋଧ କରନ୍ତୁ ଏବଂ ବିଶେଷ କରିକି ଆମର ଯେଉଁ ହ୍ୟାଲୋ ଡକ୍ଟର କାର୍ଯ୍ୟକ୍ରମ ଏବଂ ଚାଷବାସ ବିଭାଗରେ ଯେଉଁ ଫୋନ୍ ଇନ୍ କାର୍ଯ୍ୟକ୍ରମ ରହିଛି ତାକୁ ମଧ୍ୟ ଆପଣ ଫୋନ୍ କରନ୍ତୁ। ଦିଆଯାଇଥିବା ବିଷୟବସ୍ତୁ ଉପରେ ଉପସ୍ଥିତ ଥିବା ବିଶେଷଜ୍ଞଙ୍କୁ ଆପଣ ପ୍ରଶ୍ନ ପଚାରି ନିଜର ଉତ୍ତର ପାଆନ୍ତୁ। ଏବଂ ଦ୍ୱିତୀୟ କଥାଟି ହେଲା ଯେ ଯୁବବାଣୀ ବିଭାଗରେ ଆମେ ମଝିରେ ମଝିରେ ନାଟକ ପ୍ରଚାର କରୁଛୁ ଏବଂ ସ୍ଥାନୀୟ କଳାକାରମାନଙ୍କର, ସ୍ଥାନୀୟ ଯୁବ ପ୍ରତିଭାମାନଙ୍କର ପ୍ରତ୍ୟେକ କାର୍ଯ୍ୟକ୍ରମରେ ଆମେ ସାକ୍ଷାତକାର ପ୍ରଚାର କରୁଛୁ। ଆପଣ ନିୟମିତ ଭାବରେ ଶୁଣିଲେ ନିଶ୍ଚିତ ଭାବରେ ଜାଣିପାରିବେ, କିନ୍ତୁ ବର୍ତ୍ତମାନ ନାଟକ ପ୍ରଚାର କରିବାର ବ୍ୟବଧାନ ଟିକେ ବଢ଼ିଯାଇଛି। ତାହାର କାରଣ ହେଉଛି ଲୋକବଳର ଅଭାବ। ତଥାପି ଆପଣଙ୍କର ଅନୁରୋଧକୁ ଆମେ ମନେ ରଖୁଛୁ, ଆଗାମୀ ଦିନରେ ନାଟକ ମଝିରେ ମଝିରେ ଯୁବବାଣୀ ବିଭାଗରେ ପ୍ରଚାର କରିବା ପାଇଁ ଆମେ ଚେଷ୍ଟା କରିବୁ। ବହୁତ ଧନ୍ୟବାଦ ଆପଣଙ୍କର ଏଇ ଚିଠି ପାଇଁ, ଆପଣଙ୍କର ଏଇ ମତାମତ ପାଇଁ। ଦେଖିବା ପରବର୍ତ୍ତୀ ଚିଠି।
0: କାର୍ଯ୍ୟକ୍ରମର ଶେଷ ଚିଠିଟି ଆସିଛି ଗୋଲାମୁଣ୍ଡା ଜୁନାଗଡ଼ ଜିଲ୍ଲା କଳାହାଣ୍ଡିରୁ। ଲେଖିଛନ୍ତି ଲକ୍ଷ୍ମୀକାନ୍ତ ବାଗ ଏବଂ ମୀନା ବାଗ। ପ୍ରଥମେ ସେମାନେ ଚିଠି ପାଇଛୁ କାର୍ଯ୍ୟକ୍ରମର ଉପସ୍ଥାପକ ଏବଂ ଉପସ୍ଥାପିକାଙ୍କୁ ନମସ୍କାର ଜଣାଇଛନ୍ତି।
1: ଆପଣଙ୍କୁ ମଧ୍ୟ ଆମ ତରଫରୁ ପ୍ରତି ନମସ୍କାର।
0: ଏବଂ ପବିତ୍ର ଘୋଷଯାତ୍ରା ଉପଲକ୍ଷେ ଆକାଶବାଣୀ ଭବାନୀପାଟଣା କେନ୍ଦ୍ରର ସମସ୍ତ କର୍ମକର୍ତ୍ତା ଓ ଆକାଶବାଣୀ ଭବାନୀପାଟଣା କେନ୍ଦ୍ରର ସମସ୍ତ ଶ୍ରୋତାଗଣଙ୍କୁ ସହୃଦୟରୁ ଅଭିନନ୍ଦନ ଜଣାଇଛନ୍ତି।
1: ଏହି ପବିତ୍ର ଘୋଷଯାତ୍ରା ସମୟରେ ଆପଣଙ୍କର ଅଭିନନ୍ଦନ ବାର୍ତ୍ତା ଆମର ଆକାଶବାଣୀ ଭବାନୀପାଟଣାର ସମସ୍ତ କର୍ମକର୍ତ୍ତାଙ୍କୁ ଏବଂ ସମସ୍ତ ଶ୍ରୋତାଙ୍କୁ

0: ଆଜି ଏହି କାର୍ଯ୍ୟକ୍ରମ ମାଧ୍ୟମରେ ଆମେ ଜଣାଇ ଦେଉଛୁ।
1: ସେମାନେ ଲେଖିଛନ୍ତି, ଆକାଶବାଣୀ ଭବାନୀପାଟଣା କେନ୍ଦ୍ରର କାର୍ଯ୍ୟକ୍ରମ ଶୁଣୁ, ଭଲ ଲାଗେ। ସବୁବେଳେ ଭାବୁ ଚିଠିଟେ ଦେବୁ, ନିଜ ମନର କଥା ଆପଣଙ୍କ ସହିତ ବାଣ୍ଟିବୁ, କିନ୍ତୁ କେବେ ସୁବିଧା ହେଉନଥିଲା। ଦେଖନ୍ତୁ, ଆଜି ଆମେ ଆକାଶବାଣୀ ଭବାନୀପାଟଣାକୁ ଆମର ମନର କଥା କହିବୁ ଚିଠି ମାଧ୍ୟମରେ। ଆଶା କରୁଛୁ ଆମ ଚିଠିଟି କାର୍ଯ୍ୟକ୍ରମରେ ନିଶ୍ଚୟ ସାମିଲ କରାଯିବ। ସଚିବ ଭାଇ ଏବଂ ଅପା, ଆପଣଙ୍କ ଉପସ୍ଥାପନା ଶୈଳୀ ଖୁବ୍ ଭଲ ଲାଗୁଛି ଶୁଣିବାକୁ। ଶ୍ରୋତାଙ୍କ ଚିଠି ଅପା ପଢ଼ନ୍ତି ଆଉ ଭାଇ ପ୍ରଶ୍ନର ଉତ୍ତର ଦିଅନ୍ତି, ଖୁବ୍ ମନଛୁଆଁ ଲାଗେ। ଆଉ ବି କେତେ କଥା ଅଛି, କିନ୍ତୁ ଆଜିର କଥାରେ ସବୁ କହିବା ସମ୍ଭବ ନୁହେଁ। ଆମେ ଆଉ ଥରେ ନିଶ୍ଚୟ ଚିଠି ଦେବୁ, ପୁଣି ମନ କଥା କହିବୁ କାର୍ଯ୍ୟକ୍ରମ ସମ୍ପର୍କରେ। ତେବେ ଆଗକୁ ଅଛି ଆଉ ଅଳ୍ପ ଦିନରେ ମହାପ୍ରଭୁଙ୍କ ବଡ଼ ପର୍ବ ରଥଯାତ୍ରା। ତେବେ ଏହି ମହାପର୍ବ ଅବସରରେ ଆକାଶବାଣୀ ଭବାନୀପାଟଣା କେନ୍ଦ୍ରରୁ କିଛି ବିଶେଷ କାର୍ଯ୍ୟକ୍ରମ ପ୍ରଚାର କରାଯାଏ, ତାହେଲେ ନିଶ୍ଚୟ ଆମକୁ ସୂଚନା ଦେବେ।
0: ଶ୍ରୋତାବନ୍ଧୁ, ଆପଣଙ୍କୁ ବହୁତ ଧନ୍ୟବାଦ। ଆପଣ ନୂତନ ଭାବରେ ଚିଠି ଦେଇଛନ୍ତି, ବିଗତ ଦିନରୁ ଆପଣ ଆକାଶବାଣୀ ଶୁଣୁଛନ୍ତି, ବିଶେଷ କରିକି ଚିଠି ପାଇଛୁ କାର୍ଯ୍ୟକ୍ରମ। ଚିଠି ପାଇଛୁ କାର୍ଯ୍ୟକ୍ରମ ହେଉଛି ଆପଣଙ୍କର ପ୍ରଶ୍ନ ଆମରି ଉତ୍ତରର କାର୍ଯ୍ୟକ୍ରମ, ଆପଣଙ୍କ ସହିତ ଆମର ସମ୍ପର୍କର କାର୍ଯ୍ୟକ୍ରମ, ଏବଂ କାର୍ଯ୍ୟକ୍ରମକୁ ନେଇ ଶ୍ରୋତାଙ୍କ ସହିତ ସମ୍ପର୍କର କାର୍ଯ୍ୟକ୍ରମ। ତେଣୁ ଏହି କାର୍ଯ୍ୟକ୍ରମ ଆପଣଙ୍କୁ ଭଲ ଲାଗୁଛି, ନିୟମିତ ଭାବରେ ଶୁଣୁଛନ୍ତି, ତେଣୁ ଧନ୍ୟବାଦ। ଆଗକୁ ଆହୁରି ଆପଣ ଆମକୁ ଚିଠି ଲେଖନ୍ତୁ, ସମ୍ପର୍କ ଯୋଡ଼ନ୍ତୁ, ଆପଣଙ୍କର ମନର କଥା କୁହନ୍ତୁ। ଆକାଶବାଣୀ ଆପଣଙ୍କ ପାଇଁ ରହିଛି ଏବଂ ରହିଥିବ ସବୁବେଳେ। ଆକାଶବାଣୀ ହେଉଛି ଆପଣଙ୍କ ବାଣୀ। ଏହି ଆକାଶବାଣୀ ମାଧ୍ୟମରେ ଶିକ୍ଷା, ସୂଚନା ଓ ମନୋରଞ୍ଜନ ଗ୍ରହଣ କରନ୍ତୁ ତଥା ନିଜ କଥା ବି କୁହନ୍ତୁ, କିନ୍ତୁ ମନେ ରଖିବେ ଯେ ଅତି ବ୍ୟକ୍ତିଗତ କଥାଗୁଡ଼ାକ ଆକାଶବାଣୀ ମାଧ୍ୟମରେ ଆଲୋଚନା କରାଯାଏ ନାହିଁ। ତେଣୁ ଆପଣ କୌଣସି ଏକ କାର୍ଯ୍ୟକ୍ରମ ସମ୍ପର୍କରେ ଯଦି ମତାମତ ପଠାଇବେ କିମ୍ବା କୌଣସି ଏକ କାର୍ଯ୍ୟକ୍ରମ ସମ୍ପର୍କରେ ଆପଣଙ୍କର ମନର କଥା କହିବେ, ତାହେଲେ ନିଶ୍ଚିତ ଭାବରେ ସବୁବେଳେ ଆକାଶବାଣୀ ଆପଣଙ୍କର ଚିଠିକୁ, ଆପଣଙ୍କର ହ୍ୱାଟ୍ସଆପ୍ ମାଧ୍ୟମରେ ଆସିଥିବା ମେସେଜ୍କୁ ସ୍ଥାନିତ କରିବ। ଆମେ ପୂର୍ବରୁ ସୂଚନା ଦେଇସାରିଥିଲୁ ଯେ ଏହି ପବିତ୍ର ଘୋଷଯାତ୍ରା ଅବସରରେ ଆମେ ପ୍ରତ୍ୟେକ ଦିନ ସକାଳ 8:30 ପ୍ରଭୁ ଶ୍ରୀଜଗନ୍ନାଥଙ୍କର ଅନନ୍ୟ ଲୀଳା ଉପରେ ଆଧାରିତ ବିଶେଷ କାର୍ଯ୍ୟକ୍ରମ ଶ୍ରୀକ୍ଷେତ୍ର ମାଧୁରୀ ପ୍ରଚାର କରୁଛୁ, ଏବଂ ରଥଯାତ୍ରା ଦିନଠାରୁ ନୀଳାଦ୍ରି ବିଜେ ପର୍ଯ୍ୟନ୍ତ ପ୍ରତ୍ୟେକ ଦିନ ରାତି 10 ପ୍ରଭୁ ଶ୍ରୀଜଗନ୍ନାଥଙ୍କର ଅନନ୍ୟ ଲୀଳା ଉପରେ ଆଧାରିତ ନାଟକମାନ ପ୍ରଚାର କରିବୁ। ଆପଣ ତାକୁ ଶୁଣନ୍ତୁ, ଆପଣଙ୍କର ମତାମତ ପୁଣି ଥରେ ପରବର୍ତ୍ତୀ କାର୍ଯ୍ୟକ୍ରମରେ ଆମକୁ ପଠାନ୍ତୁ। ଧନ୍ୟବାଦ ଆପଣଙ୍କର ମତାମତ ପାଇଁ। ତାହେଲେ ଆଶ୍ୱାସନା, ଆଜି ଶ୍ରୋତାବନ୍ଧୁମାନଙ୍କର ଯେତିକି ମତାମତ ଆସିଥିଲା, ଏବଂ ବିଶେଷ କରିକି ଅନେକ ନୂତନ ଶ୍ରୋତାବନ୍ଧୁମାନଙ୍କର ମତାମତ ଆସିଥିଲା, ତାକୁ ନେଇକି ଆମେ ଚିଠି ପାଇଛୁ କାର୍ଯ୍ୟକ୍ରମରେ ଏତେବେଳେ ଯାଇଥିଲୁ। ସମୟ ହେବାକୁ ବସିଲାଣି, ଆମେ କାର୍ଯ୍ୟକ୍ରମରୁ ବିଦାୟ ନେବା। ବିଦାୟ ନେବା ପୂର୍ବରୁ ଆମର ପ୍ରିୟ ଶ୍ରୋତାଙ୍କୁ ଅନୁରୋଧ କରିବା ଯେ ଏଭଳିଆ ନୂତନ ଭାବରେ ଶ୍ରୋତାବନ୍ଧୁମାନେ ଆମ ସହିତ ଜଡ଼ିତ ହୁଅନ୍ତୁ, ଆମର କାର୍ଯ୍ୟକ୍ରମ ଶୁଣନ୍ତୁ, ଆମକୁ ଚିଠି ଦିଅନ୍ତୁ। ଆମକୁ ଚିଠି ଦେବା ପାଇଁ ଆମର ଠିକଣା ଆଉ ହ୍ୱାଟ୍ସଆପ୍ ନମ୍ବରଟି ଆପଣ ଟିପି ରଖନ୍ତୁ।
1: ଶ୍ରୋତାବନ୍ଧୁ, ଆମକୁ ଚିଠି ଦେବା ପାଇଁ ଠିକଣାଟି ହେଉଛି ଚିଠି ପାଇଛୁ କାର୍ଯ୍ୟକ୍ରମ ମାର୍ଫତ କେନ୍ଦ୍ର ନିର୍ଦ୍ଦେଶକ ଆକାଶବାଣୀ ଭବାନୀପାଟଣା ଜିଲ୍ଲା କଳାହାଣ୍ଡି, ପିନ୍ ନମ୍ବର 7660001। ହ୍ୱାଟ୍ସଆପ୍ ମାଧ୍ୟମରେ ମଧ୍ୟ ଆପଣଙ୍କର ମତାମତ ଆମକୁ ଦେଇପାରିବେ। ହ୍ୱାଟ୍ସଆପ୍ ନମ୍ବର ହେଉଛି 8895994143। ନମ୍ବରଟି ଆଉ ଥରେ କହି ରଖୁଛୁ, 8895994143।
0: ତାହେଲେ ଶ୍ରୋତାବନ୍ଧୁ, ଆଜି ଆପଣଙ୍କର ଚିଠିପତ୍ର ସହିତ, ଆପଣଙ୍କର ସୁଚିନ୍ତିତ ମତାମତ ସହିତ ସାପ୍ତାହିକ କାର୍ଯ୍ୟକ୍ରମ ଚିଠି ପାଇଛୁରେ ଆମେ ଥିଲୁ। ମୁଁ ଆପଣଙ୍କର ସାଥୀ ସଚ୍ଚିଦାନନ୍ଦ ମଲ୍ଲିକ,
1: ମୁଁ ଆଶ୍ୱାସନା ପଟ୍ଟନାୟକ,
0: ଏବେ ଆମକୁ ବିଦାୟ ଦିଅନ୍ତୁ।
1: ନମସ୍କାର।
2: ପ୍ରଚାର କଲୁ ଆପଣଙ୍କ ଚିଠିପତ୍ରର ଉତ୍ତରକୁ ନେଇ କାର୍ଯ୍ୟକ୍ରମ ଚିଠି ପାଇଛୁ। ଉପସ୍ଥାପନାରେ ଥିଲେ ସଚିଦାନନ୍ଦ ମଲ୍ଲିକ ଏବଂ ଆଶ୍ୱାସନା ପଟ୍ଟନାୟକ। କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀର ଭବାନୀପାଟଣା କେନ୍ଦ୍ରରୁ। ପରବର୍ତ୍ତୀ କାର୍ଯ୍ୟକ୍ରମ ରିଲେ କରି ପ୍ରଚାର କରୁଛୁ ଆକାଶବାଣୀ ଦିଲ୍ଲୀ କେନ୍ଦ୍ରରୁ।